ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ଶୁକ୍ରବାର 1948 ଆଷାଢ଼ 19 ଦିନ 2026 ମସିହା ଜୁଲାଇ ମାସର 10 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ତଥା 945 କିଲୋ ହର୍ଜ ଓ ଏଫ୍ଏମ୍ 101 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

0: ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ବାବାଜୀ ଚରଣ ସ୍ୱାଇଁଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। କଣ୍ଠ ଦେଇଛନ୍ତି ଅଶୋକ କୁମାର ରଥ।
1: ତୁମ ଦେଖା ଆଶା କରି କଳା କନାଇ, ଆହା କଳା କନାଇ,

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ବି ପୁଷ୍ପାଞ୍ଜଳି, ଅଶୋକ କୁମାର ରଥ, ଅଜୟ କୁମାର ପାତ୍ର ଏବଂ ମୋତିଲାଲ ଦୋରା। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଦୁର୍ଗାମାଧବ ପଣ୍ଡା, ପ୍ରଭାକର ପାଣିଗ୍ରାହୀ, ବାବାଜୀ ଚରଣ ସ୍ୱାଇଁ, ଯଦୁନାଥ ଦାସ ମହାପାତ୍ର ଏବଂ ହରିହର ପୁଢ଼। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନ କରୁଛନ୍ତି ଗୌରୀ ମୁନା।
1: ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ ଏକ ନିରବ ଗ୍ରନ୍ଥ, ପ୍ରତ୍ୟେକ ବୃକ୍ଷ ଏକ ଶିକ୍ଷକ, ପ୍ରତ୍ୟେକ ନଦୀ ଏକ ଦାର୍ଶନିକ, ଆଉ ପ୍ରତ୍ୟେକ ପକ୍ଷୀ ଜୀବନର ଏକ ଅମୂଲ୍ୟ ସତ୍ୟର ଦୂତ। ଆଜି ସେଇ ପକ୍ଷୀଠାରୁ ଆମେ ଗୋଟିଏ ସରଳ କିନ୍ତୁ ଗଭୀର ଶିକ୍ଷା ନେବା। ଆକାଶ କେବେ ପକ୍ଷୀକୁ ଉଡ଼ିବା ଶିଖାଏନି। ପ୍ରତିଦିନ ସକାଳେ ଅସଂଖ୍ୟ ପକ୍ଷୀ ନୀଳ ଆକାଶକୁ ଉଡ଼ିଯାଆନ୍ତି। ସେମାନଙ୍କ ପାଇଁ ଆକାଶରେ କୌଣସି ରାସ୍ତା ଅଙ୍କା ନଥାଏ, କୌଣସି ଦିଗଦର୍ଶିକା ନଥାଏ, କୌଣସି ସେତୁ ନଥାଏ, କୌଣସି ଚିହ୍ନ ନଥାଏ। ତଥାପି ସେମାନେ ଉଡ଼ନ୍ତି, କାରଣ ଉଡ଼ିବାର କଳା ଆକାଶଠାରୁ ଆସେ ନାହିଁ, ତାହା ଜାଗ୍ରତ ହୁଏ ପକ୍ଷୀର ଅନ୍ତରରୁ। ଆକାଶ କେବଳ ସୁଯୋଗ ଦିଏ କିନ୍ତୁ ସାହସ ଦିଏ ନାହିଁ, ଡେଣା ଦିଏ। ପ୍ରକୃତି କିନ୍ତୁ ଉଡ଼ିବାର ନିଷ୍ପତ୍ତି ନିଏ ପକ୍ଷୀ ନିଜେ। ମଣିଷର ଜୀବନ ମଧ୍ୟ ଏହାଠାରୁ ଭିନ୍ନ ନୁହେଁ। ଆମେ ଅନେକ ସମୟରେ ଭାବୁ ସମୟ ଭଲ ହେଲେ ଆରମ୍ଭ କରିବି, ସୁଯୋଗ ମିଳିଲେ ଆଗକୁ ବଢ଼ିବି, ପରିସ୍ଥିତି

0: ବଦଳିଲେ ନିଜକୁ ବଦଳାଇବେ, କିନ୍ତୁ ପ୍ରକୃତି ଆମକୁ ଅନ୍ୟ କଥା ଶିଖାଏ। ସୁଯୋଗ ଆସିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ, କାରଣ ପ୍ରସ୍ତୁତ ମନ ହିଁ ସୁଯୋଗକୁ ଚିହ୍ନିପାରେ। ଏକ କ୍ଷୁଦ୍ର ପକ୍ଷୀ ଯେତେବେଳେ ପ୍ରଥମ ଥର ପାଇଁ ବସା ଛାଡ଼େ, ସେ ଜାଣିନଥାଏ ତା'ର ଡେଣା କେତେ ଶକ୍ତିଶାଳୀ। ସେ ଏହା ମଧ୍ୟ ଜାଣିନଥାଏ ଯେ ପବନକୁ ସେ ସମ୍ଭାଳି ନେବ କି ନାହିଁ। ତଥାପି ସେ ଡେଣା ମେଳାଏ, କାରଣ ତା'ର ବିଶ୍ୱାସ ଭୟଠାରୁ ବଡ଼ ହୋଇଯାଏ। ଆଉ ଠିକ୍ ସେହି ମୁହୂର୍ତ୍ତରେ ତା'ର ପ୍ରଥମ ଉଡ଼ାଣର ଜନ୍ମ ହୁଏ। ଆମ ଜୀବନରେ ମଧ୍ୟ ଅନେକ ଆକାଶ ଅଛି। ସ୍ୱପ୍ନର ଆକାଶ, ସାଧନାର ଆକାଶ, ଜ୍ଞାନର ଆକାଶ, କିନ୍ତୁ ଅନେକ ସମୟରେ ଆମେ ନିଜର ଡେଣା ଥିବା ସତ୍ତ୍ୱେ ଉଡ଼ିବାକୁ ଭୟ କରୁ। ଆମେ ଭାବୁ ଯଦି ମୁଁ ବିଫଳ ହୋଇଯାଏ, କିନ୍ତୁ ଖୁବ୍ କମ୍ ପରିସ୍ଥିତିରେ ନିଜକୁ ପଚାରୁ ଯଦି ମୁଁ ସଫଳ ହୋଇଯାଏ। ପ୍ରକୃତି କେବେ କୌଣସି ପକ୍ଷୀକୁ ଏହି ପ୍ରତିଶ୍ରୁତି ଦିଏ ନାହିଁ ଯେ ତା'ର ଯାତ୍ରାରେ ଝଡ଼ ଆସିବ ନାହିଁ, କିନ୍ତୁ ସେ ତାକୁ ଡେଣା ଦିଏ। ଅର୍ଥାତ୍ ଜୀବନ ସବୁବେଳେ ସହଜ ପଥ ଦିଏ ନାହିଁ, କିନ୍ତୁ ସେହି ପଥରେ ଚାଲିବାର ସାମର୍ଥ୍ୟ ନିଶ୍ଚୟ ଦିଏ। ଆମ ଜୀବନର ସବୁଠାରୁ ବଡ଼ ସୀମା ବାହାରେ ନୁହେଁ, ତାହା ଆମର ଭିତରେ ରହିଛି। ଯେଉଁଦିନ ଆମେ ନିଜର ଭୟଠାରୁ ବଡ଼ ହୋଇଯିବା, ସେଦିନ ଆମର ସମ୍ଭାବନା ମଧ୍ୟ ନୂଆ ଆକାଶ ଖୋଜି ନେବ। କାରଣ ଆକାଶ କେବେ ପକ୍ଷୀକୁ ଉଡ଼ିବା ଶିଖାଏ ନାହିଁ, ସେ କେବଳ ଅପେକ୍ଷା କରିଥାଏ କେବେ ପକ୍ଷୀ ନିଜ ଡେଣା ଉପରେ ବିଶ୍ୱାସ କରିବ। ଠିକ୍ ସେହିପରି ଜୀବନ ମଧ୍ୟ ପ୍ରତିଦିନ ଆମକୁ ଅନେକ ସମ୍ଭାବନାର ଆକାଶ ଦେଖାଏ, କିନ୍ତୁ ସେହି ଆକାଶକୁ ଛୁଇଁବାର ସାହସ କୌଣସି ପୁସ୍ତକ, କୌଣସି ଶିକ୍ଷକ, କୌଣସି ପରିସ୍ଥିତି ଆମ ଭିତରେ ସୃଷ୍ଟି କରିପାରିବ ନାହିଁ। ସେହି ସାହସକୁ ଆମକୁ ନିଜ ଅନ୍ତରରୁ ହିଁ ଆହ୍ୱାନ କରିବାକୁ ପଡ଼ିବ। ତେଣୁ ଅନୁକୂଳ ପବନର ଅପେକ୍ଷା ନକରି ନିଜ ଡେଣାର ଶକ୍ତିକୁ ଚିହ୍ନିବା, କାରଣ ଜୀବନର ସବୁଠାରୁ ସୁନ୍ଦର ଉଡ଼ାଣ ଆକାଶ ଉପରେ ନୁହେଁ, ନିଜ ଉପରେ ବିଶ୍ୱାସରୁ ଆରମ୍ଭ ହୁଏ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ଗୌରୀ ମୁନା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କରୁଛୁ ଏହାର 437ତମ ଭାଗ।

କେବଳ କୁନ୍ତୀ ଏବଂ ବସୁଦେବଙ୍କ ମିଳନ ଘଟିନାହିଁ, ନନ୍ଦ ଯଶୋଦା ମଧ୍ୟ ବସୁଦେବ ଆଉ ଦେବକୀଙ୍କ ସହିତ ମିଳିତ ହୋଇ ପୂର୍ବେ ସହିଥିବା ଦୁଃଖ ବିଷୟ ସ୍ମରଣ କରିଛନ୍ତି। କୌରବ ପାଣ୍ଡବ ଏବଂ ଅନ୍ୟ ରାଜାମାନେ ଶ୍ରୀକୃଷ୍ଣ ଏବଂ ତାଙ୍କ ପତ୍ନୀମାନଙ୍କୁ ଦେଖି ବିସ୍ମିତ ହୋଇଛନ୍ତି। ଶ୍ରୀକୃଷ୍ଣ ଅଲକ୍ଷ୍ୟରେ ଗୋପୀମାନଙ୍କ ସହିତ ସାକ୍ଷାତ କରିଛନ୍ତି ଏବଂ ସେମାନଙ୍କୁ ତତ୍ତ୍ୱଜ୍ଞାନ ଉପଦେଶ ଦେଇଛନ୍ତି। ସେମାନେ ଦିବ୍ୟ ଜ୍ଞାନ ଲଭି ନିସ୍ତରିଛନ୍ତି। ଶ୍ରୀକୃଷ୍ଣଙ୍କ ସୌଭାଗ୍ୟବତୀ ପତ୍ନୀମାନେ ଅନୁରୋଧ କର

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କଲୁ ଏହାର 437ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ ପ୍ରଯୁକ୍ତି ବିଦ୍ୟା ଓ ଭିନ୍ ଭିନ୍ ଜ୍ଞାନକୌଶଳ ଦେଶର ଅର୍ଥନୀତିକେ ବରକସ କରୁଛେ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ନାଇଜରର 15 ନମ୍ବର ସମାବର୍ତ୍ତନ ଉତ୍ସବଟି ଯୋଗ ଦେଇକରି ଉପରାଷ୍ଟ୍ରପତି କହିଛନ୍, ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ବଳ ତିଆରି କରିକି ରାଷ୍ଟ୍ର ଗଠନ୍ତି ଏହି ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟା ହାସଲ କରିଛି। ବିଶ୍ୱ ଇହାଦେ ବହୁଟେ ସୁଯୋଗ ଓ ପ୍ରତିବନ୍ଧକ ଭିତରେ ଯାଉଛେ, ଏନ୍ତା ପରିସ୍ଥିତି ଥି ନୈତିକ ସାମାଜିକ ମୂଲ୍ୟବୋଧକେ ନଜରଠି ରଖିକରି ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରବାରକେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍। ଏ ଅବସରରେ 260 ଅୟତ୍କା ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ଦିଆଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ। ଆଜି ହେଉଛେ ଜାତୀୟ ମତ୍ସ୍ୟଚାଷୀ ଦିବସ। ଫି ବଛର ଜୁଲାଇ 10 ତାରିଖକେ ମତ୍ସ୍ୟଚାଷୀ ଦିବସ ଭାବେ ପାଳନ କରାଯାଏସି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜନେଇକରି ମାଛ ଚାଷ କ୍ଷେତ୍ରଟି ଓଡ଼ିଶାକେ ଗୋଟେ ଆଗଧାଡ଼ି ରାଜ୍ୟ କରବାର ସହିତ ଭିଜନ 2036 ଲକ୍ଷ୍ୟ ପୂରା କରବା ଲାଗି ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍। 2027 ମସିହା ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ପ୍ରକ୍ରିୟା ମୂଲିଛି। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆବା 21 ତାରିଖ ଦିନ ଗୋଟେ ଉଚ୍ଚସ୍ତରୀୟ ବୈଠକ ହେବା। ଓସ୍ୱାନ୍ ପ୍ଲାଟଫର୍ମଟି ଆଭାସୀ ଜରି ହେବାରକେ ଥିବା ବୈଠକଟି ସାମିଲ ହେବାରକେ ସବୁ ଜିଲ୍ଲାପାଳମାନଙ୍କୁ କମିଶନଙ୍କ ତରଫରୁ ଚିଠି କରାଯାଇଛି। ବୈଠକଟି ଘରକେ ଘର ସର୍ଭେ ବାବଦେ ଆଲୋଚନା କରାଯିବା ସହିତ 2022 ସହରାଞ୍ଚଳ ନିର୍ବାଚନ ବାବଦ ବିଲ୍ ଆଉ ବ୍ୟବହାର ପ୍ରମାଣପତ୍ରର ସ୍ଥିତିର ସମୀକ୍ଷା କରାଯିବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା ଥି ପ୍ରୟାସର 2 ନମ୍ବର ବୈଠକ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଯାଇଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷା, ସାମାଜିକ କଲ୍ୟାଣ, ମହିଳା ସଶକ୍ତିକରଣ ଆଉ ପୁଷ୍ଟି ସାଧନ ବାଗିର ପ୍ରମୁଖ ସାମାଜିକ କ୍ଷେତ୍ର ଥି କାର୍ଯ୍ୟାନ୍ୱୟନର ନିୟମିତ ସମୀକ୍ଷା ଓ ତୁର୍ତ୍ତି ସଂଶୋଧନମୂଳକ ପଦକ୍ଷେପ ଲାଗି ପ୍ରୟାସ ମଞ୍ଚ ଗଠନ କରିଛନ୍। ବୈଠକ ଥି ବିଦ୍ୟାଳୟ, ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ସମୀକ୍ଷା କରାଯାଇଥିଲା। ଯକ୍ଷ୍ମା ନିରାକରଣ ପଦକ୍ଷେପ ଓ ସଚେତନତାକେ ପ୍ରମୁଖ କାର୍ଯ୍ୟସୂଚୀ ଭାବେ ବୈଠକଟି ଆଲୋଚନା କରାଯାଇଛି। ରାଜସ୍ଥାନର ସିକର ଜିଲ୍ଲାନ ଆଜି ହେବାରକେ ଥିବା ଅଦିନିଆ ରଥଯାତ୍ରାକେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କଡ଼ା ବିରୋଧ କରାଯାଇଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଆଉ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସିକର ଜିଲ୍ଲାପାଳଙ୍କୁ ଚିଠି ଲେଖିକରି ଇଟାକେ ତୁରନ୍ତ ବନ୍ଦ କରବାରକେ ଅନୁରୋଧ କରିଛନ୍। ଶାସ୍ତ୍ର ଅନୁସାରେ ଅଷାଢ଼ ମାସର ଉଜ୍ଜଳ ପଖର ଦ୍ୱିତୀୟ ତିଥିନ ହିଁ ରଥଯାତ୍ରା କରବାର କଥା। ଅଦିନିଆ ରଥଯାତ୍ରା ଲାଗି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ନଷ୍ଟ ହେଉଛେ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବ ଉଦ୍ବେଗ ପ୍ରକାଶ କରବାର ସହିତ ଇତାର କଡ଼ା ନିନ୍ଦା କରିଛନ୍। ଶିକ୍ଷକ ଶିକ୍ଷା ବିଏଡ୍, ଏମ୍ଏଡ୍ ଆଉ ହିନ୍ଦୀ ବିଇଡି ନାଁ ଲେଖା ଲାଗି ହୋଇଥିବା ପ୍ରବେଶିକା ପରୀକ୍ଷାର ଫଲ ଆଜି ବାହାରିବା। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ସେନ୍ତା ସ୍ନାତକୋତ୍ତର ପାଠ୍ୟକ୍ରମଟି ନାଁ ଲେଖା ଲାଗି ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ପରୀକ୍ଷା ଫଲ୍ ବିଲ୍ ବାହାରିଛି। ପ୍ରୋଭିଜନାଲ୍ ମାର୍କଥି ଅସନ୍ତୋଷ ଛାତ୍ରଛାତ୍ରୀ ଆଇବା 13 ତାରିଖ ଭିତରେ ସାମ୍ସ ପୋର୍ଟାଲ ଜରିଆ ଆପତ୍ତି ଆବେଦନ କରିପାରିବେ। ରାଜ୍ୟ ଗଲାକାଲିଠାରୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ମୂଲିଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଆଉ ଧନ୍ଦାମୂଳକ ଶିକ୍ଷାତି 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6,715 ସିଟ୍ ଭିତରୁ ଗଲାକାଲି ପହେଲା ଦିନେ 47,690 ସିଟ୍ଟି ଛାତ୍ରଛାତ୍ରୀମାନେ ନାଁ ଲେଖାଇଛନ୍। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାଟି ସରକାରୀ ସହାୟତା ଅନୁଦାନ ପ୍ରାପ୍ତ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଚଲତି ଶିକ୍ଷାବର୍ଷନୁ ନାଁ ଲେଖା ପୂରାପୂରି ମାହାଲିଆ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଜିଲ୍ଲା ଗସ୍ତଥି ଆସିକରି କଙ୍ଗାନ ଧବଳେଶ୍ୱର ମନ୍ଦିର ପରିସରଟି ହୋଇଥିବା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ତାର ଉତ୍ତରୁ ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନଟି ମିର୍ଦ୍ଧାପାଲିଠାରେ ଗଛ ଯୋଗାଇଥିଲେ। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ ସହିତ 10 ଜିଲ୍ଲାନ ବିଜୁଳି ମାରିକରି ଧୋକାଘଟି ହେବାର ସମ୍ଭାବନା ରହିଛି। ଏଥିଲାଗି ଜିଲ୍ଲାମାନଙ୍କୁ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ୁଥିବାର ଗଲାକାଲି ଏ ବର୍ଷର ପହିଲା ବୟଡ଼ ପାଣି ଛଡ଼ାଯାଇଛି। ଆଜି ସକାଳ 6 ବଜେ

ଗେଟ୍ ଦେଇକରି ଜଲଭଣ୍ଡାରୁ ଫି ସେକେଣ୍ଡଟି 181,400 ଘନଫୁଟ ପାଏନ୍ ଛଡ଼ାଯାଉଥିବାର ବେଲେ 85,108 ଘନଫୁଟ ପାଏନ୍ ଜଲଭଣ୍ଡାରକେ ଆସୁଛେ। ଇ ସମୟଥି ଜଲଭଣ୍ଡାର ଜଲସ୍ତର 614.47 ଫୁଟ ରହିଛେ। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ସାଇନୋସାଇଟିସ୍ ରୋଗର କାରଣ, ଲକ୍ଷଣ ଓ ତା'ର ଚିକିତ୍ସା, ଏ ବିଷୟରେ କହିବେ ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:30ରେ ପରିବେଶ ସୂଚନା, ଏଥିରେ ଶୁଣିବେ ଓଜନର ଉପକାରିତା ଓ ପରିବେଶ ସୁରକ୍ଷା, ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35ରେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, କଣ୍ଠଶିଳ୍ପୀ ଈଶ୍ୱରୀ ବେହେରା, ଗୀତ ରଚନା ଡକ୍ଟର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ। ସକାଳ 7:50ରେ ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ପ୍ରତ୍ୟୁଷ କୁମାର ଶତପଥୀ ଏବଂ ଦିଲୀପ କୁମାର ପଣ୍ଡା। 8:30ରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45ରେ ଛନ୍ଦାରାଣୀ ସାହୁଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। ଦିନ 11:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଭଗବତୀ ସାଲମା, ବାଥିନ ମୁଖାର୍ଜୀ, ଭାରତୀ କର, ମକରଧ୍ୱଜ ଦରୁଆ ଏବଂ ଯୋଗେଶ୍ୱର ପଣ୍ଡା। ଦିନ 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା, 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, 12:30ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 1:05ରେ ଚନ୍ଦ୍ରମଣି ଲେଙ୍କାଙ୍କ କଣ୍ଠରେ ସୁଗମ ସଙ୍ଗୀତ, ଦିନ 1:20ରେ

ଗରସଂସାରର ତନ୍ମନ ଧନ କାର୍ଯ୍ୟକ୍ରମରେ ଶୁଣିବେ ଡାକ୍ତର ଜାଗୃତି ପ୍ରଧାନଙ୍କ ସହିତ ସାକ୍ଷାତକାର। ଅପରାହ୍ନ ତିନିଟାରେ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। 4:02 ନାଟକ ଇତିହାସ, ପ୍ରଯୋଜନା ପଦ୍ମଲୋଚନ ଦାସ, ମୂଳ ଅହମିଆ ରଚନା ଡକ୍ଟର ଭବେନ୍ଦ୍ରନାଥ ସାଇକିଆ, ହିନ୍ଦୀ ଭାଷାନ୍ତର କମଳ ସିଂ ଯାଦବ, ଓଡ଼ିଆ ଭାଷାନ୍ତର ବିପିନ ବିହାରୀ ଦାସ। 4:30 ସମ୍ବଲପୁରୀ ଗୀତ। ସନ୍ଧ୍ୟା 5:02 ଲୋକଗୀତ କ୍ରମରେ ସଂକୀର୍ତ୍ତନ ଶୁଣିବେ ପରିବେଷଣ ବଳରାମ ସାହୁ ଏବଂ ସାଥୀ। 5:30 ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଯୁବବାଣୀ। 6:10 ଆଦିବାସୀ ଗୀତ କ୍ରମରେ ଓରାମ ଗୀତ ଶୁଣିବେ ପରିବେଷଣ ପ୍ରକାଶ କିଣ୍ଡୁ ଏବଂ ସାଥୀ। 6:55 ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ବର୍ଷାଦିନୀୟ ପନିପରିବା ଚାଷରେ ରୋଗପୋକ ପରିଚାଳନା ବିଷୟରେ ଲିଙ୍ଗରାଜ ଦୀପଙ୍କ ସହ ଆଲୋଚନା ଶୁଣିବେ। 8:02 ସମ୍ବଲପୁରୀ ଗୀତ। 8:15 ହିନ୍ଦୀ ଭକ୍ତି ସଙ୍ଗୀତ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ବୈଜ୍ଞାନିକ ଦକ୍ଷତା କୌଣସି ବିକଳ୍ପ ନୁହେଁ, ଏହା ପ୍ରଗତିର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ଜଟଣୀସ୍ଥିତ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଛି। ବିଜ୍ଞାନର ସାମର୍ଥ୍ୟ ଦ୍ୱାରା ହିଁ ଏହାର ସମାଧାନ ହୋଇପାରିବ। ଏହି ଅବସରରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହ ନିଜ ଜ୍ଞାନକୁ ସମାଜର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରୟାସର ଦ୍ୱିତୀୟ ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟି ସାଧନ ଓ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ରାଜ୍ୟରେ ପ୍ରତିକାରାତ୍ମକ ପଦକ୍ଷେପ ଯୋଗୁଁ ମାତୃ ନବଜାତ ଶିଶୁ ମୃତ୍ୟୁ ସଂଖ୍ୟା ହାର ହ୍ରାସ ପାଇଥିବା ଜଣାପଡ଼ିଛି। ବୈଠକରେ ଯକ୍ଷ୍ମା ନିରାକରଣ ପଦକ୍ଷେପ ଏବଂ ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର 13,271 ଗ୍ରାମ ଓ ୱାର୍ଡରେ ଯକ୍ଷ୍ମା ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ 2029 ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ ଅଞ୍ଚଳକୁ କୁପୋଷଣମୁକ୍ତ କରିବା ଲକ୍ଷ୍ୟ ରଖାଯାଇଥିବା ବୈଠକରୁ ଜଣାପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ବନ୍ଧନ ଯୋଜନାରେ ଆଗାମୀ 5 ବର୍ଷରେ ବିଭିନ୍ନ ସେତୁ ନିର୍ମାଣ ଲାଗି 11,800 କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହ ବ୍ରିଜ୍ କମ୍ ୱେଭ୍ ଯୋଜନା ପାଇଁ 600 କୋଟି ଟଙ୍କା ଖର୍ଚ୍ଚ ହେବ।

0: ଏ ସମ୍ପର୍କରେ ବିଭାଗ ପକ୍ଷରୁ ଦୁଇଟି ସଂକଳ୍ପ ଜାରି ହୋଇଛି। ସେତୁବନ୍ଧନ ସଂକଳ୍ପରେ ବିଭାଗୀୟ ସଚିବ ଯାମିନୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି, ବିଜୁ ସେତୁ ଏବଂ ସେତୁବନ୍ଧନ ଯୋଜନାରେ ନିର୍ମାଣାଧୀନ ତଥା ଅସମ୍ପୂର୍ଣ୍ଣ ସେତୁଗୁଡ଼ିକର ନିର୍ମାଣ ହେବ। ସେହିଭଳି ବ୍ରିଜ୍ କମ୍ ୱେବ୍ ଯୋଜନାରେ ଛୋଟ ଓ ମଧ୍ୟମ ସେତୁର ନିର୍ମାଣ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ, ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଭଦ୍ରକ ଜିଲ୍ଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣୀ ଉତ୍ସବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ 20 ତାରିଖ ସୋମବାରଠାରୁ ଶ୍ରାବଣୀ ଉତ୍ସବ ଆରମ୍ଭ ହୋଇ ଅଗଷ୍ଟ 24 ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ଅନ୍ୟାନ୍ୟ ସୁବିଧା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବ୍ଲକ ବନେଇମୁଣ୍ଡାଠାରେ ଜାତୀୟ ଖାଦ୍ୟ ତେଲ ମିଶନ ଅଧୀନସ୍ଥ ରାଜ୍ୟସ୍ତରୀୟ ବୃହତ ତାଳତେଲ ଚାରାରୋପଣ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୁଭାରମ୍ଭ କରିଛନ୍ତି। ତାଳତେଲ ଉତ୍ପାଦନକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଥିବାରୁ ଏହି ଚାଷରୁ ଅଧିକ ଉତ୍ପାଦନ କରି ଚାଷୀମାନେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ସହଯୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର 7 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର 1,320 ଜଣ ଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ବାଳିକାମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଜିଲ୍ଲା ପ୍ରଶାସନର ପ୍ରାଥମିକତା। ସମସ୍ତ ଛାତ୍ରୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ପାଇଁ ପ୍ରଶାସନ ସଜାଗ ରହିଛି। ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷୀ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ହେଉଛି ଆଜିର ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗତକାଲି ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ମତ୍ସ୍ୟଜୀବୀମାନଙ୍କ ବିକାଶ ସହ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଚୀନ୍ର ଓଡୋସ୍ଠାରେ ଚାଲିଥିବା 23 ବର୍ଷରୁ କମ୍ ଏସିଆନ୍ ଆଥଲେଟିକ୍ ଚାମ୍ପିୟନ୍ସିପ୍ରେ ଭାରତୀୟ ଦଳକୁ ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ମିଳିଛି। ଏହି ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ମଧ୍ୟ ସାମିଲ ଅଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ବର୍ତ୍ତମାନ 10 ଗେଟ୍ ଦେଇ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି। ଆଜି 6:00 ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 614.47 ଘନଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 85,108 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 181,400 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ସାଇନୋସାଇଟିସ୍ ରୋଗ କାରଣ ଲକ୍ଷଣ ଓ ତା'ର ପ୍ରତିକାର ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର।
2: ଆଜି ଆମେ ଏକ ଅତ୍ୟନ୍ତ ସାଧାରଣ ଓ ବହୁଳ ଭାବରେ ରୋଗଭୁକ୍ତ ହେଉଥିବା ସାଇନୋସାଇଟିସ୍ ରୋଗର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା। ଆମ ଖପୁରୀ ବା ସ୍କଲ୍ ବୋନ୍ରେ କେତେକ କେଭିଟି ବା ଶୂନ୍ୟସ୍ଥାନ ରହିଥାଏ। ଏହି ଶୂନ୍ୟସ୍ଥାନଗୁଡ଼ିକୁ ସାଇନସ୍ କୁହାଯାଏ। ଏମାନେ ନାକ ଓ ଆଖିର ନିକଟବର୍ତ୍ତୀ ସ୍ଥାନରେ ରହିଥାନ୍ତି। ଯଦି କୌଣସି କାରଣରୁ ଏହି ସାଇନସ୍ଗୁଡ଼ିକରେ ସଂକ୍ରମଣ ହୋଇଯାଏ ତାକୁ ସାଇନୋସାଇଟିସ୍ ରୋଗ କୁହାଯାଏ। ଅଧିକାଂଶ କ୍ଷେତ୍ରରେ ଏହା ଏକ ମାମୁଲି ରୋଗ ଭାବରେ ପରିଗଣିତ ହୋଇଥାଏ, କିନ୍ତୁ ବେଳେବେଳେ ସାଇନସ୍ର ସଂକ୍ରମଣ ନିକଟବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ଆଖି ଓ ମସ୍ତିଷ୍କ ଆଦିକୁ ସଂକ୍ରମଣ କରିଥାଏ ଓ ଗୁରୁତ୍ୱର ଆକାର ଧାରଣ କରେ। ଯେଉଁ କାରଣଗୁଡ଼ିକ ଯୋଗୁଁ ସାଇନସ୍ରେ ସଂକ୍ରମଣ ହୁଏ ତାହା ପ୍ରଥମେ ଆଲୋଚନା କରିବା। ବାରମ୍ବାର ଥଣ୍ଡା ସର୍ଦ୍ଦି ରୋଗ

0: ଫୁଙ୍କା ଥିବା, ନାକରେ ବିଭିନ୍ନ କାରଣରୁ ହେଉଥିବା ମାଂସବୃଦ୍ଧି ରୋଗ ଓ ବାରମ୍ବାର ହେଉଥିବା ଟନ୍ସିଲ୍ର ସଂକ୍ରମଣ ବା ଟନ୍ସିଲାଇଟିସ୍ ମଧ୍ୟ ସାଇନୋସାଇଟିସ୍ ରୋଗର କାରଣ ହୋଇପାରେ। ଶିଶୁମାନଙ୍କଠାରେ ଏଡିନଏଡ୍ ନାମକ ଏକ ରୋଗ ଦେଖାଦିଏ, ଯାହା 10 ରୁ 12 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ହୋଇଥାଏ। ଏହି ଆଡିନଏଡ୍ ବୃଦ୍ଧି ରୋଗ ଯୋଗୁଁ ସାଇନସ୍ର ସାଧାରଣ କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇ ସାଇନସ୍ ସଂକ୍ରମିତ ହୁଏ। ଏହି ରୋଗରେ ରୋଗୀ ପ୍ରଥମେ ସାଧାରଣ ଥଣ୍ଡା ସର୍ଦ୍ଦିର ଲକ୍ଷଣ ସହ ଡାକ୍ତରଙ୍କ ପାଖକୁ ଆସିଥାଏ, କିନ୍ତୁ ସାଧାରଣ ଥଣ୍ଡା ସର୍ଦ୍ଦି 3 ରୁ 4 ଦିନ ମଧ୍ୟରେ ଠିକ୍ ହୋଇଯାଉଥିବା ବେଳେ ସାଇନୋସାଇଟିସ୍ ରୋଗରେ ଏହି ଲକ୍ଷଣ ସବୁ ସପ୍ତାହ ସପ୍ତାହ ଧରି ଲାଗି ରହେ। ଏଥିସହ ନାକରେ ନିଶ୍ୱାସ ନେବା ବାଧାପ୍ରାପ୍ତ ହୋଇଥାଏ ଏବଂ ନାକରୁ କଞ୍ଚା ପାଣି ବାହାରିଥାଏ। ଧୀରେ ଧୀରେ ନାକରୁ ବହଳିଆ ଓ ଦୁର୍ଗନ୍ଧଯୁକ୍ତ ସିଂହାଣୀ ବାହାରିଥାଏ। ବେଳେବେଳେ ନାକରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଅନ୍ୟ ଏକ ପ୍ରମୁଖ ଲକ୍ଷଣ ହେଉଛି ମୁଣ୍ଡ ଦରଦ ହେବା। ଏହି ମୁଣ୍ଡ ବ୍ୟଥା ସଦାସର୍ବଦା ଲାଗି ରହେ ଓ ଏହାର ତୀବ୍ରତା ଧୀରେ ଧୀରେ ବଢ଼ିପାରେ। ରୋଗୀକୁ ଜ୍ୱର ମଧ୍ୟ ହୋଇପାରେ। ଯଦି ରୋଗୀ ଠିକ୍ ସମୟରେ ଚିକିତ୍ସିତ ନ ହୁଏ, ତେବେ ରୋଗ ନାନା ଜଟିଳତାକୁ ପରିବର୍ତ୍ତନ ହୋଇଯାଏ। ଏଭଳି ପରିସ୍ଥିତିରେ ତୀବ୍ର ମୁଣ୍ଡବ୍ୟଥା, ଆଖି ଫୁଲିଯିବା, ଆଖିରେ ଯନ୍ତ୍ରଣା ହେବା, ବାନ୍ତି ଓ ତୀବ୍ର ଜ୍ୱର ହେବା ଆଦି ଲକ୍ଷଣ ଦେଖାଯାଏ। ଦରକାର ହେଲେ ଏକ୍ସରେ କିମ୍ବା ସିଟି ସ୍କାନ୍ର ସାହାଯ୍ୟ ନେଇ ରୋଗର ଭୟାବହତା ଜାଣିହୁଏ। ରୋଗ ଉପଶମ ପାଇଁ ରୋଗୀକୁ ଯଥାଯୁକ୍ତ ଆଣ୍ଟିବାୟୋଟିକ୍, ଦରଦ ଉପଶମକାରୀ ଔଷଧ ଓ ଥଣ୍ଡା ସର୍ଦ୍ଦିର ଔଷଧ ଦିଆଯାଏ। ନାକରୁ ସଂକ୍ରମଣ ମାତ୍ରା କମ୍ କରିବା ପାଇଁ ଓ ଶ୍ୱାସ ପ୍ରକ୍ରିୟାର ଉନ୍ନତି ପାଇଁ ଅକ୍ସିମେଟାଜୋଲିନ୍ ଏବଂ ଜାଇଲୋମେଟାଜୋଲିନ୍ ନାମକ 2 ପ୍ରକାରର ନାକ ଡ୍ରପ୍ ଦିଆଯାଏ। ଏହି ପଦ୍ଧତିରେ ଚିକିତ୍ସା ଦ୍ୱାରା ପ୍ରାୟ 7 ରୁ 10 ଦିନ ମଧ୍ୟରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାଏ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ସାଇନୋସାଇଟିସ୍ ରୋଗ କାରଣ, ଲକ୍ଷଣ ଓ ତାର ପ୍ରତିକାର ବିଷୟରେ ଆଲୋଚନା କଲେ ଡାକ୍ତର ସତ୍ୟଜିତ ମିଶ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ଆଜି ମେଲବର୍ଣ୍ଣଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ଅଙ୍ଗୁସ୍ ଟେଲରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ରାଜନୈତିକ ସହଯୋଗ ନେଇ ଆଲୋଚନା କରିବେ। ଏହି ବୈଠକ ଅଷ୍ଟ୍ରେଲିଆ ସଂସଦରେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ମିଳିଥିବା ସମର୍ଥନକୁ ସୂଚାଉଛି। ବିରୋଧୀ ଦଳ ନେତା ଟେଲର କହିଛନ୍ତି, ରଣନୈତିକ ସହଭାଗିତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ଜଣେ ପ୍ରକୃତ ବନ୍ଧୁ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତାକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଭାରତକୁ ୟୁରାନିୟମ୍ ରପ୍ତାନୀ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟରେ ସହଯୋଗକୁ ସେ ସମର୍ଥନ କରୁଥିବା କହିଛନ୍ତି। ଭାରତରେ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି,
3: पीएम सूर्य घर योजना को सपोर्ट करने के लिए हमने मिलकर गुजरात में रूफटॉप सोलर ट्रेनिंग एकेडमी बनाई है। यह एकेडमी अनेक महिलाओं और युवाओं की कैपेसिटी बिल्डिंग में योगदान देगी। न्यूक्लियर एनर्जी के क्षेत्र में हमने एक महत्वपूर्ण समझौता किया है। इससे ऑस्ट्रेलिया से भारत को यूरेनियम सप्लाई का मार्ग खुलेगा और हमारे क्लीन एनर्जी के उद्देश्यों को नई ताकत मिलेगी।
2: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ଶେଷ

କରି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ଗସ୍ତରେ ଯିବେ। ପ୍ରାୟ ଚାରି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଅକ୍ଲାଣ୍ଡରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଥିବା ପ୍ରବାସୀ ଭାରତୀୟ ଏବଂ ନ୍ୟୁଜିଲାଣ୍ଡବାସୀ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଉତ୍ସାହିତ ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ମିଳିତ ଭାବେ ଦେଶକୁ ସୁରକ୍ଷିତ ରଖିପାରିବ। ସେ କହିଛନ୍ତି, ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରବାସନ ରୋକିବା, କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ଶତପ୍ରତିଶତ ସରକାରୀ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ଶାହା କହିଛନ୍ତି, ଦେଶକୁ ଅନୁପ୍ରବେଶମୁକ୍ତ କରିବା ଲାଗି ସରକାର ଏକ ଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ପୁଲିସ୍ ଅଧୀକ୍ଷକମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୀମା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ 400% ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ଭାରତ ମ୍ୟାମାର ସୀମାରେ ସରକାର 1600 କିଲୋମିଟର ଦୀର୍ଘ ଅଞ୍ଚଳରେ ତାରବାଡ଼ ବସାଇବା କାର୍ଯ୍ୟ କରୁଛନ୍ତି। ବୈଠକରେ ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୋଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ସରକାର E85 ଇନ୍ଧନ ବଜାରକୁ ଛାଡ଼ିବା ଲାଗି ଯୋଜନା କରୁଛନ୍ତି। ସେ କହିଛନ୍ତି, E20 ପେଟ୍ରୋଲ ଦର ତୁଳନାରେ E85 ଇନ୍ଧନ ଲିଟର ପିଛା 20 ଟଙ୍କା ଶସ୍ତା ହେବ। ଏକ ଘରୋଇ ସମ୍ବାଦ ଚ୍ୟାନେଲ ସହ ସାକ୍ଷାତକାରରେ ଶ୍ରୀ ପୁରୀ କହିଛନ୍ତି, ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଉଛି ଉପଭୋକ୍ତାମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରିବା ଏବଂ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ଆଗେଇ ନେବା। ଶ୍ରୀ ପୁରୀ ଇଥାନଲ ମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡ଼ିର ଇଞ୍ଜିନ୍ ଖରାପ ହେଉଥିବା ଏବଂ ପ୍ରଦର୍ଶନ ହ୍ରାସ ପାଉଥିବା ବିଷୟକୁ ଅସ୍ୱୀକାର କରିଛନ୍ତି। ଗୋଆରେ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା କରିବ। ଏହାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନର 37ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। 2 ଦିନିଆ ଗୋଆ ଗସ୍ତ କାଳରେ କମିଟି ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ, ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜନୈତିକ ଦଳ, ଆଇନ ବିଶେଷଜ୍ଞ, ଶିକ୍ଷା, ଶିଳ୍ପ ଓ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିବ। ପୂର୍ବରୁ କମିଟି ମୁମ୍ବାଇ, ଡେରାଡୁନ୍, ଚଣ୍ଡିଗଡ଼, ସିମ୍ଲା, ବେଙ୍ଗାଲୁରୁ ଏବଂ ଗାନ୍ଧୀନଗର ଗସ୍ତ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତାମତ ଗ୍ରହଣ କରିସାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କୁଶଳ କାର୍ଯ୍ୟଦକ୍ଷତା, ଦୃଢ଼ ପ୍ରତିଷ୍ଠାନ ଏବଂ ନବସୃଜନ ପାଇଁ ଭାରତ ବିଶ୍ୱ ଦକ୍ଷତା କେନ୍ଦ୍ରର ସବୁଠାରୁ ପସନ୍ଦଯୋଗ୍ୟ ଦେଶ ହୋଇପାରିଛି। ନୂଆଦିଲ୍ଲୀରେ ଶିଳ୍ପ ମହାସଂଘ ଜାତୀୟ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ବ୍ୟବସାୟିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀମତୀ ସୀତାରମଣ କହିଛନ୍ତି, ଭାରତରେ 2100ରୁ ଅଧିକ GCC କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ $10,000 କୋଟି ରାଜସ୍ୱ ମିଳିପାରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ଇଞ୍ଜିନିୟରିଂ, ଗବେଷଣା, କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା, ଅର୍ଥ, ଉତ୍ପାଦ ଡିଜାଇନ୍ ଏବଂ ଡାଟା ବିଜ୍ଞାନ କ୍ଷେତ୍ରରେ ଏହି କେନ୍ଦ୍ର ପରିବର୍ତ୍ତନ ଆଣିବା ସହ ନବସୃଜନ ବୃଦ୍ଧିରେ ସହାୟକ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କ୍ଷମତା କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତ ଗସ୍ତ ଶେଷ କରି ଓମାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଓମାନର ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶେଖ୍ ମହମ୍ମଦ ଅଲ୍ ମସ୍କାରୀ ତାଙ୍କୁ ସ୍ୱାଗତ କରିଥିଲେ। ଡକ୍ଟର ଜୟଶଙ୍କର 11 ଦିନ ବ୍ୟାପୀ କତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସ ଗସ୍ତ କରୁଛନ୍ତି। ଓମାନ ଯାତ୍ରା ପରେ ଡକ୍ଟର ଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର 2028-29 ବର୍ଷ କାର୍ଯ୍ୟକାଳ ପାଇଁ ଭାରତର ଅଭିଯାନ ଆରମ୍ଭ କରିବେ। ପରେ ଆସନ୍ତା 14-15 ତାରିଖରେ ସେ ବ୍ରସେଲ୍ସ ଗସ୍ତ କରି ତୃତୀୟ ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଉଦ୍ୟୋଗୀ ପରିଷଦ ବୈଠକରେ ସାମିଲ ହେବେ। ଏହି ଅବସରରେ ଡକ୍ଟର ଜୟଶଙ୍କର

0: ୟୁରୋପୀୟ ସଂଘ ଏବଂ ବେଲଜିୟମର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଏବଂ ପ୍ରକାଶ ଚିକ୍ ବାରାଇକୁ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ମାସ 24 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ତିନି ଜଣ ନେତା ଗତକାଲି ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସାକୁ ନିନ୍ଦା କରିବା ସହ ଏହାକୁ ଯୁଦ୍ଧ, ଆତଙ୍କବାଦ, ନିର୍ଯାତନା ଏବଂ ରାଜନୈତିକ ଦମନ ଲୀଳା ପାଇଁ ବ୍ୟବହାର ହେଉଥିବା ଅସ୍ତ୍ର ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ପି ହରିଶ କହିଛନ୍ତି, ଏଭଳି ହିଂସାତ୍ମକ କାର୍ଯ୍ୟକୁ ଭାରତ କଡ଼ାକଡ଼ି ଭାବେ ନିନ୍ଦା କରୁଛି। ଜାତିସଂଘ ମହାସଚିବଙ୍କ ରିପୋର୍ଟକୁ ଆଧାର କରି ଶ୍ରୀ ହରିଶ କହିଛନ୍ତି, 2025ରେ ଏଭଳି ଘଟଣା ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ହରିଶ ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ଭାରତର ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ମହିଳା ଶାନ୍ତି ରକ୍ଷକଙ୍କ ମୁତୟନ ହେବା ଦ୍ୱାରା ଏହାର ପରିବର୍ତ୍ତନଶୀଳ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରୋଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇରାନ୍ ଗଣମାଧ୍ୟମ ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରୋଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ଅନୁଯାୟୀ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ 2-0 ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ପେନ୍ ଏବଂ ବେଲଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ଫ୍ରାନ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ଆମର ଅଞ୍ଚଳ ମାନକେ ଅଦା ଆଉ ହଲଦି ଫସଲକେ ଦୁଇଟା ପ୍ରଧାନ ଅର୍ଥକାରୀ ଫସଲ ହିସାବେ ଚାଷ କରାଯାଏସି। ଅଲଗା ଫସଲ ବାଗିର୍ ଇ ଦୁଇ ଫସଲ ଥି ଗଲେ ରୋଗ ପୋକ ଲାଗିକରି ନୁକସାନ ପହଞ୍ଚେଇଥିସନ୍ ଆଉ ଆଦାୟ ବି କମିଯାଇସି। ହେଥିର୍ଲାଗି ଯତନ ପାତନ ସାଙ୍ଗେ ରୋଗ ପୋକ ହେଲେ ଆୟତ କରବାର୍ ନିହାତି ଦରକାର। ହଲଦି ଫସଲ ଥି ରୋଗ ପୋକ ଭିତରେ ପତର ଚିତା ରୋଗ ଦେଖାଯାଇସି। ଯେତେବେଲେ ପତର ଉପରେ ଛୋଟ ବଡ଼ ଦାଗ ମାନେ ଦେଖିବେ ଇ ରୋଗ ହେଇଛେ ବୋଲି ଜାନବେ। ଦାଗ ମାନଙ୍କର ମଝି ଭାଗ ଫିକା ଧୂସରିଆ ରଙ୍ଗର ହେଇଥିସି। ଇ ରୋଗ ହେଲେ ପୁରା ଫସଲର ପତର ଶୁଖିଗଲା ବାଗି ଜଣାଯାଇସି ଆଉ ପଛେ ଗଛ ବି ଶୁଖିକରି ମରିଯାଇସି। ଇ ରୋଗକେ ଆୟତ କରବାର୍ ଲାଗି ପହେଲାନୁ ଉଷୋ ପକାବାର୍ ଦରକାର। କାଁ କରି ବୋଇଲେ ଫସଲ ଦେଢ଼ ମାସର ହେଲା ବେଲେ ଇ ରୋଗ ଲାଗବାରଟା ଦେଖାଯାଇଥିସି। ଇ ରୋଗ ବାଗିର ପତରପୁଡ଼ା ରୋଗ ବି ଘାଏ ଘାଏ ହଲଦି ଫସଲ ଥି ଦେଖାଯାଇସି। ଇ ରୋଗର ଲକ୍ଷଣ ପହେଲା ପତରମାନକେ ଦେଖାଯାଇସି। ଯେତେବେଲେ ପତର ଥି ତମାଲିଆ ବାଦାମୀ ରଙ୍ଗ ଦେଖ୍ବେ ଇ ରୋଗ ହେଇଛେ ବୋଲିକରି ଜାନ୍ବେ। ଆଉ ପତରର ସିରାମାନକେ ଧାଡ଼ି ଧାଡ଼ି ହେଇକରି କେତନି କେତେ ଛୋଟ ଛୋଟ ଦାଗ ଦେଖାଯାଇସି ଆର୍ ଠିକ୍ ସମୟାନ ତାହାକେ ଆୟତ ନାଇଁ କରବେ ହେଲେ ଦାଗମାନେ ଶୁଖିକରି ମିଶି ଯାଇଥିସି ଆର୍ ପତର ପୁରା ପୁଡ଼ିଗଲା ବାଗି ହେଇଯାଇସି। ଇ ରୋଗକେ ଆୟତ କରବାର୍ ଲାଗି 1 ଲିଟର ପାଣିଥି 3 ଗ୍ରାମ ମାଙ୍କୋଜାବ ପୋକମରା ଉଷୋକେ ଗୁଲେଇ କରି ଝିଟ୍ବେ ହେଲେ ରୋଗକେ ଆୟତ କରିପାରବେ। ଦରକାର।

0: ବେଳେ 15 ଦିନ ଉତାରୁ ଆର୍ ଥରେ ଉଷୋକେ ଝିଣ୍ଟବେ। ପତର ଚିତା ଆଉ ପତରପୁଡ଼ା ରୋଗ ବାଗିର କନ୍ଦା ଆଉ ବୁଂଶଢ଼ା ରୋଗ ବି ହଲଦି ଫସଲ ଥି ଦେଖା ଦେସି। ଇ ରୋଗ ହେଲେ ପତର ଧାର ପହେଲା ଶୁଖିଯାଇକରି ପତରଟା ପୁରା ଶୁଖିଯାଏସି। ଇ ରୋଗ ଲାଗିଲେ ବେଶୀ କରି ହଲଦି ଗଛର ବୁନ୍ଧେ ପାଇଞ୍ଚିଆ ଦାଗ ଦେଖାଯାଏସି ଆର୍ ଗଣ୍ଠିର ମୂଲ ନରମ ହେଇଯାଇଥିସି। ଏନ୍ତା ହେବା ହେଲେ ଚେର ମୁଲୁ ବଢ଼ି ନାଇପାରେ ଆଉ କନ୍ଦା ଗଲେ କୁହିଯାଏସି। ବିହନ ଯଦି ବନେ ନାଇଁ ହେଇଥିବା ହେଲେ ଇ ରୋଗ ଦେଖାଯାଏସି। ହେଥିର୍ଲାଗି ଲଗାବାର ଆଗୁନୁ ବିହନ ବିଶୋଧନ କରି କରି ଲଗାବେ ବେଲେ ବିହନ ଜନିତ ରୋଗ ପୋକନୁ ଫସଲକେ ବଞ୍ଚେଇ ପାରବେ ଆଉ ଉଷକଷାର ଖର୍ଚ୍ଚା ନୁ ଗଲେ ବଞ୍ଚି ପାରବେ। ଇ ରୋଗକେ ଆୟତ କରବାର ଲାଗି ଗଛର ବୁନ୍ଦର ମାଇଟ୍କେ ଉଷ ପାଇଁଥି ଭିଜେଇ ଦେବେ। ଏଥିର୍ଲାଗି 1 ଲିଟର ପାଇଁଥି 5 ମିଲିଲିଟର ହିସାବେ କ୍ଲୋରୋପାଇରିଫସ୍ ପୋକମରା ଉଷକେ ଗୁଲେଇ କରି ଦ୍ରବଣ ବନାବେ ଆଉ ଗଛର ବୁନ୍ଧେ ଝିଣ୍ଟି ଦେବେ। ନିଘା ଦେବେ ଉଷ ପାଇଁ ଯେନ୍ତା ବନେକରି ମାଇଟ୍ଥି ଭେଦିଯିବା। ଇତାର ଛଡ଼ା 1 ଲିଟର ପାଇଁଥି 1 ମିଲିଲିଟର ପ୍ଲାଣ୍ଟୋମାଇସିନ୍ ଆଉ 2 ଗ୍ରାମ ବାଭିଷ୍ଟିନ୍ ଗୁଲେଇ କରି ଗଛର ବୁନ୍ଧେ ଝିଣ୍ଟିବେ ହେଲେ ଝାଉଁଲା ରୋଗ ଆଉ କନ୍ଦାସଢ଼ା ରୋଗ ହେବାର ଡର ନାଇଁଥାଏ। ଅଦା ଆଉ ହଲଦି ଫସଲ ଥି ପାଏନ୍ ଜମି ନାଇଁ ରହିବାର କଥା। ପାଏନ୍ ଜମି ରହିବା ହେଲେ ପତରମାନେ ହଲଦିଆ ହେବାର ସାଙ୍ଗେ ଝାଉଁଲା ରୋଗ ଦେଖାଯାଏସି। ଯେତେବେଳେ ଦେଖିବେ ଅଏତକା ପାଏନ୍ ହେଇଯାଉଛେ ତାହାକେ କାଟି କରି ବାହାର କରିଦେବେ। ଅଦା ଆଉ ହଲଦି ଫସଲ ଥି ଗଛମାନେ 2.5 ମାସର ହେଇଗଲେ 2 ନମ୍ବର ଥର ସାର ଦେବାରକେ ପଡ଼ିଥିସି। ଇ ସମିଆନ ହଲଦି ଲାଗିର ଏକର୍କ 12 କେଜି ଯବକ୍ଷାର ଯାନ୍ ନାଏ ତ 25 କେଜି ୟୁରିଆ ସାର ଦେବାରକେ ପଡ଼ିଥିସି। ଗଛର ବୁନ୍ଦକେ କୁଢ଼ାକୁସା କରି କରି ବୁନ୍ଧେ ମାଇଟ୍ ଟେକି ଦେବେ ଆଉ ସାର ଦେଲା ଉତାରୁ ପାଏନ୍ ଦେବେ। ଆମର ଚାଷୀ ଭାଇ ବହିନମାନେ ସୋର ରଖୁନ୍ ଯେନ୍ସି ବି ଚାଷ କରବେ ବିହନକେ ବିଶୋଧନ କରି କରି ଲଗାବେ ହେଲେ ବିହନ ଜନିତ ରୋଗ ପୋକନୁ ଫସଲକେ ବଞ୍ଚେଇ ପାରବେ ଆଉ ରୋଗ ପୋକ ଜନିତ ଉଷକଷା ଖର୍ଚ୍ଚା ନୁ ଗଲେ ବଞ୍ଚି ପାରବେ। ଅଦା ଆଉ ହଲଦି ଫସଲ ଥି ପାଏନ୍ ଜମ୍ବାକେ ନାଇଁ ଦେବେ। କାଁ କରି ବୋଇଲେ ପାଏନ୍ ଜମି ରହିଲେ ପତର ହଲଦିଆ ପଡ଼ବାର ସାଙ୍ଗେ ସାଙ୍ଗେ ଝାଉଁଲା ରୋଗ ବି ହେଇଯାଇଥିସି। ତ ସବୁ ଦିକେ ଯଦି ନିଘା ଦେଇକରି ରୋଗ ପୋକନୁ ଫସଲକେ ବଞ୍ଚେଇ କରି ଅଦା ଆଉ ହଲଦି ଲଗାବେ ହେଲେ କେତ୍ନି କେତେ ଲାଭ ପାଇପାରବେ।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନାରେ ଓଜନର ସଂରକ୍ଷଣ ଓ ପରିବେଶ ସୁରକ୍ଷା ବିଷୟରେ କହୁଛନ୍ତି ଡକ୍ଟର ସମାପିକା ଦାସ।
2: ଆମ ଚାରିପାଖରେ ଥିବା ଜୀବନ୍ତ ଓ ନିର୍ଜୀବ ଉପାଦାନକୁ ନେଇ ଆମର ଏହି ସୁନ୍ଦର ପରିବେଶ ତିଆରି। ଏହି ପରିବେଶର ରକ୍ଷା କବଚ ହୋଇ ରହିଛି ଓଜନ। ଏହି ଓଜନ ହେଉଛି ଆମ ବାୟୁମଣ୍ଡଳର ଗୋଟିଏ ସ୍ତର। ଆମର ଏହି ସୁନ୍ଦର ପୃଥିବୀ ଓଜନ ସ୍ତର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ସୂର୍ଯ୍ୟ ରଶ୍ମିରୁ ପୃଥିବୀକୁ ଆସୁଥିବା ଅତ୍ୟନ୍ତ ବିପଦଜନକ ଅତି ବାଇଗଣୀ ବିକିରଣ ରଶ୍ମି, ଯାହାକୁ ଆମେ ଅଲ୍ଟ୍ରାଭାଓଲେଟ୍ ରେ କହୁ, ସେହି ବିକିରଣରୁ ଆମ ଜୀବଜଗତକୁ ସୁରକ୍ଷିତ ରଖୁଛି। ବାୟୁମଣ୍ଡଳରେ ଏହି ସ୍ତର ନଥିଲେ ଜୀବଜଗତର ସ୍ଥିତି କେବେଠାରୁ ବିପନ୍ନ ହୋଇଯାଆନ୍ତା। ଅଲ୍ଟ୍ରାଭାଓଲେଟ୍ ରଶ୍ମିର ଥିବା କ୍ଷତିକାରକ ପଦାର୍ଥକୁ ଓଜନ ସ୍ତର ଛାଣି ପୃଥିବୀକୁ ଛାଡ଼ିଥାଏ। ମାତ୍ର ଅଙ୍ଗାରକାମ୍ଳ ଏତିକି ବଢ଼ୁଛି ଏବଂ ରେଫ୍ରିଜରେଟର, ଏସି ଭଳି ଉପକରଣରୁ ବାହାରୁଥିବା କ୍ଲୋରୋଫ୍ଲୋରୋ କାର୍ବନ ଭଳି ମାରାତ୍ମକ ଗ୍ୟାସ୍ ଓଜନ ସ୍ତରରେ ଛିଦ୍ର ସୃଷ୍ଟି କରୁଛି। ଓଜନ ଖୁବ୍ ପତଳା ଆସ୍ତରଣ ଭାବରେ ଆମ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ପୃଥିବୀ ପୃଷ୍ଠରୁ ପ୍ରାୟ 15-35 କିଲୋମିଟର ଉଚ୍ଚତାରେ ରହିଛି। ଓଜନ ସ୍ତର ମେରୁରେ ଅଧିକ ମୋଟା ଓ ବିଶୁବ ରେଖାରେ ପତଳା ହେଲେ ମଧ୍ୟ ଏହି ସ୍ତର ସମଗ୍ର ପୃଥିବୀକୁ ସମାନ ସୁରକ୍ଷା ଦେଇଥାଏ। 1985 ଆଣ୍ଟାର୍କଟିକା ଉପରେ ଓଜନ ସ୍ତରରେ ଛିଦ୍ର ଆବିଷ୍କୃତ ହୋଇଥିଲା। ଏହା ମୁଖ୍ୟତଃ ଶୀତଳୀକରଣ ପ୍ଲାଣ୍ଟ ଓ ଏୟାର କଣ୍ଡିସନରରୁ ନିର୍ଗତ CFC ଭଳି ରାସାୟନିକ ଗ୍ୟାସ୍ ଯୋଗୁଁ ହୋଇଥିଲା। ଏଥିପାଇଁ ଆଜି ପ୍ରାଣୀ ଜଗତ ଏକ ପ୍ରକାରର ସଙ୍କଟାପନ୍ନ ସ୍ଥିତି ଦେଇ ଗତି କରୁଛି। ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ଥିବା ଓଜନ ଗ୍ୟାସ୍ ଆମକୁ ସୁରକ୍ଷା ଯୋଗାଇ ଦେଉଥିବାରୁ ଏହା ଉତ୍ତମ ଓଜନ ଗ୍ୟାସ୍ ବୋଲି କୁହାଯାଏ। କିନ୍ତୁ ଭୂମି ନିକଟରେ ମାନେ ଷ୍ଟ୍ରାଟୋସ୍ଫିୟରରେ ଥିବା ଓଜନ ଗ୍ୟାସ୍ ଏକ କ୍ଷତିକାରକ ବାୟୁ ପ୍ରଦୂଷଣ।

0: ଅପକାରୀ ପଦାର୍ଥ ଯାହା ପ୍ରାଣୀ ଜଗତର ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ଏଥର ଜାଣିବା ଏହି ଓଜୋନ୍ ଗ୍ୟାସ୍ର ସ୍ତରରେ କାହିଁକି ଛିଦ୍ର ଦେଖାଯାଉଛି। ଇଣ୍ଡଷ୍ଟ୍ରିଆଲାଇଜେସନ୍, ଅର୍ବାନାଇଜେସନ୍ ପାଇଁ ଆମେମାନେ ଅସଂଖ୍ୟ ଜଙ୍ଗଲ କାଟୁଛୁ। ସେହି ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆମେମାନେ ନିର୍ଭର, କିନ୍ତୁ ନିଜର ସ୍ୱାର୍ଥ ପାଇଁ ଆମେ ସେହି ଜଙ୍ଗଲକୁ ସଫା କରିଦେଉଛୁ। ଫଳରେ ଆମ ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍ର ମାତ୍ରା ବଢ଼ୁଛି, ପୃଥିବୀର ତାପମାତ୍ରା ବଢ଼ୁଛି ଏବଂ ଉତ୍ତର ମେରୁ ଦକ୍ଷିଣ ମେରୁରେ ଥିବା ଗ୍ଲାସିୟର୍ ସବୁ ତରଳିବାରେ ଲାଗିଛି। ଏହାର ପରିଣାମ କ'ଣ ଜାଣିଛନ୍ତି? ଗ୍ଲୋବାଲ୍ ୱାର୍ମିଂ ମାନେ ବିଶ୍ୱ ତାପନ। ଆଜିକାଲି ଆମେ ଉତ୍ପାଦନ ବଢ଼ାଇବା ପାଇଁ ଜମିରେ ବିଭିନ୍ନ ପ୍ରକାର ରାସାୟନିକ ସାରର ପ୍ରୟୋଗ କରୁଛୁ। ଏହା ମଧ୍ୟ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଆମେ ଯେଉଁ ଯାନବାହନ ବ୍ୟବହାର କରୁଛେ ସେଥିରେ ଅଙ୍ଗାରକାମ୍ଳର ଏକ ପ୍ରକାରର କମ୍ବତ୍ସନ୍ ହୁଏ, ଯାହାଦ୍ୱାରା ସେ ଧୂଆଁ ବାହାରି ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି କରୁଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଗ୍ଲୋବାଲ୍ ୱାର୍ମିଂ ପରି ସଙ୍କଟ ସୃଷ୍ଟି ହେଉଛି। 1987 ସେପ୍ଟେମ୍ବର 16 ତାରିଖରେ କାନାଡ଼ାର ମଣ୍ଟ୍ରିଲ୍ ସହରରେ ବିଶ୍ୱର ବିଭିନ୍ନ ଦେଶ ଓଜନ ସ୍ତରର ସୁରକ୍ଷା ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ମଣ୍ଟ୍ରିଲ୍ ପ୍ରୋଟୋକଲ୍ରେ ସ୍ୱାକ୍ଷର କରିଥିଲେ। 1980 ଦଶକରେ ଓଜନ୍ ଗର୍ତ୍ତ ପ୍ରଥମେ ଠାବ କରାଯାଇଥିଲା। ଶିଳ୍ପାୟନ ଓ ଆଧୁନିକୀକରଣ ଯୋଗୁଁ ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ବିଷାକ୍ତ ଗ୍ୟାସ୍ ଓଜନ୍ ସ୍ତରକୁ କ୍ଷୟ କରିବାରେ ଲାଗିଛି। ଫଳରେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଓଜନ୍ ସ୍ତରକୁ ଭେଦ କରି ପୃଥିବୀ ଉପରେ ସିଧାସଳଖ ପଡ଼ିବାର ସଙ୍କଟ ଦେଖାଦେଇଛି, ଯାହା ଚର୍ମ କର୍କଟ ରୋଗର ମୁଖ୍ୟ କାରଣ। ପୁଣି ଜିଓ ହିଲ୍ ଜର୍ନାଲରେ ମାସାଚୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ କୁହାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱର ତାପମାତ୍ରା ବୃଦ୍ଧି ଫଳରେ ମାଟିରୁ ପ୍ରାକୃତିକ ଭାବେ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ର ପରିମାଣ ବି ବଢ଼ିବ। ଏହା ଭୂପୃଷ୍ଠ ନିକଟରେ ଥିବା କ୍ଷତିକାରକ ଓଜନ୍ ସ୍ତରକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ। ସେହିପରି ଇଂଲଣ୍ଡସ୍ଥିତ ନେଚର ଜିଓସାଇନ୍ସ ଜର୍ନାଲରେ ଥିବା ତଥ୍ୟ ଅନୁସାରେ ଭୂପୃଷ୍ଠ ନିକଟରେ ଥିବା ଓଜନ୍ ଯୋଗୁଁ ଗଛଲତାର ବୃଦ୍ଧି ବାଧକ ହୋଇଥାଏ। ଏହି କାରଣରୁ ଭାରତରେ ଧାନ, ମକା, ଗହମ ପରି ଚାଷ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଏକ ବିଶ୍ୱସ୍ତରୀୟ ମଡେଲରୁ ଜଣାପଡ଼ିଛି ଯେ 2030 ସୁଦ୍ଧା ମଣ୍ଟ୍ରିଲ୍ ପ୍ରୋଟୋକଲ୍ର ସଫଳ କାର୍ଯ୍ୟକାରିତା ଦ୍ୱାରା ପ୍ରତିବର୍ଷ ପ୍ରାୟ 2,00,000 ଲୋକଙ୍କୁ ଚର୍ମ କର୍କଟରୁ ସୁରକ୍ଷିତ କରାଯାଇପାରିବ। ସଚେତନ ରହିବା ସହ ଅନୁକୂଳ ପଦକ୍ଷେପ ନେଲେ ବିଶ୍ୱ ଏହି ଓଜନ୍ ଜନିତ କ୍ଷତିରୁ ମୁକୁଳି ପାରିବ। ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଭାରତ ମଣ୍ଟ୍ରିଲ୍ ପ୍ରୋଟୋକଲ୍କୁ କାର୍ଯ୍ୟକାରୀ କରିବାରେ ଆଗୁଆ ରହିଛି। ଏହା ସହିତ ପାଣିପାଗର ପରିବର୍ତ୍ତନ ତଥା ପରିବେଶର ପ୍ରଦୂଷଣ କ୍ଷେତ୍ରରେ ମଧ୍ୟ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛି ଭାରତ। ପରିବେଶ ପାଇଁ ଜୀବନଶୈଳୀ ବା ମିଶନ୍ ଲାଇଫ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି। ଦେଶର ନାଗରିକମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣେଇବାକୁ ମଧ୍ୟ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ଓଜନର ସଂରକ୍ଷଣ ଓ ପରିବେଶ ସୁରକ୍ଷା ବିଷୟରେ କହିଲେ ଡକ୍ଟର ସମପିକା ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ। ଆଜିର କଣ୍ଠଶିଳ୍ପୀ ଈଶ୍ୱରୀ ବେହେରା, ଗୀତ ରଚନା ଡକ୍ଟର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଅର୍ଘ୍ୟଟି ଶୁଣନ୍ତୁ।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା, ଏଠି ଆପଣମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3:00 ସନ୍ଧ୍ୟା 5:00 ପର୍ଯ୍ୟନ୍ତ କେବଳ FM ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶ୍ରୋତାବନ୍ଧୁମାନଙ୍କ ପାଇଁ ଆଉ ଏକ ବିଶେଷ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା

ଏଇଠି ଶେଷ ହେଲା ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଆଜି ଏଥିରେ ଶୁଣିଲେ ଈଶ୍ୱରୀ ବେହେରାଙ୍କ କଣ୍ଠରେ କେତୋଟି ଭକ୍ତି ଗୀତ, ଗୀତ ରଚନା ଡକ୍ଟର ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ, ବାଦ୍ୟଯନ୍ତ୍ରରେ ସହଯୋଗିତା ସୁରେନ୍ଦ୍ରନାଥ ବାଗ, ଦୀପକ କୁମାର ମିଶ୍ର, ସୁରେନ୍ଦ୍ର ପାଣିଗ୍ରାହୀ, ହରେକୃଷ୍ଣ ପ୍ରଧାନ ଏବଂ ପ୍ରଶାନ୍ତ ବେସନ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ କ୍ଷେତିପତି ସାହୁଙ୍କ ରଚନାରୁ, କଣ୍ଠଶିଳ୍ପୀ ପ୍ରତ୍ୟୁଷ କୁମାର ଶତପଥୀ।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ପ୍ରତ୍ୟୁଷ କୁମାର ଶତପଥୀ ଏବଂ ଦିଲୀପ କୁମାର ପଣ୍ଡା। ଗୀତ ରଚନା କ୍ଷିତିପତି ସାହୁ ଏବଂ ପୁରାତନ ରଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 8:30 ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ହିନ୍ଦୀରେ ସମ୍ବାଦ।

ଲୀଳାମୟ ଠାକୁର ନୀଳାଦ୍ରି କେଶରୀ ସାମ୍ୟ ମୈତ୍ରୀ ଓ ସଂହତିର ପରିପୂର୍ଣ୍ଣ ଅବତାର। ତେଣୁ ସମଦୃଷ୍ଟି ସମ୍ପନ୍ନ ଶ୍ରୀଜଗନ୍ନାଥ ଗଭୀର ଧର୍ମଭାବର ଏବଂ ଦୃଢ଼ ଆତ୍ମବିଶ୍ୱାସର ଆତ୍ମରୂପେ ଅଧିଷ୍ଠିତ। ମୈତ୍ରୀ ଦେବତା ଶ୍ରୀଜଗନ୍ନାଥଙ୍କର ପ୍ରତ୍ୟକ୍ଷଦର୍ଶର ପ୍ରଭାବରେ ତାଙ୍କର ଭକ୍ତ ସକଳ ମଧ୍ୟ ଉଦାର ଓ ମହାନୁଭବ। ସେମାନଙ୍କର ହୃଦୟ ଯେପରି ଉନ୍ନତ ଚିନ୍ତାଧାରା ସମ୍ପନ୍ନ ସେହିପରି ବିସ୍ତୃତ। ସେଇଥିପାଇଁ ସେମାନେ ସୃଷ୍ଟି କରିପାରିଛନ୍ତି ପଥର ଗାତ୍ରରେ ଭାସ୍କର୍ଯ୍ୟ ମହାକାବ୍ୟ।

0: ସେହି ମହାନୁଭବତାର ପ୍ରଭାବରେ ଠାକୁରଙ୍କର ସେବା ନୀତିରେ ମଧ୍ୟ ସଂଘତିର ଆଦର୍ଶ ପ୍ରତିଫଳିତ। ମୈତ୍ରୀର ଦେବତା ଜ୍ଞାନ ଆଉ ଭକ୍ତିର, ରୂପ ଆଉ ଅରୂପର ଯେପରି ମଧୁର ସମନ୍ୱୟ, ତାଙ୍କର ସେବା ନୀତିରେ ନିୟୋଜିତ ସେବକମାନେ ମଧ୍ୟ ସଂଘତିର ଆଦର୍ଶରେ ସମନ୍ୱିତ। ଏହାର ଶ୍ରେଷ୍ଠ ନିଦର୍ଶନ ଦୈତାପତି ଓ ପତି ମହାପାତ୍ର ସେବକଙ୍କର ସେବା ନିଯୋଗ। ପତି ମହାପାତ୍ର ସେବକ ଦୈତାଙ୍କର ସହଯୋଗୀ ତଥା ଅଂଶୀଦାର ନିଯୋଗ। ସେମାନେ ସବୁ ପର୍ବ, ରଥଯାତ୍ରା, ଅଣସର, ମହାଅଣସର ବା ନବକଳେବର ସମୟରେ ଦୈତାମାନଙ୍କ ସହିତ ପରିପୂରକ ଭାବେ କାର୍ଯ୍ୟ କରନ୍ତି। ତେବେ ପୁଙ୍ଖାନୁପୁଙ୍ଖ ଭାବରେ ଏହି ପତି ମହାପାତ୍ର ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଶ୍ରୀ ଶୁକଦେବ ମହାନ୍ତି।
1: ପୌରାଣିକ କାଳରୁ ଜଗନ୍ନାଥଙ୍କର ଉପାସନା ସହ ଜଡ଼ିତ ପତି ମହାପାତ୍ର, କାହିଁକି ନା ପତି ମହାପାତ୍ରଙ୍କର ଗୋଟେ ବିଶେଷ ଭୂମିକା ରହିଛି ଜଗନ୍ନାଥଙ୍କର ସେବା ପଦ୍ଧତିରେ ଏବଂ ଜଗନ୍ନାଥଙ୍କ ଅର୍ଚ୍ଚନା ବିଧି ବ୍ୟବସ୍ଥାରେ। କର୍ମାଙ୍ଗୀରେ, କର୍ମାଙ୍ଗୀ କହିଲେ ଏଇ ମାଦଳା ପାଞ୍ଜିର ଗୋଟେ ଅଂଶ, ଯେଉଁଥିରେ କି ଆମର ସେବକମାନଙ୍କର କାର୍ଯ୍ୟ ସମ୍ପର୍କରେ କିଛି

ବିବରଣୀ ଲିପିବଦ୍ଧ କରାହେଇଛି। ସେ କର୍ମାଙ୍ଗୀରେ ଗୋଟେ କଥା କୁହାଯାଉଛି ପତି ମହାପାତ୍ରଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାପତି ବଂଶ ଶ୍ରୀମନ୍ଦିରର ଅନେକ ନୀତିରେ ସେ ବ୍ରହ୍ମା ଆସନ ଅଳଙ୍କୃତ କରିଥାନ୍ତି ଏବଂ ସିଏ ମଧ୍ୟ ହେଉଛନ୍ତି ଏକାଏକ ସେବକ ଆଉ ମହାନାୟକ। ଶ୍ରୀମନ୍ଦିରରେ କିଛି ଅଛନ୍ତି ନାୟକ, କିଛି ଅଛନ୍ତି ବରନାୟକ ବା ଶ୍ରେଷ୍ଠ ନାୟକ, ଆଉ କେତେକ ଅଛନ୍ତି ମହାନାୟକ। ଏ ଶ୍ରୀମନ୍ଦିରରେ ଇଏ ହେଉଛନ୍ତି ଏକାଏକ ସେବକ। ଦଇତା ଓ ମହାଜନ ଉଭୟ ନିଯୋଗ ସହ ସେ ଜଡ଼ିତ, ଏଇଟା ହେଉଛି ତାଙ୍କର ବିଶେଷତ୍ଵ। ତେଣୁ ପତି ମହାପାତ୍ରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଶ୍ରୀ ଜଗନ୍ନାଥଙ୍କର ସେବା ବ୍ୟବସ୍ଥା।

0: ଶ୍ରୀମନ୍ଦିର ସତ୍ୱଲିପିରେ ପତି ମହାପାତ୍ରଙ୍କର ସେବାର ବିସ୍ତୃତ ବିବରଣୀ ବର୍ଣ୍ଣିତ ଅଛି। ଏହି ସେବାକାରୀମାନେ ଦୈନିକ ନୃସିଂହ ସେବା କରନ୍ତି। ବଡ଼ ସିଂହାର ପହୁଡ଼ ସମୟରେ ଏବଂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି କରନ୍ତି। ବର୍ଷ ତମାମ ସବୁ ପର୍ବପର୍ବାଣୀ ବନ୍ଦାପନା ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ଆଦି କରନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅଁ ଫେରିବା ବେଳେ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ରଥକୁ ଓ ରଥରୁ ନୀଳାଦ୍ରି ବିଜେ ସମୟରେ ଏମାନେ ତିନି ବାଡ଼ରେ ବନ୍ଦାପନା, କର୍ପୂର ଆଳତି, କର୍ପୂର ଲାଗି, ଘଷା ଓ ବିଡ଼ିଆ ଲାଗି କରନ୍ତି। ପ୍ରତ୍ୟେକ ଜନ୍ମତିଥି ସହସ୍ର କୁମ୍ଭାଭିଷେକ ଆଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି। ଦୈତାଙ୍କ ସହିତ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି।
1: ଇଏ ପ୍ରତିନିଧିତ୍ୱ କରନ୍ତି ବିଦ୍ୟାପତିଙ୍କୁ। ମହାପ୍ରଭୁଙ୍କର ଏମିତି ଦୈନିକ ନୀତି ସାଙ୍ଗରେ ତାଙ୍କର ସମ୍ପର୍କ ତ ରହିଛି, କାରଣ ଦୈନିକ ନୃସିଂହଙ୍କର ସେବା କରିବା, ଜଗନ୍ନାଥଙ୍କ ବାଡ଼ରେ ପହୁଡ଼ ଆଳତି କରିବା, ସବୁ ପର୍ବପର୍ବାଣୀରେ ବନ୍ଦାପନା କରିବା, ଚନ୍ଦନ ସର୍ବାଙ୍ଗ ଏବଂ ମଙ୍ଗଳାରୋପଣରେ ମଝି ବାଡ଼ରେ ସେବା କରିବା, ଠାକୁର ଯେତେବେଳେ ସ୍ନାନବେଦୀରୁ ଫେରିବା ବେଳେ, ରଥକୁ ଯିବାବେଳେ ଏବଂ ରଥରୁ ଗୁଣ୍ଡିଚା ମନ୍ଦିର ବିଜେ କଲାବେଳେ ପୁଣି ତା'ର ଓଲଟ କ୍ରମରେ ଯେତେ ବନ୍ଦାପନା, ଇଏ ସବୁ ମଧ୍ୟ କରନ୍ତି ସେଇ ପତି ମହାପାତ୍ର। ତାଙ୍କର ବିଶେଷତ୍ୱ ହେଉଛି ଅଣସର ଘରେ ଯେ ଦଇତା ଏବଂ ମହାଜନ ଉଭୟ ନିଯୋଗ ସହିତ ଜଡ଼ିତ ହେଉଛନ୍ତି ପତି ମହାପାତ୍ର, ତେଣୁ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି ନବକଳେବର ସମୟରେ। ଆଉ ଅନ୍ୟାନ୍ୟ ବହୁତ ସେବା ତ ତାଙ୍କର ରହିଛି, ଯେମିତି ଜନ୍ମବିଧି ହୋମ ସହସ୍ର କୁମ୍ଭରେ ସେ ବ୍ରହ୍ମା ହୁଅନ୍ତି, ଆଉ ଅଣସର ଘରେ ସବୁ ଭୋଗ ସଂସ୍କାର ଆଦି ଦଇତାମାନଙ୍କ ସହିତ ମଧ୍ୟ ସେ କରନ୍ତି, ଖଡ଼ି ପ୍ରସାଦ ରାଜପ୍ରସାଦ ମଧ୍ୟ ବିଜେ କରନ୍ତି।

0: ନବକଳେବର ସମୟରେ ତିନି ବାଡ଼ର ଆଜ୍ଞାମାଳ ବାହାର କରି ତିନି ବାଡ଼ରେ ଦଇତାଙ୍କୁ ନେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି। ବନ ଜାଗରେ ବିଦ୍ୟାପତି ବରଣ ହୁଅନ୍ତି। ଜାଗ ପରେ ସୁନା କୁରାଡ଼ି ଦ୍ୱାରା ପତି ମହାପାତ୍ର ପ୍ରଥମେ ନିର୍ଦ୍ଦିଷ୍ଟ ଗଛକୁ ସ୍ପର୍ଶ କଲା ପରେ ଅନ୍ୟମାନେ ଦାରୁ କାଟିଥାନ୍ତି। ଦାରୁ ଆଣି ଭୋଗ କରିବା, ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା, ମହାଜନ ହିସାବରେ ବିଛା ମାସରେ ଦକ୍ଷିଣ ଘର ସେବା ଓ ମହାଜନ ସେବା ଆଦି ଗୁରୁତ୍ୱପୂର୍ଣ୍ଣ ସେବା ସେମାନଙ୍କର ଗୁରୁ ଦାୟିତ୍ୱର ଅଂଶବିଶେଷ। ବିଦ୍ୟାପତିଙ୍କର ଏହି ବଂଶଧର ସେବକମାନଙ୍କର ଦଇତା ସେବକମାନଙ୍କ ସହିତ ସହଯୋଗୀ ତଥା ଅଂଶୀଦାର ନିଯୋଗ ଭାବରେ ପ୍ରିୟତମ ପ୍ରଭୁଙ୍କର ସେବାର୍ଚ୍ଚନା ମଧ୍ୟରେ ପ୍ରକାଶିତ ମୈତ୍ରୀ ଭାବ ଶ୍ରୀ ପୁରୁଷୋତ୍ତମ ସଂସ୍କୃତିର ମୂଳ ସୂତ୍ର।
1: ଅଣସର ପିଣ୍ଡିରେ ଭିତରସଙ୍କ ଠାରୁ ଶାଢ଼ୀ ପାଇ ଦାରୁ ଅନ୍ୱେଷଣରେ ସେ ବାହାରନ୍ତି। ଯେ ସେଠି ଗୋଟେ ବଣଜାଗ ହୁଏ ଏବଂ ଯେଉଁ ବଣଜାଗ ଯାତ୍ରା ଯେତେବେଳେ ଆରମ୍ଭ ହୋଇଯାଏ ବିଦ୍ୟାପତି ଭାବେ ତାଙ୍କୁ ବରଣ କରାଯାଇଥାଏ। ଏବଂ ସେଠି ଯେମିତି ଯେଉଁ ଯଜ୍ଞ ନାରାୟଣ, ଯଜ୍ଞ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ମୂଳ, ତେଣୁ ଭଗବାନଙ୍କୁ କୁହାଯାଏ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ, ତେଣୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଯଜ୍ଞ ରୂପ। ବଣଜାଗ ଯେତେବେଳେ ହୁଏ ବିଦ୍ୟାପତି ଭାବେ ଯେତେବେଳେ ପତି ମହାପାତ୍ରଙ୍କୁ ବରଣ କରାଯାଏ, ଯଜ୍ଞ ସରିଗଲା, ବଣଜାଗ ସରିଗଲା, ସେ ଯଜ୍ଞ ପରେ ପ୍ରଥମେ ସୁନା କୁରାଡ଼ିରେ ଦାରୁବୃକ୍ଷକୁ ସ୍ପର୍ଶ କରିବେ ଏବଂ ତାପରେ ଆମର ବିଶ୍ୱାବସୁଙ୍କର ବଂଶଧର ଯିଏ ଥିବେ ତାଙ୍କ ପ୍ରତିନିଧିତ୍ୱ ଯିଏ କରିବେ ସିଏ ରୂପା କୁରାଢ଼ୀ ଲଗେଇବେ ଏବଂ ସଭା ଶେଷରେ ଆମର ବିଶ୍ୱକର୍ମାମାନେ ପ୍ରକୃତ ଯେଉଁ ଲୁହା କୁରାଢ଼ୀରେ ତାଙ୍କୁ ଛେଦନ କରିବେ। କିନ୍ତୁ ତା ପୂର୍ବରୁ ଦାରୁଙ୍କୁ ଭୋଗ କିଏ କରିବେ? ପତି ମହାପାତ୍ର କରିବେ। ଏବଂ ଦକ୍ଷିଣ ଘରୁ ନୃସିଂହଙ୍କୁ ଦାରୁ ଘରେ ବିଜେ କରାଇ ସେ ରହିବା ଦିନ ଯାକେ ତାଙ୍କର ପୂଜା ମଧ୍ୟ ସିଏ କରିବେ। ଏବଂ

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପତି ମହାପାତ୍ରଙ୍କର ହେଲା ଯେ ମହାପ୍ରଭୁ ଜଗନ୍ନାଥଙ୍କର ଗୋଟେ ନବକଳେବର ବିଧାନ ରହିଛି। ଯେମିତି ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହାତି ନରୋ ପୁରାଣୀ ତଥା ଶରୀରାଣୀ ବିହାୟ ଜୀର୍ଣ୍ଣା ନ୍ୟନାନି ସଂଜାତି ନବାନି ଦେହି। ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଯେତେବେଳେ ଘଟ ପରିବର୍ତ୍ତନ ହୁଏ, ଶ୍ରୀମନ୍ଦିର ଶୋଧ ହୋଇଯାଏ, ସମ୍ପୂର୍ଣ୍ଣ ଅନ୍ଧକାରରେ ସହର ଛାଇ ହୋଇକି ରହେ ଏବଂ ନିଶାର୍ଦ୍ଧ ସମୟରେ ସେ ଘଟ ପରିବର୍ତ୍ତନ କରାଯାଏ, ତାମାନେ ଏଇ ଯେଉଁ ପୁରୁଣା ବିଗ୍ରହ ତାଙ୍କୁ ସମାଧିସ୍ଥ କରାଯିବ କୋଇଲି ବୈକୁଣ୍ଠରେ, ତାଙ୍କ ଭିତରୁ ଯେଉଁ ବ୍ରହ୍ମ ସେ ଆସିବେ ନୂତନ ବିଗ୍ରହ ଭିତରେ ସଂସ୍ଥାପିତ ହେବେ। ତେଣୁ ଏ ଘଟ ପରିବର୍ତ୍ତନ ଆଉ ବିସର୍ଜନ ସେବା ଏ ଉଭୟ ସେବା ହେଉଛି ପତି ମହାପାତ୍ରଙ୍କର।

ଜଗନ୍ନାଥ ତ ପ୍ରତିଷ୍ଠା ଭିତରେ ହେଉଛି ନୃସିଂହ, ତେଣୁ ନୃସିଂହଙ୍କର ଯେଉଁ ସେବା ସିଏ କରିବେ ଏବଂ ଜଗନ୍ନାଥଙ୍କ ବାଡ଼ରେ ଯେଉଁ ପହୁଡ଼ ଏବଂ ଆଳତୀ ସେବା ତାକୁ ମଧ୍ୟ ସିଏ କରିବେ। ଇଏ ତ ବାର ମାସରେ ତେର ଯାତ୍ରା ଜଗନ୍ନାଥଙ୍କର, ତେଣୁ ବିବିଧ ଯେଉଁ ପର୍ବପର୍ବାଣୀରେ ଯେଉଁ ବନ୍ଦାପନା ଏବଂ ମହାପ୍ରଭୁଙ୍କର ଯେଉଁ ଚନ୍ଦନ ଲାଗି ହେବେ, ଯେଉଁ ସର୍ବାଙ୍ଗ ହେବେ ଏବଂ ଯେଉଁ ମଙ୍ଗଳାରୋପଣ କରାଯାଏ, ସେତେବେଳେ ମଧ୍ୟ ମହାପ୍ରଭୁଙ୍କର ଯେଉଁ ସେବା ଏବଂ ଠାକୁରଙ୍କର ପୁଣି ବିଶେଷ କରି ସ୍ନାନଯାତ୍ରା, ରଥଯାତ୍ରା, ଗୁଣ୍ଡିଚା ଯାତ୍ରାରେ ଯେତେବେଳେ ମହାପ୍ରଭୁ ବିଜେ ହେବେ, ମହାପ୍ରଭୁ ଯେତେବେଳେ ଫେରିବେ ଏବଂ ରଥ ଉପରେ ବା ମନ୍ଦିର ଭିତରେ ତାଙ୍କୁ ଯେଉଁ କର୍ପୂର ଆଳତୀ, କର୍ପୂର ଲାଗି ତାଙ୍କର ଯେଉଁ ଘଷା ଆଉ ବିଡ଼ିଆ ଲାଗି ଏବଂ ବିବିଧ ଜନ୍ମବିଧିରେ ହୋମ ଇତ୍ୟାଦି ଏ ସମସ୍ତ କ୍ରିୟାକର୍ମ ଏବଂ ଜଣେ ଶ୍ରୋତ୍ରିୟ ବ୍ରାହ୍ମଣ ଭାବରେ ମହାପ୍ରଭୁଙ୍କର ସକଳ ନୀତି ସମ୍ପାଦନ ମଧ୍ୟ କରିଥାନ୍ତି ପତି ମହାପାତ୍ର। ଇଏ ହେଉଛନ୍ତି ମହାନାୟକ ସେବାର ଅନ୍ତର୍ଗତ ପତି ମହାପାତ୍ର ମହୋଦୟ ଏବଂ ସିଏ ହେଉଛନ୍ତି ଶାଢ଼ୀ ବନ୍ଧା ସେବକ। ରାଜା ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଏବଂ ଭିତରଚ ମଧ୍ୟ ତାଙ୍କୁ ଶାଢ଼ୀ ବାନ୍ଧିଥାନ୍ତି ଯେତେବେଳେ ବନ ଜାଗାରେ ସେ ବାହାରିଥାନ୍ତି।

ଶ୍ରୀଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ହୋଇଥାଏ। ଏହାର ପଶ୍ଚାତପଟରେ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି। ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଦୁଃଖରେ ବ୍ୟାକୁଳିତ ହେଉଥିଲେ। ସେ ବାତ୍ସଲ୍ୟରସରେ ଭାବାୟିତ ହୋଇ ବାଳଗୋପାଳ ରୂପ ଧାରଣ କଲେ। ସେହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ବାଳଗୋପାଳ ରୂପ ଦର୍ଶନ କରି ଏହାର ରହସ୍ୟ ପଚାରନ୍ତେ ଶ୍ରୀକୃଷ୍ଣ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରି ତାଙ୍କୁ ଗୋପକୁ ପ୍ରେରଣ କଲେ। ନାରଦଙ୍କ ମନରେ ଗର୍ବ ଆସିଲା ଯେ ଶ୍ରୀକୃଷ୍ଣ ତାଙ୍କ ବିନା ସହାୟତାରେ ଏହି କାର୍ଯ୍ୟ କରିପାରିବେ ନାହିଁ। ମାୟାଧରଙ୍କୁ ତାଙ୍କର ମନର ଭାବ ଅବିଦିତ ନଥିଲା, ତେଣୁ ସେ ମାୟା ରଚନା କଲେ। ନାରଦ ଗୋପରେ ପହଞ୍ଚି ଦେଖିଲେ ଯଶୋଦା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ କୋଳରେ ବସାଇ ନାନା ସୁମିଷ୍ଟ ଦ୍ରବ୍ୟମାନ ଖୁଆଇ ଦେଉଛନ୍ତି। ଦୁଇ ଭାଇ ତାହା ଆନନ୍ଦରେ ଗ୍ରହଣ କରୁଛନ୍ତି। ଏହାର ସ୍ମାରକୀ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ହୋଇଥାଏ। ଧନୁମାସ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ସୁମିଷ୍ଟ ଦ୍ରବ୍ୟମାନ ଯଥା ବଡ଼ଝିଲି, ଦରଶୁଆ, ବଡ଼ି, ଏଣ୍ଡୁରି, ଦରଶୁଆ ଝିଲି, ବଡ଼ବଡ଼ା, କାକେରି, ସାନ ଅମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୁଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଟେଇ, ନଳୀ ଇତ୍ୟାଦି ଦିବ୍ୟ ଭଗବାନ ସମର୍ପିତ ହୋଇଥାଏ। ମା ଯଶୋଦାଙ୍କ ଏ ସେବାବିଧି କେଉଁ ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଅଦ୍ୟାବଧି ପ୍ରଚଳିତ ହୋଇ ଆସୁଅଛି, ଯାହାକି ମାଙ୍କର ପୁଅ ପ୍ରତି ବାତ୍ସଲ୍ୟ ସ୍ନେହ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ପତି ମହାପାତ୍ର ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁକଦେବ ମହାନ୍ତି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଶୁଣୁଥିଲି କାର୍ଯ୍ୟକ୍ରମରେ ପ୍ରଥମେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ତାପରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍‌ରେ 317.5 meter ତଥା 945 kHz ଏବଂ FM 101 MHz ଯୋଗେ ଓ ନ୍ୟୁଜ୍ ଅନ୍ AIR ମୋବାଇଲ ଆପ୍ ମାଧ୍ୟମରେ। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଛନ୍ଦାରାଣୀ ସାହୁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ହୃଦାନନ୍ଦ ଦାସଙ୍କ ରଚନାରୁ ଶିଳ୍ପୀଙ୍କ କଣ୍ଠରେ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା ଏଠି ଜଣାଇ ଦେଉଛୁ ଯେ ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଯୋଗେ ଉପଲବ୍ଧ ହେବ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ସଚିନ ମହାନ୍ତିଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି, କଣ୍ଠଶିଳ୍ପୀ ଛନ୍ଦାରାଣୀ ସାହୁ।

ଶୁଣିଲେ ଛନ୍ଦାରାଣୀ ସାହୁଙ୍କ କଣ୍ଠରେ ସୁଗମ ସଙ୍ଗୀତ। ଗୀତ ରଚନା ହୃଦାନନ୍ଦ ଦାସ, ସଚି ମହାନ୍ତି ଏବଂ ବାସୁଦେବ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ଷ୍ଟୁଡିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 9ଟାରେ, ମାନେ ସମୟ ହେଉଛି ବର୍ତ୍ତମାନର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଅମିତ କୁମାରଙ୍କ କଣ୍ଠରେ କଥାଚିତ୍ର ଆକ୍କା ଗୋଲା, ଗୀତ ରଚନା ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ବାପି ଲାହିଡ଼ି।

0: କାର୍ଯ୍ୟକ୍ରମରେ ଏଥର ଆଗ କଥା ଚିତ୍ରରୁ ଅମିତାଭ ବଚ୍ଚନ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସବୀର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ଗଣେଶ ହେଗଡେ।
1: Come on, make way for my man. That's right.

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-25 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7। ପୁଣି ଥରେ କହି ରଖୁଛି 1086170525 7। IFSC କୋଡ୍ SBIN 00000059। ପୁଣି ଥରେ କହି ରଖୁଛି IFSC କୋଡ୍ SBIN 00000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-241-0961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛି 0663-241-0961। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମରେ ଏଥର ଜଖମୀ ଇନ୍ସାନ୍ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଶୈଳେନ୍ଦ୍ର ସିଂ, ସୁରେଶ ୱାଡେକର ଓ ସାଥୀ। ଗୀତ ରଚନା ସୁରେନ୍ଦ୍ର ସାଠୀ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଏଥରର କଥାଚିତ୍ର ପେୟାର୍ ତୁନି କିଆ କିଆ, କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତରଚନା ନୀତିନ ରାୟକୁଆର, ସଙ୍ଗୀତ ନିର୍ଦ୍ଦେଶନା ସନ୍ଦୀପ ଚୌଟା।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶ୍ରୋତାମାନଙ୍କ ପାଇଁ ଏକ ବିଶେଷ ସୂଚନା। ଏଠି ଆପଣମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ଆପଣମାନେ ଆମର କାର୍ଯ୍ୟକ୍ରମ ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ସ ଏବଂ ନ୍ୟୁଜ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ଶୁଣିପାରିବେ। ସାପ୍ତାହିକ

ମୃତ୍ୟୁ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ଏହି ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର ଆଉ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକପାତ ଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ June 16, 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1081705257, IFSC କୋଡ୍ SBIN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ବିଶ୍ୱାତ୍ମା କଥାଚିତ୍ରରୁ ସାଧନା ସର୍ଗମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଆନନ୍ଦ ବକ୍ସିଙ୍କ ରଚନା, ବିଜୁ ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନା।

ସିର୍ଫ ତୁମ୍ ଏହି କଥାଚିତ୍ରରୁ ଅଲକା ୟାଗ୍ନିକ ଏବଂ ସାଥୀଙ୍କ କଣ୍ଠରେ ସମୀରଙ୍କ ରଚନାରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ ତେଜାବ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକୁ ସାଥୀ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଥିରେ ଶୁଣୁନ୍ ଲେଖିଛି ନା ତୋର, ଇ ସିନେମା ଥୁ ଇରା ମହାନ୍ତିଙ୍କର କଣ୍ଠତୀ ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏଥର ଆପଣମାନଙ୍କର ଲାଗି ଗୋଟେ ଖାସ୍ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଆବଶ୍ୟକ ଥିବାର କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ଲାଗି ଆଗ୍ରହୀ ଯୁବକ ଆଉ ଯୁବତୀମାନଙ୍କନୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିଲାଗି ଯୋଗ୍ୟତା ହେଲା କିସାନ ସାହିତ୍ୟ ଆଉ ସଂସ୍କୃତି ସମ୍ପର୍କି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ। କିସାନ ଉପଭାଷା ଥି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତାନ୍ନ ଏତକା ହେଇଥିବାର ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହେଇଥିବା ଦରକାର। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବରଷ ଭିତରେ ହେଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ରହୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜଟି ନିଜର ନାଁ, ଠିକନା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଆଉ ମୋବାଇଲ ନମ୍ବର ସାଙ୍ଗେ ଆଧାର ନମ୍ବର ଆଦି ବିବରଣୀ ଦେଇକରି ଇମେଲ ଆଇଡ଼ି sambalpur.co@gmail.com ଥି ଆବେଦନ କରିପାରିବେ, ନାହେଲେ ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସାଙ୍ଗେ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ଯୋଡ଼ି କରି ବୟସ ଆଉ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଲାଗି ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସେଥି ଯୋଡ଼ବେ। ନିର୍ଦ୍ଧାରିତ ଫି ବାବଦକେ ପ୍ରାର୍ଥୀ ବା ପ୍ରାର୍ଥିନୀକେ 225 ଟଙ୍କା ଆଉ ଶତକଡ଼ା 18% GST ସାଙ୍ଗେ ମୋଟ 266 ଟଙ୍କା ଖାଲି NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ। ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525 7। ଫେର ଘାଏ କହୁଛେ 1086170525 7। IFSC କୋଡ୍ SBIN 0000059। ଫେର ଘାଏ କହୁଛେ IFSC କୋଡ୍ SBIN 0000059 ଥି ଜମା କରବେ। ଆଉର୍ ଆବେଦନ ପତ୍ରଥି ଟ୍ରାନ୍ଜାକ୍ସନ୍ ନମ୍ବର ଆଉ ତାରିଖ ଦର୍ଶାବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କି ଉଞ୍ଝା କେନ୍ସି ଆକାରଥି ଫି ଗ୍ରହଣୀୟ ନୁହେଁ। ଆବେଦନ କରବା ଠିକନା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର। ପିନ୍କୋଡ଼୍ ହେଲା 768001। ଆବେଦନ କରବାର ଶେଷ ତାରିଖ 15 ଜୁଲାଇ 2026। ଫେର ଘାଏ କହୁଛେ ଆବେଦନ କରବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖବେ ଇଟା ପୁରା ସାମୟିକ କାମାଏ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାର ଥି କୃତକାର୍ଯ୍ୟ ହେଇଥିବାର ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବା। ସବିଶେଷ ବିବରଣୀ ଲାଗି କେନ୍ଦ୍ର ଟେଲିଫୋନ୍ ନମ୍ବର 0663241096 ଥି ଯୋଗାଯୋଗ କରିପାରିବେ। ଫେର ଘାଏ ଟେଲିଫୋନ୍ ନମ୍ବର କହୁଛେ 0663241096। ସୂଚନା ଏତ୍କି ଥି ଶେଷ ହେଲା। ଏଥର ଟିକେ ଖରା ଟିକେ ଛାଇ ସିନେମା ଥି ହ୍ୟୁମେନ ସାଗର ଆଉ ଯଶସ୍ୱିନୀ ନାୟକଙ୍କର କଣ୍ଠତି ଶୁଣୁନି। ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱସ୍ୱରୂପ ମହାପାତ୍ର।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: କାର୍ଯ୍ୟକ୍ରମ ଥିଏ ଏଛେନ୍ ସୁନୁନ୍ ଲଭ୍ ମାଷ୍ଟର ସିନେମା ଥୁ ସାନ୍ ଆଉ ତପୁ ମିଶ୍ରଙ୍କର କଣ୍ଠତି ଗୀତ, ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଥି ନିଜାମଙ୍କ ରଚନା।

ଏନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜକା ଏଥି ନଦିଆ କେ ପାର ସିନେମାର ଗୀତମାନକେ ଶୁଣୁନ। ପହଲା ଶୁଣୁନ ଏ ଗୀତଟା ଗାଇଛନ୍ ହେମଲତା ଆର୍ ଯଶପାଲ ସିଂ। ଗୀତ ଲିଖିଛନ୍ ଆର୍ ସଙ୍ଗୀତ ଦେଇଛନ୍ ରବୀନ୍ଦ୍ର ଜୈନ।

ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମଟି ଆଜକା ନଦିଆ କେ ପାର ସିନେମାର ଗୀତମାନକେ ଶୁଣୁଛନ୍। ଇହାଦେ ଶୁଣୁନି ଗୀତଟା ଗାଇଛନ୍ ସୁରିନ୍ଦର କୌର, ଗୀତ ଲେଖିଛନ୍ ବି ଏ ମୋତି, ସଙ୍ଗୀତ ଦେଇଛନ୍ ସି ରାମଚନ୍ଦ୍ରନ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN 00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN 00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ

0: ପଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମ ଶେଷ ଗୀତ ଶୁଣନ୍। ଗାଇଛନ୍ ଲଳିତା, ଗୀତ ଲେଖିଛନ୍ ବି ଏ ମୋତି, ସଙ୍ଗୀତ ଦେଇଛନ୍ ସି ରାମଚନ୍ଦ୍ରନ୍।

0: कमलहवा नदिया के पार दे उतार।
1: चपक चपक चले ओ चपक।

0: कठवा के नैया बनई है मलहवा, नदिया के पार दे उतार।
1: चपक चपक चले ओ चपक।

ଆପଣମାନେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଏହି ଗୀତକେ ଗାଇଛନ୍ ମକର ଧ୍ୱଜ ଧାରୁଆ, ଗୀତିକାର ଯୁଧିଷ୍ଠିର ମେହେର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି

0: ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ଶେଷ ଗୀତଟା ଶୁଣୁନ୍। ଗାଇଛନ୍ ଯୋଗେଶ୍ୱର ପଣ୍ଡା, ଗୀତ ଲେଖିଛନ୍ ଶିବଶଙ୍କର ପ୍ରଧାନ।

0: ତାରେ ତଲେ ରେ ବୋଉଲ କାହିଁ ଯାଉଛୁ ଏଡ଼େ ଖରାର ବେଲେ।
1: ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତମାନଙ୍କେ ଗାଇଥିଲେ ଭଗବତୀ ଶର୍ମା, ବାଥିନ ମୁଖାର୍ଜୀ, ଭାରତୀ କର, ମକରଧ୍ୱଜ ଧରୁଆ ଆର୍ ଯୋଗେଶ୍ୱର ପଣ୍ଡା। ଗୀତମାନଙ୍କେ ଲେଖିଥିଲେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, କାର୍ତ୍ତିକେଶ୍ୱର ନାୟକ, କୃପାସିନ୍ଧୁ ଗୁରୁ, ଯୁଧିଷ୍ଠିର ମେହେର ଆର୍ ଶିବଶଙ୍କର ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ଘରେ ହେଉ କି ଘରର ଚାରିଆଡ଼େ ପାଏନ୍ ଯେନ୍ତା ଜମା ହେଇକରି ନାଇଁ ରହେବା ସେ କଥାକେ ନଜର ଦଉନ୍। ଏନ୍ତା ଜାଗାମାନଙ୍କୁ ମଶାମାନେ ତାଙ୍କର ବଂଶ ବଢ଼ାସନ୍, ହେଥିଲାଗି ଇସବୁ ଜାଗାକେ ସଫା ସୁତୁରା ରଖନ୍। ସବୁଦିନ ଶୁଇଲା ବେଲ୍କେ ମଶାରୀ ଦେଇକରି ଶୁଣ। ଇତାର ପରେ ଆନିମଲ୍ ସିନେମାରେ ଗୀତଟା ଶୁଣନ୍। ରାଜଶେଖରଙ୍କର ଲେଖାନୁ ଗାଇଛନ୍ ଶ୍ରେୟା ଘୋଷାଲ, ସଙ୍ଗୀତ ଦେଇଛନ୍ ମନନ ଭରଦ୍ୱାଜ।

ସବୁଦିନ ଶୋଇଲା ବେଲ୍କେ ମଶାରୀ ଦେଇକରି ଶୋଇବା ଗୋଟିଏ ଭଲ ଅଭ୍ୟାସ ଆଏ, ଯେନ୍ଟାକି ଆମକୁ ଡେଙ୍ଗୁ ମ୍ୟାଲେରିଆନୁ ରକ୍ଷା କରିଥିସି। ଘରର ସଭେ ଯେନ୍ତା ମଶାରୀ ବ୍ୟବହାର କରବେ ସେ କଥାକେ ନଜର ଦଉନ୍। ଭଙ୍ଗା ଅଦରକାରୀ ଗାଡ଼ି ମଟରର ଟାୟାର ଡ୍ରମ୍ମାନଙ୍କୁ ପାଣି ଜମିକରି ରହିଲେ ସେନ ମଶା ବଢ଼ି ବସ୍ବେ। ହେସବୁକେ ଖାଲି କରି ଦେବାରଟା ଭଲ ଆଏ, ମଶାର ବଉଁଶ ବଢ଼ି ନାଇଁପାରନ୍। କାର୍ଯ୍ୟକ୍ରମଟି ଇହାଦେ ସିନେମା ହୋଲିଡେର ଇ ଗୀତଟା ରଞ୍ଜିତ ବରୋଦଙ୍କର ସଙ୍ଗୀତ ନିର୍ଦ୍ଦେଶନାନୁ କଣ୍ଠ ଦେଇଛନ୍ ଶ୍ରେୟା ଘୋଷାଲ ଆର୍ ରଞ୍ଜିତ ବରୋଦ, ଗୀତିକାର ମେହବୁବ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ସମୟର ଚଲାପଥକୁ ଗୁରୁତ୍ୱ ଦେଇ ସେଥିରୁ ମିଳିଥିବା ଶିକ୍ଷା ଓ ସଚେତନତାକୁ ଆପଣେଇବା ପାଇଁ ଆମେ ପ୍ରତ୍ୟେକ ଦିନ କିଛି ନା କିଛି ପାଳନ କରୁ, ଯାହା ଆମର ଭବିଷ୍ୟତ ପାଇଁ ପଥ ପ୍ରଦର୍ଶନ କରିଥାଏ। ସେମିତି ଆଜି ପରି ଦିନଟି ବା ଜୁଲାଇ ମାସର 10 ତାରିଖକୁ ବିଶ୍ୱସ୍ତରରେ ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସ ଭାବରେ ସ୍ୱୀକୃତି ଦିଆଯାଇଛି, ଯାହା ନବୀକରଣୀୟ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ୱଚ୍ଛ ଶକ୍ତି ପ୍ରଣାଳୀ ଗ୍ରହଣ କରିବା ପାଇଁ ସମର୍ଥନ କରିଥାଏ। ତାହେଲେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା। କଥାଚିତ୍ର ମିକି ଭାଇରସ, ଗାଇଛନ୍ତି ପଲକ ମୁଛଲ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ହନିଫ ଶେଖ।

ଗ୍ଲୋବାଲ୍ ଏନର୍ଜି ଇଣ୍ଡିପେଣ୍ଡେନ୍ସ ଡେ ବା ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସ ପ୍ରତିବର୍ଷ ଜୁଲାଇ ମାସ 10 ତାରିଖରେ ପାଳନ କରାଯାଉଥିବା ଶକ୍ତି ସଚେତନତା ଦିବସ, ଯାହା ନବୀକରଣୀୟ ଏବଂ ବିକଳ୍ପ ଶକ୍ତି ଉତ୍ସ ଆଡ଼କୁ ବିଶ୍ୱବ୍ୟାପୀ ପରିବର୍ତ୍ତନକୁ ସମର୍ଥନ କରେ। ଆଜି ପରି ଦିନଟି ନିକୋଲା ଟେସ୍ଲାଙ୍କ ଜନ୍ମଦିନ ସହିତ ମେଳ ଖାଏ, ଯାହାଙ୍କ ବିକଳ୍ପ କରେଣ୍ଟ ଉପରେ ଅଗ୍ରଣୀ କାର୍ଯ୍ୟ ଆଧୁନିକ ବିଦ୍ୟୁତ୍ ଯୋଗାଣକୁ ଆକାର ଦେଇଥିଲା। ପରବର୍ତ୍ତୀ ଗୀତଟିର କଥାଚିତ୍ର ଏକ ଅଙ୍କ କଣ୍ଠଦାନ କରିଛନ୍ତି ପଲକ ମୁଛଲ ଏବଂ ପୁନିତ ଅବସ୍ତି, ଗୀତିକାର ପ୍ରଭାତ କୁମାର, ସଙ୍ଗୀତ ପୁନିତ ଅବସ୍ତି ଏବଂ ନୀଲେଶ ଶ୍ରୀବାସ୍ତବ।

ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସ ସୌର ପବନ ଭୂତାପଜ ଏବଂ ଅନ୍ୟାନ୍ୟ ସ୍ୱଚ୍ଛ ପ୍ରଯୁକ୍ତି ବିଦ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରେ, ଯାହା ବ୍ୟକ୍ତି, ସମ୍ପ୍ରଦାୟ, ବ୍ୟବସାୟ ଏବଂ ସରକାରଙ୍କୁ ସୀମିତ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଏବଂ ଏକ ଅଧିକ ସ୍ଥାୟୀ ଶକ୍ତି ଭବିଷ୍ୟତ ପାଇଁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ଆପକୋ ପହେଲେ ବି କାହିଁ ଦେଖା ହେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ, ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନିଖିଲ ବିନୟ।

ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସ ହେଉଛି ଏକ ଅଭିଯାନ ଯାହା ସମଗ୍ର ଗ୍ରହରେ ନବୀକରଣୀୟ ଏବଂ ବିକଳ୍ପ ଶକ୍ତିର ବିକାଶ ଓ ଗ୍ରହଣକୁ ପ୍ରୋତ୍ସାହିତ କରେ। ଏହି ଦିବସ ପଛରେ କେନ୍ଦ୍ରୀୟ ଧାରଣା ହେଉଛି ଶକ୍ତି ସ୍ୱାଧୀନତା, ଯଥା କୋଇଲା, ତେଲ ଏବଂ ପ୍ରାକୃତିକ ଗ୍ୟାସ ପରି ଆମଦାନୀ କିମ୍ବା ସୀମିତ ଇନ୍ଧନ ପରିବର୍ତ୍ତେ ସ୍ଥାନୀୟ ଭାବରେ ଉପଲବ୍ଧ ଏବଂ ନବୀକରଣୀୟ ଉତ୍ସରୁ ଏକ ପରିବାର, ଅଞ୍ଚଳ କିମ୍ବା ରାଷ୍ଟ୍ରର ଶକ୍ତି ଆବଶ୍ୟକତା ପୂରଣ କରିବାର କ୍ଷମତା। ଆପଣମାନଙ୍କ ପାଇଁ ଏଥର ଆଖିଓଁ ସେ ଗୋଲିମାରି କଥାଚିତ୍ରର ଏହି ଗୀତଟି ସମୀରଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ଆନନ୍ଦ ମିଲିନ୍ଦ।

ଶ୍ରୋତା ମଧ୍ୟ ମନକୁ ଏଇଠି ଜଣାଇ ଦେବାକୁ ଚାହିଁବୁ ଯେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏ ମହାନଦୀ 101 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ ଯୋଗେ ଉପଲବ୍ଧ ହେବ ନାହିଁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଶୁଣିଲେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ କନକଲତା। प्रधानमंत्री नरेंद्र मोदी की ऑस्ट्रेलिया की ऐतिहासिक और महत्वपूर्ण राजकीय यात्रा आधिकारिक रूप से संपन्न हो गई है।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ

0: ଛଅଷଠି ଟଙ୍କା କେବଳ ଏନ୍ଇଏଫ୍ଟି ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 ଆଇଏଫ୍ଏସ୍ସି କୋଡ଼୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525 ଆଇଏଫ୍ଏସ୍ସି କୋଡ଼୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଚନ୍ଦ୍ରମଣି ଲେଙ୍କା, ଗୀତ ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ଚନ୍ଦ୍ରମଣି ଲେଙ୍କା। ଗୀତଗୁଡ଼ିକୁ ରଚନା କରିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ ଏବଂ କ୍ଷୀରୋଦ ଚନ୍ଦ୍ର ପୋଥାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଆଜିର ଘର ସଂସାର କାର୍ଯ୍ୟକ୍ରମକୁ ଖୁବ୍ ସମ୍ମାନ ଏବଂ ଆଦରର ସହିତ ସ୍ୱାଗତ ଜଣାଉଛି। ଶ୍ରୋତା ଭଉଣୀ, ଆପଣମାନେ ଜାଣନ୍ତି, ପ୍ରୀତିର ସାଗରରେ ଜୀବନ ନୌକାଟି ଯଦି ଦୋହଲି ଦୋହଲି ଆଗକୁ ଯାଉଥାଏ, ତାହା ହେଉଛି ଅନେକାଂଶରେ କେବଳ ଆମ ନାରୀମାନଙ୍କର ନିଃସ୍ୱାର୍ଥ ଉଦ୍ୟମ ପାଇଁ। ବିଭିନ୍ନ ରୂପରେ ନାରୀଟିଏ ତାର ଭୂମିକା ଘର, ପରିବାର, ସମାଜରେ ସୁଚାରୁ ରୂପେ ତୁଲେଇବାକୁ ସବୁବେଳେ ଚେଷ୍ଟା କରିଥାଏ। ଜନନୀ, ଜାୟା, ଭଗିନୀ ଏହି ତିନି ରୂପରେ ଜୀବନ ନାଟକରେ ସଫଳ ରୂପେ ଅବତୀର୍ଣ୍ଣ ହେବା ସହିତ ସମାଜର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟକୁ ମଧ୍ୟ ହାତକୁ ନେଇ ତାକୁ ସୁଚାରୁ ରୂପେ ତୁଲେଇ ପାରିଥାଏ। ତେଣୁ ନାରୀର ସମ୍ମାନ ସର୍ବୋଚ୍ଚରେ ବୋଲି ପ୍ରତ୍ୟେକଟି ହୃଦୟ ମାନିଥାଏ।

ବେଟି ବଚାଓ ବେଟି ପଢ଼ାଓ ଭାରତ ସରକାରଙ୍କ ଦ୍ୱାରା 2015 ଆରମ୍ଭ ହୋଇଥିବା ଏକ ପ୍ରମୁଖ ସାମାଜିକ ଅଭିଯାନ, ଯାହା ଲିଙ୍ଗ ପକ୍ଷପାତପୂର୍ଣ୍ଣ ଲିଙ୍ଗ ନିର୍ବାଚନୀ ଦୂରୀକରଣକୁ ରୋକିବା, ଝିଅମାନଙ୍କର ବଞ୍ଚିବା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସାରା ଦେଶରେ ସେମାନଙ୍କର ଶିକ୍ଷା ଓ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପର ମୂଳ ଦୃଷ୍ଟିକୋଣ ହେଉଛି ଲିଙ୍ଗ ବୈଷମ୍ୟ ଦୂର କରିବା ଏବଂ ଏକ ସମାଜ ଗଠନ କରିବା, ଯେଉଁଠାରେ ଝିଅମାନଙ୍କୁ ଖୁବ୍ ଯତ୍ନ, ସମ୍ମାନ ଓ ଆଦରର ସହିତ ଲାଳନ ପାଳନ କରାଯିବ ଓ ସମାନ ଭାବରେ ଗୁରୁତ୍ୱ ଦିଆଯିବ। ଏହି ଯୋଜନା ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ଧ୍ୟାନ କେନ୍ଦ୍ରିତ କରେ। ସେଗୁଡ଼ିକ ହେଲା କନ୍ୟା ସନ୍ତାନକୁ ବଞ୍ଚାଅ, ଅର୍ଥାତ୍ ହ୍ରାସ ପାଉଥିବା ଶିଶୁ ଲିଙ୍ଗ ଅନୁପାତ ବା CSRକୁ ସମ୍ବୋଧିତ କରିବା ଏବଂ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା। ଦ୍ୱିତୀୟରେ ହେଲା କନ୍ୟା ସନ୍ତାନକୁ ଉଚ୍ଚ ଶିକ୍ଷିତ କରିବା, ଝିଅମାନଙ୍କୁ ଶିକ୍ଷା ପାଇବାର ସୁଯୋଗ, ବିଦ୍ୟାଳୟରେ ନାମ ଲେଖା ଏବଂ ଶିକ୍ଷା ବ୍ୟବସ୍ଥାରେ ରଖିବାକୁ ନିଶ୍ଚିତ କରିବା। ଏବଂ ତୃତୀୟରେ ହେଲା କନ୍ୟା ସନ୍ତାନକୁ ସଶକ୍ତ କରିବା, ଅର୍ଥାତ୍ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା, ଦକ୍ଷତା ନିର୍ମାଣ କରିବା ଓ ମହିଳା ବିକାଶ ପାଇଁ ଏକ ସହାୟକ ଇକୋସିଷ୍ଟମ୍ ସୃଷ୍ଟି କରିବା। ବେଟି ବଚାଓ ବେଟି ପଢ଼ାଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର, ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର 2015 January 22 ହରିୟାଣାର ପାନିପତଠାରେ ଏହି ଜାତୀୟ ପଦକ୍ଷେପକୁ ହୃଦୟର ସହିତ ସମ୍ମାନ ଦେଇ ତାକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ହେଲା ଆମମାନଙ୍କର ଦାୟିତ୍ୱ। ଏଥର ଆସନ୍ତୁ ଶୁଣିବା ଏହି ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ପ୍ରତୀଚି ମହାନ୍ତି ଏବଂ ଭାସ୍କର ଚନ୍ଦ୍ର ପୁହାଣ। ଗୀତ ରଚନା କରିଛନ୍ତି ସ୍ମିତା ତ୍ରିପାଠୀ।

0: ଶ୍ରୋତା ଭଉଣୀ, ଏଥର ଆସନ୍ତୁ ଶୁଣିବା ଆଜିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତନ୍ମନ୍ଧନ କାର୍ଯ୍ୟକ୍ରମରେ ଋତୁ ପରିବର୍ତ୍ତନ ସମୟରେ ଗର୍ଭବତୀ ଓ ପ୍ରସୂତି ମାଆର ଯତ୍ନ ଏ ସମ୍ପର୍କରେ ଏକ ସାକ୍ଷାତକାର। ଡକ୍ଟର ଜାଗୃତି ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ଭଉଣୀ ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ତନ୍ମନ୍ଧନକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଆଜିର ଆମର ଆଲୋଚନାର ବିଷୟ ହେଉଛି ଋତୁ ପରିବର୍ତ୍ତନ ସମୟରେ ଗର୍ଭବତୀ ଓ ପ୍ରସୂତି ମାଆର ଯତ୍ନ। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଡାକ୍ତର ଜାଗୃତି ପ୍ରଧାନ। ଆସନ୍ତୁ ତାଙ୍କୁ ଭେଟିବା ଏବଂ ଏ ବିଷୟରେ ପଚାରି ବୁଝିବା। ମ୍ୟାଡ଼ାମ ନମସ୍କାର।
2: ନମସ୍କାର ମ୍ୟାଡ଼ାମ,
1: ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।
1: ପ୍ରଥମେ କହିବେ ଋତୁ ପରିବର୍ତ୍ତନ ହେବା ସମୟରେ ବା ଖରାଦିନରୁ ବର୍ଷା ଦିନ ଆସିଲେ ଗର୍ଭବତୀ ଓ ପ୍ରସୂତି ମା'ମାନଙ୍କ ଶରୀରରେ କି ପ୍ରକାର ପ୍ରଭାବ ପଡ଼ିଥାଏ?
2: ଆଜ୍ଞା, ଖରାଦିନରେ ଆମ ବାହାରର ଟେମ୍ପରେଚର୍ ବହୁତ ଅଧିକ ଥାଏ। ହଠାତ୍ କରିକି ବର୍ଷା ଦିନ ପଳାଇ ଆସିଲେ ଟେମ୍ପରେଚର୍ ସଡନ୍ ଡାଉନ୍ ହୋଇକି ଗୁଳୁଗୁଳିଟା ବେଶୀ ବଢ଼ିଯାଏ, ତ ସେଥିରେ ଗରମ ବେଶୀ, ତ ଆମେ ସାଧାରଣ ଲୋକମାନଙ୍କ ଉପରେ ପ୍ରଭାବ ପକାଏ, କିନ୍ତୁ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ କ୍ଷେତ୍ରରେ ବେଶୀ ପ୍ରଭାବ ପକାଏ। କ'ଣ ପାଇଁ? ସେମାନେ ଏଇ ଟାଇମ୍ରେ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମିଯାଇଥାଏ, ସେମାନେ ବହୁତ ଇଜିଲି ଥଣ୍ଡା ଜ୍ୱର କଫ କାଶ ଝାଡ଼ା ବାନ୍ତି ବେଶୀ କି ତାଙ୍କୁ ଇନଫେକ୍ଟେଡ଼ ହୋଇଯାଆନ୍ତି। ଏହି ସମୟରେ ତାଙ୍କ ଶରୀରରେ ପାଣି କମ୍, ଦୁର୍ବଳ ଲାଗିବା, ଖାଦ୍ୟ ଅରୁଚିକର ହେବା, ମର୍ଣ୍ଣିଂ ସିକ୍ନେସ୍ ଯେଉଁ ଆମେ କହୁଛୁ, ସକାଳୁ ସକାଳୁ ତାଙ୍କୁ ବେଶୀ ବାନ୍ତି ଲାଗିବା, ହାଲିଆ ଲାଗିବା, ଏହିସବୁ କାରଣ ତାଙ୍କଠାରେ ଦେଖାଯାଇଥାଏ। ଆଜ୍ଞା,
1: ଋତୁ ବଦଳିବା ସମୟରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କାହିଁକି କମିଯାଇଥାଏ?
2: ଆଜ୍ଞା, ଦେଖନ୍ତୁ, ଋତୁ ବଦଳିବା ସମୟରେ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କରେ ଗୁଡ଼ାଏ ହର୍ମୋନାଲ୍ ଚେଞ୍ଜେସ୍ ଦେଖାଦେଇଥାଏ ଏମିତିରେ, କିନ୍ତୁ ଋତୁ ବଦଳିବା ଟାଇମ୍ରେ ସେଗୁଡ଼ାକରେ ତାଙ୍କର ଖାଦ୍ୟର ଅରୁଚି, ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ, ସନ୍ତୁଳିତ ଆହାରର ଅଭାବ, ଭିଟାମିନ୍ର ଅଭାବ, ଠିକ୍ କି ଖାଦ୍ୟ ନ ଖାଇବା, ବାନ୍ତି ଲାଗିବା, ତାଙ୍କ ଶରୀରରେ ପାଣିର କମ୍, ହିମୋଗ୍ଲୋବିନ୍ କମ୍, ତ ସେଥିଲାଗି ତାଙ୍କ ଶରୀରରେ ଅତି ଶୀଘ୍ର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଯୋଗୁଁ ଅତି ଶୀଘ୍ର ଇନଫେକ୍ସନ୍ଟା ବ୍ୟାପି ଯାଇଥାଏ।
1: ବର୍ଷା ଦିନ ଆରମ୍ଭରେ ଜଳବାହିତ ରୋଗର ଭୟ ଥାଏ, ତେଣୁ ମା'ମାନେ କେଉଁ ପ୍ରକାର ପାଣି ଏବଂ ଖାଦ୍ୟ ଖାଇବା ଉଚିତ?
2: ଆଜ୍ଞା, ବର୍ଷା ଦିନରେ ପାଣିକୁ ଫୁଟେଇ ଥଣ୍ଡା କରି ଛାଣିକି ପିଇବା ଉଚିତ। ଗାଁମାନଙ୍କର ପୋଖରୀ ଗାଡ଼ିଆର ପାଣି ଆଦୌ ବ୍ୟବହାର କରିବା ଉଚିତ ନୁହେଁ। ସବୁଠାରୁ ଭଲ ନଳକୂପର ପାଣି ବ୍ୟବହାର କରିବା କଥା। ଏହି ସମୟରେ ସେମାନେ ପୋଷକଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟରେ ସେମାନେ ଏକ୍ସଟ୍ରା କରିକି ସବୁଜ ପନିପରିବା ଆଡ଼୍ କରିପାରିବେ, ତା ସହିତ ଡେଲି କିଛି ହିସାବରେ କଞ୍ଚା ପନିପରିବା ଖାଇବେ, ଯେମିତିକି ମୂଳା ସାଲାଡ଼ କରିକି ଗାଜର ମୂଳା ଏସବୁ ଜିନିଷ ଆଡ଼୍ କରିପାରିବେ। ଆଉ ପ୍ରୋଟିନ୍ରେ ଭରପୁର ଜିନିଷ ଯେଉଁଟା

0: କି ଅଙ୍କୁରିତ ମୁଗ ବୁଟ ଏଇଟା ପ୍ରୋଟିନ୍ରେ ଭରପୁର, ତ ସେଇଟା ବେଶୀ ପରିମାଣରେ ଖାଆନ୍ତୁ। ତେଲ ଘିଅ ଛଣାଛଣି ଜିନିଷ ବେଶୀ ପରିମାଣରେ ଖାଆନ୍ତୁ ନାହିଁ। ବଜାରର ବାସି ଖାଦ୍ୟ, ଜଙ୍କ୍ ଫୁଡ଼୍, ମାଛି ବସା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। କ୍ଷୀର ପିଉଥିଲେ ଭଲକି ଫୁଟେଇକରି ପିଅନ୍ତୁ।
1: ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଖାଦ୍ୟପେୟରେ କିପରି ପରିବର୍ତ୍ତନ କରିବା ଦରକାର?
0: ଆଜ୍ଞା, ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ରସଯୁକ୍ତ ଖାଦ୍ୟ, ଯେପରିକି ଯେଉଁ ପନିପରିବା ବା ଫଳରେ ବେଶୀ ପରିମାଣରେ ପାଣି ଥାଏ, ସେହି ପ୍ରକାର ପନିପରିବା ଫଳ ଖାଇବା ଉଚିତ। ଯେମିତିକି ତରଭୁଜ, କାକୁଡ଼ି, ଏସବୁ ଜିନିଷ ବେଶୀ ଖାଆନ୍ତୁ। ପର୍ଯ୍ୟାପ୍ତ ପରିମାଣରେ ଲେମ୍ବୁ ସର୍ବତ, ଦହି ସର୍ବତ, ପଇଡ଼, ଲସି ଏଗୁଡ଼ାକ ମଧ୍ୟ ପିଇପାରିବେ। ଏହି ସମୟରେ ପଖାଳ ଭାତ ଖାଇବାଟା ବେଶୀ ଉପକାରୀ, ତା'ର ତୋରାଣି ପିଇବାଟା ବହୁତ ଫାଇଦା ଦେଇଥାଏ। ଯେଉଁ ସମୟରେ ଯେଉଁ ଫଳ କିମ୍ବା ପନିପରିବା ମିଳୁଛି, ଯାହାକୁ ଆମେ ସିଜନାଲ୍ ଫ୍ରୁଟ୍ସ ବା ଭେଜିଟେବୁଲ୍ସ କହୁ, ତାକୁ ଭଲ ଭାବରେ ଧୋଇ ସଫା କରି ଖାଆନ୍ତୁ।
1: ବାହାର ଖାଦ୍ୟ କିମ୍ବା ଷ୍ଟ୍ରିଟ୍ ଫୁଡ଼୍ ଏହି ସମୟରେ କାହିଁକି ସମ୍ପୂର୍ଣ୍ଣ ବାରଣ କରାଯାଏ?
0: ଆଜ୍ଞା, ବାହାର ଖାଦ୍ୟରେ ବିଶେଷତଃ ଫୁଡ଼୍ ଭାଲ୍ୟୁ, ଯାହାକୁ ଆମେ ପୋଷକ ତତ୍ଵ କହୁଛେ, ସେଇଟା ବିଶେଷ ଭାବରେ ନଥାଏ। ଏହା ହେଉଛି ଏମ୍ଟି କ୍ୟାଲୋରି ଫୁଡ଼୍, ପେଟ ପୁରିଲା ଭଳି ଲାଗିବ, ବାକି ତା'ର ନ୍ୟୁଟ୍ରିସିୟସ୍ ଭାଲ୍ୟୁ କିଛି ବି ନଥାଏ। ଏଥିରେ ଗର୍ଭବତୀ ମହିଳା ଏସବୁ ଜିନିଷ ଖାଇଲେ ଛୁଆର ଗ୍ରୋଥ୍ ଡେଭଲପମେଣ୍ଟ ଭଲକି ହୋଇପାରିବ ନାହିଁ। ଖାଲି ଏଇଗୁଡ଼ାକ ଖାଇଲେ ଖାଲି ରୋଗକୁ ଆମେ ନିମନ୍ତ୍ରଣ କରିବା କଥା, ଏହା ଆମକୁ ଲଙ୍ଗ୍ ଟର୍ମ ଡିଜିଜ୍ ଯେପରିକି ଲିଭର୍ ଡିଜିଜ୍, ରିସ୍କ ଫର୍ କାର୍ଡିଆକ୍ ଡିଜିଜ୍, ଓବେସିଟି, ମେଦବହୁଳତା, ଏହା ହିଁ ଖାଲି କରିବ। ଆଉ ବାହାରର ବାସି ଖାଦ୍ୟ, ଦୂଷିତ ପାଣି, ମାଛି ବସା ଖାଦ୍ୟ ଆମକୁ ରୋଗ ପାଖକୁ ଟାଣି ନିଏ, ଇନଫେକ୍ସନ୍ର ଚାନ୍ସ ବେଶୀ ଥାଏ। ଷ୍ଟ୍ରିଟ୍ ଫୁଡ଼୍ରେ ଆମେ ଦେଖୁ ଧୂଳି ମଇଳା ପରିବେଶରେ ତିଆରି ହେଉଥିବାରୁ ଉଭୟ ଗର୍ଭବତୀ ଓ ପ୍ରସୂତି ମାଆମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।
1: ବର୍ଷା ଦିନେ ମଶାଜନିତ ରୋଗ ଯେପରିକି ଡେଙ୍ଗୁ, ମ୍ୟାଲେରିଆରୁ ବଞ୍ଚିବା ପାଇଁ ଗର୍ଭବତୀ ମାଆମାନେ କି ସାବଧାନତା ଆପଣାଇବା ଦରକାର?
0: ଆଜ୍ଞା, ବର୍ଷା ଦିନେ ମଶାର ପ୍ରାଦୁର୍ଭାବ ତ ବହୁତ ହୁଏ। ସାଧାରଣତଃ ଡେଙ୍ଗୁ ମଶା, ଯେଉଁଟାକୁ ଆମେ ଏଡିସ୍ ମସ୍କ୍ୟୁଟୋ ବୋଲି କହୁଛେ, ତାହା ଦିନବେଳେ କାମୁଡ଼େ। ଆଉ ମ୍ୟାଲେରିଆଟା, ଯେଉଁଟାକୁ ଆମେ ଏନୋଫିଲେସ୍ ମସ୍କ୍ୟୁଟୋ କହୁଛେ, ତାହା ରାତିବେଳେ କାମୁଡ଼ିଥାଏ। ତେଣୁ ଯେତେବେଳେ ବି ଆମେ ଶୋଉଛେ, କି ଯେଉଁ ମାଆମାନେ କି ଗର୍ଭବତୀ ମାଆମାନେ କି ପ୍ରସୂତି ମାଆମାନେ ଶୋଉଛନ୍ତି, ସେମାନେ ଦିନରେ ହେଉ କି ରାତିରେ ହେଉ, ସବୁବେଳେ ମଶାରୀ ଟାଣିକି ଶୁଅନ୍ତୁ। ସରକାରଙ୍କ ଠାରୁ ଯୋଗାଇ ଦିଆଯାଉଛି ମଶାରୀ, ସମସ୍ତେ ସଚେତନ ହୁଅନ୍ତୁ। ସରକାର ବାଣ୍ଟୁଛନ୍ତି ସମସ୍ତଙ୍କୁ, ମଶାରୀ ଇଜିଲି ଆଭେଲେବୁଲ୍ ହୋଇଯିବ। ଘର ଆଖପାଖରେ ପାଣି ରହୁଥିବା ଜାଗା ସବୁବେଳେ ସଫା ରଖନ୍ତୁ। ନଡ଼ିଆ କାଞ୍ଚି, ଟାୟାର, ଗମଲା, ସେଥିରେ ମଇଳା ପାଣି ଜମା ହେବା ଲାଗି ଦିଅନ୍ତୁ ନାହିଁ। ଘର ପାଖର ଅଳିଆ ଆବର୍ଜନା ପରିଷ୍କାର କରନ୍ତୁ, ନିୟମିତ ଭାବରେ ତାକୁ ସଫା କରନ୍ତୁ। ସନ୍ଧ୍ୟାରେ କବାଟ ଝରକା ସବୁବେଳେ ବନ୍ଦ କରନ୍ତୁ, ଏଇ ଟାଇମ୍ରେ ମଶା ବେଶୀ ଘରକୁ ପଶିବାର ସମ୍ଭାବନା ଥାଏ। ନିୟମିତ ବ୍ୟବଧାନରେ ମେଡିସିନ୍ ସ୍ପ୍ରେ ଚତୁର୍ଦିଗରେ ଘର ଚାରିପଟେ କରନ୍ତୁ।
1: ଏହି ସମୟରେ ସର୍ଦ୍ଦି, କାଶ କିମ୍ବା ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଇବା କେତେ ବିପଦଜନକ?
0: ଆଜ୍ଞା, ଡାକ୍ତରଙ୍କ ପରାମର୍ଶ ବିନା ଏକଦମ ଖାଇବା କଥା ନୁହେଁ ଔଷଧ। ଏହା ଗର୍ଭବତୀ ମହିଳା ଯଦି ଖାଉଛି, ଏହାର ସିଧାସଳଖ ପ୍ରଭାବ ତା'ର ଗର୍ଭରେ ଥିବା ଶିଶୁର ଡେଭଲପମେଣ୍ଟ ଆଣ୍ଡ ଗ୍ରୋଥ୍ ଉପରେ ପ୍ରଭାବ ପକାଇଥାଏ। ଏହା ଶିଶୁକୁ ବିକଳାଙ୍ଗ ମଧ୍ୟ କରିଦେଇପାରେ। ତେଣୁ କ୍ଷୀର ଖାଉଥିବା ଶିଶୁକୁ ମଧ୍ୟ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା କଥା ନୁହେଁ। ଔଷଧ ସବୁ ସମୟରେ ଡାକ୍ତରଙ୍କ ଉଚିତ ପରାମର୍ଶରେ ହିଁ ଖାଇବା ଉଚିତ। ଏହି ଡେଞ୍ଜରସ୍ ପ୍ରାକ୍ଟିସ୍ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ହିଁ କ୍ଷତିକାରକ, ଏହା କଦାପି କରନ୍ତୁ ନାହିଁ।
1: ଆଜ୍ଞା, ସଦ୍ୟ ସନ୍ତାନ ପ୍ରସବ କରିଥିବା ମାଆମାନେ ଓଦାଳିଆ ପାଗରେ ନିଜର ଏବଂ ଶିଶୁର ସଂକ୍ରମଣରୁ କିପରି ସୁରକ୍ଷା କରିପାରିବେ?
0: ଆଜ୍ଞା, ସଦ୍ୟ ସନ୍ତାନ ପ୍ରସବ କରିଥିବା ମାଆମାନେ ଏହି ଓଦାଳିଆ ପାଗରେ ନିଜର ଶିଶୁକୁ କିମ୍ବା ନିଜେ ବର୍ଷାରେ ବାହାରେ ଓଦା ହୁଅନ୍ତୁ ନାହିଁ, ଥଣ୍ଡା ପବନରେ ବାହାରକୁ ବାହାରନ୍ତୁ ନାହିଁ, ଭିଡ଼ ଜାଗାକୁ ଯେଉଁଠି ଲୋକ ବେଶୀ ଅଛନ୍ତି ସେହି ଜାଗାକୁ ଯାଆନ୍ତୁ ନାହିଁ। ଘରେ କିମ୍ବା ବାହାରେ ଯେଉଁ ବ୍ୟକ୍ତିମାନଙ୍କୁ ଥଣ୍ଡା, ଜ୍ୱର, କାଶ ହେଉଛି, ତାଙ୍କଠାରୁ ଉଚିତ ଦୂରତା ମେଣ୍ଟେନ୍ କରନ୍ତୁ। ଶିଶୁଙ୍କୁ ବାହାରକୁ ଛାଡ଼ୁଥିଲେ ତାଙ୍କୁ ଭଲକି ହାତ, ପାଦ, ମୁଣ୍ଡ ସବୁରେ ଭଲକି କଭର କରିକି ରଖନ୍ତୁ। ଛୁଆକୁ ଖାଲି ହାତରେ ଯେମିତି ଘରେ ଧରି ପକାଉଛନ୍ତି ସେମିତି ଧରନ୍ତୁ ନାହିଁ। ହାତକୁ ଭଲ ଭାବରେ ସଫା କରିକି ଛୁଆକୁ ଧରିବେ, ନ୍ୟୁବର୍ନ ବେବିକୁ। ଆଉ ଗର୍ଭବତୀ ମହିଳାମାନେ, ପ୍ରସୂତି ମହିଳାମାନେ ଏହି ଟାଇମ୍ରେ ଫ୍ରିଜ୍ ପାଣି, ଆଇସ୍କ୍ରିମ୍, କୋଲ୍ଡ ଡ୍ରିଙ୍କ୍ସ ଇତ୍ୟାଦି ସେବନ କରନ୍ତୁ ନାହିଁ। ସବୁବେଳେ ସୁଷମ ଖାଦ୍ୟ, ଫୁଟା ପାଣି, ପ୍ରୋଟିନ୍ ଜାତୀୟ ଖାଦ୍ୟ ଇତ୍ୟାଦି ଖାଆନ୍ତୁ। ରାତିରେ ନିଜେ କିମ୍ବା ଛୁଆଙ୍କୁ ହାତ ପାଦ ସବୁ ଘୋଡ଼େଇ ହେଇକି ରଖନ୍ତୁ।
1: ଉଭୟ ମା ଓ ଶିଶୁଙ୍କ ପାଇଁ ଏହି ସମୟରେ କେଉଁ ପ୍ରକାରର ପୋଷାକ ଆରାମଦାୟକ?

0: କହିବ
1: ଆଜ୍ଞା, ଉଭୟ ମା ଓ ଶିଶୁ ପାଇଁ ଏଇ ଟାଇମ୍ରେ ସବୁଠୁ ଭଲ କଟନ୍ ମାନେ ସୂତି କପଡ଼ା,
0: ଆଜ୍ଞା
1: ଲାଇଟ୍ ୱେଟ୍ ହେଇଥିବ, ଏତେ ସଫା ସୁତୁରା ପରିଷ୍କାର କପଡ଼ା ଆରାମଦାୟକ ହେବ। ସିନ୍ଥେଟିକ୍ କପଡ଼ା ନବଜାତ ଶିଶୁକୁ କଦାପି ପିନ୍ଧେଇବା କଥା ନୁହଁ। ଏହା କେତେକ ଛୁଆଙ୍କ ଠାରେ ଆଲର୍ଜିକ୍ ଡର୍ମାଟାଇଟିସ୍ ମାନେ କୁଣ୍ଡେଇ ହୁଏ, ଫଳିଯାଏ। ଆଉ ଗୋଟେ କଥା, ଯଦି ଛୁଆକୁ ନୂଆ ପୋଷାକ ପିନ୍ଧଉଛନ୍ତି ତାହେଲେ ବଜାରରୁ ଆଣିଥିବା ନୂଆ ପୋଷାକ ତାକୁ ପ୍ରଥମେ ଧୋଇ ପରିଷ୍କାର କରି ତାପରେ ପିନ୍ଧେଇବା ଉଚିତ। ସଦ୍ୟଜାତ ଶିଶୁର ସ୍କିନ୍ ବହୁତ ପରିମାଣରେ ଡେଲିକେଟ୍ ହୋଇଥାଏ, ତେଣୁ ଏ ବିଷୟରେ ଟିକେ ବିଶେଷ ଧ୍ୟାନ ଦେବା ଉଚିତ। ଆଉ ଶିଶୁର ହାତ ପାଦ ମୁଣ୍ଡ ଭଲକି ଘୋଡ଼େଇ ରଖିବେ।
0: ଗର୍ଭବତୀ ଓ ପ୍ରସୂତି ମା'ମାନଙ୍କ ପାଇଁ ବ୍ୟକ୍ତିଗତ ସ୍ୱଚ୍ଛତା ବା ପର୍ସନାଲ ହାଇଜିନ୍ ଯେଉଁ କହୁଛୁ ଆମେ, ଏହି ଋତୁରେ କାହିଁକି ଅଧିକ ଜରୁରୀ?
1: ଆଜ୍ଞା, ପର୍ସନାଲ ହାଇଜିନ୍କୁ ଆମେ ଏଥିପାଇଁ ଧ୍ୟାନ ଦେବା ଉଚିତ, କାହିଁକି ନା ମା ଯଦି ରୋଗକ୍ରାନ୍ତ ହୁଏ ତାହେଲେ ଶିଶୁକୁ ସଂକ୍ରମିତ ହେବାର ଚାନ୍ସ ବହୁତ ଅଧିକ ଥାଏ। କହିବା କଥା ହେଉଛି, ସ୍ୱଚ୍ଛତାକୁ ଯେତିକି ଅଧିକ ଧ୍ୟାନ ଦେବା ରୋଗ ସଂକ୍ରମଣର ଭୟ ସେତିକି କମ୍ ରହିବ, ଆଉ ଆମେ ବହୁତ ରୋଗକୁ ଅତି ସହଜରେ ଆମେ ଏଡ଼ାଇ ଯାଇପାରିବା। ସେଥିପାଇଁ କୁହାଯାଇଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍।
0: ଚିକିତ୍ସା ଠାରୁ ସାବଧାନତା ଶ୍ରେୟସ୍କର।
1: ଆଜ୍ଞା,
0: ନିଶ୍ଚିତ ଭାବରେ ଆମର ମା ଭଉଣୀମାନେ ଆପଣଙ୍କ ଏହି କଥାରୁ ଶୁଣି ସାବଧାନ ରହିବେ। ତେବେ ଝିପି ଝିପି ବର୍ଷା ଏବଂ ମେଘୁଆ ପାଗ ଯୋଗୁଁ ଅନେକ ସମୟରେ ମନରେ ନକାରାତ୍ମକ ଭାବନା ଆସେ, ଏଥିରୁ କିପରି ଦୂରେଇ ରହିବେ?
1: ଆଜ୍ଞା, ନକାରାତ୍ମକ ଭାବନା ଆସିବା ତ ସ୍ୱାଭାବିକ, ସମସ୍ତଙ୍କର ସେମିତି ହୁଏ। କାଳେ ମୋ ଛୁଆର ଜ୍ୱର ହେଇଯିବ କି, ଥଣ୍ଡା ହେଇଯିବ କି, କାଶ କପ ହୋଇଯିବନି ତ? କିନ୍ତୁ ନାହିଁ, ସମସ୍ତଙ୍କ କ୍ଷେତ୍ରରେ ସେସବୁ ହେବ ତାହା ବି ନୁହେଁ। କାହିଁକି ନା ଆମ ସମସ୍ତଙ୍କ ଶରୀରରେ କିଛି ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି, ଆମେ ତାକୁ ରେଜିଷ୍ଟାନ୍ସ ପାୱାର କହୁଛି, ଆମ ସମସ୍ତଙ୍କର ତାହା ଅଛି। ପୁଣି ଜନ୍ମରୁ 16 ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ରୋଗ ପାଇଁ ସରକାରଙ୍କ ତରଫରୁ ମାଗଣା ଟୀକାକରଣର ସୁବିଧା କରାଯାଇଛି। ଆଉ ଗୋଟେ ଜିନିଷ, ଇନଫେକ୍ସିୟସ୍ ଏରିଆ ବା ଯିଏ କୌଣସି ବ୍ୟକ୍ତି ମାନଙ୍କ ଯଦି କିଛି ଇନଫେକ୍ସିୟସ୍ ଡିଜିଜ୍ ଅଛି, କାଶ କଫ ଥଣ୍ଡା ଜ୍ୱର ଅଛି, ତ ସେଇମାନଙ୍କ ଠାରୁ ମା ଓ ଶିଶୁକୁ ଦୂରେଇ ରଖିବା କଥା। ଆଉ ନିୟମିତ ବ୍ୟବଧାନରେ ଯାଇ ପାଖ ସେଣ୍ଟରରୁ, ଅଙ୍ଗନବାଡ଼ି ସେଣ୍ଟର କିମ୍ବା ଆଶାଙ୍କ ସହାୟତାରେ ଛୁଆର ଓଜନ ଓ ଉଚ୍ଚତା ମାପି ଆସିବା କଥା।
0: କେଉଁ ସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନା ଯିବା ଉଚିତ?
1: ଆଜ୍ଞା, ଛୁଆଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ଆପଣ ତୁରନ୍ତ ଡାକ୍ତରଖାନା ଯିବେ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ସେଗୁଡ଼ିକ ହେବ, ଛୁଆ ଯଦି ମାନ୍ଦା ରହୁଛି, ବେଶୀ ଆକ୍ଟିଭିଟି କରୁନି, ପରିସ୍ରା କମ୍ କରୁଛି, ମା ଯଦି ଦେଖିପାରିବ ଛୁଆର ଆଖି ଭିତରକୁ ପଶିଯାଇଛି, ପାଟି ଶୁଖିଲା ହେଇଯାଇଛି, ପାଣି କମ୍ ପିଉଛି, ତା ଦେହରେ ଟେମ୍ପରେଚର୍ କିମ୍ବା ଜ୍ୱର ଅଛି, ଅତ୍ୟଧିକ ଝାଡ଼ା ହେଉଛି, ବାନ୍ତି ହେଉଛି, ଛୁଆ ମୁଣ୍ଡ ବୁଲେଇଲା ବୋଲି କହୁଛି, ଧଇଁ ସଇଁ ଲାଗୁଛି, ଛୁଆ ଦୁର୍ବଳ ଲାଗିଲା ଭଳିଆ ଫିଲ୍ କରୁଛି, ଦେହରେ କିଛି ମାନେ ରାସେସ୍ କିମ୍ବା କିଛି ଫଳିଯିବାର ଯଦି ଦେଖିଲେ ବା ଏସବୁ ଭିତରୁ କିଛି ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା କଥା।
0: ଗର୍ଭବତୀ ଏବଂ ପ୍ରସୂତି ମାଙ୍କର କିଭଳି ଅବସ୍ଥା ଦେଖିଲେ ତୁରନ୍ତ ଡାକ୍ତରଖାନା ନେବା ଉଚିତ?
1: ଆଜ୍ଞା, ଗର୍ଭବତୀ ମା ମାନଙ୍କର ପାଦ ଫୁଲିବ କିମ୍ବା ମୁହଁ ସ୍ୱେଲିଂ ହେବ, ମୁହଁ ଫୁଲିବ, ବିପି ଆଇଦର ବେଶୀ ବଢ଼ିଯିବ ନହିତ କମିଯିବ, ଥକାପଣ ବେଶୀ ଲାଗିବ, ହିମୋଗ୍ଲୋବିନ୍ କମିଯିବ, ସେଥା ଦେଖାଯିବ ପାଟି, ଏହିସବୁ କ୍ଷେତ୍ରରେ ଆପଣ ନିୟମିତ ଯାଇକି ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ।
0: ଶେଷରେ ମ୍ୟାଡ଼ାମ, ଆମ ଶ୍ରୋତାମାନଙ୍କୁ ଆପଣ କେଉଁ ବିଶେଷ ପରାମର୍ଶ ଦେବାକୁ ଚାହିଁବେ?
1: ଆଜ୍ଞା, ଶ୍ରୋତାମାନଙ୍କୁ ମୁଁ ଏତିକି କହିବା ପାଇଁ ଚାହିଁବି, ସୁସ୍ଥ ମା ସୁସ୍ଥ ଶିଶୁ, ହେଲ୍ଦି ମଦର ହେଲ୍ଦି ଚାଇଲ୍ଡ। ମାଆର ଯତ୍ନ ପ୍ୟାସିଭଲି ଆମେ ଶିଶୁର ଯତ୍ନ କରିବା ସହିତ ସମାନ, ତେଣୁ ଆମେ ମାଆର ଯତ୍ନ ସିଧାସଳଖ ଶିଶୁର ଯତ୍ନ ଉପରେ ପ୍ରଭାବ ପକାଇଥାଏ। ତେଣୁ ଗର୍ଭବତୀ ମାଆକୁ ଆମେ ବେଶୀ ଧ୍ୟାନ ଦେବା ଦରକାର, ତାର ପ୍ରତି ମାସରେ ଗାଇନିକାଲ ଚେକଅପ୍ କରିବା ଦରକାର, ଏଇ ଟାଇମ୍ରେ ପ୍ରପର ଭ୍ୟାକ୍ସିନେସନ୍ ହେଲା କି ନାହିଁ, ସେ ସପ୍ଲିମେଣ୍ଟାରୀ ମେଡିସିନ୍ ଖାଉଛି, ଆଇରନ୍ ଫଲିକ୍ ଏସିଡ୍ କ୍ୟାଲସିୟମ୍ ସବୁ ଜିନିଷ ଭଲକି ନେଉଛି କି ନାହିଁ, ତାର ଖାଦ୍ୟରେ ସୁଷମ ଖାଦ୍ୟ ଆଡ୍ କରିବା, ତାର ଜୀବନଶୈଳୀ ଠିକ୍ ହିସାବରେ ରଖିବା, ଯଦି ଗର୍ଭବତୀ ମହିଳାମାନେ ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ଶିଶୁ ଜନ୍ମ କରିପାରିବେ। ଆଉ ଶିଶୁମାନଙ୍କ କଥା ବିଷୟରେ କହିଲେ, ଶିଶୁମାନଙ୍କୁ ଫାର୍ଷ୍ଟ 6 ମାସ ତ ଏକ୍ସକ୍ଲୁସିଭ୍ ବ୍ରେଷ୍ଟ ଫିଡିଂ କୁହନ୍ତି ତାକୁ, ମା କ୍ଷୀର ଛଡ଼ା ଅଲଗା କୌଣସି ବି ଜିନିଷ ଦେବେ ନାହିଁ। ଗାଁମାନଙ୍କରେ ମହୁଟ କିଛି, ଘିଅ କିଛି ପାଟିରେ ପକାଇ ଦିଅନ୍ତି, ଏସବୁ ଜିନିଷ ବିଲକୁଲ କରିବେ ନାହିଁ। ଶିଶୁକୁ ଯଦି ଫାର୍ଷ୍ଟ 6 ମାସ ଖାଲି ବ୍ରେଷ୍ଟ ଫିଡିଂ କରାହେଇଛି ତ ତାହେଲେ ତାର ରୋଗ ପ୍ରତିରୋଧକ ଶକ୍ତି ଭଲ ରହିବ, ତାକୁ ଆଉ ସେଇ କଷ କ୍ଷୀରରେ ଇମ୍ୟୁନୋଗ୍ଲୋବିନ୍ ବେଶୀ ଥାଏ, ତାର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ, ସେ ଇନଫେକ୍ସିୟସ୍ ଡିଜିଜ୍କୁ ଫାଇଟ୍ କରିବା ଲାଗି ତାର ଶକ୍ତି ହେବ। କଷ କ୍ଷୀରକୁ ଆମେ ସେଥିଲାଗି ଲିକ୍ୱିଡ୍ ଗୋଲ୍ଡ କହିଥାଉ, ଏହା ସବୁବେଳେ ଶିଶୁକୁ ସୁରକ୍ଷା ଦେଇଥାଏ। ଗାଁରେ କଷ କ୍ଷୀର ବା ମେଡିକାଲ ଟର୍ମରେ ଏହାକୁ କୋଲୋଷ୍ଟ୍ରମ୍ କୁହନ୍ତି। ଆଉ ଆପଣ ପ୍ରଥମ

ତାହେଲେ ପୁଣି ଥରେ ଆପଣମାନଙ୍କ ପାଇଁ ସୁଖୀ ଜୀବନ କାମନା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଉପସ୍ଥାପନରେ ମୁଁ କଳ୍ପଲତା କାନନଙ୍କୁ ନମସ୍କାର।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ, ରିଲେ କରି ଶୁଣାଇବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ, ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 2-ଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଅକ୍ଲାଣ୍ଡରେ ପହଞ୍ଚିବେ। ତ୍ରିରାଷ୍ଟ୍ରୀୟ

ଥର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଶେଷ କରି ଗତ 2 ବର୍ଷରେ ବାଣିଜ୍ୟ, ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ଗତ 40 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟିକ ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ବାର୍ତ୍ତାଳାପ କରିବେ। ଶ୍ରୀ ମୋଦି ଏହି ଗସ୍ତ କାଳରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଭବିଷ୍ୟତ ପାଇଁ ଏକ ଦୃଢ଼ ବିଶ୍ୱାସ ପ୍ରଦାନ କରିଛି। ଏହି ଯାତ୍ରା କାଳରେ ଦୁଇ ଦେଶ ମଧ୍ୟରେ କୂଟନୈତିକ, ଆର୍ଥିକ ଏବଂ ସୁରକ୍ଷା ସମ୍ପର୍କ ନୂଆ ଶିଖର ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ପ୍ରାରମ୍ଭରେ ଉଭୟ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ 2022 ବୁଝାମଣା କ୍ଷେତ୍ରରେ 55% ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିକୁ ସ୍ୱାଗତ କରାଯାଇଥିଲା। ଏହାକୁ ଆହୁରି ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ଉପରେ ମତ ବିନିମୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଐତିହାସିକ ସଫଳତା ଲାଭ କରିଛନ୍ତି। ଭାରତକୁ ଅଷ୍ଟ୍ରେଲିଆରୁ ୟୁରାନିୟମ୍ ଆମଦାନୀ ନେଇ ଏହି ଗସ୍ତ କାଳରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଲାଗି ଉଭୟ ଦେଶ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ନେଇ ସଂଯୁକ୍ତ ଘୋଷଣାନାମା ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ମେଲବର୍ଣ୍ଣର ମାର୍ବଲ ଷ୍ଟାଡିୟମରେ ଆୟୋଜିତ ମେଲବର୍ଣ୍ଣ ମିଟ୍ସ ମୋଦି ପ୍ରବାସୀ ଭାରତୀୟ ସମ୍ମିଳନୀରେ 25,000 ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଭୟ ଦେଶ ମଧ୍ୟରେ 10 ଲକ୍ଷ ଭାରତୀୟ ଅଧିବାସୀ ଏବଂ ଅଷ୍ଟ୍ରେଲିଆର ଜନସାଧାରଣ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି କହିଥିଲେ। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 85% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜମ୍ମୁ କାଶ୍ମୀରରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ ତଥ୍ୟ ଆଧାରରେ 100% ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ, ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନିୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ 7-ଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ।
ଆସନ୍ତା 6 ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

0: ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ ବ୍ୟବସ୍ଥା ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 48 ରୁ 72 ଘଣ୍ଟା ମଧ୍ୟରେ ସାଧାରଣ ଜନଜୀବନ ଓ ବ୍ୟବସାୟିକ କାର୍ଯ୍ୟକଳାପ ସ୍ୱାଭାବିକ କରିବା ଲାଗି ଶ୍ରୀ ସାଙ୍ଗଭି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ 9000 ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ 800 ଅଧିକ ପରିବାରକୁ 6800 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗୋଆ ସରକାର ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ପଦକ୍ଷେପକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶରେ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇପାରିବ। ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଯୁଗ୍ମ ସଂସଦୀୟ କମିଟି ପ୍ରସ୍ତାବିତ ଏକ ଦେଶ ଏକ ନିର୍ବାଚନ ଉପରେ ଗୋଆରେ ବିସ୍ତୃତ ଆଲୋଚନା କରିବେ। ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ କମିଟି ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି। କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ ସମ୍ବିଧାନର 129ତମ ସଂଶୋଧନ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ 2024 ପରୀକ୍ଷା ନିରୀକ୍ଷା କରୁଛନ୍ତି। ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ନେତା ଗତ ରାତିରେ ଫୋନ୍ ଯୋଗେ ଦୀର୍ଘ ସମୟ ବାର୍ତ୍ତାଳାପ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ କୁହାଯାଇଛି ଗତକାଲି ଜୋର୍ଡାନରେ ଥିବା ଆମେରିକାର ଏକ ବାୟୁସେନା ଘାଟି ଉପରେ 10 କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆମେରିକାର ସଦ୍ୟ ଆକ୍ରମଣର ଜବାବରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ଇରାନ କହିଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ଅଲି ଖାମନେଇଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସାଦର ଇମାମ ରେଜାଠାରେ ତାଙ୍କ ଶେଷକୃତ୍ୟରେ ହଜାର ହଜାର ସମର୍ଥକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇରାନ ଗଣମାଧ୍ୟମର ସୂଚନା ଅନୁଯାୟୀ ବିଧି ମୁତାବକ ଖାମନେଇଙ୍କ କଫିନ୍କୁ ଇମାମ ରେଜାକୁ ନିଆଯିବା ପରେ ଦର୍ ଅଲ୍ ଧିକର୍ଠାରେ ସମାଧି ଦିଆଯାଇଛି। ତାଙ୍କ ବଡ଼ ପୁଅ ସୟଦ ମୁସ୍ତାଫା ଖାମନେଇ ଅନ୍ତିମ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲେ। ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2 କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସ୍ରେ ପ୍ରଥମଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7 କମିଟି ଗଠିତ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the Midday News. The headlines. Prime Minister Narendra Modi to arrive shortly in Auckland on 2-day visit to hold talks with his New Zealand counterpart. Centre amends drugs rules to regulate high alcohol containing drug formulations. India strongly condemns conflict-related sexual violence at UNSC, describes it as tool of war and terrorism. IMD issues red alert for heavy to very heavy rainfall in Uttarakhand today. In FIFA World Cup, Spain to face Belgium in second quarter-final tonight. And in women's cricket, India to take on England in historic one-off test match at Lord's Cricket.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ର ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 370,947 ଜଣ ନୂଆ ଆବେଦନ କରିଛନ୍ତି। ଡିବିଟି ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମ୍ୟାପିଂ ଆଦି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ଏଥିରେ 82,036 ଡିବିଟି ସକ୍ରିୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 25 ତାରିଖ ସୁଦ୍ଧା ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: 370,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇକେୱାଇସି, 353,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
1: ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଶସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ ଓ ମଇ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍ତି, ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜସ୍ୱ ଉପଖଣ୍ଡ ଆୟୁକ୍ତ, ଆର୍ଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
3: ଅର୍ଲି 2027 ଆମର ପଞ୍ଚାୟତ ଓ ପୌରାଞ୍ଚଳ ନିର୍ବାଚନ ହେବ। ଇସିଆଇଙ୍କ ରୋଲ୍ ପବ୍ଲିସ୍ ହେଲା ପରେ ତାହାକୁ ଆମେ ଯେଉଁ ସ୍ପ୍ଲିଟ୍ କରିବୁ, ଭାଗ କରିବୁ, ଆମର ୱାର୍ଡ ୱାରି ଡୋର୍ ଟୁ ଡୋର୍ ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍, ଅପଡେଟେଡ୍, ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟ୍ରାଲ୍ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେଇ ବୁଥ୍ରେ ଯେମିତି ଭୋଟ୍ ଦେବେ।
1: ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ୱାସନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ନିର୍ବାଚନ ସମ୍ପର୍କିତ ଏକ ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଓ ରୋଜଗାର ଭିତ୍ତିକ ଶିକ୍ଷାଦାନ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ପାଲ୍ଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ ସମାରୋହରେ ଆଭାସୀ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି, କୌଣସି ଅଞ୍ଚଳର ପ୍ରଗତି ତା'ର ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପାଲ୍ଲହଡ଼ା ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନରେ ବିଶେଷ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଶିକ୍ଷା ସହଜରେ ପହଞ୍ଚିପାରିଲେ ଏହା ସାର୍ଥକତା ଲାଭ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ 198ତମ ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଏବଂ ଭେଟେରାନ୍ମାନଙ୍କ ପେନ୍ସନ୍

0: ଜନିତ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶେଷକରି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସରଳ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରି ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପୋଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ୍ୟ ଶ୍ରୀମନ୍ଦିର ଗାରଦକୁ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମାର ମଧ୍ୟରାତ୍ର ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ପକ୍ଷ କାଳ ମହାପ୍ରଭୁଙ୍କର ଦିବ୍ୟ ଅଣସର ଲୀଳା ଅନୁଷ୍ଠିତ ହୁଅନ୍ତି, ଯାହା ମଧ୍ୟ କେବଳ ଦୈତା ପତି ମହାପାତ୍ର ଏବଂ ସର୍ବୋପରି ଦତ୍ତ ମହାପାତ୍ର ସେବକମାନେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ସେବାକୁ ସମର୍ପଣ କରନ୍ତି। ଦଶମୀ ଦିନ ସାମନ୍ତଙ୍କ ଶ୍ରେୟଙ୍ଗରେ ସୁସ୍ଥତା ଆସିଯିବ, ଉଶ୍ୱାସ ହେଇଯିବେ ମଣିମା ମହାପ୍ରଭୁ, ଏବଂ ତାପରେ ଚକା ବିଜେ ହେବେ। ତିନି ଗୋଟି ଚକା ବୈଠି ଉପରେ କାଳିଆ ସାମନ୍ତେ ବଡ ଠାକୁର ସୁଭଦ୍ରାଙ୍କ ସହିତ ଚକା ପାରି ବସିବେ ଏବଂ ସେ ଦିବ୍ୟ ଦୃଶ୍ୟର ଦର୍ଶନ ହେବ। ତାହା ହେଉଛି ଚକା ବିଜେ ପର୍ବ।
1: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର 6 ଦିନର ଅପେକ୍ଷା। ରଥ ଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟିଚିତା କାର୍ଯ୍ୟ ଜାରି ରହିଛି, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତୀୟ ମତ୍ସ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78 ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,48,63,932 ଟଙ୍କାର ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ 4-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ 5-ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ

ପଞ୍ଚାୟତ ଓ ପୌର ନିର୍ବାଚନ, ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ୟାରିଆ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗାଇଛନ୍ତି ହନି ସିଂ ଏବଂ ନେହା କକ୍କର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ହନି ସିଂ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ସୁରିନ୍ଦର ସୋଧିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପୁରାତନ ରଚନାରୁ କଣ୍ଠଶିଳ୍ପୀ ଗୁରୁଦାସ ମନ, କଥାଚିତ୍ର ଇସ୍କନା ଦେଖେ ଜାତ୍।

0: କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
1: ଜୁହାର। ନାମେହି ସଂସାର ନୁ, ନାମେହି ରାଜି ନୁ, ଏ ରାଖାତରାଲି ଯେ ଇଙ୍ଗି ହାଦୁସଣ୍ଟା ମନସ ନେକାଏ। କୁକ୍କୁ ହାଦୁସଣ୍ଟା, କୁକ୍କୁ ହାଦୁସଣ୍ଟା ମଞ୍ଜାସାଲେ ଏଙ୍ଗି ବଂଶବୋଧ ବାଢ଼ର ଦିନେ। ଆଉ ଏନ୍ କେଚକାନ ଚପକାନ କେରକାନ ହେଲେ ଏଙ୍ଗା ପିଣ୍ଡଦାନଣ୍ଟା କାମ ସିନେ। ଇ ପ୍ରକାର ଭାବନା ଯେତିର ଗିଆଥିଲି ଆର ବଡ଼ ଭାଗି ଆଲାର ଚାହନାର ଯେ ପହେଲା ଆଙ୍ଗେ କୁକୁ ହାଦୁସଣ୍ଟା ମାଞ୍ଚକୁ ଭଲ ମାନ ଦେନେ ବୋଲିକିରି। ହେଲେ ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟର ଯେ ନାତଲନାର କୁକୁ ହାଦୁସ କେନ୍ତି ଜହ ଭଲ ହାକନାର କୁକାଏ ହାଦୁନ। କୁକାଏ ହାଦୁନଟା ମାଞ୍ଜା ହେଲେ ଯେତେର ଲକ୍ଷ୍ମୀ ବାର୍କିଛି ବୋଲିକିରି ଖୁସି ବାସିନୁ ଆନନ୍ଦ ଉତ୍ସବ ବି କାମନାର। ଇଦା ଜାଣା ଖାତିରି ହେତ୍କି ବାକେନ୍ ଯେ ନାମେ ଭିନ୍ ଭିନ୍ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତିଲି ଜନ୍ମାର୍କାନ୍ତି ଖିନାତକ ଆ ସାଂସ୍କୃତିକ କଥାବନ ଯଦି ନାମ ବିଚାର କାମ ଥିଲେ ଏରା ଖାତରାଲି ଯେ ଯେତେବେଳେ କୁକାଏ ହାଦୁକେ ବେଞ୍ଜା ମାନାଲି ହୁ ବାକେନ୍

କୁକାଇ ହାଦୁଗେ ତାର୍ତି ଏକା ନେଇକିରି ଭାରା ମା ଖାତର, କୁକାଇ ତାମ୍ବାସ ଏକା ନେଇକିରି ତାଙ୍କେ ହାଦୁବନ ଠିକ୍ ହିସାବେ ବାଟି ଅସ୍ ଆଦାନ ଚିନ୍ତା କାମିକିରି ନାମେ ପୁରୁଖାର କାପାଚି ଗୁଠିଆର ଇନ୍ନେ ବ୍ୟବସ୍ଥା କାମଚକାନାର ଯେ କୁକୋସ ତାର୍ତି ଯେତେତ କାଲି କୁକୋସ ଆ କାନିଆ କୁକାଇବନ ଅନ୍ଦ୍ରାଗେ ଲାଗାନ ଯେନଟା ବିଧି ବ୍ୟବସ୍ଥା ଥିଲି ଇକୁଣା ସମ୍ପ୍ରଦାୟରଗେ ଆଦ୍ଗେ ଲାଗାନ କାନିଆ ମୁଲି ଚିଆଲ ଦାସ ସୁକମୁଲ ହେସୁ ଚିଆଲ ଦାସ ଯେତ୍କି ଜିନିଷ ମଡ଼ୁଆନୁ ଲାଗି ଆଦ୍ଗେ ଭି ଖର୍ଚ୍ଚା ଇ କୁକୁସ ତାର୍ତି କୁକାଇଗି ତାରା କାଲି ତା ଇ କଥାନ୍ତି ଜାଣା ଖାତରାଲି ଯେ ନାମେ ଇ କୁଣା ସମ୍ପ୍ରଦାୟରଗେ କୁକାଇ ଗୁଠିରି ଏକାନେ ଗୁରୁତ୍ୱ ଚିଆଲନାର ତାମାନ ଏକାନିକିରି ଦୁଃଖ କଷ୍ଟ ମାମାନ ଆ କଥାନ ଭାବଚକାନାର ବୋଲିକିରି ଇ ପରମ୍ପରାବଦ ଏତା ବାରାଲି ତା ଇନ୍ନୁନ୍ତି ନାମେ କୁଣା ସମ୍ପ୍ରଦାୟରଗେ କୁକାଇ ହାତଦାରଗେ ଲାଗାନ ଯେନ୍ ସମ୍ମାନ ଆଥିଲି ଯେନ୍ ଭଲ ହାକନାଥିଲି ଆଦା ଚଲୋ ଚଲୋ ଏଥରାଲି ଆର୍ ହନ୍ନେ ଭି ଯଦି ନାମ ଭାବତ ହେଲେ କୁକାଇ ହାଦୁଗେ ଜନମ୍ବନ ଅଣ୍ଟା ବାଢ଼େଟି ଆଶୀର୍ବାଦ ବୋଲିକିରି ବାନାର କୁକାଇ ହାଦୁଗ ନାମେ ଇ ସମାଜଗେ ବହୁତ କିଛି କାମ ଆଙ୍ଗେ ଆଲାର ଭାବନାର କାନ ଯେ କୁକାଇ ହାଦୁଦ ଅଣ୍ଟା ଅବଳା ଦୁର୍ବଳା ବୋଲିକିରି କିନ୍ତୁ ତାଙ୍ଘେ ସାନ୍ ଯେନ୍ ଶକ୍ତି ଆଥିଲି ଏକା ସାନ୍ ହିଁ ମାନ୍ଲା ଦିନ ଆର୍ ଇନ୍ନେ ଭି ଏରା ଖାତିର କିଛି ଯେ କୁକାଇ ହାଦୁଦଣ୍ଟା ଯେତ୍କି ବେଲେ ବେଞ୍ଜରାଲି ଆରୁ ତାଙ୍ଘେ ଶାଶ୍ ଶ୍ୱଶୁରକେ ଆଡ଼ପା କାଲି ଆ କୁକାଇ ଦହ୍ଲାଲି ଜିତିର୍ ସାନ୍ ଗୁହାରି ମାନିକିରି ତାଙ୍ଘେ ବୁଆସ୍ ସାନ୍ ଓହ୍ଲାଲି ତାଙ୍ଘେ ମାଛ ସାନ୍ ଓହ୍ଲାଲି ତାଙ୍ଘେ ଭାଇ ଭଉଣୀ ଯେତ୍କି ତାଙ୍ଘେ ସାଙ୍ଗ ସାଥି ଆତଲନାର ଜିତିର୍ ସାନ୍ ଗୁହାରି କାମିକିରି ଓହ୍ଲାଲି ତାଙ୍ଘେ ମା ସାନ୍ ଯେତେବେଲେ ତାନ୍ ଓହ୍ଲି ତେଙ୍ଗି ଯେ ମାୟୋ ଏନେରା ହାଲେନ୍ ଯେ ନେନ୍ ଚାଲେ ରନୋ ମା ଇନ୍ନେ ବୁଲିକିରି ହି ଆଦ ଓହ୍ଲି ଆରୁ ତାଙ୍ଘେ ଆଡ଼ପା ପାଲିନ୍ ଆମ୍ବି ଆରୁ ତାଙ୍ଘେ ଶାଶ୍ ଶ୍ୱଶୁରକେ ଆଡ଼ପାନୁ କାଇ ତା ଯେନ୍ କୁକାଏ ବଧ ତେଙ୍ଗାଲି ଯେ ମାୟୋ ଏନେରା ହାଲେନ୍ ଯେ ନେନ୍ ଚାଲେ ରନୋ ମା କିନ୍ତୁ ଯଦି ନାମ ଏରତ୍ ଇ ସଂସାର ବନ୍ଦ ଆ କୁକାଇ ହାଦୁଦ ହିଁ ଚାଲାବାଲି ଆଡ଼ପାନୁ ନାମେ ପରିବାରନୁ ନାମେ ଯଦି କୁକାଇ ହାଦୁନଟା ମାନ୍ଲା ଦିନ ହେଲେ ଆ ପରିବାର ପରିବାର ଲେଖା ମାନ୍ଲା ଜାଣା ଖାତରୁ କୁକାଇ ହାଦୁଗେ ଗୁରୁତ୍ୱ ଇନ୍ନେ ଆତିଲି ସମାଜନୁ ଯେ ନାମ ଯଦି ଆଦ୍ଗେ ଅବଦାନ ବନ୍ ଯଦି ନାମ କଳନା କାମତ ହେଲେ ଯାଇ ନାମ ଆହା ଅଙ୍ଗତ କୁକାଇ ହାଦୁଗେ ଜନମ୍ବଦ ଦୁର୍ଗା ଲେଖାଦୁ ଯଦି ସମାଜନୁ କିଛି ଅନ୍ୟାୟ ଅତ୍ୟାଚାର କା ଭିନ୍ ଭିନ୍ ଅସୁବିଧା ମାଞ୍ଜା ହେଲେ କୁକାଇ ହାଦୁଦ ହି ଇଲାଲି କୁକାଇ ହାଦୁଦ ତାଙ୍କେ ମା ବୁଆର୍ଗେ ପାଖିଆ ମାନାଲି ତାଙ୍କେ ଭାଇ ସେ ପାଖିଆ ମାନାଲି ତାଙ୍କେ ଭାଇ ସେ ଏକାନେ ଭଲକିରି ରସ୍ ଆଦ୍ଗେ ଲାଗାନ ମହାପୁରୁଣ ପ୍ରାର୍ଥନା କାମାଲି ଆରୁ ତାଙ୍କେ ମଙ୍ଗଲ କାମନା କାମାଲି ତା ଆଦ ଆଦ୍ଗେ ଲାଗାନ ଦୁର୍ଗାଦୁ ଆ କୁକାଇ ବଧ ଲକ୍ଷ୍ମୀ ହିସାବନୁ ଯେ ତେରିନ୍ ଅନା ମହାଙ୍କି ଚିଆଲି ଏକାନେକିରି ଏଙ୍ଗି ହାଦୁସ ଅନସ ମହସ ଆରୁ ସ୍କୁଲ କସ୍ କାପାଡ଼ା ପାଟକି କସ୍ ତାଙ୍ଗେ ମାଦ ଭାବାଲି ଏକାନେକିରି ଏଙ୍ଗେ ଦାଦାସ କାଙ୍ଗେ ଭାଇ ସଣ୍ଟା ବର୍ଚ୍ଚା ଯେ ଆମ୍ମୁ ଟିକେ ଚିଏନ୍ ବାଲି ଆରୁ ଆ ବୋହଣୀ ଭାବାଲି ଆଜି ଦଣ୍ଡା ଭାବାଲି ଯେଙ୍ଗେ ଏଙ୍ଗେ ନାତ ନାତିଣୀ ଗୁଠିଆର ଏକାନେ ଭଲକିରି ଅନର ମହର ଆଦ୍ଗେ ଲେଖାନ୍ ଆଦ ଭି ଚିନ୍ତା କାମାଲି ତେଙ୍ଗନା କଥା ମାଞ୍ଜା ଯେ ନେଦ ଅନାଗେ ମହାଗେ ଚିଆଲି ହାଦୁ ବଚୋରିନ୍ ଯେତେରିନ୍ ତାଙ୍ଗେ ପାଛିଲି ତା ନନାଲି ବେଲେ ଆଦ ପ୍ରକୃତିରେ ଲକ୍ଷ୍ମୀ ଲେଖା ଯେତେରିନ୍ ପହଁସାଲି ଆରୁ ଅଣ୍ଟା କଥା ଯେ ଯେତେବେଲେ ସମାଜ ବଧ ଅଣ୍ଟା ଭୁଲ ପାବୁନୁ କାଲି ହେତ୍କି ବେଲ୍କେ ଆ କୁକାଏଦ ଆଦ କାନିଆ ରୂପରେ ହେଉ ହାଦୁ ରୂପରେ ହେଉ କା ମା ହିସାବେ ହେଉ ଭଲ ପାବୁବନ୍ ବାତି ଆଦ ତେଙ୍ଗି ଏ ବାବୁ ହୋଇ ଆମା କାଲା ଇ ପାବୁନୁ କେର୍କୁଣ ଇନ୍ନେ ଅସୁବିଧା ମାନି ବୋଲିକିରି ଆ ମାଦ କା ବୋହଣୀ ତେଙ୍ଗି କା କାନିଆଦ ଭି ତାଙ୍ଗେ ଆଲା ସିଂ ଯେତ୍କି ବେଲେ ବୁଝାବି ଯେ ଇନ୍ନେନ୍ନେ କାମନା ବୋଧ ଭଲ ମାରିଲି ଇ ପାବୁନୁ କଥାଲି ନା ନିଜେ ଠିକ୍ ହିସାବନୁ ରତ୍ ଆରୁ ଆମେ ପାଡ଼ା ପାଟକି ଦିହି ଭଲ ହିସାବନୁ ର ବୋଲିକିରି ତାଙ୍ଗାନି ଭି ଅଣ୍ଟା ଭଲ ପାବୁ ଅଣ୍ଟା ଦି ତା ତେଙ୍ଗନା କଥା ମାଞ୍ଜା ଯେ ଅଣ୍ଟା କୁକାଏ ଦିହି ଯେ ଅନ୍ଧାର ପକ୍ତି ଉଜ୍ଜଲ ପକ୍ ତାରା ହନାଗେ ଲେଖା ତାଙ୍କେ ବୁଧିଛି କା ପାବୁ ଏଦି ତା ସରସ୍ୱତୀ ଲେଖା ଆଦି ଅଣ୍ଟା

0: କଥା ତେଙ୍ଗି ବୋଲିକିରି ଆମେ ସମାଜକେ ନା ଭୁଲ ପାବନ୍ତି ଫେର୍ ଭଲ ପାବୁଗେ ପାରାଙ୍ଗଦାତ ତା ମୋଟାମୋଟି ଭାବେ ଯଦି ନାମ ଇଶାନ ଆଲୋଚନା କାମତ ଯେ କୁକା ହାତ ଦୁଧ ଯଦି ସମାଜନୁ ବାର୍ଚ୍ଚା ନାମେ ପରିବାରନୁ ବାର୍ଚ୍ଚା ହେଲେ ତାଙ୍କେ ବଢ଼େଟି ଗୁରୁତ୍ୱ ଆତଲି ଆ ଗୁରୁତ୍ୱବୋଧ ନାମେ ଏ କୁଣା ସମ୍ପ୍ରଦାୟର ଭଲକିରି ଆକ୍କାନାର ଆରୁ ତା କୁକା ହାତ ଦୁହେଁ ଭଲକିରି ଯତ୍ନାଲନାର ସାଉଟାଲନାର ଆଉ ତାଙ୍କେ ଆଡ଼ପା ଦେଖାନିକିରି ଅକ୍କ ଆ ବିଧି ବ୍ୟବସ୍ଥା କାମିକିରି ଆନ୍ଦାନ ବାଟିଆଲନାର ଆରୁ ତମେ ଆଡ଼ପା ଧି ଭଲକିରି ଚାଲରାଲି ଆରୁ ଇ କଥା ବୋଧ ସରକାର ଭି ଭଲକିରି ଆକିଛି ଆରୁ ଆଦ୍ଗେ ଲାଗନ୍ତା ଇ କୁକା ହାତଦାରକେ ଭଲ ଲାଗନ୍ କୁକା ହାତଦାର ଏକାନିକିରି ଉନ୍ନତି ନାନର ତମେ ହେଡ଼ୁନୁ ତମ ନିଜେ ଇଲର ଆରୁ ଏକାନିକିରି ତମେ ଅଣ୍ଟା ବାଢ଼ିଟି ଅବଦାନ ରହି ନମେ ସମାଜକେ ତମ ଏନ୍ଦିର କାମାଙ୍ଗନାର ଆ କଥାନ ବୁଝିକିରି ସରକାର ଭି ତମେ ଲାଗନ୍ ଭିନ୍ ଭିନ୍ ଯୋଜନା ଏଇକିଛି ଆରୁ ହନ୍ନେ ଭିନ୍ ଭିନ୍ ଯୋଜନା ଭିତରେ ଅଣ୍ଟା ଯୋଜନା ମାନାଲି ସୁକନ୍ୟା ସମୃଦ୍ଧି ଯୋଜନା ହେଲେ ଇ ସୁକନ୍ୟା ସମୃଦ୍ଧି ଯୋଜନା ବୋଧ ଏକାନେଦ ନେ ଇ ପ୍ରକାର ଯୋଜନା ବନ୍ କାମା ଆଙ୍ଗର ଇଦାନ କାମଚକୁନ୍ ଆ କୁକାଇଗେ କା କୁକାଇଗେ ଯେନ୍ ମା ବୁଆ ରତନାର ତମେ ଏନ୍ଦିର ଭଲ ମାନ ଆରୁ ଇଦାନ ଏକା ନେକିରି କାମା ଖାତିରି ଇ ହୁର୍ମି କଥା ବନ୍ ଆଲୋଚନା କର୍ମାଗେ ଲାଗାନ୍ ଇନ୍ନା ଆମେ ଷ୍ଟୁଡ଼ିଓନୁ ବାର୍ଚକାନାର ଇ ଆମେ କୁରେ ଟୁଳନ୍ତା ଅଶୋକ କୁମାର ପିଙ୍ଗ ଆଜ୍ଞା ଘର ଆଉ ଇ ଯେନ୍ ଯୋଜନା ବୋଧ ଇ ବ୍ୟାଙ୍କ ତାର୍ତି ମାନି ବୋଲିକିରି ତା ମାନେ ମେହକାଦାମ ବରା ତମେ ଗାନେ ନାମ ଦୀପତ କାଚନେଖରତ ଆରୁ ଇ ସୁକନ୍ୟା ସମୃଦ୍ଧି ଯୋଜନା ଇ ହାତଦୁର୍ଗେ ଲାଗାନ୍ ଯେନ୍ ଆତଲି ବିଶେଷ କରି କୁକା ହାତଦୁର୍ଗେ ଲାଗାନ୍ ଇଦାଦ ଏକାନ ଏକାନ କରି କାମା ଖାତିରି ଆରୁ ଇ ଯୋଜନା ବନ୍ ଚାଲାବା ଖାତିରି ଯେ ମେହନତ ପିଙ୍ଗ ଆଜ୍ଞା ଜୁହାର
1: ଜୁହାର
0: ଏମ୍ ପହିଲା ତା ନିମେସ୍ତି ଆହାଗେ ଲଗାନ୍ ଚାହମ ଯେ ଇ ଯେନ୍ ସୁକନ୍ୟା ସମୃଦ୍ଧି ଯୋଜନା ବାନ୍ନାର ଇ ସୁକନ୍ୟା ସମୃଦ୍ଧି ଯୋଜନା ବନ୍ ନେ ନେ କାମା ଆଙ୍ଗର ଆ କଥା ବନ୍ ଟିକେ ତେଙ୍ଗର
1: ଆଜ୍ଞା ଇ ଯୋଜନା ବୋଧ ସରକାରକେ ଆଉ ସରକାରକେ ସ୍କିମ୍ ମନାଲି ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା ବେଟି ବଚାଓ ବେଟି ପଢ଼ାଓ ମାନେ କୁକା ହାଦୁନ୍ଟା ଜନମ ମାନଙ୍କୁ ଜନମ ସ୍ତିନ୍ ନିମ୍ ଏକାଉଣ୍ଟଟା ଖୁଲର ଯେ ଆର୍ ଯେତେବେଳେ ଏକୋଇଶ ବରଷ ମାନ ବ୍ୟଞ୍ଜନା ବରଷ ମାନ ଆ ଟାଇମ୍ନୁ ପାଢ଼ା ବି ଆଙ୍ଗ ବ୍ୟଞ୍ଜରା ଆ ପାଇଛନ୍ତି ଆ ବ୍ୟଞ୍ଜରାଙ୍ଗ ହୁଦ୍ଗେ ଲାଗନ୍ ଆର୍ ସରକାର ବି ଚିନ୍ତା କାମ କିଛି
0: ଯେ କୁକା ହାଦୁଦଣ୍ଡା ଯେତେବେଳେ ଜନମ ମାନ ଆରୁ ଛୋଟଟେ ର ଆଦ୍ଗେ ଲାଗାନ୍ ଇ ଯୋଜନା ଆତିଲି ଯେ ଛୋଟଟେ ର ବା କେନ୍ତା ଆଦ କାମା ପଡ଼ିଲି ହେଲେ ଇଦାନ ଇ ଯୋଜନା କାମାଗେ ଲାଗାନ୍ ନେ ନେ ବାରା ଆଙ୍ଗ
1: ଆଚ୍ଛା ଇନ୍ନୁ ମାନାଲି ମା କା ବୁଆ ମାନେ ଯେନ୍ତା ଇଂଲିଶ ତି ପ୍ୟାରେଣ୍ଟସ୍ ବାଲନର୍ ପ୍ୟାରେଣ୍ଟସ୍ ବାଚକୁ ମା ନି ତେଙ୍ଗି ବୁଆ ସିକି ନି ତେଙ୍ଗି ମା ବୁଆର ନେତ ବି ଚାକିରି କାମକୁନ ବି ମାନ ନେ ଚାଷୀବାସୀ ବାଲାର ବି ମାନ ନେ ଡେଲି ଦୁଇ ପଇସା କମାଣି କାମାଲନାର ଆର୍ ବି ଖୁଲା ଆଙ୍ଗର ଏନ୍ଦିରକେ କୁକା ହାତଦୁଣ୍ଡା ଜନମ ମଞ୍ଚ ହେଲେ ବାର୍ଥ ସାର୍ଟିଫିକେଟ୍ ଅଥରା ଖାତର ଏକାଉଣ୍ଟକୁ ଖୁଲାଗେ ଲାଗାନ୍ ବାର୍ଥ ସାର୍ଟିଫିକେଟ୍ ବୋଧ ନିହାତି ଜରୁରୀ ଦୁ ଆଉ ବାର୍ଥ ସାର୍ଟିଫିକେଟ୍ ମଲା ହେଲେ ବ୍ୟାଙ୍କ ବୋଧ ନୁ ଆଦ ମା ଚାଲରି
0: ଆଚ୍ଛା
1: ବୋଲେ କୁକାଗେ ବାର୍ଥ ସାର୍ଟିଫିକେଟ୍ ଦରକାର ଆଉ ସାଙ୍ଗେ ଫଟୋ ଯୋଡ଼େ ମାନେ ମା କା ବୁଆ ଦୁଇ ଜଣଙ୍କର ଭିତରୁ ନେତ ବି ନେଖେଗେନେ ଆର୍ ଖୁଲ ଆଉ ଦୁଇ ଲୋକରକେ କୁକା ହାତ ଦୁଗେନେ ଫଟୋ ମାନରୁ ବ୍ୟାଙ୍କନୁ ଖୁଲ ଏକାଉଣ୍ଟରୁ
0: ଯେ ଇଶାନ ଆରୁଣ୍ଟା କଥା ଏମାନ ତେଙ୍ଗା ଯେ ଇ କୁକାଗେ ନା ମେନୁ ତା ମାନ ଆରୁ ତମେ ମା ବୁଆର ନେ ଦିନ ଭିର ତମେ ଜଏଣ୍ଟ ହିସାବନୁ ର ହେଲେ ଆ କୁକା ହାତ ଦୁଗେ ଇଓ ବଛର ମାଞ୍ଚି ରହିଲେ ଆଦାନ ଖୁଲା ମାନି ଏ ଇଓ ବଛର ତି ଖୁଲା ଅଙ୍ଗସ୍ ଆର୍ ଇଓ ବଛର ତକ୍ ଆବନ୍ ଖୁଲା ଆଗେ ସୁବିଧା ଆତିଲି
1: ଇ ବଦମନାଲି ଜନମ ସ୍ତିନ ଖୁଲା ମାନ କିନ୍ତୁ ଜନମ ଉଲ୍ତି ତାର ନାମ ସାର୍ଟିଫିକେଟ୍ ନଥରା ପଲ୍ଦାତ
0: ହଁ
1: ପନ୍ଦର ଦିନ କା କୋଡ଼ିଏ ଦିନ ଯାହା ହେଲେ ବି ଲାଗ ହସ୍ପିଟାଲ ତା ମାନନା କା ମ୍ୟୁନିସିପାଲିଟି ମାନନା ସାର୍ଟିଫିକେଟ୍ ନଥର ନିମ୍ ଯେନ୍ତା ଅଥର ନିମ୍କା ନିମ୍ ବ୍ୟାଙ୍କ୍ କର ଫଟୋ ଫୁଟା କାମରଚର ଯେତିକି ଜେରସ୍ କପି କାମରଚର ଆଉ ବ୍ୟାଙ୍କ୍ କର ତାଙ୍କେ ସ୍କିମ୍ ବୋଧ ମନାଲି ଜନମସ୍ତି ଦଶ ବରଷ ଭିତରେ ମାନନା କଥା ଦଶ ବରଷ ତି ଅଧିକା ମାନିଲି
0: ହଁ ହଁ ହଁ ହଁ ଯଦି ଦଶ ବରଷ ମାଞ୍ଜାକେ ହେଲେ ପାଚିଲି ଆରୁ
1: ଇ ସ୍କିମ୍ ବୋଧ ଲାଗୁ ମାନେ
0: ଆଚ୍ଛା ଆଚ୍ଛା ବୋଲେ ଜନମତି ଦଶ ବରଷ ଭିତରେ ଇଦାନ କାମ ଖାତିଲି
1: ବୋଲେ ହଁ
0: ହଁ ହଁ ହେଲେ ଇଶାନ ଆରୁଣ୍ଟା କଥା ତେଙ୍ଗର ଯେ ବ୍ୟାଙ୍କ୍ ଗେ କେକୁ ନେନ୍ଦ୍ରେ ମାନିକା ଯଦି ଏକାଉଣ୍ଟ ଖୁଲର ହେଲେ ପଇସା ଲାଗେ ହଁ ବୋଲେ ଇ ଯେନ୍ ସୁକନ୍ୟା ସମୃଦ୍ଧି ଯୋଜନା ବନ୍ ଯଦି ଖୁଲା କରା ହେଲେ ଇଓ ଇଓ ପଇସା ଲାଗି ଯେତେବେଳେ ଆର୍ ଖୁଲର ବେଲେ
1: ଅତି କମ୍ରେ ହଜାରେ ଟଙ୍କା ବର୍ଷେକେ ସରକାରୀ ହିସାବରେ ଫାଇନାନ୍ସିଆଲ ମାନିଲେ ଆଉ ମାନିଲି ଏପ୍ରିଲ ତି ମାର୍ଚ୍ଚ
0: ଆଚ୍ଛା
1: ଏପ୍ରିଲ ଏକ ତି ମାର୍ଚ୍ଚ ଏକତିରିଶ ତକ ଇ ଭିତରେ

0: ନିମ୍ ଖୁଲର୍ ଅତି କମ୍ରେ 1000 ଟଙ୍କା, ମ୍ୟାକ୍ସିମମ୍ ମଦ ବନାଲି 1.5 ଲକ୍ଷ ଟଙ୍କା। ଇଦ୍ 12ଟା ଇନଷ୍ଟଲମେଣ୍ଟ, ଗନି ଗନି କରି 12ଟା ଇନଷ୍ଟଲମେଣ୍ଟ।
1: ଆଚ୍ଛା,
0: ନିମ୍ ଥରେ ବି 1000 ଚିଅର୍ କା ଥରେ ବି 1.5 ଲକ୍ଷ ଯଦି କମ୍ପ୍ଲିଟ୍ ଅନୁଯା କରିଲେ ମୁଜିରା କରା, କିନ୍ତୁ 1.5 ଲକ୍ଷଟି ଅଧିକା ଜମା କାମ କରିଲେ ଆମେ ଇଣ୍ଟରେଷ୍ଟ ମା କରି।
1: ଓହୋ, ବୋଲେ 1000 ବି ଚିଚକୁନ୍ ମାନ ଆର୍ ତାଙ୍କ ବେଶୀ ଚିଚକୁନ୍ ହିଁ ମାନ ଆଙ୍ଗାଲି।
0: ହଇ ହଇ,
1: ହେଲେ 12 ଥର ଚିଅର୍,
0: 12ଥର ଗନି ଗନି କରି 12ଥର। ହଇ 1000, 5000, 20000, 50000 ଅନେକରି ଆ ମ୍ୟାକ୍ସିମମ୍ 1.5 ଲକ୍ଷ ମାନ। ଆଉ ଯଦି ଯଦି ବି ଚିଆ ପଲକାର 1000 ଟଙ୍କା ନିମ୍ ଆକାଉଣ୍ଟରୁ ମିନିମମ୍ ଜମା କମର।
1: ଆଚ୍ଛା, ହେଲେ ଏତିକି ଯେନ୍ତା ହେଲେ ବି ପ୍ରତି ମାସେ ଚିଆ ଖାତର ଯାହା
0: ଇନୁ ପ୍ରତି ମାସ ବୁଲିକରି ମଲା ଦିନ ଆର୍ ତେଙ୍ଗାଲି 12ଟା ଇନଷ୍ଟଲମେଣ୍ଟ ସରକାରୀ ହିସାବ।
1: ଓହୋ, ଆଚ୍ଛା ଆଚ୍ଛା ଆଚ୍ଛା, ଇନେ ଯଦି ଆଲାର ଯଦି ସୁକନ୍ୟା ସମୃଦ୍ଧି ଯୋଜନା ନୁ ସାମିଲ ମାନର ଆରୁ ଇନଟା ପାସବୁକ୍ ଅଣ୍ଟା ଖୁଲର କୁକା ହାତ ଦୁଗେ ଲାଗାନ ହେଲେ ତାମା ଏନ୍ଦିର ଏନ୍ଦିର ସୁବିଧା ଗୁଠି ହାକରାଗି ହନ୍ନେ ବ୍ୟବସ୍ଥା ଥିଲି।
0: ହଇ, ନେ ଯଦି ଚାକିରିଆ ରର ଆନୁ ମାକ କା ବୁଆସ ଗାନେ ଯଦି ଖୁଲ୍ଚକାର, ଯଦି ବୁଆସ ଚାକିରି ଆସନ୍ତ, ଯଦି ବୁଆସ ଗାନେ ଯଦି ହାତ ଦୁଧ ଖୁଲ୍ଚକିର, ଯେନ୍ 1.5 ଲକ୍ଷ ଟଙ୍କା ଜମା କମର ବର୍ଷେକି ଫାର୍ମ ପର ଫାଇନାନ୍ସିଆଲରେ, ଆର୍ ଡାଇରେକ୍ଟ ଇନକମ୍ ଟ୍ୟାକ୍ସ ଡିଡକ୍ସନ୍ ଅଣ୍ଡର ATC ଅଣ୍ଡର ନୁ ଆଦ କାଇ PPF ଯେନ୍ତା କାଇ ଇ ବୋଧି ସୁକନ୍ୟା ସମୃଦ୍ଧି ବୋଧି ATC ନୁ କାଇ।
1: ଆଚ୍ଛା,
0: 1.5 ଲକ୍ଷ ଟଙ୍କା ତ ଡାଇରେକ୍ଟ ମାନେ ଇନକମ୍ କେ ବେନିଫିଟ୍ ଆର୍ ହୁଆଙ୍ଗର ମାନେ ଡାଇରେକ୍ଟ ମାଇନସ୍ ମାନଙ୍କ।
1: ଆଚ୍ଛା, ହେଲେ ଇସନ୍ ଇ ଯେନ୍ ପଇସା ଗୁଠି ଜମା କାମର ଆକୁ କା ହାତ ଦାର୍ଗେ ତାଙ୍କେ ମା ବୁଆ ଘର, ହେଲେ ଆଜ୍ଞେ ମାନେ ଯେନ୍ ଇନ୍ଦ୍ର ବାନାର କା ଇଣ୍ଟରେଷ୍ଟ ଯେନ୍ ବାନାର ତାଙ୍କେ ସୁଧ ହନେ କିଛି ହାକରାଗେ ବ୍ୟବସ୍ଥା ଆତିଲି କେ
0: ଆତିଲି ମାନେ ଫାଇନାନ୍ସିଆଲ ଇୟର ଲାଷ୍ଟ କେ 31 ତାରିଖ ଲା ବ୍ୟାଙ୍କ ବଦ ଇଣ୍ଟରେଷ୍ଟ ଚି ଆଉ ଆଗେ ଇ ଆକାଉଣ୍ଟ କେ ଇଣ୍ଟରେଷ୍ଟ ବଦ ମାନଲି 7.6% ମାନେ 6.5% ଥି 9% ଅଧିକା ମାନେ 31 ତାରିଖ ବୋଲେ 31 ତାରିଖ ଲା ନିମା ଖାତା ନୁ ମାନେ ଚଢ଼ରକ।
1: ଆଚ୍ଛା, ବୋଲେ ଯେତ୍କି ପଇସାର ହୁଦ୍ଗେ ହିସାବ ନୁ
0: 7.6
1: ହିସାବ ନୁ ଯେତ୍କି ପଇସା ମାନ ଆନୁ ତମେ ଆକାଉଣ୍ଟ ନୁ ବୁଙ୍ଗ।
0: ହଁ, ମୂଲ ସଙ୍ଗେ ଇ ସୁଧ ବି ମେସରକ
1: ମେସରକ। ହେଲେ ଇ ଯେନ୍ ପଇସା ବଦର ଏକଲା ଇଦା ପୂର୍ତ୍ତି ମାନ ତାଙ୍କେ ମେଚୁରିଟି ପିରିୟଡ଼ ଯେନ୍ ଟା ବାଲ୍ ଦାଦ ଯେ ତାଙ୍କେ ଆକାଉଣ୍ଟ
0: ଇନୁ ମାନାଲି ଧରା ନିମ୍ ବର୍ଷେ କୁକା ହାତ ଦୁଗେ ବର୍ଷେ ତି ଯଦି ନିମ୍ ଖୁଲ୍ଚକାର ତାଙ୍କେ ମାନେ ବ୍ୟାଙ୍କ ବାଲି ଯେ ଡେଟ୍ ଅଫ୍ ଓପନିଂସ୍ ତି 21 ବର୍ଷ ମାନନା କମ୍ପ୍ଲିଟ୍ ମାନନା କଥା, ଆଉ ପଇସା ବଦ 14 ବର୍ଷ ତକ ଚିଆ ଲାଗ, ଆଉ 14 ବର୍ଷ ତି ଯେନ୍ 21 ବର୍ଷ ମାନ ମାନେ ଡେଟ୍ ଅଫ୍ ଓପନିଂସ୍ ତି 14 ବର୍ଷ, 14 ବର୍ଷ ତି 21 ମାନେ
1: 7 ବର୍ଷ,
0: ଆଉ 7 ବର୍ଷ ବଦ ମାନାଲି ଏକ୍ସଟେଣ୍ଡେଡ଼ ଦୁ ଏନ୍ଦିର କି କୁକା ହେଦାର ଯେତେବେଳେ 18 ବର୍ଷ ମାନକ ଆକାଉଣ୍ଟ ଖୁଲ୍କିଲେ ଆସିଛି 18 ବର୍ଷ ଆନୁ ମାନାଲି 50% ତମ ଉଡ୍ର କାମ ଆଙ୍ଗର ଯେତ୍କି ଡିପୋଜିଟ୍ କମ୍ କର।
1: ଆଚ୍ଛା, ବୋଲେ
0: ହଇ ଆ 50% ବଦ ମାନାଲି କୁକା ହେଦୁ ଯଦି +2 ପାଢ଼, ହଇ 10 କ୍ଲାସ୍ ତକ ତ ଅନେ ଇଆ ଇଆ କରି ଚାଲା କରା, +2 ପାଢ଼ ଭଲ ମାନେ କଲେଜ ନୁ ପାଢ଼ ଆଦିଗଲା ସରକାର ବି ବ୍ୟବସ୍ଥା କାମ ଦେଇଛି ଯେ 18 ବର୍ଷ କମ୍ପ୍ଲିଟ୍ ମାନଚା ବେଲେ ତାଙ୍କେ 50% ଉଡ୍ର କାମାଙ୍ଗର ଇ ଇ ସ୍କିମ୍ ନୁ ସୁକନ୍ୟା ସମୃଦ୍ଧି ସ୍କିମ୍।
1: ଯେହେତୁ ଆ ସ୍କିମ୍ ବୋଧି ନିମ୍ ଟିକେ ଆଗଲିନ ଦେଙ୍ଗାଲକାର ଯେ ବେଟି ବଚାଓ ବେଟି ପଢ଼ାଓ, ହେଲେ ପଢ଼ାକେ ଲାଗାନି
0: ହଇ ପଢ଼ାକେ ଲାଗାନ ବୋଧି ଇ ସ୍କିମ୍ ବତାଦଲି ଯେ ହୁଦିଲା ତେଙ୍କି ଯେ ସରକାର ଯେ 18 ବର୍ଷ କମ୍ପ୍ଲିଟ୍ ମାନଚା ହେଲେ ନିମ୍ 50% ଉଡ୍ର କାମାଙ୍ଗର ମାନେ ଉଚ୍ଚ ଶିକ୍ଷା ଲାଗି ଲାଗା।
1: ଆଚ୍ଛା ଆଚ୍ଛା, ହେଲେ ଆରୁଣ୍ଟା କଥା ହେଇସାନ ଟିକେ ଏମାନ ଆଉ ଟିକେ କ୍ଲିୟର କାମା ଯେ ଆ କୁକା ହାତକୁ ଯଦି ବର୍ଷେ ମାଞ୍ଜା ଆରୁ ଆକାଉଣ୍ଟଟା ଖୁଲ୍ଚାର ଆଉ 9 ବର୍ଷ ମାଞ୍ଜା ଆରୁ ଆକାଉଣ୍ଟଟା ଖୁଲ୍ଚାର, ବାକି ଏକା କୁକା ବୋଧ ବର୍ଷେ ମାଞ୍ଜା ଆରୁ ଆକାଉଣ୍ଟ ଖୁଲ୍ଚାର ହେଲେ ଇଁ ବରସ ତ ତମ ଚିଆ ଖାତ
0: ଇ ଦନ ଆମେ କ୍ଲିଅର ତେଙ୍ଗମଚମ।
1: ହଁ,
0: ଇ ବୋଧ ମନାଲି ଯେହେତୁ ବେଟି ପଢ଼ାଓ ବେଟି ବଚାଓ ବର୍ଷେ ଭିତରେ ଖୁଲ୍ଚକୁନ୍ କୁକା ହାତ ଦୁଗି ଲାଭ ଆଦଲି।
1: ଆଚ୍ଛା,
0: ଏନ୍ଦ୍ରକେ ଆଉ 18 ବର୍ଷ କିଏ ଲାଗାନ 50% ଉଦ୍ର କାମ ଆଙ୍ଗିଲି, 21 ବର୍ଷ ନୁ ଆଦ ନିଜର ବେଞ୍ଜରା କି ଲାଗାନ କା ଆହୁରି ହାୟର ଷ୍ଟଡ଼ି କି ଲାଗାନ ଆନୁ ତ ପଇସା ବି ଉର୍ଖା କାଲି ମାନେ ମା ବୁଆର୍କେ ଆଉ ଚିନ୍ତା ମା ଲାଗି ହଇ ଆର୍ ଯେନ୍ ବର୍ଷକେ ବର୍ଷ ଯେନ୍ 1.5 ଲକ୍ଷ ଟଙ୍କା ତକ ଆକାଉଣ୍ଟ ଚିକ୍କାର ଆବ ତମେ ଉଚ୍ଚ ଶିକ୍ଷା କି ଲାଗାନ କା ବେଞ୍ଜା କି ଲାଗାନ ତମେ ବି ଭାରମା ଖାତରି।
1: ଆଉ ଧାରା କୁକା ହାତୁକେ ବୟସ ବର ଯଦି ମାନତେ ମାନତେ 9 ବର୍ଷ ମାଞ୍ଜା କରା ତାଙ୍କେ ମା ବୁଆ ଘର ପାଛିଲି ଆଖାର ଯେ ଓହୋ ଇନ୍ୟଟା ଯୋଜନା ଆତଲି ବୋଲିକିରି ବୋଲେ ଆର 9 ବର୍ଷ ମାନାଲି ଆର ହୁଟ ସମୟାନୁ ଯଦି କାମଚାର ବାକି ଇଁ ବରସ ତାମା ଚିଆ ଖାତର ଆର ଏକଲା ମେଚୁରିଟି ମାନ
0: ହୁଦି ଆଉଣ୍ଟା ଦିନ ଡେଟ୍ ଅଫ୍ ଓପନିଂସ୍ ତି 14 ବର୍ଷ ବନାଲି ପଇସା ଚିଅର ଆକାଉଣ୍ଟ ଓପନିଂସ୍ ତି 14 ବର୍ଷ ତକ ପଇସା ଚିଅର ଆଉ 21 ବର୍ଷ ମେଚୁରିଟି ମାନ।
1: ଆଚ୍ଛା ଆଚ୍ଛା, ହନେ ଦେଉ
0: ହନେ ଦେଉ।
1: ହଁ, ବୋଲେ ଯେତ୍କି ଲେଟ୍ କାମ ଆଇ ଲେଟ୍ ନୁର୍ଖ
0: ହଁ ଲେଟ୍ କାମ ଲେଟ୍ ନୁର୍ଖ ନି ବର୍ଷେ ଭିତରେ ଯଦି ଖୁଲର ଆଉ ବେନିଫିଟ୍ ବଢ଼ିଆ କରି ହୁଅ
1: ଠିକ୍ ତେଙ୍ଗାଲ ହେଲେ ଯଦି

0: ଆପଣ ଡିପୋଜିଟ୍ କମର ବ୍ୟାଙ୍କ୍କେ
1: ଡିପୋଜିଟ୍
0: ଏନ୍ଦ୍ରକେ ଇନୁ ଯେନ୍ ଏଟିସି ନୁ ଯେନ୍ ଆତ୍ଲି ଇନକମ୍ ଟ୍ୟାକ୍ସ ବେନିଫିଟ୍ ମାନେ ଡାଇରେକ୍ଟ ଡିଡକ୍ସନ୍ ବୁଆସ ଯଦି ଚାକିରି କାମଲା ସେ ଯଦି ବୁଆସ ନାମେନ ଯଦି ହାତ ଦୁଧ ଖୋଲାଲି ବୋଲେ ତାହି ବୁଆସ ଆ ବେନିଫିଟ୍ ହସ୍ ଏନ୍ଦ୍ରକେ ତାହିଁ ପର୍ସନାଲ୍ PPF ଆକାଉଣ୍ଟ ମା ଖୋଲିକିରି ଇ ସକୁନେ ସମୃଦ୍ଧିନ୍ତା ସ୍କିମ୍ ନୁ ଆସ 1.5 ଲକ୍ଷ ଟଙ୍କା ତକ ବେନିଫିଟ୍ ହୁଏ ଡାଇରେକ୍ଟ ଡାଇରେକ୍ଟ ମାନେ ଗ୍ରସ୍ ସାଲେରୀ ତାଙ୍କ ଡିଡକ୍ସନ୍ ମାନଙ୍କୁ
1: ଏଇ ପ୍ରକାର ସୁବିଧା ଆସିଲି ତା ତମେ ବି ଏଇ ପ୍ରକାର ମାନେ କାଗଜପତ୍ର ବି ଲାଗ
0: ହଁ
1: ହେଲେ ଆରୁଣ୍ଟା କଥା ତେଙ୍ଗା ଯେ ଏମ୍ ତ ଭାବାଲ ଦମ ଯେ ଖାଲି ବ୍ୟାଙ୍କ ନୁ ଖୋଲା ମାନ କା ଦୁସରା ଏକା ସାଙ୍ଗ ଯଦି ବି ଆର୍ ଚାହଁ ରହିଲେ ଖୋଲାଙ୍ଗର ଏନ୍ଦରକେ ଯେ ନାମେ ଆଲାର ଗୁଠି ହନେ ପାଦାନ ଗୁଠି ଆତଲନାର ଠିକ୍ ସୁବିଧା ମାରିଲା ଦିନ ଟାଉନ୍କେ 12 ଖୁଲର କା ତମେ ଚାହାନୁ ଏକା ବ୍ୟାଙ୍କ ଆସିଲି ଯେ ଆସାନ ଖୁଲର ଏକା ଏକା ସାଙ୍ଗ ଇଦନ ଖୋଲାକେ ସୁବିଧା ଆସିଲି
0: ଇନୁ ଆଗ୍ଲି ଟିକେ ଅସୁବିଧା ରାଚା ଏମ୍ ଯେତେବେଳେ ଛୋଟ ଛୋଟ ରାଚା ଆ ଟାଇମ୍ ନୁ ଖାଲି ଅଣ୍ଟା ନ୍ୟାସନାଲିଟି ବ୍ୟାଙ୍କ ଇଏ ଅଥରାଇଜ୍ଡ ବ୍ରାଞ୍ଚ ଗୁଠି ରାଚା
1: ଆଚ୍ଛା
0: ଯେ ଏକା ଏକା ବ୍ୟାଙ୍କ ନୁ ବ୍ୟାଙ୍କ କା ଗି ବ୍ରାଞ୍ଚ ନୁ ମାନେ ଗଭର୍ଣ୍ଣମେଣ୍ଟ ସ୍କିମ୍ ଗୁଠି ଆସିଲି ଯେ ଆସାନ ଆକାଉଣ୍ଟ ଖୋଲା ମାନ ଆଉ ଦୁସ୍ରା ବ୍ୟାଙ୍କ ନୁ ମାରିଲାରୁ ଆଜିକାଲି କି ବତାଉ ନାଲି ଯେନ୍ତା ନାମ ସେଭିଙ୍ଗସ୍ ବ୍ୟାଙ୍କ ଆକାଉଣ୍ଟ ଖୋଲାଲ ହନେ ନ୍ୟାସନାଲ ବ୍ୟାଙ୍କ କେନ୍ସି ବି ଶାଖା ନୁ ଖୋଲାଙ୍ଗର ତାର ସାଙ୍ଗେ ସାଙ୍ଗେ ପୋଷ୍ଟ ଅଫିସ୍ ନୁ ବି ଖୋଲାଙ୍ଗର
1: ଇ ସୁବିଧା ଦି
0: ଇ ସୁବିଧା ଦଉ ଆସିଲି
1: ହଁ ବୋଲେ ଇଦାନ ଆହନା କଥା ନାଇଁ ଏ କାମଲା ହେଲେ ଆରୁଣ୍ଡା କଥା ଯେ ନାମ ତା ନାମେ ସମାଜ ନୁ ଚାଲରାଲ ଦାତ ଆଉ ଇଦାନ ତା ବାନାର ଦୁନିଆ ଇନ୍ନା ତା ଜିଆ ଦିନେ ଲାଗେ ଭରସା ମାନଲା ଦିନ ଯଦି କେନ୍ସି କାରଣବଶତଃ ଯଦି ଆକୁ କାଗେ ମୃତ୍ୟୁ ମଞ୍ଜା କରା ହେଲେ ଇ ଯେନ୍ ପଇସା ଜମା ମାନାଲ କିର ଆବଦ ଏକା ନେମାନ
0: ହଁ ଠିକ୍ କଥାଟା ତାଙ୍କର ଏକାଉଣ୍ଟ ତ ଖୁଲ୍ଚକିଚ କର ସୁକନ୍ୟା ସମୃଦ୍ଧି ଯୋଜନା ଦୈବିକେ ଅସୁବିଧା ରାନା କା କେନ୍ସି ପ୍ରକାର ଏକ୍ସିଡେଣ୍ଟ ମାନନା କି ଆଉ କିଛି ଅସୁବିଧା ମାନନା ଯଦି କୁକା ହେତୁ ଯଦି କେଚା କରା ତାଙ୍ଗେ ସାଙ୍ଗେ ଯେନ୍ ଏକାଉଣ୍ଟ ଖୁଲ୍ଚ ଆର୍ ପଇସା ହ କିମ୍ବା ଯଦି ଆସ୍ ବି ଯଦି କେଚାସ୍ କରାସ୍ ତାଙ୍କେ ନୋମିନି ଏକାଉଣ୍ଟ ନୁ ଯେନ୍ ନୋମିନିର ଆଉ ପଇସା ବନ ହାକର ହେଲେ ଏକଲା କେଚା କେରା ମାନେ ଯେମିତି ବ୍ୟାଙ୍କ କା ପୋଷ୍ଟ ଅଫିସ୍ ନା ଆପଣ ଜାଣବର ହେଲେ ବ୍ୟାଙ୍କ ଏନ୍ଦ୍ର କାମ କା ପୋଷ୍ଟ ଅଫିସ୍ କାମ ଆ ଆକାଉଣ୍ଟ ମାନ ଷ୍ଟପ୍ କାମ ଅଛ ଆନ୍ତି ଯେତିକି ଇଣ୍ଟରେଷ୍ଟ ମାନଛିର ଇଣ୍ଟରେଷ୍ଟ ସହିତ ମାନେ ମୂଲ ସଙ୍ଗେ ସୁଧ ମିଶେଇକିରି ନୋମିନିକେ କିର୍ତ୍ତଛ ପଇସା ବନ
1: ଆଚ୍ଛା ହେଲେ ଯେନ୍ ନୋମିନି କଥା ବନ ତେଙ୍ଗାଲଦାର ହେଲେ ଟିକେ ଆକୁନ ଟିକେ ଆଉ ଟିକେ ବୁଝାବା ଚିଆ ଯେ ଅଣ୍ଟା କୁକାଇ ହାତ ଦୁଗେ ତାମ୍ବାସ କେରାସ ଆରୁ ଆ କୁକାୟତ କେରାର ଆରୁ ଆକାଉଣ୍ଟ ନା ଖୁଲ୍ଚାର ହେଲେ ଇନୁ ନୋମିନି ନେ ମାନ
0: ଇନୁ ପ୍ରକୃତରେ ଏରକୁନ୍ ଜଏଣ୍ଟ ଆକାଉଣ୍ଟ ମନାଲାର ଆକାଉଣ୍ଟ ହୋଲ୍ଡର
1: ଆଚ୍ଛା
0: ହାଇ କୁକାଏ ମନା ଗା ତାଙ୍କେ ବୁଆସ ମନା ନୋମିନି ନେ ମାନ ଥାର୍ଡ଼ ପାର୍ଟି ମାନ ଥାର୍ଡ଼ ପାର୍ଟି ନେ ତାଙ୍କେ ମା ମାନ ତାଙ୍କେ ଆଜୁସ୍ ମନ ତାଙ୍କେ ଆଜୀବୀ ମାନ ଆଙ୍ଗ ତାଙ୍କେ ଭାଇସ୍ ରସ ଯେ ହାସ୍ ଭାଇସ୍ ବି ମାନ ଆଙ୍ଗସ୍
1: ଆଚ୍ଛା
0: ମାନେ ଆକାଉଣ୍ଟ ସାଙ୍ଗେ ନେଖେ ରିଲେଟେଡ଼ ନେଲା ଦେନ ଆର୍ ମନାଲା ନୋମିନି ନେକି ନେକା ନା ଆମେ ଚିକୁନି ଆର୍ ମନାଲା ନୋମିନି
1: ନୋମିନି ହେଲେ ଯେତେବେଳେ ଆକାଉଣ୍ଟ ଖୁଲର ହୁ ବାକେ ନେକା ନୋମିନି କାମର ଆଦି କାଗଜପତ୍ର ଲାଗି କାମ ଲାଗି
0: ଓପନିଂ ଫର୍ମ ଲେଖା ରହି ଯେ ନେଖେ ନାମେ ଚୋର ଡେଟ୍ ଅଫ୍ ବାର୍ଥ ରହି ନାମେ ଆଡ୍ରେସ୍ ବା କିଆର ବାପା କିମ୍ବା ମା କା ଯାହା ମାନେ ଠିକଣାର ଆ ହିସାବ ଆକାଉଣ୍ଟ ଓପନିଂ ଫର୍ମ ଲେଖା ରହି ଏନ୍ଦ୍ରକେ ଧରା ହାତ ଦୁଦାରୁ ତାଙ୍କେ ବୁଆସ ଯଦି କେନ୍ସି ପ୍ରକାର ଯଦି ସାଙ୍ଗେ ସାଙ୍ଗନ୍ ମାନେ ଏକ୍ସପାରି ଚାର କରାର ଆର୍ ତା ତାଙ୍ଗିଓ ବାଲି ଦିନ ଯେ ଇ ଆକାଉଣ୍ଟ ତା ଖୁଲ୍ଚକା ଚାର ଯେ ନୋମିନି ନେକେ ଆଣିଲି କା ମଲ୍ଲା ଦିନ କିନ୍ତୁ ଯଦି ପାସ୍ ବହି ବଦ ଆଣିଲି ପାସ୍ ବହି ନୁ ଆ ନୋମିନିକେ ନମ୍ବର ବୋଧ ଲେଖା ରହି ନାମେ ବୋଧ ଲେଖା ମାରି ନୋମିନିକେ ନମ୍ବର ଅଣ୍ଡା ଲେଖା ରହି ପାସ୍ ବହି ଗୋଟିନୁ ବୋଲେ ଆର୍ ମାନେ ଏରର୍ ଆର୍ ବ୍ୟାଙ୍କକେ ମେନା କର ଯେ ଇ ନମ୍ବର ବୋଧ ଇ ପାସ୍ବୁକ୍ ତା ଇ ନୋମିନି ମୁଁ ନେଖେ ନାମେ ନୁ ଆଣିଲି
1: ଓ ହେଲେ ପାସ୍ବୁକ୍ ନୁ ନୋମିନିକେ ନାମେ ଲେଖା ମାର ରହି
0: ହଁ ନମ୍ଲା ଖାଲି ନମ୍ବର ଅଣ୍ଡା ଲେଖା ରହି
1: ଆଚ୍ଛା ଆଚ୍ଛା ହେଲେ ଆ ନମ୍ବରକେ ହିସାବ ନୁ
0: ହଁ ଆ ନମ୍ବରକେ ହିସାବ ନୁ ଆ ନୋମିନି ବୋଧ ଆ ବ୍ୟାଙ୍କ ନୁ ଯେତେ ଉର୍ଖିକି
1: ଆଚ୍ଛା ହେଲେ ଧରା ହୁସନ ଯଦି ଉର୍ଖା ବ୍ୟାଙ୍କ ନୁ ନେଖେ ତାଙ୍କେ ମାଗେ ନାମେ ନୁ ଉର୍ଖା ଯଦି ତାଙ୍କେ ବୁଆସ୍ଗି ନାମେ ନୁ ଯଦି ଅର୍ଜେଣ୍ଟ ଆକାଉଣ୍ଟ କାମ ହେଲେ ମା ବୋଧ ନୋମିନି ମାନ ହେଲେ ଯେତେବେଳେ ମାଗେ ପେମେଣ୍ଟ କାମାଗେ କ ବ୍ୟାଙ୍କ ହେଲେ ତାଙ୍କେ ମାଗେ ଏନ୍ଦିର ଏନ୍ଦିର ଡକ୍ୟୁମେଣ୍ଟ ଲାଗି ହୁ ଟାଇମ୍ ନୁ
0: ହଁ ଯେନ୍ତା ବ୍ୟାଙ୍କ ଆଜିକାଲି ବ୍ୟାଙ୍କ ନୁ ଆକାଉଣ୍ଟଟା ଖୋଲୁଛୁ KYC ବାନର KYC ଯେନ୍ଦିରେ ମନାଲି ନୋ ୟୋର କଷ୍ଟମର ମାନେ ଫଟୋ ଅଣ୍ଟାର ଅଥରାଇଜ ଡକ୍ୟୁମେଣ୍ଟ ସରକାରୀ ଡକ୍ୟୁମେଣ୍ଟ ଆଜିକାଲି ଆଧାର କାର୍ଡ଼ ପେନ୍ କାର୍ଡ଼ ଇଲେକ୍ଟ୍ରିକ୍ ବିଲ୍ ବନାଦି ମାନେ ଠିକଣାକେ ତାଙ୍କେ ଆଣି ନିଦନ୍
1: ଆଚ୍ଛା ଆଚ୍ଛା
0: ଆଉ ଡ୍ରାଇଭିଂ ଲାଇସେନ୍ସ ଯାହା ବି ମାନେ ନିଜର ହେଖାନ ଡକ୍ୟୁମେଣ୍ଟର ଆପଣ ବ୍ୟାଙ୍କକେ ସବମିଟ୍ କରୁନ ଆଉ ମାନେ KYC ଡକ୍ୟୁମେଣ୍ଟ
1: ମାନେ ସରକାରୀ କାଗଜପତ୍ରକେ ଅଣ୍ଟା ପ୍ରମାଣ ଅଛି
0: ପ୍ରମାଣ ରାନା କଥା ଆଗ୍ଲି ଯେନ୍ ରାସନ କାର୍ଡ଼ କମାଲେର କା ଯେନ୍ ପଇସା ଲେବର କାର୍ଡ଼ ହେଲେ ଏନ୍ଆର୍ଇଜିଏସ୍ ନୁ ଆପଣ ମାନେ ବ୍ୟାଙ୍କ ଗ୍ରହଣ ମା କମାଲିଆ ସବସିକୁଏଣ୍ଟଲି ଆଜିକାଲି ଭୁବନି ଗ୍ରହଣ କମାଲି ଏଜ୍ KYC ଡକ୍ୟୁମେଣ୍ଟ କ୍ରମ ରେସିଡେନ୍ସିଆଲ ପ୍ରୁଫ୍ ଯେନ୍ତା ଇଲେକ୍ଟ୍ରିକ୍ ବିଲ୍ ବୋଧେ ଏସ୍କେ ମାନି ଆଡ଼ପାନୁ ଆଡ଼ପାଣ୍ଟାର ହେଲେ ନିମା ଇଲେକ୍ଟ୍ରିକ୍ ବିଲ୍ ଅଣ୍ଟା ହାକର ହନେ ଏନ୍ଆର୍ଇଜିଏସ୍ ନୁ ଯେନ୍ ନାଲ୍ଖୁ ଗୁଟା କମାଲନାର ಆದ ಮನೆಯಲ್ಲಿ ಒಂದು ವ್ಯಾಲಿಡ್ ಡಾಕ್ಯುಮೆಂಟ್.

0: ସରକାରୀ ଡକୁମେଣ୍ଟ ଦଉନ୍ ଆନୁ ନାମେ ଗାମେ ଫଟୁ ଫୁଟା ରହିକିରି ଅମକା ଜାଗା ଅମକା ଆଡ୍ରେସ୍ ବୋଲିକି ଯେନ୍ତା ରହି ହୁଦି ଏନ୍ ଆର୍ ଜି ଏସ୍ ତା ଯେନ୍ ଜବ୍ କାର୍ଡ଼ ବୋଧି ମନାଲି ଅନ୍ଟା ଭ୍ୟାଲିଡ୍ ଡକୁମେଣ୍ଟ ମାନେ ସରକାରୀ ଡକୁମେଣ୍ଟ ଯାହା ବିରୋ ଆଦ ମନାଲି ଭ୍ୟାଲିଡ୍ ଡକୁମେଣ୍ଟ କିଏ ଏସେ କି ଲାଗନ୍
1: ତ ହନେ ଯଦି କାଗଜ ପତର ଅଣ୍ଡା ଯଦି ଆ ଆଲାସ ଚିଚାସ୍ କା ଆଲି ଦି ଚିଚା ହେଲେ ବ୍ୟାଙ୍କ ବି ଭାବି ଯେ ନେମ୍ ନେକା ପଇସା ଚାଲଦାମ ଆର୍ ଠିକ୍ ଆଲାର ବୋଲିକିରି
0: ଏକଦମ୍ ଠିକ୍ ଦଉନ୍
1: ହଁ ହଁ ହେଲେ ଇ ପଇସା ବୋଧ ଦୁସରା ଆଲାର ତାର ମା କାଇକିରି ତାଙ୍କେ ନେ ନୋମିନେ ତାର ପ୍ରକୃତିରେ ଆସ୍କି ଚିଆଲଦାମ ବୋଲିକିରି ବ୍ୟାଙ୍କ ବି ଭାବି ଆରୁ ଆସିନ୍ ଚି ଆରୁ ଆଜ୍ଞେ କାଗଜ ପତର ଧୋଇ ହେଲେ ସେ ଆରୁ ଅଣ୍ଟା କଥା ନିମେସ୍ତି ଏମ୍ ଆହାଗି ଲେଖେନ୍ ଚାହାଲଦାମ ଯେ ଇ ଯୋଜନା ବୋଧ ତା ଯାହା ବି ମାନ ଅଣ୍ଟା ଭଲ ଯୋଜନା ଆତିଲି ନାମେ କୁକା ହାତ ଦୁଗେ ଲାଗାନ୍ ହେଲେ ନାମ ବୁଢ଼ୀ ଏନ୍ଦ୍ରେ ଭାବଦାତ କାଏଁ ପଦ୍ଦାନ୍ ତା ଆଲାଦ ଗୁଠିତ ଘାଏ ଘାଏ ଇନେ ଅଫିସ୍ ପତରକେ କା ଲାଗି ଲାଗାନ୍ ଘାଏ କୁଣ୍ଠାଭୋଦ ନାନ୍ଦାତ ଯେ କେରକୁନ୍ ଏକାନେ କାମନ୍ ନେକାନ୍ ମେନନ୍ ନେଖେଗାନେ କାଛ ନେଖରନ୍ ଆରୁ ଏକାନ୍ ଏକାନେକିରି ଇ ପ୍ରକାର ଏକାଉଣ୍ଟ ଅଣ୍ଡା ଖୁଲା ମାନ ଇଦାନ୍ ଘାଏ ଘାଏ ନାମ ଭାବିକିରି ଇନ୍ନା କନ୍ ନେଲା କନ୍ ବୋଲିକିରି ସାମିଆ ହେଲେ ବୁଙ୍ଗତେଲ ବୁଙ୍ଗି ହେଲେ ଧାରା ନେ ଦଣ୍ଡା କେରାର ହେଲେ ବ୍ୟାଙ୍କ ସାନ୍ ଧାରା କେରାର ହେଲେ ନେକାନ୍ ନେକାନ୍ ଯୋଗାଯୋଗ କାମର ଆରୁ ନେଖେ ସାଙ୍ଗେ କାଛ ନେଖରର୍ ଯେ ଇନ୍ନେ ଅଣ୍ଟା ଏକାଉଣ୍ଟ ଅଣ୍ଡା ଖୁଲା ଅଙ୍ଗରାର
0: ହଇ ବଢ଼ିଆ କଥା ଦଉନ୍ ଏନ୍ଦ୍ରକେ ବ୍ୟାଙ୍କ ନିମ୍ ଯଦି କର ବିଭିନ୍ନ ସ୍କିମ୍ ଗୁଟିକେ ଫଟୋ ଉଠିବା ବ୍ୟାଙ୍କ ଦ୍ୱାର ବଂଶତି ଯେକରି ପୁରା ପୁରା ପୁରା ହଲ୍ ନୁ ବ୍ୟାଙ୍କ ହଲ୍ ନୁ ଯେତେ ବଦ୍ରାଇ ନିମ୍ ମେନର୍ ଯେ ଇ ବଦେନ୍ଦ୍ର ଦୁନ୍ ହା ବଦେନ୍ଦ୍ର ଦୁନ୍ ହଇ ବ୍ୟାଙ୍କ ନୁ ଆଜକୁ ମ୍ୟାନେଜର୍ ରାନର୍ ଫିଲ୍ଡ ଅଫିସର୍ ଅଣ୍ଡାର ଦାସ ଏକାଉଣ୍ଟାଣ୍ଟ ଅଣ୍ଡାର ଦାସ କିରାଣୀ ଯୋଡ଼େ କାମ ଅଣ୍ଟା ରାନର୍ ଏକା ବନି ନେତ ମେଞ୍ଚକୁନ୍ ସାଙ୍ଗେ ସାଙ୍ଗେ ଉତର ଏମ୍ ତଥାପି ଏମ୍ ବ୍ୟାଙ୍କ ବାଲା ହିସାବ ନୁ ଏମ୍ ତେଙ୍ଗାଲା ନେତ୍ ବି ଯଦି ଛୋଟେଟେ କୁକା ହାତଟା ଧରଚାରେ ନିମ୍ ଏକାଉଣ୍ଟଟା ଖୁଲିଚେ ଦରକାର ମାନଲା ଏ କୁକାଇକି ଲାଗାନ୍ ସୁକନ୍ୟା ସମୃଦ୍ଧି ଯୋଜନା ବୋଲିକିରି ଆତିଲି ଇଭନ୍ ଖୁଲା ଏମ୍ ଜବରଦସ୍ତି କାମ ଦାମ ଯେ ନିମ୍ ଖୁଲା ଯେନ୍ତା କାମ ଚୁନି ଖୁଲା ଯେହେତୁ ନିମେ ଏକାଉଣ୍ଟ ଆତିଲି ହାତୁ କି ଇଭନ୍ଟା ଖୁଲା ଯା ଯେ ତାଙ୍ଗେ ଭବିଷ୍ୟତ ନୁ ପାଢ଼ାକି ଲାଗାନ୍ କା ବେଞ୍ଜାକି ଲାଗାନ୍ ନିମା ଅସୁବିଧା ମାନେ ଇଦାନ ଏମ୍ ଏନକରେଜ କାମ ଦାମ ଆଲ୍ ଆର୍ ଏନ୍ ଗୋଟିଏ
1: ଯେ ତାମ ଯଦି ତମେ ତାର୍ତି ବାରଚାର ହେଲେ ତା ଭଲ ଦୁ ଯଦି ବି ମାନଲା ହେଲେ ବି ବ୍ୟାଙ୍କ ବି ଇ ପ୍ରକାର ସହଯୋଗ କାମାଲି ଆର ଏକାନେକିରି ଇନ୍ନେ ଯୋଜନାଟା ଆତିଲି ଯେ ଆଦ୍ଗେ ଫାଇଦା ଆଲ୍ ଆର୍ ବି ହୁଆଙ୍ଗର ଆକାଥାନି ବ୍ୟାଙ୍କ ଆଜ୍ଞା ଘର ବି ତେଙ୍ଗାଲନାର ଗୁଠି ମେଲେ
0: ହଇ ଆଉ ଆଉଣ୍ଟା କଥା ତେଙ୍ଗାଲାମ ଟାଉନ୍ ଗୁଠି ନୁ ତ ସିଆର୍ପି ମାଲକାରି ପାଦା ଗୁଠି ବ୍ୟାଙ୍କ ନୁ ସରକାର ତାର୍ତି ଅଣ୍ଡା ସିଆର୍ପି ବୋଲିକିରି ଅଣ୍ଡା ଆପଏଣ୍ଟମେଣ୍ଟ କାମ କିଛି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଆଧା ପଇସା ଅଛି ଆଧା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପଇସା ଅଛି ଆର୍ ଏନ୍ ଆର୍ ଗେ ନାଲଖୁ ମନାଲି ଯାହା ଯାହା ଡକୁମେଣ୍ଟ ଜେନେତ୍ ବି ବାରନାର ଏକା ଏକା ଜିନିଷ ବର ଯଦି ମେଞ୍ଚାର ହେଲେ ଏମ୍ ତା ଯେ କୁକୁସ୍ କା କୁକା ଅକାନାର କଲା ହୁସନ୍ ଫର୍ମଟା ଫିଲ୍ଅପ୍ କମା ଯାହା ଯାହା ମେନା ଆତିଲି ହୁସନ୍ ପହିଲା ମେନା ଆନ୍ତି ନି ମେଜର ମାନେ ଏକାଉଣ୍ଟ ଖୁଲନା ଆତିଲି ମେଜର ସନ୍ କର କା ଲୋନ୍ କାମନା ଆତିଲି ଫିଲ୍ଡ ଅଫିସର ସନ୍ କର କା ନିଏ ପଇସା ହାତନା ଆତିଲି କାଉଣ୍ଟରକେ କର ବୋଲେ ଆ ସିଆର୍ପି ମାନଲାର ମେନ୍ ହେଲାର ଆଜିକାଲି ଏନ୍ଦ୍ରକେ ଇଦାନ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ବି ପଇସା ଚାଲି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ବି ପଇସା ଚାଲି ଆର୍ ଗେ ନାଲଖୁ ଆର୍ ଅଣ୍ଟା ଡକୁମେଣ୍ଟ ମାନ ପୁରା ଫିଲ୍ଅପ୍ କମର୍ଚର ଏକା ଏକା ଲାଗ ବି ଆର୍ ତେଙ୍ଗର୍ଚର ଯଦିଓ କାଉଣ୍ଟର ଗୋଟିନୁ ଭିଡ଼ ରହି ମେନା ପଲଦାର ଆର୍ ତା ଲୋକାଲ ଆଲାର ନା ବ୍ୟାଙ୍କ ଚାହାନ୍ତା ଆଲାର ଆର୍ ଏନ୍ ଆରାମରେ ମାନେ ଦୁଇପଦ ହସି ଖୁସିକିରି କଥାବାର୍ତ୍ତା ମାନଙ୍କର
1: ତ ଇ ପ୍ରକାର ସୁବିଧା ବି ଆସିଲି ଯଦି ନାମ ବାଲ୍ୟ ଥିଲେ ବି ତାମ ଯେତେ ବାତି ଅର୍ଚର ଏକା ମାନଲା
0: ହଇ
1: ତ ଇ ଯେନ୍ ସରକାର ସୁବିଧା ନାଞ୍ଜିଛି କିଛି ନାମେ ଆଲାର ଗେ ଲାଗାନ୍ ଆଉ ବିଶେଷ କରି ନାମେ କୁକା ହାତ ଦୁଗେର ଲାଗାନ୍ ଯେନ୍ ଯୋଜନା ଆସିଲି ଆ ଯୋଜନାକେ ଫାଇଦା ନାମ ଯେତିର ହନା କଥା ଆଉ ନାମ ନାମେ ତାର୍ତି ଯେନ୍ ଆଜ୍ଞା ଗୁଠିଆ ରାତଲାର ତମେ ସାମେ ବି ନାମ ଯୋଗାଯୋଗ କାମନା କଥା ଆଉ ଇ ପ୍ରକାର ଯୋଜନା ଯେନ୍ ସରକାର ବି ନାମେ ଲାଗାନ୍ ଚିନ୍ତା କାମାଲି ଆ କଥା ଭାବିକିରି କୁକା ହାତ ଦେଇକି ଭବିଷ୍ୟତ ବନ୍ ଭାବିକିରି ନିଶ୍ଚିତ ଭାବେ ଇ ଯୋଜନାନୁ ସାମିଲ ମାନନା କଥା ତ ଯାହା ହଉ ଇନ୍ନା ବାର୍ଷକାର ଆରୁ ଇ ସୁକନ୍ୟା ସମୃଦ୍ଧି ଯୋଜନା ଏକାନେକିରି ନାମେ କୁକା ହାତ ଦୁର୍ଗେ ଲାଗାନ୍ ଲାଭଦାୟକ ଆତିଲି ଆରୁ ତମେ ଜିଆବନ୍ ତମେ ଭବିଷ୍ୟତ ବନ୍ ଏକାନେକିରି ସୁରକ୍ଷିତ ଇଅ ଆରୁ ତମେ ନଟା ଠିକ୍ ଜାଗାନୁ ଆଣସ୍ତ ଇ ଯୋଜନା ବୋଧ ଆଜ୍ଞେ ଲାଗାନ୍ ଅନେକ କଥା ନିମ୍ ତେଙ୍କର ତା ନାମ ଆଶା କାମତ ନାମେ ଯେନ୍ ଭାଇ ଭଉଣୀ ଉଠିଆର ମେନାନାର ଆବଡ଼ାର ନିଶ୍ଚେ ଇ ନିମେ କଥାନ୍ତି କିଛି ବୁଝର ଆରୁ ତମେ ଯଦି ବି କୁକା ହାତ ଦୁଣ୍ଡ ଆତିଲି ହେଲେ ଇ ସୁକନ୍ୟା ସମୃଦ୍ଧି ଯୋଜନା ବନ୍ ତମେ ଚାହାନ୍ତା ଯେନ୍ ବ୍ୟାଙ୍କ ହେଉ କା ପୋଷ୍ଟ ଅଫିସ୍ ହେଉ ଏକାବଦ ନେଖେ ଲାଗାନ୍ ସୁବିଧା ମାନ ଆସାନ୍ ଜରୁର କାମର ବୋଲିକିରି ଆଶାଲ କାମଲଦାମ ଆରୁ ନିମ୍ ହି ବାର୍ଷକାର ଆରୁ ଏତିକି କଥା ତେଙ୍କର ବୋଲିକିରି ଆକାଶବାଣୀ ତାର୍ତି ନିମାନ ଭି କେତେ ନି କେତେ ଧନ୍ୟବାଦ ଜୁହାର
0: ଧନ୍ୟବାଦ ଜୁହାର।

0: இன்னந்தா கர்ஜ குரம்போன் அக்கோன் இசான் முஞ்சால்தம் ஜெத்தேரின் ஃபேர் ஹாய் ஜுஹார்.
1: ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ. ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ. ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ. ପ୍ରଥମେ ଶୁଣନ୍ତୁ କଥାଚିତ୍ର ତୁ ଏକା ଆମ ସାହା ଭରସାର ଏହି ଗୀତଟି. ଗାଇଛନ୍ତି ପମ୍ମୀ ଏବଂ ସାଥୀ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ସଂଯୋଜନା ପ୍ରେମ ଆନନ୍ଦ.

ପରବର୍ତ୍ତୀ ଗୀତଟିର କଥାଚିତ୍ର ପାରିବେନି କେହି ଅଲଗା କରି ଶ୍ରୀକାନ୍ତ ଗୌତମଙ୍କ ଗୀତ ରଚନାରୁ ଗାଇଛନ୍ତି ଉଦିତ ନାରାୟଣ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏକ ସୂଚନା ଶୁଣନ୍ତୁ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ।

2024 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170527 IFSC SBIN 00005 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଏଇଠି ଶେଷ ହେଲା। ଏଥର ରାଜା ଝିଅ ସଙ୍ଗେ ହୋଇଥିଲା ଭାବ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମାନନ୍ଦ।

ଏଥର ତୁ ମୋ ଆରମ୍ଭ ତୁ ମୋ ଶେଷ କଥା ଚିତ୍ର ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

ଶୁଣନ୍ତୁ ଏଥର ମୋ ପ୍ରେମୀ ମୋ ପାଗଳ କଥାଚିତ୍ରର ଏହି ଗୀତଟି ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ସଂଯୋଜନାରୁ, କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ଗୀତିକାର ନିମାଇ ମହାନ୍ତି।

କାର୍ଯ୍ୟକ୍ରମର ଶେଷ ଗୀତଟି ରିଭେଞ୍ଜ କଥାଚିତ୍ରର ଗାଇଛନ୍ତି ପମି। ଗୀତ ରଚନା ଚନ୍ଦନ, ସଙ୍ଗୀତ ସଂଯୋଜନା ଦୀପକ କୁମାର।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନେ ସେନର୍ ବିରୋଧୀ ଦଳ ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କକେ ନେଇକରି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମା ଅଞ୍ଚଳ ଆଉ ଗୋଟେ ସତର୍କ ସମାଜ ଦେଶକେ ସୁରକ୍ଷିତ ରଖିପାରବା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2 ଥର ଲାଗି ଦେଶର ବିଜୁଳି ଚାହିଦାର 50% ପୂରା କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ଲାଗି ଗଠିତ ହେଲା 7 କମିଟି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ଭୁବନେଶ୍ୱରଠାରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5 କିସ୍ତି ଦେବାର ବାବଦେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଇଜେ ଆଇବା ବଛର ଏପ୍ରିଲ ମେ ମାସେ ଅନୁଷ୍ଠିତ ହେବା ପଞ୍ଚାୟତ ଆଉ ପୌର ନିର୍ବାଚନ। ପୁରୀ ଶ୍ରୀମନ୍ଦିର ଆଜି 10 ତିଥିରେ ଅନୁଷ୍ଠିତ ହେଉଛେ ମହାପୁରୁମାନଙ୍କର ଚକାବିଜି ନୀତି। ମତ୍ସ୍ୟଚାଷୀମାନଙ୍କର ବିକାଶ ଆଉ ଅବଦାନକେ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇକରି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଆଉ ଭିନ୍ ଭିନ୍ ଜ୍ଞାନକୌଶଳରେ ଦେଶର ଅର୍ଥନୀତି ବରକସ କରୁଛେ ବୋଲି କହିଛନ୍ ଉପରାଷ୍ଟ୍ରପତି। ରାଜ୍ୟ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ମୁଲେଇଛେ ନାଁ ଲେଖା ପ୍ରକ୍ରିୟା। ପଦମପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫ 140.83 କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ ଆଉ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଉ ପଞ୍ଚାୟତିରାଜ ମନ୍ତ୍ରୀ। ଭୁବନେଶ୍ୱରର ରେଲ ସଦନଠାରେ 198 ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ହୋଇଛି ଅନୁଷ୍ଠିତ। ବରଗଡ଼ ଜିଲ୍ଲାରେ ଜନଗଣନା ଲାଗି କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର 4 ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଶେଷ। ବୌଦ୍ଧ ଜିଲ୍ଲାର ପେନ୍ସନ୍ ମାମଲାର ତୁର୍ତ୍ତି ସମାଧାନ ଲାଗି ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ। ଫିଫା ବିଶ୍ୱକପ୍ରେ ମୋରକୋକେ ହରେଇକରି ସେମିଫାଇନାଲ୍କେ ଗଲା ଫ୍ରାନ୍ସ। ଆଉର୍ ଏବେ 4 ତକ ଭିନ୍ ଭିନ୍ ଜିଲ୍ଲାର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏଚ୍ଏନ୍ଏର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଇତିହାସ।

0: ମିଷ୍ଟର ଚୌଧୁରୀ ସାର୍, ଘର ପଛପଟେ ଆମ ଲୋକମାନେ ନିଜ ନିଜର ପୋଜିସନ୍ ନେଇସାରିଛନ୍ତି ତ?
1: ହଁ ସାର୍, ଇନ୍ସପେକ୍ଟର ଇସଲାମଙ୍କୁ ଚାର୍ଜ ଦିଆସାରିଛି, ଆଉ ସେଇ ପଛପଟେ ଏସଆଇ ରଞ୍ଜିତ ଥାପା ବି ଜଗି ରହିଛନ୍ତି।
0: ଟିକେ ପଚାରି ବୁଝନ୍ତୁ, ସବୁକିଛି ଠିକ୍ଠାକ୍ ଅଛି ନା?
1: ଏଇନି ବୁଝି ଦେଉଛି ସାର୍। ମଦନ
2: ସାର୍,
1: ତୁମେ ଇନ୍ସପେକ୍ଟର ଇସଲାମଙ୍କୁ ଶୀଘ୍ର କଣ୍ଟାକ୍ଟ କର।
2: ସାର୍, ଏବେ କଣ୍ଟାକ୍ଟ କରୁଛି। ହ୍ୟାଲୋ, ମଦନ ହିୟର, ଚୌଧୁରୀ ସାର୍ ଆପଣଙ୍କ ସାଥିରେ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି।
1: ହ୍ୟାଲୋ ହ୍ୟାଲୋ ଇସଲାମ, ସବୁକିଛି ଠିକ୍ଠାକ୍ ଅଛି ତ? ଓଭର। ହଁ ଇସଲାମ, ଶୁଣ, କାନ୍ଥର ସେ ପଏଣ୍ଟ ଉପରେ ତୁମେ ଟିକେ ନଜର ରଖିଥିବ, ଯଦି କିଛି ଦେଖ ତାହେଲେ ଶୀଘ୍ର ଆମକୁ ଖବର ଦେବ। ଓକେ, ଓଭର।
0: ଆସନ୍ତୁ ମିଷ୍ଟର ଚୌଧୁରୀ, ଆମେ ଆମର କାମ ଆରମ୍ଭ କରିବା।

0: ରେ କିଛି ଜଣା ନାହିଁ, ବରଂ ଆଜି ରାତି ଖାଇବା ସମୟରେ ଆମେ ସମସ୍ତେ ତାରି ବିଷୟରେ କଥାବାର୍ତ୍ତା କରୁଥିଲୁ।
1: ହେଲେ ଆପଣମାନଙ୍କ ଖାଇସାରିବା ପରେ ବି ତ ସିଏ ଆସିପାରେ।
0: ହଁ ହଁ, ତାହା ବି ହେଇପାରେ। କେବେ କେବେ ବେଶୀ ରାତିରେ ବି ସେ ଘରକୁ ଫେରେ। ଠିକ୍ ଅଛି, ଆପଣମାନେ ଟିକିଏ ଏଇଠି ଅପେକ୍ଷା କରନ୍ତୁ, ମୁଁ ଭିତରୁ ବୁଝି ଆସୁଛି।
1: ନା, ଆପଣ ତା ବିଷୟରେ ଖବର ନେବା ଦରକାର ନାହିଁ, ଆମେ ନିଜେ ଖବର ନେବୁ। ହୁଏତ ଆପଣମାନଙ୍କୁ କିଛିଟା କଷ୍ଟ ନିଶ୍ଚୟ ହେବ, ତଥାପି ଏହି କାମରେ ଆମକୁ ସାହାଯ୍ୟ କରିବାକୁ ପଡ଼ିବ।
0: ମାନେ?
1: ମାନେ ଏଇଆ ଯେ ଆମେ ଏଠାକୁ ଗୋଟାଏ ଇନକ୍ୱାରି ପାଇଁ ଆସିଛୁ। ମୃଦୁଲ ଅଧିକାରୀ ନାଁରେ ୱାରେଣ୍ଟ ଅଛି,
0: ୱାରେଣ୍ଟ,
1: ଆଉ ସେଇଥିପାଇଁ ଆମେ ଆପଣଙ୍କ ଘରର ତଲାସୀ କରିବୁ।
0: ଘରର ତଲାସୀ?
1: ହଁ।
0: କଥା କ'ଣ ଏସ୍ପି ବାବୁ?
1: ସେ ତ ଅନେକ କଥା। ତେବେ ପୋଲିସକୁ ଏହି ସୂଚନା ମିଳିଛି ଯେ ଆପଣଙ୍କ ପୁଅ ମୃଦୁଲ ଅଧିକାରୀ ଏଇ ଘର ଭିତରେ କେତେକ ବିଦେଶୀ ଅସ୍ତ୍ରଶସ୍ତ୍ର ଅର୍ଥାତ୍ ବନ୍ଧୁକ, ରିଭଲଭର୍, କାର୍ତୁସ ଇତ୍ୟାଦି ରଖିଛି, ଆଉ ଏଇ ଘର ଭିତରେ ନିଜର ଗୋଟାଏ ଗୋପନୀୟ କାର୍ଯ୍ୟାଳୟ ମଧ୍ୟ ଚଳାଉଛି।
0: ଏ ଖବର ଆପଣମାନଙ୍କୁ ଦେଲା କି?
1: ଆମର ଅନେକ ସୋର୍ସେସ୍ ଅଛି, ସେଇ ମାଧ୍ୟମରୁ ଆମକୁ ଏଇ ଖବର ମିଳିଛି।
0: ତାହେଲେ କ'ଣ ଏଇ ଖବରକୁ ବିଶ୍ୱାସ କରାଯାଇପାରେ? ହଁ, କଥାଟା ସତ ଯେ ବିଭିନ୍ନ ସୋର୍ସରୁ ଆପଣମାନେ ଖବର ପାଇଥାନ୍ତି, ତା ବୋଲି ଆପଣମାନେ ଯେ ସେଇ କଥାକୁ ବିଶ୍ୱାସ କରି ଏଇ ରାତି ଅଧରେ ଆମ ଘର ଖାନତଲାସୀ କରିବେ, ଏଇଟା ତ ଠିକ୍ କଥା ନୁହଁ। ହଁ, ଆଚ୍ଛା, ଏ ନିଷ୍ପତ୍ତିଟା ନେଲା କି
1: ସରକାର ନିଜେ? ମିଷ୍ଟର ଚୌଧୁରୀ।
2: ୟେସ୍ ସାର୍।
1: ଏ କାଗଜପତ୍ର ମିଷ୍ଟର ଅଧିକାରୀଙ୍କୁ ଦେଖାଇ ଦିଅ।
2: ହଁ ସାର୍।
3: ଆରେ ଆରେ, ଏସବୁ କ'ଣ ହଉଛି? ମୁଁ ତ କିଛି ବୁଝିପାରୁନି।
0: କିଓ, ତମେ ଏଠିକି କାହିଁକି ଚାଲି ଆସିଲ? ଯାଅ ଯାଅ, ଶୋଇବ ଯାଅ।
3: ମଲା, ଘଟଣା କ'ଣ ମୁଁ ବି ତ ଜାଣିବା କଥା।
0: ଆଚ୍ଛା ଏସ୍ପି ବାବୁ, ଏସବୁ ବିଷୟ ଆପଣଙ୍କ ହୋମ୍ ମିନିଷ୍ଟର ଜାଣିଛନ୍ତି ତ? ସିଏ କ'ଣ ଏଇ କାଗଜପତ୍ର ଦେଖିଛନ୍ତି?
1: ହଁ ଦେଖିଛନ୍ତି, ସବୁ କାଗଜପତ୍ର ଦେଖିଛନ୍ତି।
0: ଦେଖିଛନ୍ତି? ତାହେଲେ କ'ଣ ତାଙ୍କୁ ଜଣା ନାହିଁ ଯେ ଏଇଟା କାହା ଘର, କେମିତି ଲୋକ ସବୁ ଏଠି ରହୁଛନ୍ତି?
1: ସିଏ ସବୁ ଜାଣିଛନ୍ତି।
0: ଜାଣିଛନ୍ତି
1: ଆଉ ବୋଧହୁଏ ସେଇଥିପାଇଁ ଆମକୁ ପଠାଇଛନ୍ତି। ଆପଣଙ୍କ ପରିବାର ପ୍ରତି ଯେଉଁ ଦୋଷାରୋପ କରାଯାଇଛି,
0: ହଁ,
1: ଏଇ ତଲାସୀ ପରେ ତାକୁ ମିଛ ପ୍ରମାଣିତ କରି ଆପଣଙ୍କୁ ମୁକ୍ତି ଦେବା ହିଁ ସରକାରଙ୍କ ଉଦ୍ଦେଶ୍ୟ।
0: ଆଚ୍ଛା,
1: ଆଉ ବ୍ୟକ୍ତିଗତ ଭାବେ ଆମେ ମଧ୍ୟ ଏଇଆ ଚାହୁଁ। ଚୌଧୁରୀ।
2: ୟେସ୍ ସାର୍।
1: ଆମ ଲୋକଙ୍କୁ କହିଦିଅନ୍ତୁ ଭିତରକୁ ଆସିବେ।
2: ସାର୍।
3: ଆପଣମାନେ କ'ଣ କରିବାକୁ ଚାହୁଁଛନ୍ତି?
0: ଆରେ ତମେ ଯାଇ ସମସ୍ତଙ୍କୁ ଉଠେଇ ଦିଅ, ପୋଲିସ ପରା ଆମ ଘରର ତଲାସୀ ନବ।
3: କ'ଣ ହେଲା?
0: ତାହେଲେ ମିଷ୍ଟର ଦତ୍ତ, ଆମେ କ'ଣ ସମସ୍ତେ ଘରୁ ବାହାରକୁ ଚାଲିଯିବୁ?
1: ନା ନା, ଆପଣମାନେ କେହି ଘରୁ ବାହାରକୁ ଯିବେନି। ଆଚ୍ଛା, ଆପଣ ଦୁଇ ଜଣଙ୍କ ଛଡ଼ା ଆଉ ଘରେ କିଏ କିଏ ସବୁ ରହୁଛନ୍ତି?
0: ଆମର ଦୁଇ ବଡ଼ ପୁଅ, ଦୁଇ ବୋହୂ ଆଉ ମୋ ଛୋଟ ପୁଅ ମୃଦୁଲ। କିନ୍ତୁ ମୁଁ ତ ଆପଣଙ୍କୁ ଆଗରୁ କହିସାରିଛି, ମୃଦୁଲ ଏବେ ଘରେ ନାହିଁ।
1: ହଉ, କିଛି କଥା ନାହିଁ, ଆପଣ ଗୋଟେ କାମ କରନ୍ତୁ, ବାକି ଯେଉଁମାନେ ଘରେ ଅଛନ୍ତି ତାଙ୍କୁ ଏଠିକି ଡକାନ୍ତୁ। ମୁଁ ଭାବୁଛି ଆମର ଏଇ କାମରେ ବୋଧେ କେହି କିଛି ଆପତ୍ତି କରିବେନି।
0: ଆରେ ନା ନା, ଏଥିରେ ଆପତ୍ତି କରିବାର କ'ଣ ଅଛି? ଆପଣମାନଙ୍କ ଯେମିତି ଇଚ୍ଛା ସେମିତି କରନ୍ତୁ, ଏଇଟାକୁ ଆମ ଘର ବୋଲି ଭାବନ୍ତୁନି, ବରଂ ନିଜ ଘର ଭାବି ସେଇ ଯେଉଁ ବାଟ ନାହିଁ ସେଇ ବାଟ ଦେଇ ଭିତରକୁ ଚାଲି ଯାଆନ୍ତୁ।
4: କ'ଣ ହେଲା ବାପା, ଏମାନେ ସବୁ କିଏ?
1: ଏ ମହାଶୟଟି କିଏ?
0: ଆଜ୍ଞା, ସିଏ ମୋ ମଝିଆ ପୁଅ ରାତୁଲ। ପୁଅ ରାତୁଲ, ଗୀତା ମୋର ଉଠିଲାଣି ନା ନାହିଁ?
4: ବାପା, ଏ ଯାଏଁ ତ ଆମେ ଶୋଇନଥିଲୁ, ହେଲେ କଥା କ'ଣ?
0: ତୁ ଗଲୁ, ଯା ଟିକେ ଗୀତାକୁ ଡାକି ଆଣିବୁ। ଆଚ୍ଛା ଥା ଥା, ଗୀତା, ଗୀତା, ମା ଗୀତା।

0: ଆପଣ ମାନେ ଜିନିଷପତ୍ର ସବୁକୁ ଏପଟ ସେପଟ କାହିଁକି କରୁଛନ୍ତି? ଆରେ ଆରେ, ଗଲା ଗଲା ଗଲା, ସେ ସିନ୍ଧୁକଟାକୁ ଟାଣି ଆଣୁଛନ୍ତି କାହିଁକି?
1: ଦେଖନ୍ତୁ ମିସେସ୍ ଅଧିକାରୀ, ଘର ତଲାସୀ କରିବା ସମୟରେ ପୋଲିସକୁ ଘରର ସବୁ ଜିନିଷପତ୍ର ଚେକ୍ କରିବାକୁ ପଡ଼େ, ଏପରିକି ଘରର ପ୍ରତ୍ୟେକ ସ୍ଥାନ ବି ଦେଖିବାକୁ ପଡ଼େ। ଆପଣ ଏ ସିନ୍ଧୁକର ଚାବି ଆମକୁ ଦିଅନ୍ତୁ।
2: ତାହେଲେ ଆପଣମାନେ କ'ଣ ଏଇଟାକୁ ବି ଖୋଲିବେ?
1: ଆଜ୍ଞା ହଁ।
0: ଆପଣ ୟାକୁ କାହିଁକି ଖୋଲିବାକୁ ଚାହୁଁଛନ୍ତି? ଆଚ୍ଛା କଥା, ଅତି ଦରକାର ହେଲେ ଆମେ ଏହାକୁ ବର୍ଷ ସାରା ଥରେ କି ଦୁଇ ଥର ଖୋଲୁ।
1: ତେବେ ଅନ୍ତତଃ ଆଜି ଏହାକୁ ଖୋଲନ୍ତୁ।
2: କିଓ, ତମକୁ ପରା ସିନ୍ଧୁକ ଖୋଲିବା ପାଇଁ କହୁଛନ୍ତି?

0: ତମେ ନିଜେ ଖୋଲି ଦଉନ।
1: ହଉ ଠିକ୍ ଅଛି, ମୁଁ ନିଜେ ଖୋଲି ଦଉଛି, ହେଲେ ଚାବି ନେନ୍ଥାଟା କାଇଁ?
0: ଓହୋ, ସେଇଟା ପୁରା ତମ ପାଖରେ ଅଛି।
1: ମୋ ପାଖରେ ଅଛି, ହଁ ହଁ ମନେ ପଡ଼ିଲା, କୁଆଡ଼େ ଗଲା ମୁଁ ସେଇଟା, କାଇଁ ପାଉଁ ତ ନାହିଁ। ଆରେ ହଁ, ବୋଧେ ମୋ କୋଟ୍ ପକେଟ୍ରେ ରହିଯାଇଛି। ଆଚ୍ଛା ମିଷ୍ଟର ଚୌଧୁରୀ, ମୁଁ ଗୋଟାଏ ମିନିଟ୍ରେ ଚାବିଟା ନେଇକି ଚାଲି ଆସୁଛି।
2: ଓକେ।
3: ମ୍ୟାଡ଼ାମ, ଆପଣଙ୍କ ଏଇ ସିନ୍ଦୁକଟି ଦେଖି ମୋତେ ମୋ ମାଆର ସିନ୍ଦୁକ କଥାଟା ମନେ ପଡ଼ିଗଲା। ବିଶ୍ୱାସ କରନ୍ତୁ, ମା ବି ଠିକ୍ ଏଇ ସିନ୍ଦୁକ ଭଳି ଗୋଟେ ବଡ଼ ସିନ୍ଦୁକ ରଖିଥିଲା, ଠିକ୍ ଏଇ ସିନ୍ଦୁକ ପରିକା। ତା ରଙ୍ଗ ବି କଳା। ପିଲାବେଳେ ଆମେ ତା ଉପରେ ଚଢ଼ି ବସୁଥିଲୁ, ବେଳେବେଳେ ତା ଉପରେ ଶୋଇ ବି ପଡ଼ୁଥିଲୁ, କିନ୍ତୁ ସେଇ ବାକ୍ସ ଭିତରେ ଯେ କ'ଣ ଥିଲା ମା ଆମକୁ କେବେ ତାହା ଦେଖିବାକୁ ଦେଇନଥିଲା। ଏପରିକି ସେଇ ବାକ୍ସର ଚାବି ମଧ୍ୟ ମା କାହାରିକୁ ଦିଏନି, ସବୁବେଳେ ନିଜ ପାଖରେ ଲୁଚେଇ ରଖେ।
0: ସିଏ ତ ଭାଗ୍ୟବାନ ଥିଲେ।
3: ଆପଣ ଏମିତି କାଇଁ କହୁଛନ୍ତି?
0: କହିବିନି, ଏଇ ସିନ୍ଦୁକଟି ମୋ ଶାଶୁ ମତେ ଦେଇଥିଲେ, ୟାର ଚାବି ମଧ୍ୟ ନିଜେ ମୋ ହାତରେ ଗେଞ୍ଜି ଦେଇଥିଲେ। ହେଲେ ଦେଖିଲେ ତ ସେଇ ଚାବି ଆଜି ମୋ ପାଖରେ ନାହିଁ। କହିଲେ ଆପଣଙ୍କ ମାଆଙ୍କର ସେଇ ବଡ଼ ସିନ୍ଦୁକଟାକୁ ପୋଲିସ କେବେ ଖୋଲିଥିଲା?
1: କିଓ, କାହିଁକି ଏମିତି ବଡ଼ବଡ଼ ହଉଛ କହିଲ? ତମ ଚାବି ତ ମିଳିଗଲାଣି।
0: କାହିଁକି ବଡ଼ବଡ଼ ନହେବି ବା? ହେଇଦି ବାହା ହେବାରେ 40 ବର୍ଷ ପରେ, ନା ନା ମୁଁ କହୁଛି ମୋ ବେଡ୍ରୁମ୍ ଭିତରକୁ ପୋଲିସ କାହିଁକି ଆସିବ ବା?
1: ପ୍ଲିଜ୍ ତାଲାଟା ଖୋଲି ଦିଅନ୍ତୁ। ପୋଲିସ ତା ନିଜ କାମ ଯେମିତି ହେଲେ କହିବ, ହେଲେ ମୁଁ ସେଥିରେ କ'ଣ ବା କରିପାରିବି? ମୁଁ ତ ନିଜେ ଯାଇ ପୋଲିସକୁ ବେଡ୍ରୁମ୍ ଭିତରକୁ ଡାକି ଆଣିନଥିଲି।
4: ମା, ତମେ ମୋ ରୁମ୍ ଚାଲିଲ।
2: ନା, ତାଙ୍କର କେଉଁଠିକି ଯିବା ଦରକାର ନାହିଁ। ଏଇ କୋଠା ଆଉ ଏଇଠି ସଜା ହୋଇଥିବା ସମସ୍ତ ଜିନିଷପତ୍ର ତାଙ୍କ ନିଜର, ତେଣୁ ଆମେ ଯେତେବେଳେ ଯାଇ ଏଇଠି ରହିବୁ ସି ବିଟ୍ ରହିବେ। ଚୌଧୁରୀ, ବାକ୍ସ ଟିକେ ଖୋଲନ୍ତୁ।
5: ୟେ ସାର୍।
3: ମୋ ମା ଯେତେବେଳେ ସେଇ ବଡ଼ ବାକ୍ସଟିକି ଖୋଲୁଥିଲା, ସେତେବେଳେ ସେ ବାକ୍ସ ଭିତରେ ଏକ ଅନୁପମ ସୁଗନ୍ଧ ବାହାରୁଥିଲା।
5: କୌଣସି ପରଫ୍ୟୁମ୍ର ସୁଗନ୍ଧ କି ସାର୍?
3: ନା ନା, କୌଣସି ପରଫ୍ୟୁମ୍ କିମ୍ବା ସେଣ୍ଟ ପ୍ରତି ମାର ପସନ୍ଦ ନଥିଲା। ତା ପାଇଁ ତ କର୍ପୂର ଗୁଳିଟା ହିଁ ଯଥେଷ୍ଟ, କିନ୍ତୁ ଲୁଗାପଟା, ଅଳଙ୍କାର ପାତି, ରାମାୟଣ, ଭଗବତୀ ଗୀତା, ଧୂପଦାନୀ, ଏମିତିକି ତା ତଳେ ଥିବା କାଗଜପତ୍ରରେ ଗୋଟେ ଭିନ୍ନ ଧରଣର ସୁଗନ୍ଧ ରହୁଥିଲା। ସେସବୁ ମନେ ପଡ଼ିଗଲେ ଆଜି ମୋତେ ଆଶ୍ଚର୍ଯ୍ୟ ଲାଗୁଛି।
1: ତାହେଲେ କ'ଣ ଏଇ ବାକ୍ସରୁ ବି ସେମିତି ଗୋଟେ ଗନ୍ଧ ବାହାରୁଛି?
3: ନା, କିନ୍ତୁ ଗୋଟେ ଗନ୍ଧ ନିଶ୍ଚୟ ବାହାରୁଛି।
6: ମଦନ, ତମେ ଲୁଗାପଟା ଗୁଡ଼ିକୁ କାଢ଼ି ଯେମିତି ଅଛି ଠିକ୍ ସେମିତି ଅବସ୍ଥାରେ ନେଇ ସେଇ ସେଜ ଉପରେ ରଖିଦିଅ।
0: ତାହେଲେ କ'ଣ ଆପଣମାନେ ସବୁ ଜିନିଷପତ୍ର କାଢ଼ି ବାକ୍ସଟିକୁ ଦେଖିବେ?
6: ହଁ ମିସେସ୍ ଅଧିକାରୀ। ମନମୋହନ, ତମେ ମାନେ ବି ଟିକେ ସାହାଯ୍ୟ କର।
7: ସାର୍।
8: ଏ ମନମୋହନ, ଧରୁ ଧରୁ ବାକ୍ସଟି ଧରୁ।
9: ଓହ, ବହୁତ ଓଜନ ହେଇଛି ତ
8: ଏଇ ଜିନିଷଟା। ହଁ,
9: ଥିବ କିଛି ଜିନିଷ।
8: ସେ ଲୁଗାଟା ଫିଙ୍ଗିଲି।
9: ଉଠ ଉଠ, ତା ତଳକୁ ଦେଖ, ତା ତଳକୁ ଦେଖ, ତା ତଳକୁ ଦେଖ।
3: ତାହେଲେ କଣ ଏସବୁ ଇମ୍ପୋର୍ଟେଡ?
0: ସବୁ ନୁହଁ ଯେ ଆଜ୍ଞା, କେବଳ ଗୋଟାଏ ଇମ୍ପୋର୍ଟେଡ
1: ଦେଶୀ ମଧ୍ୟ ଅଛି ଆଜ୍ଞା। ଏଇ ଯେମିତି କି କାଶ୍ମୀରୀ, ବନାରସୀ, କାଞ୍ଜିବରମ, ନାଗା, ମଣିପୁରୀ ଇତ୍ୟାଦି ଇତ୍ୟାଦି।
3: ଇଣ୍ଟରେଷ୍ଟିଂ
1: ଇଣ୍ଟରେଷ୍ଟିଂ ଇଣ୍ଟରେଷ୍ଟିଂ କେଉଁଥିପାଇଁ ଆଜ୍ଞା?
3: ଆପଣମାନଙ୍କ ଏସବୁ ନୂଆ ଲୁଗା ଗୁଡ଼ିକୁ ଦେଖି ମୋ ସ୍ତ୍ରୀର ଲୁଗା କଥା ମନେ ପଡ଼ୁଛି।
1: ଆଚ୍ଛା,
3: ବେଳେବେଳେ ସିଏ ଜଣେ ପଞ୍ଜାବୀ ମହିଳାଙ୍କ ପାଖରୁ ଲୁଗା କିଣୁଥିଲା, ଆଉ ସେଗୁଡ଼ିକୁ 2 ଲୁହା ବାକ୍ସରେ ଭରି ରଖିଛି, ସତେ ଯେମିତିକି ସେଇଟା ତାର ଦୋକାନ। ଆଉ
1: କିନ୍ତୁ ଏସ୍ପି ବାବୁ, ଏଇ ମୋ ଧର୍ମ ପତ୍ନୀ ତ ସେମିତି କିଛି ବିଜନେସ୍ କରୁନି।
3: ତାହେଲେ ଏମିତି ଲୁଗାପଟା ଗୁଡ଼ାକ ସିଏ ପାଉଛନ୍ତି କେଉଁଠୁ?
1: ଆପଣ ଗୋଟାଏ ବିଚିତ୍ର ମଣିଷ ଆଜ୍ଞା, କୌଣସି ଶବ୍ଦ ଗୋଟାଏ ଶୁଣିବା କ୍ଷଣି ଆପଣ ତାକୁ ଜାଣିପାରୁଛନ୍ତି। ମିଷ୍ଟର ଦତ୍ତ, ଆପଣ ତ ମୋତେ କହୁଥିଲେ ଯେ ଆପଣ ଆମ ଘରର ଖାନତଲାସୀ କରିବାକୁ ଆସିଛନ୍ତି, ମାନେ ଆମ ଘରେ ବିଦେଶୀ ଅସ୍ତ୍ରଶସ୍ତ୍ରର ଭଣ୍ଡାର ରହିଛି, ଏଠି ଗୋଟାଏ ଗୁପ୍ତ କାର୍ଯ୍ୟାଳୟ ଚାଲିଛି ଇତ୍ୟାଦି ଇତ୍ୟାଦି। କିନ୍ତୁ ଏଇ

0: ହୀରା ନୀଳା ମୋତି ମାଣିକ୍ୟ ମୋ ପାଖରେ ଅଛି ଆଜ୍ଞା। ଏଇ କୋଠା ଘର ଭଳିଆ ଆଉ ଗୋଟାଏ ଘର ତିଆରି କରିବା ପାଇଁ ନଗଦ ଟଙ୍କା ମଧ୍ୟ ଅଛି। ପ୍ରାୟ 20 ଏକର ଜମିର କାଗଜପତ୍ର ବି ରଖିଛି ଆଜ୍ଞା। ଆଉ ଲୋକଙ୍କୁ ଦେଖେଇଲା ଭଳିଆ ହଜାର ହଜାର ଟଙ୍କା ବ୍ୟାଙ୍କ ଡିପୋଜିଟ୍ ଗୋଟାଏ ପାସ୍ବୁକ୍
1: କାହିଁ ରଖିଛନ୍ତି? ଆପଣ ତ ବୁଦ୍ଧିମାନ ଲୋକ ଅଟନ୍ତି, ଏ ସବୁ ଗୁଡ଼ାକ ବ୍ୟାଙ୍କରେ
0: ଥିଲେ ଆମକୁ ଭାରି ଆନନ୍ଦ ମିଳେ। କିଓ କହୁନା ଏଇଠି
2: ମୋତେ କାହିଁକି ଶୁଣଉଛ ବୋଲା? ଏ ବାକ୍ସର ଚାବି କାହା ପାଖରେ ଥିଲା? ଟି
0: ମୋ ପାଖରେ ଥିଲା। ତମେ ଯେ ଆଉ ଅଟ ପୁରା ଖାଇଲେ ବି ଅନ୍ତତ ଔଷଧ ପାଇଁ ପେଟରେ ଟିକେ ଜାଗା ରହିବା ନିହାତି ଦରକାର।
2: ଯେତେବେଳେ ଏ ଆଖି ଖୋଲା ଥିଲା ନା ବନ୍ଦ ଥିଲା?
0: ଆରେ ବାବା, ଖୋଲା ଥିଲା, ଖୋଲା ଥିଲା। ସେମିତି
2: କହିବାଟେ ଆଜିକାଲି ବେଶ ଶିଖିଗଲଣି ତ, ଆଉ ପୋଲିସକୁ ଦେଖି ବେଶ କଥା କହୁଛ। କିଓ ମୁଁ ପଚାରୁଛି, ଶତ୍ରୁ ଆରେ ବାବା କୋଉଠି ଅଛ କିରି ତମେ ମାନେ?
3: ଆପଣ ଆପଣ ଟିକେ ଏଇଠି ରୁହନ୍ତୁ, ଭିତରକୁ ଯାଆନ୍ତୁନି।
0: ସେଇଟାକୁ ମୁଁ ନିଜେ ରଖିଥିଲି।
3: ସାର୍, ଆପଣ ଏ ଫାଇଲଟାକୁ ଟିକେ ପଢି ଦେଖନ୍ତୁ।
1: ଦିଅନ୍ତୁ ଦେଖିବା। ଏଇ ଚିଠିଟିକୁ ତାହେଲେ ରାଜେନ୍ଦ୍ର ସିଂ ଲେଖିଛି, ଆଉ ଏହାକୁ ହପକିନ୍ସ ନାମକ କୌଣସି ଲୋକ ପାଖକୁ ପଠାଯାଇଛି। ଆଚ୍ଛା, ଏ ହପକିନ୍ସ କିଏ କି?
0: ମୁଁ ତାକୁ ଆଜ୍ଞା, ଏଇଟା ତ ମୃଦୁଲର ଫାଇଲ, ସିଏ ମୋତେ ରଖିବା ପାଇଁ ଦେଇଛି।
1: ଚାବି ଆପଣଙ୍କ ପାଖରେ ରହୁଛି ନା କ'ଣ ମିଷ୍ଟର ଅଧିକାରୀ?
0: ଏକ୍ଜାକ୍ଟଲି,
1: ଏ ଫାଇଲ ଅଛି
2: ଆମ ଘର କଥା।
1: ମିଷ୍ଟର ଅଧିକାରୀ, ଆପଣଙ୍କ କଥା ବୁଝିବା ପାଇଁ ଆମକୁ ଟିକେ ସମୟ ଲାଗିବ, କିନ୍ତୁ ଏ ଫାଇଲଟି ଆମ ପାଇଁ ନିହାତି ଇମ୍ପୋର୍ଟାଣ୍ଟ।
0: ଆଉ ଯେଉଁଠୁ ଫାଇଲଟି ପାଇଲେ ସେଇ ବାକ୍ସ କଥା, ସେ ବାକ୍ସ କଥା ଆପଣ କ'ଣ ଚିନ୍ତା କଲେ? ଆପଣମାନେ ବଗିଚାଟାକୁ ଖାଲି ଦେଖିଲେ, ଆଉ ଗଛ ଗୁଡ଼ିକ ଦେଖିବା ପାଇଁ ପୁରାପୁରି ଭୁଲିଗଲେ ଦେଖୁଛି।
3: ଆଜ୍ଞା ଆଜ୍ଞା ଆଜ୍ଞା, ସେ କୋଠା ଭିତରେ ସେମାନେ ଗୋଟେ ଆଲମିରା ଖୋଲି ତା ଭିତରୁ କେତେକ ଜିନିଷପତ୍ର ବାହାର କରିବାକୁ ଚାହୁଁଥିଲେ, ଆଉ ଆମେ ଯେତେବେଳେ ବାଧା ଦେଲୁ ଆଜ୍ଞା, ସେମାନେ ଆମକୁ ଗୁଳି କରିଦେବୁ ବୋଲି ଧମକ ଦେଲେ ଆଜ୍ଞା।
1: କିଏ ସେମାନେ? ଚାଲ ଦେଖିବା। ଚୌଧୁରୀ,
4: ୟେସ୍ ସାର୍,
1: ଆପଣ ବି ଆସନ୍ତୁ।
4: ସାର୍ ମଦନ,
5: ସାର୍
4: ତୁମେ ଏଇଠି ଥାଅ, ଆଉ ଶୁଣ, ଟିକେ ସାବଧାନ ହୋଇ ଜଗି ରହିଥିବ।
5: ଠିକ୍ ଅଛି ସାର୍।

0: ଏସବୁ କ'ଣ ହେଉଛି? ତମେ କୋଉ ଆଲମିରା କଥା କହୁଥିଲ?
1: ଆଜ୍ଞା ଆଜ୍ଞା, ଏଇ ଦେଖନ୍ତୁ ଆଜ୍ଞା, ସେଇ ଆଲମିରା।
0: ଆଚ୍ଛା, ଆପଣ ଏ ଆଲମିରା ଭିତରୁ ଜିନିଷପତ୍ର କାହିଁକି ବାହାର କରିବାକୁ ଚାହୁଁଥିଲେ? ସେ ଆଲମିରାର ଚାବି ମୋତେ ଦିଅନ୍ତୁ।
2: ଆପଣମାନଙ୍କ ଯାହା ଇଚ୍ଛା ତାହା କରିବେ। ସଭ୍ୟ ନାଗରିକ ଭାବରେ ଆମ ପ୍ରତି ଆପଣମାନଙ୍କ କୌଣସି ଶ୍ରଦ୍ଧା ନାହିଁ। ପ୍ରାଇଭେସି ବୋଲି କ'ଣ ଆମର କିଛି ନାହିଁ?
0: କିଏ କହିଲା ଆପଣଙ୍କୁ କିଛି ନାହିଁ ବୋଲି? ଦେଖନ୍ତୁ ମିଷ୍ଟର ଅଧିକାରୀ, ଏଥିରେ ଦୁଃଖ କରିବାର କିଛି ନାହିଁ। ଆପଣମାନଙ୍କ ପ୍ରେଷ୍ଟିଜ୍ ଉପରେ ଆଞ୍ଚ ଆସିବ ଭାବି ଆମେ ରାତି ଅଧରେ ଗୁପ୍ତ ଭାବରେ ନିଜର ଡ୍ୟୁଟି କରୁଛୁ।
3: ହେଲେ ଆପଣମାନେ କେଉଁ ପ୍ରକାର ଡ୍ୟୁଟି କରିବାକୁ ଆସିଛନ୍ତି? ଆମେ କ'ଣ ତାହେଲେ କ୍ରିମିନାଲ, ଚୋର, ଡକାୟତ?
4: ନା ମିସେସ୍ ଅଧିକାରୀ, ବୋଧହୁଏ ଆପଣ ଆମ କଥାକୁ ବୁଝିପାରିଲେନି।
3: ଠିକ୍ ବୁଝିଛି ମୁଁ। ଆପଣ କ'ଣ ଭାବୁଛନ୍ତି ଏଇ ଘର ଭିତରେ ଆମେ ବନ୍ଧୁକ ବାରୁଦ ଲୁଚାଇ ରଖିଛୁ, ଏଇଠି ଗୁପ୍ତ କାର୍ଯ୍ୟାଳୟ ଚଳାଉଛୁ?
4: ମୁଁ ତ ସେ କଥା କହୁନି ମିସେସ୍ ଅଧିକାରୀ, କିନ୍ତୁ ଆମକୁ ବି ତ ଆମର ଡ୍ୟୁଟି କରିବାକୁ ପଡ଼ିବ। ହଁ, ଯଦି ଏଇଆ ଆପଣ ପ୍ରମାଣ କରିଦିଅନ୍ତେ ଯେ ଆମେ ଯାହା ସନ୍ଦେହ କରୁଛୁ ସେଗୁଡ଼ା ସବୁ ମିଛ ବୋଲି, ତାହେଲେ ଆମେ ବି ଆମ କାମ ସାରି ଶୀଘ୍ର ଫେରିଯାଆନ୍ତୁ। ଆପଣ ଆଲମିରା ଖୋଲି ଦିଅନ୍ତୁ।
3: ହେଲେ ଆଲମିରାର ଚାବି କେଉଁଠି ହଜିଯାଇଛି?
0: କିନ୍ତୁ ଏଇନେ ତ ଆମେ ଆସିବା ପୂର୍ବରୁ ଆପଣମାନେ ଆଲମିରା ଖୋଲି କିଛି ବାହାର କରୁଥିଲେ।
5: ଆପଣ ଭୁଲ ବୁଝୁଛନ୍ତି ଆଜ୍ଞା, ଆମେ ଅନ୍ୟ ଗୋଟିଏ ଚାବିରେ ତାଲା ଖୋଲିବା ପାଇଁ ଚେଷ୍ଟା କରୁଥିଲୁ।
4: ତ ମାନେ ଏ ଆଲମାରୀର ଚାବି ନାହିଁ?
3: ହଁ, ଏହାର ଚାବି ନାହିଁ।
4: ସେମିତି ଆମର ତ କିଛି ଅସୁବିଧା ହେବନି, ହେଲେ ଆଲମାରୀର ତାଲାଟାକୁ ଭାଙ୍ଗିବାକୁ ପଡ଼ିବ। ଚୌଧୁରୀ
6: ସାର୍,
4: ଆମ ଲୋକମାନଙ୍କୁ ଡାକିଲେ।
6: ଠିକ୍ ଅଛି ସାର୍।
7: ରେଣୁ
3: କ'ଣ ବାପା?
7: ତାଙ୍କୁ ଚାବିଟା ଦେଇଦିଅ।
4: କ'ଣ ୟା ପରେ ବି ଆପଣ କହିବେ ଯେ ଆମେ ଆପଣଙ୍କ ପ୍ରାଇଭେସି ନଷ୍ଟ କଲୁ, ଆମେ ଆପଣମାନଙ୍କୁ ଅପମାନିତ କରୁଛୁ? ଏତେ ଗୁଡ଼ାଏ ସୁନାର ବିସ୍କୁଟ, ଲକ୍ଷ ଲକ୍ଷ ଟଙ୍କାର ବେଆଇନ କାଗଜପତ୍ର, ଆପଣମାନେ କ'ଣ ଏସବୁକୁ ସାର୍ଟିଫାଏ କରିପାରିବେ? ଏଗୁଡ଼ାକ ସବୁ ଏଇ ଘର ଭିତରେ, ଗୋଟେ ସମ୍ଭ୍ରାନ୍ତ ପରିବାରର ଘର ଭିତରକୁ ଏସବୁ ଜିନିଷ ଆସିଲା କେଉଁଠୁ?
8: ତା ମୁଁ ଜାଣିଛି ମିଷ୍ଟର ଦତ୍ତ, ଏଇ ବିଦେଶୀ ମାର୍କା ଥିବା ସୁନା ବିସ୍କୁଟ ଗୁଡ଼ିକ ତଥା ଏଇ ସେୟାରର କାଗଜପତ୍ର ସବୁ କାହାରି ଜରିଆରେ ଘରକୁ ଆସୁଛି। କାରଣ ଏଗୁଡ଼ାକର ତ ପର ନାହିଁ ଯେ ନିଜେ ନିଜେ ଉଡ଼ିକି

0: ଚାଲି ଆସିବେ।
1: ତମର ସେ ବିଷୟରେ କିଛି କହିବା ଦରକାର ନାହିଁ ମ।
0: ଓହୋ, ଆରେ ବାବା, କେହି କିଛି ପ୍ରଶ୍ନ କଲେ ତା ଉତ୍ତର ଦେବାଟା ଜଣେ ଭଦ୍ର ମଣିଷର କର୍ତ୍ତବ୍ୟ। ଆଉ ସେମିତି ବି ଏ ଘରକୁ ଲୋକେ ମୋ ଘର ମାନେ ଜଗବନ୍ଧୁ ଅଧିକାରୀର ଘର ବୋଲି ଭଲ ଭାବରେ ଜାଣନ୍ତି, ତେଣୁ ଉତ୍ତର ବି ମୁଁ ନିଜେ ଦେବି। ହଁ ଶୁଣନ୍ତୁ ମିଷ୍ଟର ଦତ୍ତ, ମୋ ବଡ଼ ପୁଅ ରାହୁଲ ଅଧିକାରୀ, ସିଏ ଗୋଟିଏ ଏମିତି ଚାକିରି କରେ ଯେ ଯେତେ ବଡ଼ ବଡ଼ିଆ ଲୋକଙ୍କୁ ଏଇ ଘର ଭିତରକୁ ଆସିବାକୁ ପଡ଼େ। ଆଉ ଆପଣ ତ ଭଲ ଭାବରେ ଜାଣିପାରୁଥିବେ ଯେ ସେଇ ବଡ଼ ବଡ଼ିଆ ଲୋକଗୁଡ଼ାକ କେବେ ଖାଲି ହାତରେ ଆସନ୍ତିନି, କିଛି ପ୍ରେଜେଣ୍ଟେସନ୍ ବି ସାଙ୍ଗରେ ନେଇକି ଆସନ୍ତି, ବୁଝିଲେ?
2: ବାପା ଆପଣ ଚୁପ୍ ହୋଇ ରହନ୍ତୁ।
0: ଆରେ ବାବା, ଚୁପ୍ ହୋଇ ରହିଲେ ଲାଭ କ'ଣ? ଆଉ ତା ବାହାରେ ମିଷ୍ଟର ଦତ୍ତ, ରାହୁଲ ନିଜ ଚାକିରି କାମ ଯେତେ କରେନି ତାଠୁ ବେଶୀ କରେ ରାଜନୀତି।
2: ମିଛ, ସବୁ ମିଛ କଥା।
0: ଆଉ ସେଇଥିପାଇଁ ତ ମିଷ୍ଟର ଦତ୍ତ, ଏଇ ଘରର ଡ୍ରଇଂ ରୁମ୍ ଜିନିଷପତ୍ର ଗୁଡ଼ିକ ଆମେରିକା, ଇଂଲଣ୍ଡ, ଇଟାଲୀ, ସ୍ୱିଜରଲ୍ୟାଣ୍ଡର ଡ୍ରଇଂ ରୁମ୍ ଭଳିଆ ଦେଖାଯାଉଛି, ତେଣୁ ଏଥିରେ ଆପଣମାନଙ୍କର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
2: ବାପା
0: ଚୁପ୍ ରୁହ। ଆରେ ବାବା, ତମରି ଭୁଲ ଗୁଡ଼ିକୁ କିଛିଟା କମ୍ କରିବା ପାଇଁ ମୁଁ ଏସବୁ କହିଦେଉଛି ପରା। ଏସବୁ ଗୁଡ଼ା ଝାମେଲାର ଦାୟିତ୍ୱ, ତୁମେମାନେ କ'ଣ ଏକାକି ସମ୍ଭାଳି ପାରିବ? କିନ୍ତୁ ମିଷ୍ଟର ଦତ୍ତ, ସବୁଠାରୁ ବେଶୀ ଇଣ୍ଟରେଷ୍ଟିଂ କଥା ତ ଏଇଆ ଯେ ଭଦ୍ର ବ୍ୟକ୍ତିମାନେ ଯେତେବେଳେ ନିଜ ହାତରେ ବ୍ୟାଗ୍ ଆଟାଚି ଆଜି ଧରି ଏଇ ଡ୍ରଇଂ ରୁମ୍ ଭିତରକୁ ପ୍ରବେଶ କରନ୍ତି, ସେତେବେଳେ ସେମାନଙ୍କୁ ଅଭିବାଦନ ଜଣାଇବା ପାଇଁ ମୋ ସ୍ତ୍ରୀ ମାନେ ଶ୍ରୀମତୀ ଅଧିକାରୀ ହିଁ ଧାଇଁ ଆସନ୍ତି, ବୁଝିଲେ?
1: ଘରକୁ ଆସୁଥିବା ଅତିଥିମାନଙ୍କୁ ସ୍ୱାଗତ କରିବାଟା କ'ଣ ଉଚିତ ନୁହେଁ କି?
0: ନା, ଅନ୍ତତ ତମ ପାଇଁ ଆଦୌ ନୁହେଁ, କାହିଁକି ନା ଆମ ଗାଁରୁ ଯେତେବେଳେ ବାପା ମା କିମ୍ବା ଭାଇ ଭଉଣୀ କେହି ଆସନ୍ତି, ସେତେବେଳେ ତ ତମର ନାନାଦି ମୁଣ୍ଡ ବ୍ୟଥା ଆରମ୍ଭ ହୋଇଯାଏ। ଅଥଚ ଅନ୍ୟାନ୍ୟ ଅତିଥିମାନଙ୍କୁ ଆଦର ସତ୍କାର କରିବାରେ କେବେ ତମର କିଛି ତ ଅସୁବିଧା ହୁଏନି, କ'ଣ ସତ ନା ମିଛ?
1: ଓହୋ, ତମେ ତ
0: ହଁ, ମୁଁ କ'ଣ କହୁଥିଲି ମିଷ୍ଟର ଦତ୍ତ, ହଁ ମନେ ପଡ଼ିଲା, ସେଇ ବିଖ୍ୟାତ ଅତିଥିମାନଙ୍କୁ ସ୍ୱାଗତ କରିବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଲା, ଏଇ ଘରେ କେବଳ ଜଣେ ମାତ୍ର ସମ୍ଭ୍ରାନ୍ତ ମହିଳା ଅଛନ୍ତି, ଆଉ ଦ୍ୱିତୀୟ କାରଣଟି ହେଲା, ଏଇ ମହାଶୟା ମାନେ ମୋର ଧର୍ମପତ୍ନୀ ସରକାରଙ୍କ କେତେକ ଗଣ୍ୟମାନ୍ୟ ସେବିକାମାନଙ୍କ ମଧ୍ୟରୁ ଜଣେ ଅତି ବିଶ୍ୱସ୍ତ ସେବିକା।
3: ହେଲେ ଆପଣମାନେ ବି ତ ଏଇଠି ରହୁଛନ୍ତି, ତେବେ ଆପଣମାନେ ନିଶ୍ଚିତ ଭାବରେ ୟାଙ୍କୁ ମାନେ ଶ୍ରୀମତୀ ଅଧିକାରୀଙ୍କୁ ଚିହ୍ନିଥିବେ?
4: ଦେଖନ୍ତୁ ମିଷ୍ଟର ଅଧିକାରୀ, ଆମେ ହେଲୁ ପୋଲିସ କର୍ମଚାରୀ, ପୂର୍ବରୁ ଆମେ କାହାକୁ କେତେ ପରିମାଣରେ ଚିହ୍ନିଛୁ ଡ୍ୟୁଟି କରିବା ସମୟରେ ଆମେ ସେସବୁକୁ ଭୁଲିଯାଉ, ତେଣୁ ଆମ ଆଗରେ ଆପଣ ଏଇ ଟପିକ୍ଟି ନ ପକେଇଲେ ଭଲ ହୁଅନ୍ତା।
1: ଆରେ ରାହୁଲ, ତୁ ଏଗୁଡ଼ା ସବୁ ଚୁପଚାପ ଏଠି ଛିଡ଼ା ହେଇ ଶୁଣୁଛୁ, ଆରେ ୟାଙ୍କୁ ଯେ ଆଜି କ'ଣ ହେଇଛି ଟିକେ ପଚାରୁନୁ କାହିଁକି?
0: ପ୍ରଥମେ ତ ଏଇ ଦୁଇ ଜଣ ମାନେ ମୋ ପୁଅ ରାହୁଲ ଆଉ ବୋହୂ ରେଣୁ ମାଆର ଏଇ ରୂପ ଦେଖି ଆଚମ୍ବିତ ହେଇଯାଉଥିଲେ,
1: ହେଲେ
0: ପରେ ପରେ କିନ୍ତୁ ରେଣୁ ନିଜ ଶାଶୁ ସାଙ୍ଗରେ ଯୁକ୍ତିତର୍କ ବି ଆରମ୍ଭ କରିଦେଲା।
5: ଓହୋ, ପ୍ଲିଜ୍ ବାପା, ଏ ଝାମେଲା ଭିତରେ ଆପଣ ମୋତେ ପୁରାନ୍ତୁନି।
0: ମୁଁ ତମକୁ ପୁରଉନି ଲୋ ଝିଅ, ତମେ ତ ଅଲରେଡି ତା ଭିତରେ ପୁରି ରହିଛ।
5: ନା, ମୁଁ କେବେ ଏଇ ଝାମେଲା ଭିତରେ ନଥିଲି ଆଉ ଏବେ ବି ନାହିଁ।
0: ଏଇଟା କ'ଣ ସତ? ହେଲେ ଏଇ ଯେଉଁ ଭଦ୍ର ମହିଳା ମାନେ ତମ ଶାଶୁ, ତମ ଉପରେ ଦୋଷାରୋପ ଲଗାଇ କହନ୍ତି ତମେ ପରା କୁଆଡ଼େ ଛନ୍ଦ କପଟ କରି ମା ପୁଅ ଭିତରେ ଝଗଡ଼ା ଲଗାଉଛ, ଏମିତି କେତେ କଥା କହି ତମ ଶାଶୁ କ'ଣ ତମକୁ ଅପମାନିତ କରେନି? ଆରେ, ଏଥିରେ ମୁହଁ ଲୁଚାଇବା ଦରକାର ନାହିଁ ମ। ଆଚ୍ଛା, ମୋତେ ଚାହିଁ କହିଲ ମା, ଏସବୁ ବାହାରେ ତମ ଶାଶୁ ମହାଶୟ କ'ଣ କହନ୍ତିନି ଯେ ରାହୁଲର ଧନ ସମ୍ପତ୍ତିର ଦାୟିତ୍ୱ ଯଦି ତମ ହାତରେ ଦେଇ ଦିଆଯାଏ ତାହେଲେ ଏ ଘର ଧ୍ୱଂସ ପାଇଯିବ, ନା କ'ଣ? ମୁଁ ମିଛ କହୁଛି ନା ସତ?
5: ହଁ, ଆପଣ ଠିକ୍ କହୁଛନ୍ତି, ମୋ ଶାଶୁ ମୋତେ ବରାବର ସେଇଆ କହିଥାନ୍ତି।
1: ହଁ ହଁ, ମୁଁ ଅଲବତ୍ କହିବି, ମୋ ଘରର ମାନ ମର୍ଯ୍ୟାଦା ଆଚାର ବ୍ୟବହାର ଅନୁସାରେ ଯିଏ ନ ଚଳିବ ମୁଁ ତାକୁ ନିଶ୍ଚୟ କହିବି, ଆଉ ଯଦି ଦରକାର ପଡ଼େ ତାହେଲେ ଏ ଘରୁ ବି ତଡ଼ି ଦେବି। ହଁ,
5: ତେବେ ଅନ୍ତତଃ ଥରଟା ଏ ଘରୁ ତଡ଼ିବା ପାଇଁ ଚେଷ୍ଟା କରି ଦେଖୁନ, ଯେଉଁ ମାନ ମର୍ଯ୍ୟାଦା ଆଉ ଆଚାର ବ୍ୟବହାର ପାଇଁ ଏତେଟା ଗଳା ଫାଡ଼ୁଛ, ଆଜି ସେସବୁକୁ ତ ପୋଡ଼ି ଖାଇଲ, ଆଉ କ'ଣ କିଛି ବାକି ରହିଛି?
2: ପ୍ଲିଜ୍ ରେଣୁ, ତମେ ଚୁପ୍ ହୋଇଯାଅ।
5: ତମେ ଚୁପ୍ ରହିଲ, ମୁଁ ତମକୁ ପରା ବାରମ୍ବାର କହି ଆସିଛି, ତମେ ମଝିରେ ପଡ଼ି କୌଣସି କଥାରେ ମୋତେ ବୁଝାଇବାକୁ ଚେଷ୍ଟା କରିବନି।
0: ହେଲା ହେଲା, ଥାଉ, ଏତିକି ହିଁ ଯଥେଷ୍ଟ। ଏଇ ବାହାରିଆ ଲୋକଗୁଡ଼ାକ ପରା ତମ କଥା ସବୁ ଶୁଣୁଛନ୍ତି କ'ଣ ଦତ୍ତବାବୁ? ୟାଙ୍କର ଏଇ ନମୁନା ଗୁଡ଼ାକ ଦେଖିଲେ ତ? ହଁ, ତାହେଲେ ମୁଁ ପୁଣି ସେଇ କଥା ଆରମ୍ଭ କରୁଛି, ମୋ ସ୍ତ୍ରୀ କଥା ମ। ହଁ।

0: ମୁଁ ଶ୍ରୀମତୀ ଯେତେବେଳେ ରାହୁଲର ହାତରୁ ସବୁ ଜିନିଷପତ୍ର ନେଇ ସେଇ ବଡ଼ ବାକ୍ସ ଭିତରେ ରଖିବାକୁ ଯାଏ, ସେତେବେଳେ ଏ ଦିହେଁ ମାଆଠୁ ବି ଦୁଇପାଦ ଆଗକୁ ବଢ଼ିଯାଆନ୍ତି। ଆଉ ସେତେବେଳେ ହିଁ ଏମାନଙ୍କ ଭିତରେ ଗୋଟାଏ ଅଦ୍ଭୁତ ପ୍ରକାରର କମ୍ପିଟିସନ୍ ଆରମ୍ଭ ହେଇଯାଏ, ବୁଝିଲେ। ମା ଯଦି ଡାଳେ ଡାଳେ ଯିବ, ତାହେଲେ ପୁଅ ଆଉ ବୋହୂ ଦୁହେଁ ପଥରେ ପଥରେ ଯିବେ, ଆଉ ମା ଯାଇ ଦିଲ୍ଲୀରେ ପହଞ୍ଚିଲେ ଏମାନେ ଯାଇ ସିଧା ଲଣ୍ଡନରେ।
1: ବାପା ବାପା, ଆପଣ ଏ ବାହାରିଆ ଲୋକଙ୍କ ଆଗରେ ଏସବୁ କଥା କାହିଁକି କହୁଛନ୍ତି? ଆପଣଙ୍କ କଥା ଶୁଣି ମୋର ତ ମନେ ହେଉଛି ଯେ ସତେ ଯେମିତିକି ଏମାନେ ଫଡ଼ାଠିଆ ଗୁଣ୍ଡାମାନଙ୍କୁ କିଣିବାକୁ ଆସିଛନ୍ତି, ଆଉ ଆପଣ ଏ ଗୁଣ୍ଡାମାନଙ୍କୁ ବିକିବା ପାଇଁ ଏଠାରେ ଗୋଟେ ଦୋକାନ ଖୋଲିକି ବସିଛନ୍ତି।
0: ଗୀତା, ମା ଗୀତା, ଗୀତା, ଆରେ ମା, ଆକୁ ଟିକେ ଭିତରକୁ ନେଇଯା।
1: ଚାଲ ଚାଲ, ଭିତରେ ହିଁ ପଡ଼ି ରହିଥିବି, ନଚେତ୍ ବାପା କେତେବେଳେ ମୋତେ ବି ବିକ୍ରି କରିଦେବେ। ଚାଲ
0: ମିଷ୍ଟର ଦତ୍ତ, ଏଇ କୋଠା ଭିତରେ ଆଉ କ'ଣ କିଛି ଦେଖିବାର ଅଛି?
2: ନା, ସେମିତି ଆଉ ବିଶେଷ କିଛି ଦେଖିବାର ନାହିଁ।
0: ତାହେଲେ ଚାଲନ୍ତୁ ରାତୁଲର କୋଠରୀ ଭିତରକୁ ଯିବା।
2: ଚାଲନ୍ତୁ। ଚୌଧୁରୀ
3: ସାର୍,
2: ଏଇଠି ଯେତେ ଗୁଡ଼ାଏ ଜିନିଷପତ୍ର ଅଛି ସେସବୁକୁ ନିଜ ଦାୟିତ୍ୱରେ ରଖନ୍ତୁ।
3: ଓକେ ସାର୍।

0: ଆସନ୍ତୁ ଆଜ୍ଞା, ଏଇଟା ଆମ ରାତୁଲର ଘର। ଏଇ ରୁମ୍ ଭିତରେ ଯାହା ସବୁ ଅଛି ସେଗୁଡ଼ାକ ସବୁ ପରିଷ୍କାର ଭାବରେ ଦେଖାଯାଉଛି, ତେଣୁ କାନ୍ଥକୁ ବାଡ଼େଇବା କିମ୍ବା ମେଟାଲ ଡିଟେକ୍ଟର ଲଗାଇ ଦେଖିବାର କୌଣସି ଆବଶ୍ୟକତା ନାହିଁ। ହଁ, ଅତି ବେଶୀରେ ଗୋଟେ ଦୁଇଟା ବିଦେଶୀ ମଦ ବୋତଲ ବାହାରିବ, ଆଉ ମୁଁ ଭାବୁଛି ଏଇଟା ତ ଆପଣମାନଙ୍କ ଘରେ ବି ଥିବ।
1: ବାପା, ଆପଣ ଜାଣିଶୁଣି ମୋତେ ବେଇଜ୍ଜତ କରୁଛନ୍ତି।
0: ଆରେ ମୁଁ କାହିଁକି ତମର ବେଇଜ୍ଜତ କରିବି ରେ ରାତୁଲ। ଏବେ ଆପଣ କୁହନ୍ତୁ ମିଷ୍ଟର ଦତ୍ତ, ରାତୁଲର ଏଇ ଅବସ୍ଥା ଦେଖିଲା ପରେ ବି କ'ଣ ଆପଣମାନେ କହିବେ ଯେ ଇଏ କୌଣସି ଚୋରା ଅସ୍ତ୍ରଶସ୍ତ୍ର କିମ୍ବା ଗୁପ୍ତ କାର୍ଯ୍ୟାଳୟ ସହିତ ସମ୍ପୃକ୍ତ ବୋଲି? ହଁ, କେବଳ ଗୋଟାଏ କାରଣ ପାଇଁ ମୁଁ ରାତୁଲକୁ ପସନ୍ଦ କରେ ନା।
2: କେଉଁ କାରଣ ପାଇଁ?
0: କେଉଁ କଥା ଆଉ ଆପଣଙ୍କୁ ଅଛପା ଅଛି ଯେ ଏଇଟାକୁ ଲୁଚି ରଖିବି? କଥା କ'ଣ କି ମିଷ୍ଟର ଦତ୍ତ, ଗୀତା ଆଉ ମୃଦୁଲ ଭିତରେ ଅବୈଧ ସମ୍ପର୍କ ଅଛି ବୋଲି ରେଣୁ ଯେତେବେଳେ ରାତୁଲର ପତ୍ନୀକୁ ଅପମାନିତ କଲା, ସେତେବେଳେ ଏଇ ମୂର୍ଖ ନା ତ ନିଜ ସ୍ତ୍ରୀ କଥା ଚିନ୍ତା କଲା, ଆଉ ନା ନିଜ ରକ୍ତର ଭାଇ ମୃଦୁଲର କଥା ଚିନ୍ତା କଲା। ତା ଆଖିରେ ତା ସ୍ତ୍ରୀ ଗୋଟାଏ ଚରିତ୍ରହୀନା, ଗୋଟାଏ କଳଙ୍କିନୀ।
1: ପ୍ରକୃତ କଥାଟାକୁ ତମେ ବୁଝିପାରୁନ ବାପା। ଛାତି ଭିତରେ ଯେତେବେଳେ ଆଘାତ ପହଞ୍ଚେ ନା, ସେତେବେଳେ ମୁଣ୍ଡ ବି ଆଉ କିଛି କାମ କରେ ନା। ଯାହାକୁ ତମେ ସବୁଠୁ ବେଶୀ ସ୍ନେହ କରୁଥିବ, ସେ ଯଦି ତମ ବିଶ୍ୱାସରେ ବିଷ ଢାଳିଦେବ, ତାକୁ ସହ୍ୟ କରିବା ଭାରି କଷ୍ଟ ବାପା। ସେତେବେଳେ ସହିବା ସୀମା ଟପିଯାଏ।
3: ଭାଉଜ କ'ଣ ଦେଖିଛନ୍ତି ଆଉ କ'ଣ ଦେଖିନାହାନ୍ତି ସେସବୁ କୁହନ୍ତୁନି। ଏଇନେ ଯଦି ମୃଦୁଲ ଏଠାକୁ ଆସିଯାଆନ୍ତେ ନା, ତାହେଲେ ମୁଁ ସମସ୍ତଙ୍କୁ ଦେଖାଇ ଦିଅନ୍ତି ଯେ ଭାଉଜ କ'ଣ ଦେଖିଛନ୍ତି। ଏସ୍ପି ସାର୍, ସତ କଥା ଏଇଆ ଯେ ମୃଦୁଲ ଏ ଘରର ସମସ୍ତଙ୍କୁ ଘୃଣା କରନ୍ତି, ଏପରିକି ଏଇ ଘର ଭିତରେ ନିଶ୍ୱାସ ନେବାକୁ ବି ସିଏ ଇଚ୍ଛା କରନ୍ତି ନାହିଁ। ସେଇଥିପାଇଁ ତ ଏ ଘରେ ସମସ୍ତେ ତାଙ୍କୁ ଶତ୍ରୁ ବୋଲି ମନେ କରନ୍ତି। ସ୍ନେହ ଶ୍ରଦ୍ଧାରେ ତାଙ୍କୁ ମୁଠାଏ ଖାଇବାକୁ ଦେବା ପାଇଁ ବି ଏଠି କେହି ନାହାନ୍ତି। କିନ୍ତୁ ମୁଁ ପ୍ରତିଜ୍ଞା କରିଛି, ମୁଁ ତାଙ୍କୁ କେବେ ବି ଏ ଘରର ଶତ୍ରୁ ହେବାକୁ ଦେବିନି। ସିଏ ଯେତେବେଳେ ବି ଏ ଘରକୁ ଆସିବେ, ମା' ପୁଅକୁ ଖାଇବାକୁ ଦେଲା ଭଳି ମୁଁ ତାଙ୍କୁ ପାଖରେ ବସାଇ ଖାଇବାକୁ ଦେବି। ଯିଏ ଯାହା କହନ୍ତୁ ପଛ କିଏ, ମୁଁ କାହାରି କଥାକୁ ଖାତିର କରିବି ନାହିଁ।
0: ଆପଣ ଦେଖୁଛନ୍ତି ତ ଦତ୍ତ ବାବୁ, ଏ ସମସ୍ତେ ଏକାଠି ମିଶି ଏଇ ବିଚାରୀ ନିରୀହ ଝିଅ ଗୀତାର ଜୀବନଟାକୁ କେମିତି ବରବାଦ କରିଦେଲେଣି। ଦିନ ରାତି ଏମାନେ କେମିତି ତାକୁ ଖିନ୍ ଭିନ୍ କରି ପକାଉଛନ୍ତି ଦେଖୁଛନ୍ତି ତ।

0: ଆସନ୍ତୁ ମିଷ୍ଟର ଦତ୍ତ, ଆପଣମାନେ ମୃଦୁଳକୁ ଖୋଜିବା ପାଇଁ ଆସିଛନ୍ତି ତ? ହେଲେ ଏଇ ଦେଖନ୍ତୁ, ମୃଦୁଳର ରୁମ୍ଟା ହିଁ ସବୁଠୁ ବେଶୀ ଖାଲି ରହିଛି। ଏଇ ସେଜ, ଏ ଲୁଗାପଟା, ସବୁକିଛି ସିଏ ଆମଠୁ କେବେ କିଛି ନିଏ ନା। ତାକୁ ଏସବୁର ଦରକାର ବି କେବେ ପଡ଼ିନି। ଯୁଦ୍ଧ କ୍ଷେତ୍ରରେ ଗୋଟାଏ ସୈନିକ ଯେମିତି ଭାବରେ ରହେ, ଏ ଘରେ ମୃଦୁଳ ମଧ୍ୟ ଠିକ୍ ସେହି ଅବସ୍ଥାରେ ରହେ। ସତ କହିବାକୁ ଗଲେ ସିଏ ଆମ ସମସ୍ତଙ୍କୁ ଘୃଣା କରେ। ଦିନେ କ'ଣ ହେଲା ଜାଣନ୍ତି? ଏ ଘରେ କେହି ନଥିଲେ। ମୃଦୁଳ ମୋ ପାଖକୁ ଆସି ମୋତେ ରିଭଲଭର ଦେଖି କହିଲା, ମୁଁ ଏଇ ଘରକୁ, ଏଇ ସଂସାରଟାକୁ ଧ୍ୱଂସ କରିଦେବି। ତାକୁ ସେତେବେଳେ ମୁଁ କ'ଣ କହିଲି ଜାଣନ୍ତି? ଏକା ମୋତେ ମାରିଦେଇ ତୁ କି ଲାଭ ପାଇବୁ ରେ ମୃଦୁଳ, ବରଂ ଘରର ସମସ୍ତଙ୍କୁ ଏଇଠି ଜମା କର। ହେଲେ ଗୋଟାଏ ବନ୍ଧୁକରେ ତ ତୋର କାମ ଚଳିବନି, ଆହୁରି କେତେଟା ବନ୍ଧୁକ ଦରକାର। କାହିଁକି ନା ଆମର ପରିବାରରେ ଅନେକ ସଦସ୍ୟ, ଠିକ୍ ସେମିତି ଆମ ପରିବାର ପରି ଏ ଦୁନିଆରେ ଆହୁରି ଅନେକ ଗୁଡ଼ାଏ ପରିବାର ଅଛନ୍ତି। ସେ ସଭିଏ ମଧ୍ୟ ଗୋଟିଏ ଛାଞ୍ଚରେ ଗଢ଼ାରେ ମୃଦୁଳ, ସମସ୍ତେ ଗୋଟାଏ ଛାଞ୍ଚରେ ଗଢ଼ା। ତେଣୁ ସେ ସମସ୍ତଙ୍କୁ, ମାନେ ସାରା ସଂସାରର ପରିବାର ଗୁଡ଼ିକୁ ଧ୍ୱଂସ କରିବା ପାଇଁ ତୋତେ ଶହ ଶହ ଗୁଳି ଆଉ ବନ୍ଧୁକର ଦରକାର ହବ। ଆଉ ଆଉ ମୋତେ ବି ଗୋଟାଏ ବନ୍ଧୁକ ଦରକାର ମୃଦୁଳ, ମୋତେ ବି ଗୋଟାଏ ବନ୍ଧୁକ ଦରକାର। ତୁ ଚିନ୍ତା କରନା ମୃଦୁଳ, ମୁଁ ତୋତେ ଯଥାସମ୍ଭବ ସାହାଯ୍ୟ କରିବି। ଆଉ ତାପରେ ହେଇ ଦେଖନ୍ତୁ, ସେଠି ସେ ମୋ ପାଇଁ ଗୋଟେ ବନ୍ଧୁକ ବି ରଖିଦେଇଛି, ଆଉ ଏହାରି ଭିତରେ ସେ ଅନେକ ଗୁଡ଼ିଏ ମେଟେରିଆଲ ବି ଜମା କରିସାରିଲାଣି। ମିଷ୍ଟର ଦତ୍ତ, ମୁଁ ଭାବୁଛି ଆପଣ ବୋଧହୁଏ ଆପଣଙ୍କ ମେସେଜ ପାଇସାରିଛନ୍ତି। ଆପଣ କିନ୍ତୁ ମୃଦୁଳକୁ ନେଇଯାଇପାରିବେନି। ତାକୁ ଆରେଷ୍ଟ କରିବା ମାନେ ପୋଲିସ ଡିପାର୍ଟମେଣ୍ଟର ସବୁଠୁ ବେଶୀ ଖ୍ୟାତି ଅର୍ଜନ କରିଥିବା ଜଣେ ବିଶ୍ୱସ୍ତ ପୋଲିସ ଅଫିସରକୁ ଆରେଷ୍ଟ କରିବା। କ'ଣ ବୁଝିଲେ ତ? ଗୁଡ୍ ବାଏ ମିଷ୍ଟର ଦତ୍ତ, ଆପଣଙ୍କ ଯାହା ଇଚ୍ଛା ତାହା କରନ୍ତୁ। ମୁଁ ଏ ଘରଟାକୁ ଆପଣଙ୍କୁ ହସ୍ତାନ୍ତର କଲି, ଏଣୁ ଏଣିକି ମୋତେ ଟିକେ ବିଶ୍ରାମ ଦରକାର। ହଁ, ମୋତେ ଟିକେ ବିଶ୍ରାମ ଦରକାର।
1: ମିଷ୍ଟର ଅଧିକାରୀ, ସେ ରିଭଲଭରଟି ଆମକୁ ଦିଅନ୍ତୁ।
0: ନା, ଏଇଟା ମୁଁ ଆପଣଙ୍କୁ ଦେବିନି।
1: ଦେବେ ନାହିଁ? କାହିଁକି?
0: କାହିଁକିନା ମୋର ଭୟ ହେଉଛି ଯେ ଦିନେ ନା ଦିନେ ଆପଣମାନେ ବି ଆମ ଘରର ଏଇ ଡ୍ରଇଂ ରୁମ୍ ଭିତରକୁ ଆସିବେ, ଆଉ ସେତେବେଳେ ମୋର ଏଇ ଶ୍ରୀମତୀ ମହାଶୟା ଆଉ ମୋ ପୁଅ ରାହୁଲ ହସି ହସି ଆପଣମାନଙ୍କୁ ସ୍ୱାଗତ ଜଣାଇବେ। ସେଇଥିପାଇଁ ଏ ରିଭଲଭରଟା ମୋର ନିହାତି ଦରକାର। ଆଚ୍ଛା, ମୁଁ ମୋ ରୁମ୍କୁ ଯାଉଛି। ଗୁଡ୍ ମର୍ଣ୍ଣିଂ ମିଷ୍ଟର ଦତ୍ତ, ଗୁଡ୍ ମର୍ଣ୍ଣିଂ।
2: ଶୁଣିଲେ ନାଟକ ଇତିହାସ, ଆସାମୀରେ ମୂଳ ରଚନା ଭବେନ୍ଦ୍ରନାଥ ସାଇକିଆ, ହିନ୍ଦୀ ରୂପାନ୍ତର କମଳ ସିଂ ୟାଦବ, ଓଡ଼ିଆ ରୂପାନ୍ତର ବିପିନ ବିହାରୀ ଦାସ, ପ୍ରଯୋଜନା ପଦ୍ମଲୋଚନ ଦାସ, ସହଯୋଗିତା ମୁରଲୀଧର ପଣ୍ଡା। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ମିଷ୍ଟର ଅଧିକାରୀ କିଶୋର କୁମାର ସାହୁ, ମିଷ୍ଟର ଦତ୍ତ ମଳୟ କୁମାର ମିଶ୍ର, ମିଷ୍ଟର ଚୌଧୁରୀ ପ୍ରଦ୍ୟୁମ୍ନ ମୋହନ ଦାସ, ଦରୱାନ ସିପାହୀ ରତୁଲ, ସତ୍ୟରଞ୍ଜନ ବେହେରା, ମିସେସ୍ ଅଧିକାରୀ ସାଧନା କମଳ ବହିଦାର, ରେଣୁ ପ୍ରତିଭାରାଣୀ ପଣ୍ଡା ଏବଂ ଗୀତା ଏଲିଜାବେଥ ଏକା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଦ୍ୱୈତକଣ୍ଠରେ କେତୋଟି ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗାଇଛନ୍ତି ପ୍ରଭାସିନୀ ରଥ ଏବଂ ରବିଚନ୍ଦ୍ର ସାଗର, ଗୀତ ରଚନା ଅନୁଭୋଲ ବିଭାର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ପରଶୁରାମ ଶତପଥୀଙ୍କ ଗୀତ ରଚନାରୁ ଶୁଣନ୍ତୁ ଏଥର ଏହି ଗୀତଟି। ଗାଇଛନ୍ତି ପ୍ରଭାସିନୀ ରଥ ଏବଂ ରବିଚନ୍ଦ୍ର ସାଗର।

0: ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ପ୍ରଭାସିନୀ ରଥ ଏବଂ ରବିଚନ୍ଦ୍ର ସାଗର, ମିନତୀ ପାଣିଗ୍ରାହୀ ଏବଂ ଜିତେନ୍ଦ୍ର ହରିପାଲ। ଗୀତଗୁଡ଼ିକୁ ରଚନା କରିଥିଲେ ଅନୁଭୋଲ ବିଭାର, ପରଶୁରାମ ଶତପଥୀ ଏବଂ ଜଗଦୀଶ ତ୍ରିପାଠୀ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257, IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257, IFSC କୋଡ୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ କ୍ଷେପେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ଖାସ୍ ରଣନୈତିକ ଭାଗିଦାରିତା କ୍ଷେତ୍ରଟି ଭବିଷ୍ୟତ ଲାଗି ଦୃଢ଼ ବିଶ୍ୱାସ ପ୍ରଦାନ କରିଥିବାର ମିଳିଛି ସୂଚନା। ଦୁଇ ନମ୍ବର ଥର ଲାଗି ଦେଶର ବିଜୁଳି ଚାହିଦାର 50% ପୂରା କରିଛେ ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ସଂହିତା ଚିଠା ପ୍ରସ୍ତାବ ଲାଗି ଗଠିଥିଲା 7-ଜଣିଆ କମିଟି। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଷ୍ଟାନୁ ଗୋଆଠାରେ ଯୁଗ୍ମ ସଂସଦୀୟ କମିଟି ତରଫରୁ ହେବା ଆଲୋଚନା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇକରି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ। ରାକ୍ଷୀ ପୁନିରେ ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଦେବାର ବାବଦେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ରାଜ୍ୟ ଆଇବା ବଛର ଏପ୍ରିଲ ଆଉ ମେ ମାସେ ପଞ୍ଚାୟତ ଆଉ ପୌର ନିର୍ବାଚନ ହେବା ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗ। ମତ୍ସ୍ୟଚାଷୀମାନଙ୍କର ବିକାଶ ଆଉ ଅବଦାନକେ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇକରି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ପଦମପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫରୁ 140.83 କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଆଉ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଉ ପଞ୍ଚାୟତିରାଜ ମନ୍ତ୍ରୀ। ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି 198 ନମ୍ବର ରକ୍ଷା ପେନ୍ସନ୍ ସମାଧାନ। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ସିଇଏ ତରଫରୁ ଭୁବନେଶ୍ୱରଠାରେ ହୋଇଯାଇଛି ଆଞ୍ଚଳିକ ସମ୍ମିଳନୀ ଆଉ କର୍ମଶାଳା। ଜୁଲାଇ 13 ତାରିଖ ସୋମବାର ଦିନ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଦିଆଯାଇଛି ସୂଚନା। ବୌଦ୍ଧ ଜିଲ୍ଲାର ନଦଖଣି ଅଞ୍ଚଳରେ ହୀରାକୁଦ ଡ୍ୟାମ୍ର 10ଟା ଗେଟ୍ ଖୋଲାଯାଇଥିବାରୁ ସତର୍କତା ପାଳନ ଲାଗି ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ। ବରଗଡ଼ ଜିଲ୍ଲାର ଜନଗଣନା ଲାଗି କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର 4-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିଛି ଶେଷ। ଭାରତୀୟ ମହିଳା ଦଳ ଆଜ୍ ଲର୍ଡ଼ସ କ୍ରିକେଟ୍ ପଡ଼ିଆନ ଇଂଲଣ୍ଡର ବିପକ୍ଷରେ ଖେଳିବେ ପହିଲା ଟେଷ୍ଟ ମ୍ୟାଚ୍। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ, ପରିବେଷଣ କରିଛନ୍ତି ବଳରାମ ସାହୁ ଏବଂ ସାଥୀମାନେ।

ଲୋକଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆଜି ଏଥିରେ ସଂକୀର୍ତ୍ତନ ଶୁଣୁଥିଲେ, ପରିବେଷଣ କଲେ ବଳରାମ ସାହୁ ଏବଂ ସାଥୀମାନେ। ସାଥୀମାନେ ହେଲେ ଦୋଳମଣି ପ୍ରଧାନ, ବୀରେନ୍ଦ୍ର ପ୍ରଧାନ, ବିକ୍ରମ ଖମାରୀ ଏବଂ ଶିବଶଙ୍କର ସେଠ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ସନ୍ଧ୍ୟାର ସୁନେଲି ଆକାଶ ତଳେ ପକ୍ଷୀ ଫେରନ୍ତି ନିଜ ନିଡ଼କୁ ଚାଳେ, ଶୀତଳ ପବନ ମନକୁ ଛୁଏଁ, ପ୍ରକୃତି ନୂଆ ସ୍ୱପ୍ନ ଗୀତ ଗାଏ, ଦିନର କୋଳାହଳ ଧୀରେ ଥାମେ, ଦୀପର ଆଲୋକ ଘରେ ଘରେ ଜଳେ, ସନ୍ଧ୍ୟା ଆଣେ ଶାନ୍ତି ସ୍ନେହ ଆଶା, ମନେ ଭରିଦିଏ ଅପାର ଭରସା। ଶୁଭସନ୍ଧ୍ୟା ଶୁଭସନ୍ଧ୍ୟା ଶୁଭସନ୍ଧ୍ୟା ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କ ଯୁବସାଥୀ ଦିବ୍ୟାନୀ ଚୟନୀ। ଆପଣମାନଙ୍କୁ ଶୁଭ ଶୁକ୍ରବାରର ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଆଶା କରୁଛି ଆପଣମାନେ ସମସ୍ତେ ସୁସ୍ଥ ଥିବେ, ସୁରକ୍ଷିତ ଥିବେ ଓ ଖୁସିରେ ଥିବେ। ଆପଣମାନଙ୍କୁ ଶୁଣୁଛନ୍ତି ଆମର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀ। ଆମ ସହିତ ଯୋଡ଼ି ହେବା ପାଇଁ ଡାଏଲ୍ କରନ୍ତୁ 0663241231 କିମ୍ବା 0663241240। ତେବେ ଶ୍ରୋତାବନ୍ଧୁ, ବିଳମ୍ବ ନ କରି ଆମ ସହିତ ଯୋଡ଼ି ହୁଅନ୍ତୁ ଏବଂ ଆମ ସହିତ ମନ ଖୋଲି କଥା ହୁଅନ୍ତୁ। ଶ୍ରୋତାବନ୍ଧୁ, ଆମର ପ୍ରଥମ କଲର୍ ଯୋଡ଼ି ହୋଇସାରିଛନ୍ତି, ତାଙ୍କ ସହିତ କଥା ହେବା। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ଆଜ୍ଞା ଗରିବ ଆଜ୍ଞା ନମସ୍କାର। କେମିତି ଅଛନ୍ତି ଆଜ୍ଞା? ଆଜ୍ଞା ଆଉ ରଥ ରୁଥା ଦେଖି ଦୁଃଖା ଯିବେ କି ନି? ଆଜ୍ଞା ବେଲେ ରଥ ବନାବୁନି ହେଲା ନ କିନି ଆପଣଙ୍କର ଆଡ଼େ? ବନଉଛନ୍ ଇଟା? ଆଜ୍ଞା ଆଜ୍ଞା ବେଲେ ଆପଣଙ୍କର ଘର ପାଖେ ହେସି କି କେନ୍ତା? ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ନମସ୍କାର, ଆଜ୍ଞା ଆପଣଙ୍କର ପରିଚୟ ଦଉନ ଆଜ୍ଞା, ଆମର ଶ୍ରୋତାମାନଙ୍କୁ। ହଁ ଆଜ୍ଞା, ଆପଣଙ୍କର ପରିଚୟ ଦଉନ ଆମର ଶ୍ରୋତାମାନଙ୍କୁ। ଆଜ୍ଞା ଧନ୍ୟବାଦ। କଣ କରୁଛନ୍ ଆଜ୍ଞା ଆପଣ? ଅଛନ୍ ଆଜ୍ଞା, ବୁଣାବୁଣି ଚାଲିଛି? ଅଛନ୍ ଆଜ୍ଞା। ଆଜ୍ଞା, କାଣ ବୁଣୁଛନ୍ ଆଜ୍ଞା? ଅଛନ୍ ଶଙ୍ଖ ଡିଜାଇନ, ଏଇଟା ଗୋଟେ ଅଛି, ନୂଆ ଡିଜାଇନ ଚାଲିଛି କି? ଆଜ୍ଞା ଆଜ୍ଞା। ବେଲେ କେତେ କାଣାରେ ଏଇଟା ମାର୍କେଟରେ ବିକ୍ରି ହେବା ସାର୍? ଆଉ ଆପଣ ମାନେ କଲୁ? ଆଜ୍ଞା ଆଜ୍ଞା, ବେଲେ ଆପଣଙ୍କ ନୁ ଘିଲେ କିଛି ଆମକୁ ବେନିଫିଟ୍ ମିଲ୍ବା? ଆଜ୍ଞା ଆଜ୍ଞା, ବେଲେ ଘରେ ସବ୍ କର ଦେଇ ପାହାଜି ଆଜ୍ଞା କେନ୍ତା ଅଛି? ବର୍ଷା ବର୍ଷି ଯେ ଆଜ୍ଞା, କେନ୍ତା ହଉଛି? ପୂଜା ଥାଲି ବେଲେ କେନ୍ କେନ୍ କଲର୍ ର ବନଉଛନ୍ ଆଜ୍ଞା? ଏଇଟା ଠିକ ଅଛି ସାର୍, ଆମର ସାଙ୍ଗେ ଯୋଡ଼ି ହେଇଥିବାର ଲାଗି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା କୁହନ୍ତୁ, ଆପଣଙ୍କର ପରିଚୟ? ଆଜ୍ଞା ଆଜ୍ଞା, ବହୁତ ଦୂରୁ ଆମର ସାଙ୍ଗେ ଯୋଡ଼ି ହେଇଥିବାର ଲାଗି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନାନୀ, ନାନୀ ଦେହ ପା କେନ୍ତା ଅଛି? ଆଜ୍ଞା ଆଜ୍ଞା, ବହୁତ ବଢିଆ ଅଛନ୍ ସବେ। ବେଲେ କାଣା କରୁଛନ୍ ନାନୀ? ଅଛନ୍ ନାନୀ, କାଣା କରୁଛ? ଅଛନ୍ ଆଜ୍ଞା ଆଜ୍ଞା, ଯେ ଆମର କିନ୍ କାର୍ଯ୍ୟକ୍ରମଟା ବହୁତ ଭଲ ଲାଗ୍ସି? ଆଜ୍ଞା ଆଜ୍ଞା, ଠିକ ଅଛି ନାନୀ, ଆମର ସାଙ୍ଗେ ଯୋଡ଼ି ହେଇଥିବାର ଲାଗି ବହୁତ ବହୁତ ଧନ୍ୟବାଦ।

0: ଆଜ୍ଞା
1: ଆଉ ଗୋଟେ କଥା କ'ଣ ହେଉଛି କି ସମ୍ବଲପୁରୀ ପ୍ରୋଗ୍ରାମଟା ହେଉଛି କି ବଢ଼ାତେ ହେଲେ ଭଲ ଲାଗ୍ତା।
0: ନିଶ୍ଚିତ ଭାବରେ ଆଜ୍ଞା, ଆପଣଙ୍କର ଯେହେତୁ ନିବେଦନ ଅଛେ ତ ଆମେ ଆମର ଯେନ୍ ଅଛନ୍ ଉପର କର୍ତ୍ତୃପକ୍ଷ ତାଙ୍କୁ ଜଣେଇଦେମୁ।
1: ଆଉ ଆମର ଗୋଟେ ବଡ଼ ଭାଇ କଥା ଲାଗିବ, ଟିକେ କଥା ଲାଗିବ।
0: ନିଶ୍ଚିତ ଭାବରେ ଆଜ୍ଞା, ନିଶ୍ଚିତ ଭାବରେ।
1: ଆଜ୍ଞା ନମସ୍କାର।
0: ଆଜ୍ଞା ନମସ୍କାର, କେନ୍ତା ଅଛନ୍?
1: ଆମେ ଗୋଟେ ଇଲେକ୍ଟ୍ରିକ ଦୋକାନ ଅଛେ ପାଖେ ପାଖେ, ଆପଣଙ୍କ ପ୍ରୋଗ୍ରାମ ଆମର ସବୁବେଳେ ଲାଗିଛେ।
0: ଆଜ୍ଞା
1: ବୁଝିଲେ କି ନାଇଁ? ଆଉ ସବୁ ପ୍ରୋଗ୍ରାମ ଆପଣଙ୍କର ଭଲ ଲାଗୁଛେ।
0: ଆଜ୍ଞା ଆଜ୍ଞା,
1: ଖାଲି ଗୋଟେ ଜିନିଷଟା ଟିକେ ଅଡ୍ ଲାଗୁଛେ, ବୁଝିଲେ କି ନାଇଁ?
0: ଆଜ୍ଞା କହୁନ କାଣା।
1: ତେବେ ଆମର ଯେନ୍ ଡେଡିକେଟେଡ ଯେନ୍ ଶ୍ରୋତା ମାନେ ଦଉଛନ୍ ନା, ଟିକେ ସେଇ ସେଇଟା ହେଇଯାଉଛେ ଟିକେ ଅଲଗା। ଯେତେ ହେଲେ ଆମର ଯେନ୍ତା ପ୍ରୋଗ୍ରାମ ଶନିବାର ରବିବାର ହଉଛେ ନା,
0: ଆଜ୍ଞା ଆଜ୍ଞା,
1: ଆମର ଶ୍ରୋତା ମାନଙ୍କ ଅନୁରୋଧ କରୁଛେ ସେ ଡେଡିକେଟେଡଟା ସେଇ ସେଇଟା ଟିକେ ନେଇ ଦେବେ। ମାନେ ସବୁଦିନେ ଗୋଟେ ଯେନ୍ତା ଅତି ଲେମ୍ବୁଡ଼ିଲେ ଲେମ୍ବୁ ଚିପୁଡ଼ିଲେ ପିତା।
0: ଆଜ୍ଞା ଆଜ୍ଞା, ଆପଣଙ୍କର ମାଧ୍ୟମରୁ
1: ଆପଣଙ୍କର କିଛି ନାହିଁ, ସେ ଶ୍ରୋତା ମାନଙ୍କୁ ଆମେ ରୋଧ କହୁଛୁ ଡେଡିକେଟେଡ ପ୍ରୋଗ୍ରାମ ଟା ଟିକେ କମ କରିବେ, ଗୋଟେ ଯୁଡ଼େ ନାଁ ଦେବେ ଘର, ଆଉ ସେଇ ସେଇ ଆମର ଶ୍ରୋତା ମାନଙ୍କର ନାଁ ଟିକେ ନେଇ ଦେବେ।
0: ଆଜ୍ଞା, ଆପଣଙ୍କ ମାଧ୍ୟମରୁ ମୁଁ ବି ରିକ୍ୱେଷ୍ଟ କରିଦଉଛେ,
1: ଆପଣଙ୍କ ପ୍ରୋଗ୍ରାମ ବହୁତ ଭଲ ଲାଗୁଛି। ଆମର ଯେନ୍ ଏବେ ସେ ମୁମ୍ବାଇ ନୁ କେନ ଗୋଟେ ଫୋନ ଲାଗିଥିଲା,
0: ଆଜ୍ଞା ମହାରାଷ୍ଟ୍ରରୁ ଲାଗିଥିଲା,
1: ମହାରାଷ୍ଟ୍ରରୁ, ବାସ ସେ ବି ଶୁଣୁଛନ୍, ବହୁତ ବଡ କଥା ଆମର ସମ୍ବଲପୁର ଗୋଟେ ଭାଷା ଶୁଣୁଛନ୍, ବଡ କଥା ସେଟା ଆଉ।
0: ଆଜ୍ଞା ଆଜ୍ଞା, ଯେତେ ଦୂର ତ ଆମର ସାଙ୍ଗେ ମାନେ ଯୋଡି ରହିବେ ସେତିକି ଆମକୁ ଖୁସି ଲାଗବା କି ଏତେ ଦୂର ଆମର ଟା ଶୁଣୁଛନ୍ ବୋଲି କି। ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ଅଛି।
1: ଆପଣଙ୍କର ଯୋ ପ୍ରସ୍ତାବକ ଯେନ୍ ଅଛନ୍ ଆମର ମାନସ ରଞ୍ଜନ, ସେ ବହୁତ ବଢିଆ, ତାକେ ଆମେ ଗଲେ କେବେ ଇଚ୍ଛା ଅଛି ଯଦି କହିଲେ ସମ୍ବଲପୁର କେବେ ଭେଟ କରମା। ଆଉ ଗୋଟେ କାହାକି ଆମର ଯେତିକି ଶ୍ରୋତା ଅଛନ୍ ଗୋଟେ ଗେଟ ଟୁଗେଦର ପ୍ରୋଗ୍ରାମ ଟେ କଲେ ଭଲ ଲାଗତା ଭାବୁଛେ ଟିକେ।
0: ଆଜ୍ଞା, ଆପଣ ଯେହେତୁ ନିବେଦନ କରିଛନ୍, ଆମେ ନିଶ୍ଚିତ ଭାବରେ ଆମର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଠିକ ଅଛି। ଆଜ୍ଞା, ଆମ ସହିତ ଯୋଡ଼ିଥିବା ଲାଗି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ନମସ୍କାର। ଚାଷ ବାସ କରସନ୍ ବେଲେ ଆଜ୍ଞା ଅଛନ୍, ଧୁକା ପାଏନ୍ ତ ବନେ ହେଇଛି ବେଲେ କେନ୍ତା ସୁବିଧା ଅସୁବିଧା କେନ୍ତା ହେଇଛି? ଆଜ୍ଞା
2: ଠିକ ଅଛି, ସବୁ ସୁବିଧା ଅଛି, ବର୍ଷା ହେଲେ ତ ଚାଷୀ ମନର ଖୁସ ହେ।
0: ଆଜ୍ଞା ବେଲେ କ୍ଷେତ ପାଏନ୍ ନାଇଁ ଜମି ତ? ଆଜ୍ଞା
2: ନାଇଁ ପାଏନ୍ ନାଇଁ ଜମି।
0: ଆଜ୍ଞା କାଁ ଚାଷ କରସନ୍? ଆଜ୍ଞା
2: ଚାଷ ହେଲେ ପାଏନ୍ ଅଛି, ଡୁଲି ମନ କହୁଛି।
0: ଆଜ୍ଞା କାଁ ଚାଷ କରସନ୍? ଆଜ୍ଞା
2: ଧାନ କରସନ୍, ପନିପରିବା ବି କରସନ୍।
0: ବେଲେ ଏଛନ୍ କାଁ ପନିପରିବା ଲଗେଇଛନ୍ କି?
2: ବାଇଗନ ହେଇଛି, ଭେଣ୍ଡି ହେଇଛି, ମେକା ହେଇଛି।
0: ଆଜ୍ଞା ଆଜ୍ଞା, ବେଲେ ମକା ବି ବାହାରିଲା ନ?
2: ହଁ ମକା ଆସିଗଲା ନ, ଫୁଲ ଆସିଗଲା ନ, ଫଲ ଆସିଗଲା ନ।
0: ଆଜ୍ଞା ଆଜ୍ଞା, ବେଲେ ଆପଣ ବଜାର କେ ବିକି ନେସନ୍ କି? ଆଜ୍ଞା ଆପଣଙ୍କ ନେକେ ଆସନ୍?
3: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି?
0: ଆଜ୍ଞା ନମସ୍କାର।
2: ହ୍ୟାଲୋ।
0: ଆଜ୍ଞା ନମସ୍କାର।
2: ନମସ୍କାର।
0: ଆଜ୍ଞା ଆପଣଙ୍କର ପରିଚୟ ଦଉ।
2: ମୁଁ ଯଶୋବନ୍ତ କହୁଥିଲି।
0: ଆଜ୍ଞା ଆଜ୍ଞା ନମସ୍କାର। ବହୁତ ଆସିଲା ନ, ବହୁତ ଜଣ ଆମର ସାଙ୍ଗେ ଯୋଡ଼ିଛନ୍, ମତେ ବହୁତ ଖୁସି ଲାଗୁଛେ ସେଥିର ଲାଗି ବୋଲିକିରି। ଆର ଧୋକା ଗଡି ଯେ କେନ୍ତା ହଉଛି? ଆଜ୍ଞା
2: ଧୋକା ଗଡି ଆମର ଏଖାନେ ଇହାକି ନାଉ ନେଇ ହେବାର ନ।
0: ଆଜ୍ଞା,
2: ବାକି ଦୁଇ ଦିନ ପୂର୍ବରୁ ଯେନ୍ତା ମାନେ ବର୍ଷା ହେଲା, ବହୁତ ବର୍ଷା ହେଲା, ତା ମାନେ ଚାଷ କାମଟା ଆଗେଇ ଗଲା ନ।
0: ଆଜ୍ଞା ଆଜ୍ଞା, ବେଲେ ଘରେ ସବୁ ଦୀପ ଠିକ ଅଛି? ଆଜ୍ଞା
2: ହଁ, ଦେହ ପା ମାନେ ଠିକ ଅଛି, ବର୍ଷା ଋତାରୁ ଟିକେ ଥଣ୍ଡା ଥଣ୍ଡା ଦେହ ଟିକେ ହେଇଗଲା,
0: ପାଗ ବଦିଲା ବେଲେ ସବୁ ଦେହ ପା ମାନେ ଖରାପ ହେଇଥିଲା ଏଇଟା।
2: ହଁ ଏଇଟା ଆପଣଙ୍କର ବିଲ ଭଏସ ଟା ମାନେ ଚେଞ୍ଜ ହେଇଯାଇଛି?
0: ହଁ ଆଜ୍ଞା, ଠିକ ଅଛି। ଆଜ୍ଞା ଆମ ସାଙ୍ଗେ ଯୋଡ଼ି ହେଇଥିବା ଲାଗି ବହୁତ ବହୁତ ଧନ୍ୟବାଦ।
2: ହଁ ଠିକ ଅଛି।
0: ଆଜ୍ଞା ଆଜ୍ଞା।

0: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ଆଜ୍ଞା ଆପଣଙ୍କର ପରିଚୟ ଦଉନ।
1: ମନ୍ତୁ ଭଳି କହୁଥିଲି ପାଇକ ନଗର ଦେବଗଡ଼ରୁ।
0: ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଦେବଗଡ଼ରୁ ଆମ ସହିତ ଯୋଡ଼ି ହେଇଛନ୍ ସେଥିଲାଗି ବୋଲି।
1: ଆଜ୍ଞା
0: ଆଜ୍ଞା କାଣା କରୁଛନ୍ ଆଜ୍ଞା ଅଛନ୍?
1: ଏଇ ଡ୍ୟୁଟି କରୁଛି କେନାଲ ଡ୍ୟୁଟି।
0: ଆଜ୍ଞା ଆଜ୍ଞା ସେନୁ କାଣା କରୁଛନ୍ ଆଜ୍ଞା?
1: ପାଣି ଲେବୁଲ।
0: ଆଜ୍ଞା ଆଜ୍ଞା
1: ଦେଖାଯାଏ।
0: ଆଜ୍ଞା କେବେଠୁ ଆମର ରେଡ଼ିଓଟା ଶୁଣୁଛନ୍ ଆଜ୍ଞା? ପନ୍ଦର ବର୍ଷ ମାନେ ଆପଣ ତ ଆମର ନିୟମିତ ଶ୍ରୋତା ତାହେଲେ। ଆଜ୍ଞା ଆଜ୍ଞା ଯେହେତୁ ସବୁ କଲ୍ ମାନେ ଆସୁଥାଏ ନା ଆଜ୍ଞା ବୋଲେ ସେଥିଲାଗି ବୋଲିକରି ଟିକେ ପ୍ରୋବ୍ଲେମ୍ ହେସି। ଆଜ୍ଞା ଠିକ୍ ଅଛି ଆଜ୍ଞା ଆମ ସହିତ ଯୋଡ଼ି ଥିବା ଲାଗି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ନମସ୍କାର। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଗୋଟେ ଗୀତ କଥାଚିତ୍ର ଆସିକିଟୁ କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ମିଥୁନ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ କେପେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଦୁଇ ନମ୍ବର ଥର ଲାଗି ଦେଶର ବିଜୁଳି ଚାହିଦାର 50% ପୂରା କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ସଂହିତା ଚିଠା ପ୍ରସ୍ତାବ ଲାଗି ଗଠିଥିଲା ସାତଜଣିଆ କମିଟି। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଷ୍ଟାନୁ ଗୁଆଠାରେ ଯୁଗ୍ମ ସଂସଦୀୟ କମିଟି ତରଫରୁ ହେଲା ଆଲୋଚନା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ABDM ତୃତୀୟ ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇକରି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ। ରଥଯାତ୍ରା ସମିଆନା ସୁରକ୍ଷା ବ୍ୟବସ୍ଥା ଲାଗି ପୁରୀ

0: ଘରର 5 କିଲୋମିଟର ପରିସର ଭିତରେ ଆଇବା 16 ନୁ 27 ତାରିଖ ତକ ନିଷେଧ ଉଡ଼ାଣ କ୍ଷେତ୍ର ଭାବେ କରାଯାଇଛି ଘୋଷଣା। ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଦେବାର ବାବଦେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଇଜେ ଆଇବା ବଛର ଏପ୍ରିଲ ମେ ମାସେ ଅନୁଷ୍ଠିତ ହେବା ପଞ୍ଚାୟତ ଆଉ ପୌର ନିର୍ବାଚନ। ପୁରୀ ଶ୍ରୀମନ୍ଦିରନ ଆଜି ଦଶମୀ ତିଥିରେ ଅନୁଷ୍ଠିତ ହେଉଛି ମହାପୁରୁମାନଙ୍କର ଚକାବିଜେ ନୀତି। ମତ୍ସ୍ୟଚାଷୀମାନଙ୍କର ବିକାଶ ଆଉ ଅବଦାନକେ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇକରି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଗ୍ରାମ୍ୟ ଉନ୍ନୟନ ବିଭାଗ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ପଦମପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫୁ 140.83 କୋଟି ଟଙ୍କାର ପ୍ରକଳ୍ପର କରିଛନ୍ ଲୋକାର୍ପଣ ଆଉ ଭିତ୍ତିପ୍ରସ୍ତର ସ୍ଥାପନା। ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି 198 ନମ୍ବର ରକ୍ଷା ପେନ୍ସନ୍ ସମାଧାନ। ଆଇବା ସୋମବାର ଜୁଲାଇ 13 ତାରିଖ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ବୌଦ୍ଧ ଜିଲ୍ଲାର ପେନ୍ସନ୍ ମାମଲାର ତୁର୍ତ୍ତି ସମାଧାନ ଲାଗି ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ। ବରଗଡ଼ ଜିଲ୍ଲାର ତୋରା କନିଷ୍ଠ ମହାବିଦ୍ୟାଳୟ ଆଉ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂଆ ବନା ହୋଇଥିବାର ଭିତ୍ତିଭୂମିକେ ଉଦ୍ଘାଟନ କଲେ ରାଜସ୍ୱ ମନ୍ତ୍ରୀ। ଫିଫା ବିଶ୍ୱକପ୍ର 2 ନମ୍ବର କ୍ୱାର୍ଟର ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବା ସ୍ପେନ୍ ଆଉ ବେଲ୍ଜିୟମ୍ ଭିତରେ ମୁକାବିଲା। ଆଉ ଆଇବା 4 ଦିନ ତକ ଭିନ୍ ଭିନ୍ ଜିଲ୍ଲାନ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏଥିନେ ମୁଖ୍ୟ ଖବର ଇନୁ ଶେଷ ହେଲା। ଏତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତିର 8 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର।

ଶୁଣନ୍ତୁ, ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଆଦିବାସୀ ଗୀତକ୍ରମରେ ଶୁଣିବେ ଓରାମ ଗୀତ। ପରିବେଷଣ କରିବେ ପ୍ରକାଶ କିଣ୍ଡୋ ଏବଂ ସାଥୀମାନେ। ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକରୁ ରାତି 6:55। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ। 7:30 କୃଷି ସଂସାର କାର୍ଯ୍ୟକ୍ରମ। ଅନ୍ନାବନା ଘାସ ଚିହ୍ନିବା ଓ ତାର ରାସାୟନିକ ପରିଚାଳନା ବିଷୟରେ ମୀନାକ୍ଷୀ ମଞ୍ଜରୀ ସାହୁଙ୍କ ସହିତ କଥାବାର୍ତ୍ତା। ରାତି 8:02 ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ହେଲେ ନବୀନ କିଶୋର ଆଚାର୍ଯ୍ୟ ଏବଂ ଦାଉଦ କୁଅଁର। 8:15 ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଙ୍ଗୀତ ରାତି 8:30 ଲଘୁ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ। ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ନାଟକ ସତ୍ୟମେବ ଜୟତେ, ରଚନା ପ୍ରଶାନ୍ତ କୁମାର ମାଝୀ, ପ୍ରଯୋଜନା ମୁରଲୀଧର ପଣ୍ଡା। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସନ୍ତୁର ବାଦନ ଶୁଣିବେ। ପରିବେଷଣ କରିବେ ପଣ୍ଡିତ ଶିବକୁମାର ଶର୍ମା। ରାତି 10:30 ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଇଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ଗୌରୀ ମୁନା। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଜଣ୍ଡିସ୍ କାହିଁକି ହୁଏ ଏବଂ ତା'ର ଚିକିତ୍ସା ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା ବାଳ ଜେନା। ସକାଳ 7:35 ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା, ଏଥିରେ ରହିଛି ଶ୍ରୁତିଶ୍ରୀ ନାୟକଙ୍କ କେତୋଟି ଗଳ୍ପ। ସକାଳ 7:55 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ତୃପ୍ତିମୟୀ ପଣ୍ଡା। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା, ବିଶେଷଜ୍ଞ। ସକାଳ 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ପ୍ରମୋଦ କୁମାର ବେହେରା ଏବଂ ବିରାଜ ଲକ୍ଷ୍ମୀ ପଣ୍ଡା। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଏଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଓରାମ ଗୀତ ଶୁଣନ୍ତୁ, ପରିବେଷଣ କରିଛନ୍ତି ପ୍ରକାଶ କିଣ୍ଡୋ ଏବଂ ସାଥୀମାନେ।

ଶେଷ ହେଲା ଆଦିବାସୀ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଓରାମ ଗୀତ ଶୁଣୁଥିଲେ, ପରିବେଷଣ କଲେ ପ୍ରକାଶ କିଣ୍ଡୋ ଏବଂ ସାଥୀମାନେ। ସାଥୀମାନେ ହେଲେ ଭୂଷଣ ମିଞ୍ଜ, ବିଲିସ୍ତାନ ତିର୍କି, ଜଷ୍ଟିନ ବାଡ଼ା, ପୌଲୁସ ବୁଡ, ଆଞ୍ଜେଲା ଗୁଜୁର, ପ୍ରଫୁଲ୍ଲିତ କିଣ୍ଡୋ, ଅଙ୍କୁରି ମିଞ୍ଜ, ଜଲିନା ବାଡ଼ା ଏବଂ ବିନୀତା ବାଡ଼ା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ତା'ପରେ ପରେ ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ଓ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 463 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ LED ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ABDM ତୃତୀୟ ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ABDMକୁ ଆଗାମୀ 2026-2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2,700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିୟରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ABHA ID ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ OPD ପଞ୍ଜୀକରଣ ଏବଂ ESanjeevani ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ତୋରା କନିଷ୍ଠ ମହାବିଦ୍ୟାଳୟରେ 49,50,000 ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ୍ ଏବଂ ବାଳିକା କମନ୍ ରୁମ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରାୟ 49 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ନୂତନ ଶ୍ରେଣୀ କୋଠରୀ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ KG PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ଲାଗୁ କରାଯାଇଛି। ମାତ୍ର ସେଲ୍ଫ ଫାଇନାନ୍ସିଂ ଓ ବୃତ୍ତିଗତ ଶିକ୍ଷା ଉପରେ ଫି ଦେବାକୁ ପଡ଼ିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଯୋଜନା ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ୍ ଗ୍ରାଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: KG PG କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଏ।

0: ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ୍ ପ୍ରୋସେସ୍ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିଦେବେ।
1: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି, ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ଶୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସମ୍ମତ କହିଛନ୍ତି, ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇକେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 3,17,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇକେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
2: ଏଇ ଇକେୱାଇସି ସମ୍ପନ୍ନ କରାଇଦେବେ July 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରେ। ଯେଉଁ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ, ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କର ଫିଲ୍ଡ ଇନକ୍ୱାରୀ ଆଗରୁ କେବେ ଯାଇଥିବେ, ଫିଲ୍ଡ ଇନକ୍ୱାରୀ ପାଇଁ ଆପଣ ନଥିବେ, ସେମାନେ ବି ଏ ଫିଲ୍ଡ ଇନକ୍ୱାରୀରେ ସାମିଲ ହୋଇପାରିବେ।
1: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ OTTC ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା OTTCର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସିବେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକା ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ RNC ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,06,00,000 ଟଙ୍କା ବ୍ୟୟରେ 8ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 99,77,00,000 ଟଙ୍କା ବ୍ୟୟରେ ନିର୍ମିତ 15ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଓ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା 14 ତାରିଖରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯିବ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ 2 ବର୍ଷିଆ BEd, MEd ଏବଂ BHed ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ମୋଟ 1500 ସିଟ୍ ରହିଛି। ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସବୁଜ ଓ ସୁନ୍ଦର ପରିବେଶର ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବର୍ଣ୍ଣ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି। କୋରାପୁଟର ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ICAR ମିଳିତ ଆନୁକୂଲ୍ୟରେ 5 ଦିନିଆ ଅନ୍ତର୍ଜାତୀୟ

0: କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗଦେଇ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ମଣ୍ଡଳ ସମବାୟ ନିରୀକ୍ଷକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସହଯୋଗ ଓ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍ମରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା। ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳ ଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତିପ୍ରାପ୍ତ ହୋଇଛନ୍ତି। 2015 ମସିହାରୁ ଏ କ୍ଷେତ୍ରରେ ସରକାର 38,572 କୋଟି ଟଙ୍କାର ନିବେଶ କରିଛନ୍ତି। ଏହାଦ୍ୱାରା ଦେଶର ମତ୍ସ୍ୟ ଉତ୍ପାଦନ 2 ଗୁଣରୁ ଅଧିକ ହୋଇଛି। 2013-14 ଆର୍ଥିକ ବର୍ଷରେ ମତ୍ସ୍ୟ ଉତ୍ପାଦନ 95,79,000 ଟନ୍।

0: ହୋଇଥିବା ବେଳେ 2023-24 ଆର୍ଥିକ ବର୍ଷରେ ଏହା 195 ଲକ୍ଷ ଟନ୍କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ରେକର୍ଡ ସଂଖ୍ୟକ 104% ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳ ସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270%କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟ ଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତିକୁ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରାର ସୁପରିଚାଳନା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ। ଆଇବା ରାକ୍ଷୀ ପୁନି ଦିନ ଦିଆଯିବା ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଜମି ଲିଜ୍ ବାବଦ ରେକର୍ଡର ଠିକ୍ ଭାବେ ଦେଖରେଖ ଲାଗି ରାଜସ୍ୱ ବିଭାଗ ତରଫ ଜାରି ହେଲା କଡ଼ା ନିର୍ଦ୍ଦେଶ। ଆଉର୍ ବାହାରିଲା ବିଏଡ୍, ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଲ। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଆଇବା ରଥଯାତ୍ରାକୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। 10 ସୂତ୍ରୀ ନିର୍ଦ୍ଦେଶକୁ ମାନିକରି ରଥଯାତ୍ରାର ସୁପରିଚାଳନା କରିବାରକୁ ମୁଖ୍ୟମନ୍ତ୍ରୀ ବୈଠକଟି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ନୀତିକାନ୍ତିମାନଙ୍କୁ ଠିକ୍ ସମିଆତି କରିବାର, ଯାତ୍ରୀମାନଙ୍କର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଅଗ୍ନିଶମ ସେବା ଉପରେ ଜୋର ଦିଆଯିବାର ସହିତ ସବୁ ସ୍ତରର ଅଧିକାରୀ ଆଉ କର୍ମଚାରୀମାନଙ୍କ ଭିତରେ ସହଯୋଗ ଆଉ ତାଲମେଲ ରଖିବାରକୁ ମୁଖ୍ୟମନ୍ତ୍ରୀ କହିଛନ୍। ରଥଯାତ୍ରା ସମିଆତି ସୁରକ୍ଷା ଲାଗି 12,000 ପୁଲିସ ଆଉ ସିଏପିଏଫ୍ ଯବାନ ମୁତୟନ କରାଯାଇଥିବା ବେଳେ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ଇତାର ସହିତ ତଟରକ୍ଷୀ ବାହିନୀ ଆଉ ଭାରତୀୟ ନୌସେନା ଭିଲ୍ ସଜାଗ ରହିବେ। ଭକ୍ତମାନଙ୍କର ସୁବିଧା ଲାଗି ସହର୍ଣ୍ଣ 437 ସିସିଟିଭି କ୍ୟାମେରା, 65 ବଡ଼ ଏଲ୍ଇଡି ସ୍କ୍ରିନ୍, 1700 ବାୟୋ ଟଏଲେଟ୍ ଆଉ 8 ଅସ୍ଥାୟୀ ଡାକ୍ତରଖାନାର ବ୍ୟବସ୍ଥା କରାଯାଇଛି। ଇତାର ସହିତ ଦିବ୍ୟାଙ୍ଗ ଆଉ ବୟୋଜ୍ୟେଷ୍ଠ ଭକ୍ତମାନଙ୍କର ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରର ଖାସ୍ ଦର୍ଶନ ଆଉ ହେଲ୍ପ ଡେସ୍କର ଭିଲ୍ ବ୍ୟବସ୍ଥା ହେବା। ଇ ବଛର ପୁରୀକେ 300 ଅଧିକା ଟ୍ରେନ୍ ଚଳାଚଳ କରବାରକେ ଥିବାରୁ ଟ୍ରେନ୍ର ସମୟ ଅନୁସାରେ

0: ଭିଡ଼ ନିୟନ୍ତ୍ରଣ ଆଉ ସୂଚନା ଦେବାର୍କେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ଆଇବା ରାକ୍ଷୀ ପୁନି ଅବସରରେ ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରେ ହେଇଥିବାର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ସୁଭଦ୍ରା ଯୋଜନା ବାବଦେ ସୂଚନା ଦେଇକରି ଶ୍ରୀମତୀ ପରିଡ଼ା କହିଛନ୍, ଏହାଦେତକ ଏହି ଯୋଜନାଥି 3,17,966 ଜନ ନୂଆ ଆବେଦନକାରୀ ରହିଛନ୍। ଡିବିଟିର ସକ୍ରିୟକରଣ, ଇ କେୱାଇସି, ଏନ୍ପିସିଆଇ ମେପିଂ ବାଗିର କାମର ଅଗ୍ରଗତିକେ ନେଇକରି ସମୀକ୍ଷା କରାଯାଇଛି। ଏଥି 82,036 ଡିବିଟି ସକ୍ରିୟ କରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା 25 ତାରିଖ ତକ ହିତାଧିକାରୀମାନଙ୍କର କ୍ଷେତ୍ରସ୍ତରୀୟ ଯାଞ୍ଚ କରବାର୍କେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍।
1: 3,17,966 ସମସ୍ତଙ୍କର ଡିବିଟି ସକ୍ରିୟକରଣ, ଇ କେୱାଇସି, ଫିଲ୍ଡ ଇନ୍କ୍ୱାରି, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟର ଫାଇଲ୍ ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟରେ ଅଗ୍ରଗତିର ଆଜି ପୁରା ସମୀକ୍ଷା ହୋଇଥିଲା। 82,036 ଡିବିଟି ସକ୍ରିୟକରଣ ପାଇଁ କୁହାଯାଇଛି। 28,611 ବାୟୋମେଟ୍ରିକ ଇକେୱାଇସି, 3,53,069 ଫିଲ୍ଡ ଇନ୍କ୍ୱାରି ସମ୍ବନ୍ଧୀୟ ମାମଲା ଶୀଘ୍ର ସମ୍ପନ୍ନ କରିବାକୁ ଗୁରୁତ୍ୱ ଦିଆଯାଇଛି।
0: ଜମି ଲିଜ୍ ବାବଦ ରେକର୍ଡର ଠିକ୍ ଭାବେ ଦେଖରେଖ ଲାଗି ରାଜସ୍ୱ ଅବିପର୍ଯ୍ୟ ପରିଚାଳନା ବିଭାଗ ତରଫ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିକରି ନ୍ୟାୟିକ ମାମଲାତି ହାଇକୋର୍ଟଙ୍କ ଆଦେଶ ଆଉ ଧାରି ହୋଇଥିବାର ପ୍ରକ୍ରିୟାକେ ମାନବାର ସହିତ ଜରୁରୀ ରେକର୍ଡ ସୁରକ୍ଷିତ ଭାବେ ସଂରକ୍ଷଣ କରିକି ଠିକ୍ ସମୟାତି ଅଦାଲତକେ ଦେବାର୍କେ କହିଛନ୍। ଜମି ଲିଜ୍ ମାମଲାତି କେନ୍ସି ଅବହେଳା କି ଡେରି କେ ଗୁରୁତର ସହିତ ନିଆଯିବା ବୋଲି ବିଭାଗ ତରଫରୁ କୁହାଯାଇଛି। ଜିଲ୍ଲାପାଳମାନେ ପରିଦର୍ଶନ ସମିଆତି ନଥିପତ୍ର ଯାଞ୍ଚ କରିକି ତାର ସୁରକ୍ଷା ଆଉ ଉପଲବ୍ଧିକେ ସୁନିଶ୍ଚିତ କରିବେ। ଇତାର ଜରିଏ ରାଜସ୍ୱ ପ୍ରଶାସନକେ ସ୍ୱଚ୍ଛ ଆଉ ସୁବ୍ୟବସ୍ଥିତ କରବାର ଦିଗେ ବିଭାଗର ପ୍ରତିବଦ୍ଧତା ରହିଛି ବୋଲି ଡକ୍ଟର ପାଢ଼ୀ ସ୍ୱଷ୍ଟ କରିଛନ୍। ରାଜ୍ୟ ଆଇବା ବଛର ଏପ୍ରିଲ ଆଉ ମେ ମାସେ ପଞ୍ଚାୟତ ଆଉ ପୌର ନିର୍ବାଚନ ହେବା ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ କହିଛନ୍। ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ରାଜସ୍ୱ ଉପଖଣ୍ଡ ଆୟୁକ୍ତ ଆର୍ଡିସି ଆଉ ଜିଲ୍ଲାପାଳଙ୍କ ସହିତ ବୈଠକ ହୋଇଛି ବୋଲି ଶ୍ରୀ ଦାସ କହିଛନ୍।
2: ଆମର ପଞ୍ଚାୟତ ଆଉ ପୌରାଞ୍ଚଳ ନିର୍ବାଚନ ହେବ, ଇସିଆଇଙ୍କ ରୋଲ୍ ପବ୍ଲିସ ହେଲା ପରେ ତାହାକୁ ଆମେ ଯଦି ଭାଗ କରିବୁ ଆମର ୱାର୍ଡ ୱାରି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ କରିବୁ, ଫଳରେ ଗୋଟେ କ୍ଲିନ୍ ଅପଡେଟେଡ୍ ଏରର୍ ଫ୍ରି ବୁଥ୍ ୱାରି ଇଲେକ୍ଟ୍ରାଲ ରୋଲ୍ଟେ ବାହାରିବ। ଆମର ଉଦ୍ଦେଶ୍ୟ ହେଲା ଏଥିରେ ବୁଥ୍ର ସବୁ ଭୋଟର ସେଇ ବୁଥ୍ରେ ଯେମିତି ଭୋଟ ଦେବେ।
0: ସୂଚନା ଅନୁସାରେ ଆଇବା 21 ତାରିଖ ଓସ୍ୱାନ୍ ପ୍ଲାଟଫର୍ମଟି ଆବାସୀ ଜରିଏ ନିର୍ବାଚନ ବାବଦ ଗୋଟିଏ ବୈଠକ ହେବା। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ବୈଠକଟି ସବୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗ ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ଲାଗି ଘରକେ ଘର ସର୍ଭେ କାମର ଅଗ୍ରଗତି ବାବଦେ ସମୀକ୍ଷା କରାଯିବାର ସହିତ 2022 ସହରାଞ୍ଚଳ ନିର୍ବାଚନ ବାବଦ ବିଲ୍ ଆଉ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ବୈଠକଟି ସମୀକ୍ଷା କରାଯିବା। ଭୁବନେଶ୍ୱରରେ ଥିବା ରେଲ ସଦନଠାରେ 198 ନମ୍ବର ରକ୍ଷା ପେନ୍ସନ୍ ସମାଧାନ ଶିବିର ଆୟୋଜନ କରାଯାଇଛି। ଭାରତୀୟ ସେନା ଆଉ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ସହଯୋଗତି ହୋଇଥିବା ଶିବିରଟି ସଶସ୍ତ୍ର ବାହିନୀର ଅବସରପ୍ରାପ୍ତ ସୈନିକ ଆଉ ଭେଟେରାନ୍ମାନଙ୍କର ପେନ୍ସନ୍ ବାବଦ ଭିନ୍ ଭିନ୍ ଅଭିଯୋଗ ଆଉ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ଖାସକରି ବିଚାରାଧୀନ ମାମଲାମାନଙ୍କର ସମାଧାନ, ସରଳ କାର୍ଯ୍ୟପନ୍ଥା ଆଉ ଭିନ୍ ଭିନ୍ ବିଭାଗ ଭିତରେ ସଠିକ୍ ତାଲମେଲ ଉପରେ ଜୋର୍ ଦିଆଯାଇଥିଲା। କାର୍ଯ୍ୟକ୍ରମଟି କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷା ବଛର ଲାଗି ଦ୍ୱିବର୍ଷିଆ ବିଏଡ୍, ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷାଫଲ ଆଜି ବାହାରିଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍କେ ଯାଇକରି ନିଜର ପରୀକ୍ଷାଫଲ ଦେଖିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟର 31 ଶିକ୍ଷକ ଶିକ୍ଷା ଅନୁଷ୍ଠାନଟି ବିଏଡ୍ ଲାଗି 2,450, ଏମ୍ଏଡ୍ ଲାଗି 300 ଆଉ ବିଏଚ୍ଏଡ୍ ଲାଗି 50 ସିଟ୍ ରହିଛି। ପ୍ରୋଭିଜନାଲ୍ ମାର୍କକେ ନେଇକରି କେନ୍ସି ପ୍ରକାର ଆପତ୍ତି ଥିଲେ ଛାତ୍ରଛାତ୍ରୀମାନେ ଜୁଲାଇ 13 ତାରିଖ ତକ ବେଲବୁଡ଼ାର 6 ବଜେ ତକ ସାମ୍ସ ପୋର୍ଟାଲ୍ଟି ଅନ୍ଲାଇନ୍ ଅବଜେକ୍ସନ୍ ମଡ୍ୟୁଲ୍ ଜରିଏ ଅଭିଯୋଗ ଦାଖଲ କରିପାରିବେ। ସବୁ ଅଭିଯୋଗ ନିଷ୍ପତ୍ତି ଉତ୍ତରୁ ଚୂଡ଼ାନ୍ତ ମାର୍କ ଆଧାରଟି ନାଁ ଲେଖା ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। କେଜିନୁ ପିଜି ତକ ମାହାଲିଆ ଶିକ୍ଷାକେ ନେଇକରି ଦେଖାଦେଇଥିବା ଦ୍ୱନ୍ଦ୍ୱକେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱଷ୍ଟ କରିଛନ୍। ସେ କହିଛନ୍, ବୃତ୍ତିଗତ ଆଉ ସେଲ୍ଫ ଫାଇନାନ୍ସିଂ କୋର୍ସ ଛଡ଼ା ବାକି ସବୁ ପାଠ୍ୟକ୍ରମଟି ଶିକ୍ଷାକେ ପୂରା ମାହାଲିଆ କରାଯାଇଛି। ଯୋଜନା ଆଗନୁ ଯେନ୍ମାନେ ନାଁ ଲେଖାବାର୍ ଲାଗି

ଦେଇସାରିଛନ୍, ସେମାନଙ୍କୁ ଟଙ୍କା ଫେରାଯିବା। ବ୍ଲକ ଗ୍ରାଣ୍ଟ କଲେଜ ବାବଦେ ମନ୍ତ୍ରୀ କହିଛନ୍, ସରକାର ଇ କଲେଜମାନଙ୍କୁ ଦରକାରୀ ଟଙ୍କା ଯୋଗାଇ ଦେବେ। ପୁରୀ ଶ୍ରୀମନ୍ଦିର ଆଜି ଦଶମୀ ତିଥି ଶ୍ରୀଜୀଉମାନଙ୍କର ଚକା ବିଜେ ନୀତି ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଆଉ ଉଷୁ ଲାଗି ଉତରୁ ମହାପୁରୁ ଆଜି ଶୁଇବାର ଅବସ୍ଥାନୁ ଉଠିକରି ବସିବେ। ଅନବସର ଦଶମୀ ଅବସରରେ ମହାପୁରୁମାନେ ଆଜି ଚକା ଉପରେ ବିରାଜମାନ କରିବେ। ମହାପୁରୁମାନଙ୍କୁ ପୂରାପୂରି ଠିକ୍ କରିବା ଲାଗି ମଧ୍ୟାହ୍ନ ଧୂପ ଉତରୁ ରାଜବୈଦ୍ୟ ଶ୍ରୀମନ୍ଦିର ଗାର୍ଦକେ ଦଶମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥି ଅବସରରେ ଆଇବାକାଲ ମହାପୁରୁମାନେ ଇ ମୋଦକ ଖାଇକରି ପୂରାପୂରି ଠିକ୍ ହେବେ ବୋଲି ବିଶ୍ୱାସ ରହିଛି। ରଥଯାତ୍ରା ସମିଆତି ସୁରକ୍ଷା ବ୍ୟବସ୍ଥା ଲାଗି ପୁରୀ ଜିଲ୍ଲାପାଲ ସହରର 5 କିଲୋମିଟର ପରିସର ଭିତରେ ଥିବା ଇଲାକାକେ ଆଇବା 16-27 ତାରିଖ ତକ ନିଷେଧ ଉଡ଼ାଣ କ୍ଷେତ୍ର ଭାବେ ଘୋଷଣା କରିଛନ୍। ଇ ସମିଆ ଭିତରେ ଡ୍ରୋନ୍ର ଅନଧିକୃତ ପରିଚାଳନା ଉପରେ ନିଷେଧାଦେଶ ଜାରି କରାଯାଇଛି। ମାଛ ଚାଷୀମାନଙ୍କର ବିକାଶ ଆଉ ସେମାନଙ୍କର ଅବଦାନକେ ସ୍ୱୀକୃତି ଦେବା ଲକ୍ଷ୍ୟ ନେଇକରି ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶେ ମାଛ ଚାଷ କ୍ଷେତ୍ରଟି ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଆଉ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କର ଅବଦାନକେ ସମ୍ମାନ ଜଣାବାର୍ ଲାଗି ଇ ଦିବସ ପାଳନ କରାଯାଇସି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ରାଜ୍ୟର ସବୁ ମାଛ ଚାଷୀ ଉଦ୍ୟୋଗୀ ଆଉ ମାଛ ଚାଷ ସାଙ୍ଗେ ଜଡ଼ିତ ସମ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ଇ କ୍ଷେତ୍ରଟି ଓଡ଼ିଶାକେ ଗୋଟିଏ ଆଗଧାଡ଼ିର ରାଜ୍ୟ ବନେଇକରି ଭିଜନ 2036ର ଲକ୍ଷ୍ୟ ପୂରା କରବାର୍ ଲାଗି ଆଗ୍କେ ଆସ୍ପାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ମାଛ ଉତ୍ପାଦନ ରପ୍ତାନୀ ଆଉ ମତ୍ସ୍ୟଜୀବୀମାନଙ୍କର ସଶକ୍ତିକରଣ ଦିଗେ ସରକାର ପଦକ୍ଷେପ ନେଉଛନ୍ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ ବରଗଡ଼ ଗସ୍ତି ଆସିକରି 2ଟା ଶିକ୍ଷାନୁଷ୍ଠାନର ନୂଆକରି ତିଆରି ହୋଇଥିବାର ଭିତ୍ତିଭୂମିର ଉଦ୍ଘାଟନ କରିଛନ୍। ବରଗଡ଼ ବ୍ଲକ ତୋରା କନିଷ୍ଠ ମହାବିଦ୍ୟାଳୟର 49,50,000 ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା ପ୍ରେକ୍ଷାଳୟ ଆଉ ବାଳିକା କମନ୍ ରୁମ୍ ଆଉ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର 49,53,000 ଟଙ୍କାତି ତିଆରି ନୂଆ ଶ୍ରେଣୀ କୋଠାର ଉଦ୍ଘାଟନ କରିଛନ୍। ରାଜ୍ୟ ଗୁଣାତ୍ମକ ଶିକ୍ଷା ସାଙ୍ଗେ ବର୍କସ୍ ଶିକ୍ଷା ଭିତ୍ତିଭୂମିକେ ସରକାର ପ୍ରାଧାନ୍ୟ ଦେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏ ଅବସରରେ କହିଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେଟା ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଇବା 4 ଦିନ ତକ ଭିନ୍ ଭିନ୍ ଜିଲ୍ଲାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇ ମୌସୁମୀ ଋତୁଟି ଜୁନ୍ 1 ରୁ ଜୁଲାଇ 10 ତାରିଖ ତକ ରାଜ୍ୟ ହାରାହାରି 341.9 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେନ୍ଟା ସ୍ୱାଭାବିକ ନୁ 12% ଅତ୍କା ଆଏ ବୋଲି କେନ୍ଦ୍ର ତରଫରୁ କୁହାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରୁ ଜଳସ୍ତର କମୁଥିବାରୁ 2ଟା ଗେଟ୍ ବନ୍ଦ କରାଯାଇଛି। ଏହାଦେ ଜଳଭଣ୍ଡାରୁ 8ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଶେଷେ ମୁଖ୍ୟ ଖବର ଫେର ଘାଏ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତିକେ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆଇବା ରାକ୍ଷୀ ପୂର୍ଣ୍ଣି ଦିନ ଦିଆଯିବା ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉର୍ ବାହାରିଲା ବିଏଡ୍ ଏମ୍ଏଡ୍ ଆଉ ପିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଳ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:00 ବାଜି।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲଜିୟମକୁ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ଅକ୍ଲ୍ୟାଣ୍ଡ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କର ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର୍ ଲକ୍ସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଉଭୟ ଦେଶର ଲୋକେ ଭାରତୀୟ ତ୍ରିରଙ୍ଗା ହାତରେ ଧରି କିଆ ଓରା ମୋଦି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପ୍ରାୟ 40 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି 2 ଦିନ ଲାଗି ଏହି ଐତିହାସିକ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ ଲାଗି ନ୍ୟୁଜିଲାଣ୍ଡରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏହି ଗସ୍ତ ଅବସରରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଜ୍ଞାନକୌଶଳ, ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ସେଠାରେ ତାଙ୍କୁ ପ୍ରଦାନ କରାଯାଇଥିବା ଆତିଥେୟତା ଲାଗି ସେ ଅଷ୍ଟ୍ରେଲିଆ ସରକାର, ଜନସାଧାରଣ ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ସଫଳ ହୋଇଛି। ତାଙ୍କର ଏହି ଗସ୍ତ ଦ୍ୱାରା ଭାରତ ଅଷ୍ଟ୍ରେଲିଆ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ଅଷ୍ଟ୍ରେଲିଆ ଗସ୍ତର ସଫଳତା ଦ୍ୱାରା ଉଭୟ ଦେଶ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ବିଶ୍ୱ ସମ୍ପ୍ରଦାୟ ପ୍ରତି ଏହାର ଏକ ସକାରାତ୍ମକ ଅବଦାନ ରହିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ମସ୍କାଟଠାରେ ତାଙ୍କର ଓମାନ ପ୍ରତିପକ୍ଷ ବାଦର ବିନ୍ ହମାଦ ଅଲ୍ ବୁସାଇଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ସାମୁଦ୍ରିକ ଓ ସାଇବର କ୍ଷେତ୍ର ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହିସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏହାଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୈତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ ଲାଗି ସେ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଡକ୍ଟର ଜୟଶଙ୍କର ଆଜି ଓମାନରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସେଠାରେ ସ୍ଥାନୀୟ ଭାରତୀୟ ବଂଶୋଦ୍ଭବଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ଉତ୍ସାହ ମାଧ୍ୟମରେ ଭାରତ ଓମାନ ସମ୍ପର୍କ ଅଧିକ

ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ବିହାର ଗସ୍ତ କରିବେ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଏହି ତାଲିମ କାର୍ଯ୍ୟକ୍ରମ ବିହାର ସାଧାରଣ ପ୍ରଶାସନ ଓ ସହରାଞ୍ଚଳ ବିକାଶ ପ୍ରତିଷ୍ଠାନରେ ଆୟୋଜିତ ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଥିବାରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ ଆଜି ସଂସଦ ଭବନ ପରିସରରେ ଏହାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ଆଗାମୀ ଅଧିବେଶନ ଲାଗି ସଂସଦରେ ହେବାକୁ ଥିବା ବିଭିନ୍ନ ବୈଧାନିକ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଏଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶର ଉତ୍ତରାଞ୍ଚଳ ରେଳବାଇର 680 କିଲୋମିଟର ଦୀର୍ଘ ରେଳପଥରେ କବଚ ସୁରକ୍ଷା ବ୍ୟବସ୍ଥା ସ୍ଥାପନ ଲାଗି 206 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ରେଳପଥର ସୁରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତଥା ମାତ୍ରାଧିକ ଟ୍ରେନ୍ ଚଳାଚଳ କରୁଥିବା ରେଳପଥଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏ ସମ୍ପର୍କରେ ସୂଚନା ଦେଇ ରେଳ ମନ୍ତ୍ରଣାଳୟ କହିଛି କବଚର 4.0 ସଂସ୍କରଣ ଦିଲ୍ଲୀ ଡିଭିଜନର ରେୱାରି ଦିଲ୍ଲୀ ଏବଂ ଶକୁରବସ୍ତି ଭତିଣ୍ଡା ସେକ୍ସନରେ କାର୍ଯ୍ୟକାରୀ କରାଯିବ। ଟ୍ରେନ୍ ଧକ୍କା ଭଳି ବିପଦପୂର୍ଣ୍ଣ ଅଘଟଣ ସମୟରେ ଏବଂ ଏପରିକି କୁହୁଡ଼ି ଭଳି ପ୍ରତିକୂଳ ପାଗରେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ଏହି ମିଶନ ଅଧୀନରେ ଦେଶବ୍ୟାପୀ ଏକ ସଶକ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସ୍ଥାପନ କରାଯାଇପାରିଛି। ଦେଶବାସୀଙ୍କୁ ଏହି ଯୋଜନା ମାଧ୍ୟମରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ସମ୍ପୃକ୍ତ ଭିତ୍ତିଭୂମିର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ବର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜୀକୃତ ହୋଇଥିବା ବେଳେ 5,30,000 ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର୍ ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଇଟାଲୀର ଜାନିକ୍ ସିନର 7 ଥର ୱିମ୍ବିଲଡନ୍ ଚାମ୍ପିୟନ୍ ହୋଇଥିବା ସର୍ବିଆର ନୋଭାକ୍ ଜୋକୋଭିକ୍ଙ୍କୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:40ରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। କ୍ରିକେଟ୍ ଭାରତ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକକ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତୀୟ ଦଳ 3 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଛି। ଲର୍ଡ଼ସ୍ରେ ପ୍ରଥମ ଥର ପାଇଁ ଏହି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍କୁ ମିଶାଇ ଭାରତୀୟ ମହିଳା କ୍ରିକେଟ୍ ଦଳ 16 ଥର ଇଂଲଣ୍ଡ ବିପକ୍ଷରେ ପ୍ରଦର୍ଶନ କରିଛି। ସେଥିମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟ ଲାଭ କରିଥିବା ବେଳେ ଭାରତ 3ଟିରେ ବିଜୟ ଲାଭ କରିଥିଲା। ଅନ୍ୟ 11ଟି ମ୍ୟାଚ୍ ଅମୀମାଂସିତ ରହିଥିଲା। 2021 ଜୁନ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଉପସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ଭାରତ ଓ ଓମାନ

0: ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆଜି ସ୍ପେନ୍ ଭେଟିବ ବେଲଜିୟମକୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଯଶିପୁର ବ୍ଲକର ରାମତୀର୍ଥଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଚାରାରୋପଣ କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ,
3: ଗତବର୍ଷ ବି ବୃକ୍ଷରୋପଣ ହୋଇଥିଲା। 72 ଜାଗାକୁ ଆମେ ଗୋଟେ ମଡ଼େଲ ଇକୋ ପାର୍କ ହିସାବରେ ଡେଭଲପ୍ କରୁଛୁ। ଆଜି ସେ ଭିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ନିଶ୍ଚିତ ଭାବରେ ଏ ବର୍ଷ ଆହୁରି ଆମେ ବ୍ୟାପକ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଦେଖୁଛନ୍ତି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏ ବର୍ଷ ବିଳମ୍ବରେ ବର୍ଷା ଆସିଛି, ଗୋଟେ ଚିନ୍ତାଜନକ ବିଷୟ ଅଛି। ଆଗାମୀ ଭବିଷ୍ୟତ ପାଇଁ ଆମେ ଯଦି ସୁରକ୍ଷା କରିବେ ସୃଷ୍ଟି ଏବଂ ବୃକ୍ଷ ହିଁ ଜୀବନ, ଜଳ ହିଁ ଜୀବନକୁ ଆଧାର କରିକି ଆମେ ଆଗକୁ ଯାଉଛେ। ଜଳ ବିଭାଗ ଏଥର 3-4 କୋଟି ବୃକ୍ଷରୋପଣ ଏଥର କରିବାର ଅଛି।
2: ବାରିପଦା ପୌରାଞ୍ଚଳର ରଘୁନାଥପୁର ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
4: ଜଙ୍ଗଲ ଜମି ପଟ୍ଟା ଆଜି 27 ଲେପ୍ରୋସି କଲୋନୀରେ ଦିଆଗଲା, ଯେଉଁଟାକି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବାର ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ। ଆଉ ପଟ୍ଟା ନ ପାଇବା କାରଣରୁ ପଟରୁ ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହେଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟା ତାଙ୍କୁ ଦେଲୁ ଏବଂ 49 ଶିରୋନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯେଉଁ 27 ଏଠି ପଟ୍ଟା ପାଇଲେ ସେମାନଙ୍କୁ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲରେ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯେଉଁ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣି ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛୁ।
2: ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32 ମହାବଳ ବାଘ ରହିଥିବା ବେଳେ 20 ଉର୍ଦ୍ଧ୍ୱ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4 ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପ୍ରାଣୀ ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 9 ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାରେ ତ୍ରୁଟି ରହିଥିଲେ ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ କହିଛନ୍ତି। ଚିଠା ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ 18,70,680 ମତଦାତା ରହିଛନ୍ତି। ସେଥିମଧ୍ୟରୁ 9,07,238 ପୁରୁଷ ଓ 9,07,238 ମହିଳା ମତଦାତା ଅଛନ୍ତି। 352 ନୂତନ ମତଦାତା କେନ୍ଦ୍ର ସୃଷ୍ଟି କରାଯାଇଛି। ଜିଲ୍ଲାରେ ମୋଟ 2,724 ମତଦାନ କେନ୍ଦ୍ର ହୋଇଛି। 63,946

0: ଜଣ ମୃତ ମତଦାତା ଏବଂ 32,623 ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କୁ ବାଦ୍ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀ ସୟ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକାଂଶରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବୃଷ୍ଟିପାତ ହେବାର ସୂଚନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ସହିତ କେତୋଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ସହିତ ସୁନ୍ଦରଗଡ଼, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ଘଡ଼ଘଡ଼ି ଏବଂ ପବନର ବେଗ ପ୍ରାୟ 30-40 କିଲୋମିଟର ରହିବାର ସୂଚନା ରହିଛି। ଏହି ଥିଲା ପାଣିପାଗ ସମ୍ପର୍କିତ ସୂଚନା।
1: ନାନୀ ଜୁହାର ଜୁହାର
2: ଜୁହାର ଜୁହାର ବୈକୁଣ୍ଠ, ଆଉ କେନ୍ତା ଅଛୁ?
1: ବନେ ବନେ ତ ନାନୀ, ଦେଖୁଛ କବାର ବୁତା ତିଆର ଉସ୍ତାନ ନାଇଁ ହେବାର।
2: ହଁ ହଁ, ଠିକ କହିଲୁ। ଆମର ତ ଚାଷୀବାସୀ ଲୋକ, ଆମେ କାମ କବାର ନାଇଁ କଲେ ହେବା କାଏଁ? ଏବେ କହୁନ କହୁନ ଦେଖୁଛୁ ବର୍ଷା ମାଡି ଆଇଲା।
1: ହଁ, ପଲା ପକା ପକି, ଖେତ ଜୁତା ଜୁତି, ଏଟା ତ ଚାଲିଛେ ଆର ଦିଆ ଦୁଇ ନାନୀ।
2: ହଁ,
1: ଯେ ଦେଖ ତ ନାନୀ,
2: ହଁ,
1: ଇଏ ଆମର ଗାଁ ଗଡ଼ା ଦେଖମା କି ସହର ଆଡ଼କେ ଯଦି ଗଲ ବେଲେ ଦେଖ ତ ନାନୀ, କେନ୍ତା ଗୁଟେ ସବୁ ବଦଲି ବଦଲି ଗଲା ମତେ ନେ ଲାଗୁଛି।
2: ହେ ଦେଖ ତ, ସବୁ ବଦଲିବାର ସାଙ୍ଗେ ସାଙ୍ଗେ ବୋଲୁଛୁ, ଆମର ଇ ଯେନ୍ ଚାଷ ବାସ ନ ଗଲେ ଗା, ଆମର ଯେନ୍ ଅଛେ ପଦ୍ଧତି ମାନେ, ଆମର କେନ୍ତି କରି ଏତକା ଉନ୍ନତି ହେବା ଚାଷ କାମେ, ଯେ ସେ ସବୁ ଯେନ୍ ରହିଛେ ସବୁ କଥା ବଦଲିବାର ଆମର ମାନେ, ତାର୍ ଲାଗି ଯୋଜନା ମାନେ ଗଲେ କେତନି କେତେ ଆସୁଛେ, ସବୁ ଜିନିଷ ବଦଲି ବଦଲି ଚାଲିଛେ, କେନ୍ତି କରି ବହୁତ ଉନ୍ନତି ହେବା ଆଉ ବନେ ହେଇକରି ହେବା ଯେ।
1: ହଁ, ଆଜ୍ କାଲ୍ ସେ ଯେନ୍ ଚାଷ ବାସ କେବଳ ଖାଲି ପାରମ୍ପରିକ ଚାଷ ଭିତରେ ଆର ସୀମିତ ନାଇଁ ନାନୀ, ଇହାଦେ ବୈଜ୍ଞାନିକ ଜ୍ଞାନ କୌଶଳ ସାଙ୍ଗେ ଇ ଆଧୁନିକ ଯେନ୍ ଯନ୍ତ୍ରପାତି ମାନେ ନା ପଲେ ଆଇଲାନ କେଁ, ହେଥିର୍ଲାଗି ଆମର ଚାଷ୍ଟା କେତେ ତାର୍ ମାନେ ଜଲ୍ଦି ଆର୍ ସୁରୁଖୁରୁତି ହେଇଯାଉଛେ ବୋଲ ତ।
2: ହଏ, ସମିଆକେ ଦେଖ୍ଲା ବେଲ୍କେ ଉନ୍ନତି ରାସ୍ତା ଗଲେ ହେନ୍ତା ହଉଛେ, ତାହେରୁ କାଁ କର ଆଜିକା କାଣା ଏ ଯେଇଁଛୁ କିନି
1: କାଣା ନାନୀ?
2: ହେଁ, ଏଛିନି ଯେନ୍ ଆମର ସବୁ ଯେନ୍ ଇ ଯେନ୍ ପ୍ରଗତିର ଧାରାନ ଆମେ କେନ୍ତି ସମସ୍ତେ ଆଗ୍କେ ବଢ଼୍ମା ଯେ, ହେଁ, ସେ ଉପରେ କାର୍ଯ୍ୟକ୍ରମ ମାନେ ହଉଛେ, ସବୁ ଦିଗ୍କେ ଧ୍ୟାନ ଦେବାକେ ହଉଛେ, ନିଘା ଦେବାକେ ହଉଛେ, ବେଲେ ଆଜ୍କା ବି ହେନ୍ତା ଆମର ଇ ଯେନ୍ ଚାଷବାସ ଦିଗେ ଗା,
1: ହଁ,
2: ଚାଷବାସ ଦିଗେ ଆମେ କେନ୍ତି କରି ଏତକା ଆମେ ଉନ୍ନତି କରିପାର୍ମା, ଆଧୁନିକ କୌଶଳ ନ କାମ କର୍ମା, ଆଉ ବୈଜ୍ଞାନିକ ପଦ୍ଧତି ମାନେ ସବୁ କେନ୍ତି ଅନୁସରଣ କରି କରି ଆମେ ଠିକ ହିସାବେ ଚାଷବାସକେ କରିପାର୍ମା ଯେ, ସେ ଉପରେ ବି କେତନି କେତେ ସବୁ ନିୟମ ମାନେ ଆସିଗଲାନ।
1: ହଁ ତ, ଆଉ ଆଜିକାଲି ଆମର ଚାଷୀ ଭାଇ ମାନେ ଆର ହଇରାଣ ନାଇଁ ହେବା ନାନୀ, ଦେଖ
2: ନାଇଁ ନାଇଁ,
1: ଯେନ୍କେ ଗଲେ ବି ଫଟ୍ଫାଟ୍ ଫଟ୍ଫାଟ୍ କାମ ହେଇଯାଉଛି।
2: ହଁ, ବେଲେ କାଁ ବୋଲୁଥିଲି କି ଆମର ଚାଷୀ ଭାଇ ମାନେ ନେଇକେ ଇ ଯେନ୍ ଧାନକେ ଖାଲି ବୋଲତ ଯେନ୍ କରୁଥିଲେ,
1: ହଁ,
2: ଧାନଟା ମୁଖିଆ ହିସାବେ ଯେନ୍ କରୁଥିଲେ, ସେଟାକେ ଛାଡ଼ିକରି ବି ଯଦି ଅଲଗା ଜିନିଷ ଯେନ୍ତା ମାଛ ଚାଷ ହେଲା, ଯେନ୍ତା ପନିପରିବାକେ ଆହୁରି ଉନ୍ନତ କରିକରି ହେଲା, ଆଉ ଫଲମୂଲ ଫୁଲ ଏନ୍ତା ସବୁ ପଶୁପାଳନ ରହିଲା କି ନି, ଇ ସବୁ ଯଦି କଲେ କେତନି କେତେ ଲାଭବାନ ଗଲେ ହେଇପାରବେ, ବେଲେ ଆଜିକା ହେନ୍ତା ବୋଲୁଛୁ ଦିନଟେ ଆଏ
1: କେଁ ଦିନ ନାନୀ?
2: ଆଏ ଜାତୀୟ ମତ୍ସ୍ୟ ଦିବସ ଗଲେ ଆଏ।
1: ଓହୋ, ହଁ, ଇ ଯେନ୍ ଆମର ମାଛ ଚାଷ ଉପରେ
2: ଜାଣିଛୁ କି ନି, ଇ ଯେନ୍ ଆମର ମାଛ ବୋଇଲେ କାଣା କି,

0: ଆଉ ଇ ଯେନ୍ ପ୍ରଗତି ବେଲେ ଇ ସମୟ ଅନୁସାରେ ଯେନ୍ ଆମେ କାଣା କଲେ ବଜାର ଚାହିଦା ଅତକା ହେଇପାର୍ବା, ନିଜେ କରି କରି ତାର୍ ଲାଭ କେନ୍ତି କରି ଉଠେଇ ପାର୍ମା ଆର୍ ବଜାରରେ ବିକ୍ରି ବଟା କଲେ କରିପାର୍ମା, ଆଉ ତାକେ ଆଉ କାଣା କାଣା କଲେ ବେଶୀ ଖାଦ୍ୟ ଉପଯୋଗୀ ଯେନ୍ ଆମେ କରୁଛୁଁ ସେଟାକେ କଲେ ବେଶୀ ଆମର୍ ଏଛନିର୍ ଯେନ୍ ଯୁବ ସମାଜ ଟିକେ ଲୁବଲୁମିଆ ଖାଦ୍ ପାନ୍ ଦେଖିଲେ ଯେନ୍ତା ଲୁଭେଇ କରି ଘିନୁଛନ୍ ବୋଲୁଛୁ, ମାଛଟା ଗୋଟେ ଆମର୍ ଖାଦ୍ୟସାର ଯୁକ୍ତ ହେଇଥିବାର ଲାଗି ବୋଲିକରି ସବୁ ପ୍ରକାର ଭିଟାମିନ ମାନେ ନା ଅଛେ କାଁ ସେଥି ଭରି ରହିଛେ, ବେଲେ ଆମର୍ ଯୁବ ସମାଜ ଗଲେ ସୁସ୍ଥ ରହିବାର ଲାଗି ମାଛ ଖାଇବାର ନିହାତି ଦରକାର, ମାଛଟା ଗଲେ ବହୁତ ବଢ଼ିଆ ହେ ଆଉ ଆମର୍ ମାନେ ଆର୍ଥିକ ଦିଗେ ବି ଆମକୁ କିତ୍ନି କେତେ ଲାଭବାନ କରେଇ ପାର୍ବା।
1: ହଁ ହଁ, ଆଉ ସେ ମାଛ ନୁନାନି ଭିନ୍ ଭିନ୍ କିସମର ଖାଦ୍ ମାନେ ଯେନ୍ତା ଜହ ଦିନ ଛଞ୍ଚିକିରି ରଖି ପାର୍ମା ସେନ୍ତା ବି ବଜାରରେ ନାଇଁ ମିଲୁଛି କେ ନାଇଁ। ତ ନାନୀ ଏନ୍ତା ତ କଥାବାର୍ତ୍ତା ଲାଗୁଥିମା ଯେ ଆମର ବୈଠକିକେ ଆଇଲେ ନୂଆ ନୂଆ କିସମର ନୂଆ ନୂଆ କଥା ମାନେ ଜାନୁସୁଁ କି ନି, ବେଲେ ହେନ୍ତା ଆଜ ଆମର ବୈଠକି ନ ବି ଗୁଟେ ବିଷୟ ନ ଆମେ ଶୁନ୍ମା।
0: ବେଲେ ବିଷୟଟା କାଣ ଏ?
1: ଇଟା ଅନାବନା ଘାସ, ଆଉ ଅନାବନା ଘାସ ଚିହ୍ନିବା ଆଉ ତାର ରାସାୟନିକ ପରିଚାଳନା କେନ୍ତା କର୍ମା ଯେ ତାର ଉପରେ ସୁନ୍ଦର ଗୋଟେ ଆଲୋଚନାଟି ଆମର ଅଛି ଆଜ ଅନୁପ ଭାଇ ସେଟା ପଚାରିଛନ୍, ଆଉ ହେଟା ଆମେ ଶୁଣିଲେ ଭଲ ହେତା କାଁ ବୋଲଛେ।
0: ହଁ ବେଲେ ଶୁନୁ
1: ଶୁନୁ ସାନେ ନାନୀ।
2: ବୈଠକିକେ ଆସିଥିବାର ସବୁ ଭାଇ ଭଉଣୀମାନଙ୍କୁ ଜୁହାର। ଗୋଟେ କୃଷି ପ୍ରଧାନ ଦେଶ ହିସାବେ ଋତୁ ଆର୍ ପାଣିପାଗକେ ଦେଖିକରି ଆମେ ଭିନ୍ ଭିନ୍ ଚାଷ କରସୁଁ, ଚାଷ ହେଲେ କରସୁଁ, ଚାଷ କଲେ ଭିନ୍ ଭିନ୍ ସମସ୍ୟା ବି ଦେଖା ଦେସି। ପାଣିପାଗ ଋତୁ ହିସାବେ ଚାଷରେ ରୋଗ ପୋକ ହେବାର ସଙ୍ଗେ ସଙ୍ଗେ ପାଣିର ଅସୁବିଧା ସମସ୍ୟାମାନେ ଦେଖା ଦେସି। ହେନ୍ତା ଆର୍ ଗୋଟେ ମୁଖ୍ୟ ସମସ୍ୟା ହେଉଛେ ଭିନ୍ ଭିନ୍ ସମୟଥି ଚାଷେ ଅନାବନା ଘାସ ହେଇକିରି ଚାଷକେ ନୁକସାନ କରବାର ସଙ୍ଗେ ସଙ୍ଗେ ଉତ୍ପାଦନକେ ବି ପ୍ରଭାବିତ କରସି। ତ ଆଜି ଏ ବାବଦେ କଥା ହେମା। ଆଜ୍ଞା, ଆପଣଙ୍କର ପରିଚୟ?
3: ମୁଁ ଶ୍ରୀମତୀ ମୀନାକ୍ଷୀ ସାହୁ, ସହକାରୀ କୃଷି ଅଧିକାରୀ, ସମ୍ବଲପୁର।
2: ଆଜ୍ଞା, ପହଲା ଆମେ ଜାଣବାର୍ ଲାଗି ଚାହିଁମୁ ଅନାବନା ଘାସ କାଣା ଏ ଆର୍ ଇ ଅନାବନା ଘାସ ଫସଲ ଲାଗି ହାନିକାରକ କେନ୍ତା କରିଆଏ?
3: ଅନାବନା ଘାସ କହିଲେ ମନେ କରୁନ୍, ଆମେ ଚାଷୀମାନେ ଗୋଟେ ପ୍ରକାର ଚାଷ କରୁଛୁ, ଧାନ ଚାଷ ହଉ, ମୁଫଲି ହଉ, ମୁଗ ଚାଷ ହଉ, ବିରି ଚାଷ ହଉ, ଧର ମୁଁ ଯଦି ଧାନ ଚାଷ କଲି, ଧାନ ବ୍ୟତୀତ ଅଲଗା ଜିନିଷ ବି ଗଛ ମୋର କ୍ଷେତ୍ରରେ ଉଠିଲା, ଧର ଧାନ କ୍ଷେତ୍ରରେ ଯଦି ମୁଗ ଗଛ କି ବିରି ଗଛ ବି ଉଠିଲା, ସେଟା ଧାନ ଫସଲ ଲାଗି ଅନାବନା ଘାସରେ ଯାଏସି। କିନ୍ତୁ ଚାଷୀମାନଙ୍କର ଟିକେ ଜ୍ଞାନ ନାଇଁ ଥାଏ, ଆମେ ସାଧାରଣତଃ ହିସାବରେ କାଣା କି ସେ ମୁଥା ଦୁବ ବାଡ଼ି ଅଁଳା ହେଟା ମାନେ ଘାସ ଜାତୀୟ ଜିନିଷ, ପିଓରଲି ମାନେ ଘାସ ଆଏ। କିନ୍ତୁ ଏଇଟା ଜାଣି ରଖିବାର ଦରକାର, ଘାସ ଜାତୀୟ ବ୍ୟତୀତ ମାନେ ଧାନ ବ୍ୟତୀତ ଅଲଗା ଯାହା ବି ଗଛ ଫସଲରେ ଆଇଲା ହେଟା ଧାନ ଲାଗି ଘାସ ଆଏ, ହେଟା ଜାଣିବାର କଥା। ଚାଷୀମାନେ ସାଧାରଣତଃ ଏଇଟା ଦୁବ ମୁଥାକେ ଘାସ ଭାବସନ୍, କିନ୍ତୁ ବୈଜ୍ଞାନିକମାନେ ଯେନ୍ଟା ବାହାର କରିଛନ୍, ଜାଣି ରଖୁନ୍ ଆଉ କହି ରଖୁ ଯେ ଧାନ ବ୍ୟତୀତ ଅଲଗା ଯାହା ବି ଗଛ ଆମର କ୍ଷେତ୍ରେ ଆଇଲା ହେଟା ଧାନ ଲାଗି ଘାସ ହିସାବରେ ଗଣିତ ହେବ।
2: ଆଉ ଗୋଟେ କଥା ଦେଖ୍ବା ଲାଗି ଗଲେ ଅନାବନା ଘାସର ମୁଖ୍ୟ କାରଣଟା କାଣା, କେନ୍ଥିର୍ ଲାଗି ବୋଲି ଅନାବନା ଘାସଟା ବେଶୀ କରି ଆମର ଚାଷ ଜମିତି ହେସି?
3: ଅନାବନା ଘାସ ହେବାର ମୁଖ୍ୟ କାରଣ ହେଲା ଘାସ ମଞ୍ଜିଟା ଆମର କ୍ଷେତ୍ରରେ ରହିଯାଇସି। ଧର ଘାସ ମଞ୍ଜିଟା ମୁଥା ଯେନ୍ ମାନେ ଘାସଟା ଯେନ୍ ମୁଥା ଯେନ୍ ଚାଷୀମାନେ ଚିହ୍ନିଛନ୍, ଚାଷ କଲାବେଳେ ଦେଖିବେ ମୁଥା ମଞ୍ଜି ପ୍ରାୟ 30 ସେମି 45 ସେମି ଭିତରେ ଥିସି, ଯେନ୍ଟାକି ଆମେ କିଛି ତାକେ ନିବାରଣ କରି ନାଇଁପାରୁ, ମାନେ ଚାଷ କଲେ ବି ନା ଆସିଯିବା ନା ତାକେ କେଣସି ଗୋଟେ ଉପାୟରେ ମୁଥାଟା ହେଥିଲାଗି ଆମେ ତାର କିଛି ବି ଉପାୟ ନାହିଁ ତାହାକେ ନିବାରଣ କରିବାର ଲାଗି। ଦୁବ ହେଲା ମୁଥା ହେଲା, ଦୁବର କାଣା ଯେତେ ବି ଆମେ ଚାଷ କରୁ ହେଟାର ଏତେ ସହନ ଶକ୍ତି ଅଛେ ତାର ଚେରର, ଚେର ଦ୍ୱାରା ସେ ବ୍ୟାପେ, ଦୁବର ଚେର ରହିଗଲା, ମୁଥାର ମଞ୍ଜି ରହିଗଲା, ଯେନ୍ଟାକି ଆମର ଘାସ ଆମେ ଯାହା କଲେ ବି ପ୍ରତିବର୍ଷ ହେଟା ଫସଲରେ ବାହାରବା। ମୁଖ୍ୟ କାରଣ ହେଲା ତାର ମଞ୍ଜି ଆଉ ତାର ଚେର। ତ ଆମେ ସଦାବେଳେ ଚେଷ୍ଟା କରିବା ଯିଏ ଘାସ ଚାହୁଁଛନ୍ ମାରବାର ଲାଗି ଖରାଦିନିଆ ଗଭୀର ଚାଷ କରିକିରି ତାର ମଞ୍ଜି ଆଉ ମୂଳକେ ନଷ୍ଟ କରିବାର ଲାଗି ଚାହିଁବା।
2: ଆଉ ଗୋଟେ ଦେଖବାର ଲାଗି ଗଲେ ଆମେ ଭିନ୍ ଭିନ୍ ଚାଷ କରସୁଁ, କେତେ ଥି ଆମେ ଜାଣିବି ପାରସୁଁ ଏଟା ସେ ଅନାବନା ଘାସ ହେ ଆର୍ ଧାନ ଥି ଘା ଘା ଜନା ବି ନାଇଁ ପଡ଼େ ଏଟା ଘାସ ହେ କି ଧାନ ହେ, ତ ଆମେ କେନ୍ତା କରି ଜାଣିପାରମା?
3: ଯେନ୍ଟା ଆମର ସାଧାରଣ ଘାସ ଚାଷୀମାନେ ସଭେ ଆମେ ଜାଣିପାରସୁଁ, ଯେନ୍ତାକି କହିଲି ଧର ଦୁବ ହେଲା ମୁଥା ହେଲା ହେଟା ସଭେ ଚିହ୍ନିଛନ୍, ଚିହ୍ନବାରକେ ନାଇଁ ପଡ଼େ। ଆଉ ଦେଖମା ଆମ ଧାନ ଗଛଟା ଆମେ ଧର ଏକରେ ଜାଗା ଧାନ ବୁଣିଲେ, ତ ହେଟା ଗୋଟେ ପ୍ରକାର ଗଛ ଉଠିଲା ଧାନଟା, ତ ଅଲଗା ଯାହା ଧାନ ଗଛ ବ୍ୟତୀତ ଆମକୁ ଯଦି ଅଲଗା ଦୁସରା ଦିଶିଲା କେଣସି ଗଛ, ଧରନ୍ ଧାନ ଆମେ ପୂଜା ଯୋଗେଇଛୁ, ପୂଜା ଜାଗାରେ ପ୍ରତୀକ୍ଷା ଧାନ ବି ଉଠସି ମିଶ୍ରି ହେଇକିରି, ତ ହେ କ୍ଷେତ୍ରରେ ଆମେ ଧାନକେ ନିର

0: ଖେଳା କରିବାର ଲାଗି ପ୍ରତୀକ୍ଷା ଧାନକେ ବି ଆମେ ଘିଚବାର ଜରୁରୀ ହେ। ହେଟା ଆମର ସାଧାରଣ ହେ, ଚାଷୀମାନଙ୍କର ମୁଣ୍ଡେ ପଶିବାର କଥା ଯେ ଆମେ ଲଲାଟ ଧାନ ଯୋଗେଇଛୁ, କେବଳ ଜମିରେ ଲଲାଟ ଧାନ ହିଁ ରହିବା, ପ୍ରତୀକ୍ଷା ଧାନ ପୂଜା ଧାନକେ ବି ଆମେ ତାକେ ବାହାର କରିବାର ଦରକାର। ଧାନ ପତ୍ର ଆମେ ସାଧାରଣତଃ ସମସ୍ତେ ଚିହ୍ନି ପାରିବା, ଯଦି ଧାନ ଯୋଗେଇଛୁ କି ବାଦାମ ଯୋଗେଇଛୁ, ତାର ବ୍ୟତୀତ ଅଲଗା ଯାହା ବି ଗଛ ଆସିଲା ଆମେ ତାକେ ଘାସ ବୋଲିକିରି ଜାଣିପାରିବା ଆଉ ତାକେ ନଷ୍ଟ କରିଦେବା ଆମର ମେନ୍ କ୍ଷେତରୁ।
1: ଆଚ୍ଛା, ଆମେ ଯଦି ଦେଖ୍ବାର ଲାଗି ଗଲେ ଇ ଭିନ୍ ଭିନ୍ ଚାଷ ଲାଗି ଇ ଅନାବନା ଘାସଟା ଅଲଗା ଅଲଗା ଏ କି ଚାଷ ହିସାବରେ ଗୋଟେ ଆମେ ଯେନ୍ତା କି ଜାଣିପାରୁ କି ଇ ଚାଷ ଲାଗି ଏନ୍ତା ପ୍ରକାର ଇ ଅନାବନା ଘାସଟା, ଇ ଚାଷ ଲାଗି ଇ ଅନାବନା ଘାସ ହେସି, ଏନ୍ତା କିଛି ଜାଣିପାରୁ ଆମେ ଆଗରୁ?
0: ଦୁବ ଆଉ ମୁଥାଟା ଆମର ସାଧାରଣ ହିସାବରେ ସବୁ ଫସଲ ଥିସି, ଆଉ କିଛିଟା କ୍ରପ ସ୍ପେସିଫିକ ଅଛେ, ଯେନ୍ତା ଧାନରେ ଗୋଟେ ମାନେ ହିଡ଼ ମାନକେ ହେସି, କଣ୍ଡରା ଘାସ କହିସନ୍ ହେଟା ଲୋକାଲ ଭାଷାରେ, ହେଟା ଧାନ କ୍ଷେତ୍ରରେ କେବଳ ହେସି, କି ବାଦାମରେ ଗୋଟେ ହେଟା ଆମର ତାର ବୈଜ୍ଞାନିକ ନାମ ହେଲା ସିଲୋସିଆ, ଗୋଟେ ଫୁଲଟେ ଫୁଟ୍ସି ଗୋଲାପି କଲର୍ର, ଆଉ ତାର ପତ୍ରଟା ଟିକେ ବାଦାମ ପତ୍ର ବାକି ମିଶିଯାଏସି, ଜଣା ବି ନାଇଁ ପଡ଼େ, ହେଟା ବାଦାମ କ୍ଷେତେ ହେସି। ଏନ୍ତା ଟିକେ କିଛିଟା ଘାସ ଅଛେ କ୍ରପ ସ୍ପେସିଫିକ, ମାନେ କେନ୍ କେନ୍ ଫସଲରେ ହେସି, ଆଉ ଯେନ୍ତା କହିଲି ଦୁବ ଆଉ ମୁଥା ଏଇଟା ସବୁ ଫସଲରେ ହେସି,
1: ସବୁ ପ୍ରକାର ଫସଲ ତି ସେଟା ହେଇପାରସି। ଆଉ ଗୋଟେ କଥା ଆମେ ଯଦି ଦେଖମା ବେଲେ ଅନାବନା ଘାସ କେ କିନ୍ କିନ୍ ପଦ୍ଧତି ଦ୍ୱାରା ଆମେ ଅଲଗା କରିପାରମା, କେତେଟା ସରଳ ଉପାୟ ରହିପାରିଛି ଯେନ୍ତାକି ଆମେ ଘାସ କେ ବାଛି ପାରମା, ତ ଆପଣଙ୍କର ମତ ଥି କିନ୍ କିନ୍ ସରଳ ଉପାୟ ରହିଛି ଯେ ଆମେ ଘାସ କେ ଅତି ସହଜ ଭାବରେ ବାଛି ପାରମା?
0: ଘାସ ତ ଆମର ବହୁତ କ୍ଷତି କରସି, ଆମକୁ ଯେନ୍ତା କିରି ହେଲେ ତାହାକେ ଦମନ କରବାରକେ ପଡ଼ବା। ଏଥର ଦୁଇ ତିନିଟା ପଦ୍ଧତି ଅଛେ, ପହିଲା ହେଲା ଆମର ଚାଷ ପଦ୍ଧତି, ଚାଷ ପଦ୍ଧତିରେ ଆମେ କେନ୍ ପଦକ୍ଷେପ ନେବା, ଯେନ୍ଟାକି ଆଗରୁ କହିଥିଲି ସମ୍ୟକରେ ଆଉ ଏବେ ବିଶଦ ଭାବରେ କହି ରଖିମି, ଖରାଟିଆ ଗଭୀର ଚାଷଟା ଚାଷୀମାନଙ୍କର ଲାଗି ଗୋଟେ ଅମୂଲ୍ୟ ସମ୍ପ୍ରଦାୟ। ଖରାଦିନ ଆମର ଜମି ପଡ଼ିଆ ଥିସି, ଥରେ ଅଧେ ବର୍ଷା ହେଇଗଲା, ହେ ଟାଇମ୍ ଥି ଆମେ ଗହିରିଆ ଚାଷ କରିଦେଲେ ମଞ୍ଜି ଚେର ଯାହା ଥିବା ସବୁ ନଷ୍ଟ ହେଇଯାଇସି, ଯେନ୍ଟାକି ଆମକୁ ଚାଷ ପଦ୍ଧତି ବା କଲଚରାଲ ପଦ୍ଧତିରେ ବି ଆମେ ଆମେ କିଛିଟା ମଞ୍ଜି କିମ୍ବା ଚେର ନଷ୍ଟ କରିଦେଲେ। ତାପରେ ଆମର ଗୋଟେ ଅଛେ ଜୈବିକ ପଦ୍ଧତି, କେନ୍ତା ଧର ଗାଈ ଛେଳି ନେଇକିରି ଆମେ ବାନ୍ଧିଦେସୁ ଜମିନରେ, କି ସେ ଘାସକେ ଆମେ କାଟିକିରି ବି ଆଣିକିରି ଘରେ ବି ଗାଈ ଜୀବଜନ୍ତୁକେ ପଶୁକେ ଦିଆହେସି, ହେଟା ହେଲା ଆମର ଜୈବିକ ପଦ୍ଧତି। ତାପରେ ଯଦି ଚାଷ ପଦ୍ଧତି ଜୈବିକ ପଦ୍ଧତି କିଛି ଦ୍ୱାରା ବି ଆମେ ନାଇଁ ପାରିଲା, ଶେଷରେ ଆମେ ରାସାୟନିକ ପଦ୍ଧତିକେ ଯିମା। ଆମର ବିଭିନ୍ନ ପ୍ରକାର ରାସାୟନିକ ବିଷମାନେ ଅଛେ ଯେନ୍ଟାକି ମାରିଦେଲେ, ଧରୁନ୍ ହେଲା ପେଣ୍ଡିମିଥାଲିନ୍ ହେଲା ବୁଟାକ୍ଲୋର ହେଲା, ଚାଷୀମାନେ ଏଇଟା ସାଧାରଣ ଭାବରେ ବ୍ୟବହାର କରସନ୍, ଯେତେବେଳେ କିଛି ଉପାୟ ତାଙ୍କର ନାଇଁଥାଏ ସେ ପୁରା ନିରାଶ ହେଇକିରି ଏଇ ରାସାୟନିକ ବିଷମାନେ ପ୍ରୟୋଗ କରସନ୍, ଯେନ୍ଟାକି ସହଜିଆ ହେସି ସେମାନଙ୍କୁ ଟିକେ।
1: ଆଜ୍ଞା, ରାସାୟନିକ ତ ଆମେ କମ୍ ବେଶୀ କରି କରବାର ପଡ଼ୁଛେ, ତାର କିଛି ପରିମାଣ ଅଛେ ଆମେ ଏକର ପ୍ରତି କି ଅଧା ଏକର ପ୍ରତି?
0: ହଁ, ରାସାୟନିକ ବିଷ ମାତ୍ରକେ ତ ତାର ଗୋଟେ ମାତ୍ରା ଅଛେ, ମାତ୍ରାରୁ କମ୍ ଦେଲେ ବି ଆମର ଘାସ ନାଇଁ ମରେ, ଆଉ ଅଧିକା ହେଲେ ଆମର ଫସଲ ଆଉ ମାଟିର ଲାଗି ବି କ୍ଷତି ହେଇଯାଏସି। ତ ଯେନ୍ତା ଧର ଆମର ଧାନ କଥା କହିମା, ଆମର ତ ଓଡ଼ିଶାରେ ସମ୍ବଲପୁରରେ ଆମର ଧାନଟା ମୁଖିଆ ଫସଲ ହେ, ଧର ଧାନରେ ଆମେ କାଣ ୟୁଜ୍ ବ୍ୟବହାର କରୁଛୁ ଘାସ ମରା, ବୁଟାକ୍ଲୋର, ବୁଟାକ୍ଲୋର ହେଲେ ତାର ମାତ୍ରା ଅଛେ ଏକରକେ ଗୋଟେ ଲିଟର, କି ହେକ୍ଟର ଲାଗି ହେଲେ ଆମକୁ 2.5 ଲିଟର ମାତ୍ରାରେ ଆମକୁ ବ୍ୟବହାର କରବାରକେ ପଡ଼ବା, ଆମେ ମାତ୍ରାରୁ ନା ଅଧିକା ବ୍ୟବହାର କରବା ନା କମ୍ ବ୍ୟବହାର କରମା। ହେନ୍ତା ତାପରେ ପେଣ୍ଡିମିଥାଲିନ୍ ବି ହେନ୍ତା ଏକରକେ ଲିଟରଟେ ଅଛେ, ବିଭିନ୍ନ ପ୍ରକାର ଉଷ ନେଇକିରି ମାତ୍ରା ଅଛେ। ମୁଇଁ ଚାଷୀମାନଙ୍କୁ ଅନୁରୋଧ କରମି, ଆମର କୃଷି ବିଭାଗର କର୍ମଚାରୀମାନେ ଅଛନ୍, କ୍ଷେତ୍ର କର୍ମଚାରୀମାନେ ପଞ୍ଚାୟତ ଲେବୁଲରେ ଜିଲ୍ଲା ଲେବୁଲରେ ବି ଅଫିସରମାନେ ଅଛନ୍, ଟିକେ ଯୋଗାଯୋଗ କରିକିରି କିମ୍ବା କୌଣସି ପତ୍ରିକା କି ମାଧ୍ୟମକେ ଅବଲମ୍ବନ କରିକିରି ଆପଣମାନେ ରାସାୟନିକ ଘାସ ମରାଟା ବ୍ୟବହାର କରିବେ ମାତ୍ରାଟା।
1: ରାସାୟନିକ ପଦ୍ଧତିରେ ଆମେ ଯଦି ବି ଘାସକେ ମାରବା ଲାଗି ଚାହିଁବା, ତାର ପରିମାଣଟେ ରହିଛି, ଯେନ୍ ପରିମାଣକେ ଆମେ ଅବଲମ୍ବନ କରିକିରି ହିଁ ଆମେ କରିବା, ନିଜର ହିସାବରେ ଆମେ ସେତିକି ମାରିଦେଲେ ବି ନାଇଁ ହୁଏ, କମ୍ ହେଇଗଲେ ବି ଆମକୁ ଅସୁବିଧା ଆର୍ ଜହ ହେଇଗଲେ ବି ଆମକୁ ଅସୁବିଧା ଆପଣଙ୍କର କହିବାର ହିସାବରେ। ଆଜ୍ଞା, ଆପଣ ତ ଆଗରୁ କହୁଥିଲେ କି ଜୈବିକ ପଦ୍ଧତିରେ ବି ଆମେ ଘାସକେ ଅଟକେଇ ପାର୍ମା, ଆମର ଫସଲକେ ହାନି କରବାରନୁ, ହେଲେ ଆମେ ଘରେ କିଛି ଏନ୍ତା ପ୍ରସ୍ତୁତ କରିପାର୍ମା ଜୈବିକ ପଦ୍ଧତିଥି, ଯେନ୍ଟାକି ଆମର ରାସାୟନିକ ସାରକେ ନାଇଁ ଦେଲେ ବି ଆମେ ନିଜର ଘରେ ଯେନ୍ଟା ଆମେ ତିଆରି କରିଥିବା ସେଟା ଦେଇକିରି ଆମେ ଘାସକେ ମାରିପାର୍ମା?
0: ଘରେ କହିଲେ ଆଜ୍ଞା, ଆମେ ଯେନ୍ଟା ସମ୍ୟକ ବିବରଣୀ ଦେଇଥିଲି, ଆମର ଇଟା ତିଆରି ହେନ୍ତା କରବାର ଲାଗି ତ ଏବେ ତ କିଛି ଆମର ମାନେ, କିନ୍ତୁ ଅଛେ ଗୋଟେ ଫିମ୍ପି ଅଛେ, ବିଭିନ୍ନ ପ୍ରକାର ମାଇକ୍ରୋ ଅର୍ଗାନିଜିମ୍ ଅଛେ ଯେନ୍ଟାକି ଘାସକେ ମାରିଦେସି। ଘରୋଇ ହିସାବରେ କହିଲେ ଚାଷୀ କରିପାରିବା କହିଲେ, ଯେନ୍ଟା ମୁଇଁ ସମ୍ୟକ ହିସାବରେ କହିଥିଲି, ଧରୁନ୍ ଗାଈକେ ନେଇକିରି ଜମିନରେ ବାନ୍ଧିଦେବା ଯେତେବେଳେ ଆମର ଫସଲଟା ଅମଳ କରିସାରିଲେ, କି ଘାସ ଲତା କାଟିକିରି ଆମେ ଘରେ ଆଣିକିରି ଗାଈକେ ଦେମା ଛେଳିକେ ଦେମା, ହେଟା ହେଉଛି ଆମର ଜୈବିକ ପଦ୍ଧତି ଘାସ ମାରବାର ଲାଗି।
1: ଚାଷୀ ଭାଇ ବହିନ ମାନେ ରାସାୟନିକ ସାରକେ ଟିକେ କମ୍ ବ୍ୟବହାର କରିକିରି ଘରେଲୁ ହିସାବରେ ଯେନ୍ତାକି ଆମେ ଗାଏ ଦାମୁର ହେଲା ଛେଲ ହେଲା ନିଜର କ୍ଷେତ ଯାଇକିରି ବାନ୍ଧିଦେମା, ସେଇଟା ହିସାବରେ ଜୈବିକ ପଦ୍ଧତି, ସେମାନେ ଘାସକେ ଖାଇଦେଲେ ସେ ଘାସନୁ ବି ଆମେ ରକ୍ଷା ପାଇପାର୍ମା। ଆଉ ଗୋଟେ କଥା ହେଲା ଆଜ୍ଞା, ରାସାୟନିକ ବ୍ୟବହାର କଲା ସମୟ ଥି କେନ୍ତା କରି ଆମେ ସତର୍କତା ଅବଲମ୍ବନ କରିପାର୍ମା, କାହିଁଥିର ଲାଗି ଆମର ବେଶୀ ଯଦି

0: ଆମେ ସାର୍ ସେନୁ ଦେଇଦଉଛୁ ତ ଆମର୍ ଚାଷ୍ କେ ବି ସେନୁ ନୁକସାନ୍ ହେବାର୍ ଥିସି। ତମେ କେନ୍ତା କରି ସେଟା ଟିକେ ସତର୍କତା ଅବଲମ୍ବନ କରିପାର୍ମା ଆର୍ ଆମର୍ ଚାଷ୍ କେ ବି ଦେଖିପାର୍ମା ଆର୍ ଘାସ୍ କେ ବି ଯେନ୍ତା ଆମେ ମାରିପାର୍ମା ସେ ବାବଦ ଟିକେ କହିବେ।
1: ପହିଲା ହେଲା ଆମର ଆଖି ପାଟି ନାକ ଆଉ ଚର୍ମରେ ଯେନ୍ତା କି ଉଷ ନାଇଁ ଲାଗେ ଆମେ ହେନ୍ତା ପ୍ରକାର ସତର୍କତା ଅବଲମ୍ବନ କର। ଆଖିରେ ଚଷମା ପିନ୍ଧିବା, ନାକ ଲାଗି ମାସ୍କ ପିନ୍ଧିବା, ହାତରେ ଗ୍ଲୋଭ୍ ପିନ୍ଧିବା, ଆଉ ତାପରେ ଯେନ୍ତା ଚର୍ମରେ ନାଇଁ ଲାଗେ ହେନ୍ତା ଟିକେ ସତର୍କତା ଅବଲମ୍ବନ କରିକିରି ଆମେ ଘାସ ମରା ବ୍ୟବହାର କରିବା। ତାପରେ ବ୍ୟବହାର କରିସାରିଲା ପରେ ଆମେ ସାବୁନରେ ସବୁ ଦେହ ହାତ ଯାହା ବି ଆମେ ବ୍ୟବହାର କରିଥିବା ତାକେ ସଫା କର୍ମା। ତାପରେ ଏସବୁ କଲା ପରେ ବି ଯଦି ଆମକୁ ଯଦି କିଛି ଅସାଧାରଣ ଫିଲ୍ ହେଲା, ମାନେ ବାନ୍ତି ଲାଗିଲା କି ମୁଣ୍ଡ ଘୁରାଲା କି କାଣା ହେଲା, ସାଙ୍ଗେ ସାଙ୍ଗେ ଆମେ ଡକ୍ଟରଙ୍କର ପରାମର୍ଶ ନେଇପାର୍ମା। ତ ଏତିକି ସତର୍କତା ଅବଲମ୍ବନ କଲେ ଯାଇକିରି ଆମେ ଘାସ ଯେନ୍ଟାକି ଆମର କ୍ଷତିକାରକ ଗାଈ ଫସଲ ଲାଗେ ଆମେ ତାକେ ମାରିକିରି ଆମେ ନିଜେ ଆମର ଗାଈ ଦାମୁରକେ ବଞ୍ଚେଇ ପାର୍ମା।
0: ଆଜ୍ଞା, ଅନାବନା ଘାସ କେନ୍ତା କରି ନାଇଁ ହେବା ସେଟା ଆମେ ଆଗୁଆ ପ୍ରସ୍ତୁତ ହେଇପାର୍ମା? ଧରୁ ନିହାତି ନି କାଣା ହଉଛେ, ଆମେ ଯଦି ଆଗୁଆ ପ୍ରସ୍ତୁତ ହେଇଯାଉଛୁ ଆମର ଚାଷ କରିବାର ଆଗରୁ, ବେଲେ ଆମକୁ ଟିକେ କମ୍ ନୁକସାନ ହେବା, ତ କେନ୍ତା କରି ଆମେ ଆଗୁଆ ପ୍ରସ୍ତୁତ ହେଇପାର୍ମା?
1: କ୍ଷେତ ଫସଲ ଆମେ ବୁଣବାର ଆଗରୁ ଗଭୀର ଚାଷ ଦୁଇଥର ତିନିଥର କରି କର୍ମା, ଥରେ ନାଇଁ। ମାନେ ଆମେ ଲକ୍ଷ୍ୟ ରଖିବା ଯେ ଯେନ୍ତା ତାର ମଞ୍ଜି କି ଘାସର ଚେର ଆମେ ଫସଲ ଲଗାଲା ବେଳକେ ଆଉ ନାଇଁ ଥାଉ, ହେଟା ହେଲା ମୁଖ୍ୟ। ଟ୍ରାକ୍ଟରରେ ଚାଷ କଲେ ବି ଟ୍ରାକ୍ଟରରେ କର, ଥରେ ଟ୍ରାକ୍ଟରରେ କରିଦେଲ, ତାପରେ ହଳ ଲଙ୍ଗଳ ଧରିକିରି ଦୁଇଥର ତିନିଥର ଖରାଦିନ ଗଭୀର ଚାଷ କଲେ ଏଇ ଯେନ୍ ଟାଣ ଖରାରେ ଘାସର ମଞ୍ଜି ଆଉ ଚେରଟା ନଷ୍ଟ ହେଇଯାଇସି, ଯେନ୍ଟାକି ଆମର ଆଗାମୀ ଫସଲକେ ଘାସରୁ ରକ୍ଷା କରସି। ଆଉ ତାପରେ ବି ଗୋଟେ ଆମର ରହିଲା, ଧର ଫସଲ ଲଗେଇଦେଲେ ତାପରେ ପରେ ହିଁ ଘାସଟା ଜହ ହେସି, ମାନେ ଫସଲ ଟିକେ ଉଠବାର ଆଗରୁ ଘାସଟା ଜହ ଉଠିଯାଇସି। ସେ ଟାଇମ୍ରେ ଆମର ଯାହା ହାତ ଚାଳିତ ଯନ୍ତ୍ରପାତି ଅଛେ ତାକେ ଲଗେଇକିରି ଆମେ ଘାସକେ ବାଛିଦେମା, ପୁରା ମୂଳଟାକେ ମୂଳୋତ୍ପାଟନ କର୍ମା, ଖାଲି ପତ୍ରକେ ଛିଣ୍ଡେଇ ଦେଲେ ନାଇଁ ହୁଏ। ହେ ଟାଇମ୍ରେ ହେ ଟାଇମ୍ରେ ଘାସ କଅଁଳିଆ ଥିସି, ପାଣି ଟିକେ ଟିକେ ପଡ଼ିଥିସି, ବର୍ଷା ହେଉଥିସି, ଆରାମସେ ଆମେ କେନ୍ସି ଗୋଟେ ହାତ ଧର କାଙ୍କ ହେଲା, କୋଦାଳ ହେଲା, ଫାଉଡ଼ା ହେଲା ଲଗେଇକିରି ଘାସକେ ପୁରା ମୂଳ ଆର୍ ମଞ୍ଜିକିରି ଉପାଡ଼ି ଦମା, ହେ ଦ୍ୱାରା ବି ଆମେ ଘାସକେ ନିବାରଣ କରିପାର୍ମା।
0: ଆଜ୍ଞା, ଆମକୁ ଆଉ ଟିକେ କହିବେ କ୍ଷେତ ଫସଲରେ ରାସାୟନିକ ଘାସ ମରା ଆବଶ୍ୟକତା କାଣା ରହିଛେ?
1: କ୍ଷେତ ଫସଲରେ ଆମର ଘାସଟା ଏତେ ହେଇଗଲା ଯେ ବୈଜ୍ଞାନିକମାନେ ଚିନ୍ତା କଲେ ଘାସ ମରାର ଆବଶ୍ୟକତାଟା ତାପରେ ଦରକାର ପଡ଼ିଲା। ମାନେ ଘାସଟା ଆମର ଫସଲକେ ନଷ୍ଟ କରିଦେଉଛେ, ଅମଳଟା ଧର ଅମଳ 100 କେଜି ହେବା ଜାଗାରେ 70 କେଜି ହେଉଛେ, ଆଉ ହେଟା ଘାସର ଲାଗି ମୁଖ୍ୟତଃ ଆମର ନଷ୍ଟ ହେଇଯାଉଛେ ବୋଲି ବୈଜ୍ଞାନିକମାନେ ଯେତେବେଳେ ଜାଣିପାରିଲେ ସେତେବେଳେ ରାସାୟନିକ ବିଷ ପ୍ରୟୋଗ କରିବାର ଆବଶ୍ୟକତା ଆମର ନିକେ ଆସିଲା। ତାର ମେନ୍ କାରଣ ହେଉଛେ ଆମର ପଶୁ ଶକ୍ତି କମିଗଲେ, ଆଉ ଗାଈ ବଳଦ ଆଗ ଲେଖେ ନାଇଁନ ଘାସକେ ଦମନ କରିବାର ଲାଗି। ଆଉ ଗୋଟେ କଥା ହେଲା ଶ୍ରମ ଶକ୍ତି, ଆଉ ମୂଲିଆ ଚାଲିଆ ବି ନାଇଁ ମିଳିବାର, ଧର ଘାସ ହେଲା ଜମିରେ ଯାଇକିରି ଆମେ ବାଛି ଦେବାର ଲାଗି ମୂଲିଆଟେ ନାଇଁ ପାର୍ବା। ତ ଏଇ ସବୁକେ ଲକ୍ଷ୍ୟ ରଖିକିରି ରାସାୟନିକ ଘାସ ମରାର ଆବଶ୍ୟକତା ପଡ଼ିଲା। ଧର ରାସାୟନିକ ଘାସ ମରା ଲାଗି ଆମେ ଗୋଟେ ମୂଲିଆ କଲେ ସେ ଗଲା ଅଧାଏ କରିକି 10 ଡିସମିଲ୍ ମାରିଦେଇକିରି ଆଇଲା, ଯେମିତି ଆମେ ଯଦି ହାତରେ ଯଦି କାଙ୍କ କୋଦାଳ ଧରିକିରି କର୍ମା ଆମକୁ 2 ଦିନ 3 ଦିନ ଲାଗ୍ବା, ପଇସା ବି ଯହ ଖର୍ଚ୍ଚ ହେଲା, ସମୟ ବି ଅଧିକା ଲାଗ୍ଲା। ତ ଏଇ ସବୁକେ ଲକ୍ଷ୍ୟ ରଖିକିରି ରାସାୟନିକ ଘାସ ମରାର ଆବଶ୍ୟକତା ପଡ଼ିଲା।
0: ଆଜ୍ଞା, ଦେଖ୍ବାର୍ ଲାଗି ଗଲେ ରାସାୟନିକ ପଦ୍ଧତି ଗୋଟେ ରହିଛି ଆଉ ଜୈବିକ ପଦ୍ଧତି ଗୋଟେ ରହିଛି, ଆମେ ଘାସକେ କେନ୍ତା ମାରିପାର୍ମା? ମେସିନ୍ ଦ୍ୱାରା ଆଜିକାଲି କିଛି ଆମେ ଘାସ ମାରିପାର୍ମା କେଁ, ସଫା କରିପାର୍ମା, ଏନ୍ତା କିଛି ପଦ୍ଧତି ଅଛେ ଯେନ୍ଟାକି ସରଳ ଭାବରେ କହିଲେ ଆମର ଚାଷୀ ଭାଇ ଭଉଣୀମାନେ ଯେନ୍ତା ତାଙ୍କର ଚାଷ ଲଗାଇ ପାର୍ବେ?
1: ଘାସ ମରା ମେସିନ୍ କହିଲେ ଆମର ଧାନ କ୍ଷେତ ଲାଗି କହୁଛେ, ଯେ ମୁଗ ବାଦାମ ଲାଗି ବି ହେଟା ଆମେ ବ୍ୟବହାର କରୁଛୁ। ଗୋଟେ ହେଲା ୱିଡର, ୱିଡରଟା ବିଭିନ୍ନ ପ୍ରକାରର ଥିସି, କୋନୋ ୱିଡର, ମାଣ୍ଡୁଆ ୱିଡର। ଚାଷୀମାନଙ୍କୁ ଅନୁରୋଧ କର୍ମି, ଆମ କୃଷି ବିଭାଗରେ ବି ସବସିଡ଼ି ରିହାତି ଦରରେ ଯୋଗାଇ ଦିଆଯାଉଛେ, ୱିଡର ବ୍ୟବହାର କରୁନ୍। ଧର ଆମର ଧାଡ଼ିରେ ଧାନ ଲାଗିଛେ, ସେ 2 ଧାଡ଼ି ମଝିରେ ୱିଡରଟା ଚଲେଇଦେଲେ ହେଟା 2ଟା କାମ କର୍ବା, ଘାସକେ ଘିଚି ବି ଦେଲା, ଆଉ ଗୋଟେ ରାଉଣ୍ଡ ବୁଲାଲା ବେଳକେ ସେ ଘାସକେ ଜମିରେ ମିଶେଇ ଦେବା, ଯେନ୍ଟାକି ସବୁଜ ସାର ରୂପରେ ଫସଲକେ କାମ କରୁଛି। ଆପଣମାନେ ଘାସ ଲାଗି ୱିଡର ମେସିନ୍ ହିଁ ବ୍ୟବହାର କରିପାରିବେ, ପାୱାର ୱିଡର ଅଛେ, ମେନୁଆଲ ୱିଡର ଅଛେ, ଆପଣଙ୍କୁ ସୁବିଧା ଦେଖିକିରି ଯାହା ବି ୱିଡର ୟୁଜ୍ କରିବେ।
0: ଆମେ ତ ରାସାୟନିକ ପଦ୍ଧତି ହେଲା ଜୈବିକ ପଦ୍ଧତି ହେଲା ଏତେ ଘାସକେ ମାରିପାର୍ମା, ହେଲେ ରାସାୟନିକ ଘାସ ମରା ଯେନ୍ ପ୍ରୟୋଗ ଆମେ କର୍ମା ତାର ଉପକାରିତାଟା କାଣା?
1: ଉପକାରିତା ଚାଷୀ ପାଉଛେ ବୋଲିକିରି ମୁଇଁ ଚିନ୍ତା କରୁଛେ, ଆଜି ଏବେର ସମୟରେ ଚାଷୀ ଆଉ ମୂଲିଆ ଖୋଜି ନାଇଁ ଯିବାର କି ହାତର ଯନ୍ତ୍ରପାତି ନାଇଁ ଖୋଜିବାର, ତାକେ ବୋଧେ ଏଇଟା ସୁବିଧା ହେଉଛେ ବୋଲିକିରି ସମସ୍ତେ ରାସାୟନିକ ପଦ୍ଧତି ଅବଲମ୍ବନ କରିସାରିଲେନ କହିଲେ ଚଳେ। ତ ତାର ସୁବିଧାଟା କାଣା ଏ, ଉପକାରିତାଟା କମ୍ ଖର୍ଚ୍ଚ ଆଏ। ମନେକରୁନ୍ ଗୋଟେ ପେଣ୍ଟି ମିଥାଲିନ୍ ମୁଁ କହିଲି ଘାସମରା, ଗୋଟେ ଲିଟର ଆଣିଲେ ଆପଣଙ୍କୁ 500 ଟଙ୍କା ବି ପଡ଼ୁ, 300 ଟଙ୍କା କି 500 ଟଙ୍କା, ଗୋଟେ ଦିନରେ କି 2 ଦିନରେ ମ୍ୟାକ୍ସିମମ୍ ମାରିଦେଲେ ଆପଣଙ୍କର ଘାସ ଜିନିଷ ସରିଲା। କିନ୍ତୁ ହେତାକେ ଲେବର୍ ଗଲେ

0: ତାନୁ ଡବଲ ଖର୍ଚ୍ଚା ହେସି, ତ ଆମର ପଇସାଟା ବି କମ୍ ଖର୍ଚ୍ଚା ହେଲା, ସମୟ ବି କମ୍ ଲାଗିଲା, ଆଉ ସୁବିଧାରେ ହେଇପାରିଲା। ଯେନ୍ଟାକି ଧର କାଙ୍କ କୋଦାଳ ଧରିକିରି ଆମର ହାତ ବିନ୍ଧି ଯାଇସି, କଷ୍ଟ ହେସି, ସ୍ପ୍ରେୟରଟେ ଧରିକିରି ମାରିଦେଲେ ସେତିକି ଆମକୁ କଷ୍ଟ ବି ନାଇଁ ଲାଗେ। ଏସବୁ ଉପକାରିତା ଅଛେ ବୋଲିକିରି ଚାଷୀମାନଙ୍କୁ ଆମେ କହିସୁ କି ଯଦି ଜୈବିକ ପଦ୍ଧତି କଷ୍ଟ ନାଇଁ ପାରିଲା ହ୍ରାସକେ ରୋକି, ରାସାୟନିକ ପଦ୍ଧତିକେ ଆମକୁ ଯିବାରକେ ପଡ଼୍ବା, ନହେଲେ ତ ଫସଲଟା ଫେର୍ ନଷ୍ଟ ହେଇଯିବା ନା, ମୁଖ୍ୟ ଫସଲଟା ଆମେ ଯେନ୍ ଲଗେଇଛେ। ସବୁ ଜିନିଷର ଆଜ୍ଞା ଉପକାରିତା ଥିସି ଆଉ ଅପକାରିତା ବି ଥିସି। ତ ଅପକାରିତା ହେଲା, ଧରନ୍ ପେଣ୍ଡିମିଥାଲିନ୍ କିଣିଘିନି ଯିବା, ଚାଷୀକେ 500 ଟଙ୍କା ସାଙ୍ଗେ ସାଙ୍ଗେ ଦରକାର, କିନ୍ତୁ ଯାହାର ଚାଷୀ ଘରେ ସ୍ୱାମୀ ସ୍ତ୍ରୀ ଛୁଆପିଲା କରି 4-5 ଜଣ ଅଛନ୍, ପଇସା ସାରବାରକେ ନାଇଁ ପଡ଼ବେ। 5 ଜଣ ଯାଇକରି କାଙ୍କଟେ କୋଦାଳଟେ ଧରିଲେ, 2-3 ଦିନ ପରିଶ୍ରମ କଲେ, ସେ ତାଙ୍କର ଜମିକେ ସଫା କରିଦେଲେ। ପହିଲା ହେଲା ଦୁର୍ବଳ ଆସ୍ଥିକ ସ୍ଥିତି, ମାନେ ପଇସାଟା ଚାଷୀନେ ନାଇଁ ଥାଏ ଗୋଟେ କେମିକାଲଟେ ଯାଇକିରି ମାରିଦେବା ଲାଗି। ତାପରେ ହେଲା ଜ୍ଞାନର ଅଭାବ, ପେଣ୍ଡିମିଥାଲିନ୍ କେତେ ପକାବା, କାଣା ପକାବା। ଧରୁନ୍ ଘାସମରା ଆମର 2 ପ୍ରକାରର ଥିସି, ଗୋଟେ ଫସଲ ଧାନ ବାଦାମ ଯାହା ବି ଲଗେଇଦେଲେ 2-3 ଦିନ ପରେ ସାଙ୍ଗେ ସାଙ୍ଗେ ପକାବାରକେ ପଡ଼୍ସି, ହେଟା ହେଲା ପ୍ରି ଏମର୍ଜେନ୍ସି। ଆଉ ଗୋଟେ ହେଲା ହେ ଟାଇମ୍ରେ ଧରୁନ୍ ଟିକେ ବତର ନାଇଁ ହେଲା, କାଣା ନାଇଁ ହେଲା, ଚାଷୀ ପକେଇ ନାଇଁ ପଡ଼ିଲେ। ଆଉ ଗୋଟେ ଅଛେ ଫସଲ ଥିବା, ଷ୍ଟାଣ୍ଡିଂ କ୍ରପ୍ ଥିଲା ବେଳେ ଲଗାବାର 15-20 ଦିନ ଭିତରେ, ସେ ସବୁ ଜ୍ଞାନ ଦରକାର ରାସାୟନିକ ନିରାକରଣ ଲାଗି। କିନ୍ତୁ ଜୈବିକ ହେଲା କି ଚାଷ ପଦ୍ଧତି ହେଲା, ହେଟା କିଛି ଭୁଲ ହେଇଗଲେ କି ଜ୍ଞାନ ନାଇଁ ଥିଲେ ବି ଚାଷୀ ନିଜେ ନିଜେ ଜାଣିଛନ୍, ହେଟା ଅବଲମ୍ବନ କରିଦେସନ୍। ଧର ଖରାଦିନେ ନିଆଁ ଲଗେଇଦେବା, ଖରାଟିଆ ଚାଷ କରିବା, ସେଥିର୍ଲାଗି ଚାଷୀକି ହେନ୍ତା କିଛି ସତର୍କତା ଅବଲମ୍ବନ କରିବାର ଲାଗି ନାଇଁ ପଡ଼େ କି ଜ୍ଞାନର, ସେସବୁ ଜାଣିଛନ୍। ଜ୍ଞାନ ଆଉ କାହାରି ନିକେ କୌଣସି କୃଷି ବିଭାଗ କି କର୍ମଚାରୀ ନିକେ ଯିବାରକେ ନାଇଁ ପଡ଼େ। ଆଉ ଗୋଟେ ଅସୁବିଧା, ମୁଖ୍ୟ ଅସୁବିଧା ହେସି ରାସାୟନିକ, ତ ଆମେ ଯେନ୍ସି ବି ରାସାୟନିକ ସାର ହଉ ଉଷ ହଉ ଘାସମରା ବ୍ୟବହାର କଲେ ଆମର ବାୟୁମଣ୍ଡଳ ଆଉ ମୃତ୍ତିକାଟା ବିଷାକ୍ତ ହେଇଯାଏସି। ତ ଆମେ ସବୁନୁ ଶେଷରେ ଯାଇସୁ ରାସାୟନିକ ଘାସମରାକେ, କହିଲାକିରି ଆମେ କାହାକେ ନାଇଁ କହୁ କି ଯେ ତମେ ଆଗ ରାସାୟନିକ ଘାସମରା ଗୋଟେ ଆଣ ଆଉ ପକେଇ ଦିଅ।
1: ଆପଣଙ୍କର କହିବାର ହିସାବରେ ଆମେ ପହିଲା ଜୈବିକ ପଦ୍ଧତିକେ ପହିଲା ଅବଲମ୍ବନ କରବାର କଥା, ତାର ପରେ ଯାଇକିରି ରାସାୟନିକ ପଦ୍ଧତିକେ ଯିବାର କଥା। କାର୍ଯ୍ୟକ୍ରମ ଶେଷ ଥି ଆମର ଚାଷୀ ଲାଗି ଆପଣଙ୍କର ବାର୍ତ୍ତାଟା କାଣା ରହିବା?
0: ଆଜିର ଏଇ ବିଷୟ ଉପରେ ଚାଷୀମାନଙ୍କର ଲାଗି ମୋର ମୁଖ୍ୟ ବାର୍ତ୍ତା ରହିବା, ଆମେ ତ ଫସଲ ଅମଳ କରବାରକେ ପଡ଼୍ବା, କାରଣ ବଞ୍ଚବାର୍ ଲାଗି ତ ଆଉ ପଇସା କି ଅଲଗା କାଣା ଖାଇକିରି ନାଇଁ ବଞ୍ଚୁ, ଫସଲ ଆମକୁ କରବାର୍ ଲାଗି ପଡ଼୍ବା, ଅମଳ କରିକିରି ଦୁନିଆକେ ଆହାର ଯୋଗାବାରକେ ପଡ଼୍ବା। ଆଉ ଇ ଫସଲର ଯେନ୍ ମୁଖ୍ୟ ଶତ୍ରୁ ଘାସକେ ବି ଆମକୁ ହଟାବାରକେ ପଡ଼୍ବା। କିନ୍ତୁ ଯେନ୍ କହିଲି, ପହିଲା ଆମେ କର୍ମା କଲଚରାଲ ପଦ୍ଧତି ଚାଷ ପଦ୍ଧତି, ତାପରେ ଯିବା ଜୈବିକ ପଦ୍ଧତି, ସର୍ବଶେଷରେ ଯଦି ଆମେ କିଛି ନାଇଁ ପାରିଲେ ରାସାୟନିକ ପଦ୍ଧତି ଅବଲମ୍ବନ କରିବା। କିନ୍ତୁ ହେ ସବୁକେ ଆଖି ଆଗରେ ରଖିବା, ଆମର ପରିବେଶ, ଆମର ପରପିଢ଼ି, ମୃତ୍ତିକା, ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖିକିରି ଆମେ ରାସାୟନିକ ପଦ୍ଧତି ଅବଲମ୍ବନ କରିପାରମା। ହେନ୍ତା କରି ନାଇଁ ପାରୁ ବୋଲିକିରି ନାଇଁ, କିନ୍ତୁ ଟିକେ ଆଗ ଚେଷ୍ଟା କର୍ମା ଚାଷ ପଦ୍ଧତି କିମ୍ବା ଜୈବିକ ପଦ୍ଧତି କିମ୍ବା ଆମର ଯେନ୍ ମୂଲିଆ ହାତ ଯନ୍ତ୍ରପାତି ଲଗେଇକିରି ନିରାକରଣ କରିବାର ଲାଗି ଚେଷ୍ଟା କର୍ମା। ନାଇଁ ପାରିଲେ ଠିକ୍ ମାତ୍ରାରେ କୃଷି ବିଭାଗ ସହିତ ଯୋଗାଯୋଗ କରିକରି ଆମେ ରାସାୟନିକ ଘାସମରା ପ୍ରୟୋଗ କର୍ମା।
1: ଯା ହଉ, ଆମର ଯେନ୍ ବାର୍ତ୍ତାଟା ଆପଣ ଦେଲେ ଆମର ଚାଷୀ ଭାଇ ଭଉଣୀମାନେ ତାଙ୍କର କାମ ଥି ଲଗାବେ। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆମର ବୈଠକକୁ ଆସିଥିବାର ଲାଗି। ଜୁହାର ଆଜ୍ଞା,
0: ଧନ୍ୟବାଦ।
2: ନାନୀ ଶୁଣିଲା ତ?
3: ବଢ଼ିଆ ଲାଗ୍ଲା, ମନ ଧ୍ୟାନ ଦେଇକରି ତ ଶୁଣିଲି କେଡ଼େ ସୁନ୍ଦର। ଏ ଦେଖ ଆଜ୍ଞା, ଆମର 3 ପଦ୍ଧତିର କଥା କହିଲି।
2: ହଁ ତ,
3: କେତେ ସୁନ୍ଦର ହେଇକରି ବୁଝେଇକରି କହିଲେ। ଆଉ
2: ତାର ସାଙ୍ଗେ ସାଙ୍ଗେ ନାନୀ, ଆମେ ଯେନ୍ ଉଷୋସାର ନେ ମାରୁଛୁ କେଁ ଘାସ ମଲା ବୋଲେ, କେନ୍ତା ସତର୍କତା ଆମେ ରହମା ସେ ବିଷୟ ବି କହିଲି।
3: ହଏ, ନିଜକେ ସତର୍କ ନାଇଁ ରଖିଲେ ଆଉ ହେବା କେଁ?
2: ହଁ,
3: ସବୁ ଜିନିଷ ଜାଣିଥିବାର ଦରକାର ନି।
2: ତାର ଗୋଟେ କଥା ବି ନାନୀ, ଘାସ ନାଇଁ ହେବା ବୋଲି ଆଗରୁ ଆମେ କାଁ କାଁ ଆୟ ଉପେ କର୍ମା ସେ ବିଷୟ ବି କହିଲି।
3: ହଁ,
2: ନାଇଁ କେଁ
3: ଯେ ବଢ଼ିଆ କରି ତ କହିଲି।
2: ହଁ,
3: ହେଲେ ଆଜିକା ତ ଯାଇଛୁ,
2: ହଁ
3: ଗୀତ ଆଡ଼କେ ଫେର ମନଟା ଗଲାନ।
2: ହଁ ତ, ମୁଇଁ ତ ହେଟା କେତେବେଳେ ସୁନାତ ବୋଲୁଥିଲି ନାନୀ।
3: ହଏ, ବେଲେ ଗୀତ ପଦେ ଆଇଁଛେ ଆଜିକା ମୁଇଁ ଆଇଁଛେ।
2: ହଁ ହଁ,
3: ଏ ଗୀତକେ ଗାଇଛନ୍ ସତ୍ୟନାରାୟଣ ବେହେରା ଆର୍ ଲେଖିଛନ୍ ଶିବଶଙ୍କର ପ୍ରଧାନ।
2: ଶୁଣୁ ସେ ନାନୀ,
3: ଶୁଣୁ।
4: ଶ୍ୱଶୁର ଘର ତାର ବନିହା ଦୂରରେ, ଶ୍ୱଶୁର ଘର

0: କେନ୍ତା ଲାଗ୍ଲା ବେ କୁଣ୍ଠ?
1: ବଢ଼ିଆ ଲାଗ୍ଲା ଯେ ନାନୀ, ଦେଖ ତ ଠୋକ କଲା ଗୀତଟା ବାଛିଛ, ତଲି ପଡ଼ାନ ବି ସେ କନ୍ଦରପ ଦଦାଙ୍କର ବିହାଘର ଚାଲିଛି,
0: ଆମକୁ ବି ନିଉତା ଦେଇଛି,
1: ଇନୁ ଗଲେ ବୁଝି ଖାଇ ଯିମା।
0: ହଁ ଯିମା ଯେ, ବେଲେ ସମୟ ତ ହେଇଯାଉଛି, ଆମେ ଯାଉ
1: ଯାଉ ସେ ନାନୀ।

ଏଥର ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3000 ଟଙ୍କାରୁ 3600 ଟଙ୍କା, ସରୁ ଚାଉଳ 4800 ଟଙ୍କାରୁ 5500 ଟଙ୍କା, ଚିନାବାଦାମ 8500 ଟଙ୍କାରୁ 9500 ଟଙ୍କା, ସୋରିଷ 10000 ଟଙ୍କାରୁ 11000 ଟଙ୍କା, ସୋରିଷ ତେଲ 16466 ଟଙ୍କାରୁ 22564 ଟଙ୍କା, ଗୁଡ଼ 4800 ଟଙ୍କାରୁ 5400 ଟଙ୍କା ଏବଂ ଆଳୁ 820 ଟଙ୍କାରୁ 1110 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ରୁ 40 ଟଙ୍କା, ସରୁ ଚାଉଳ 53 ରୁ 60 ଟଙ୍କା, ସୋରିଷ ତେଲ 170 ରୁ 230 ଟଙ୍କା, ଆଳୁ 15 ରୁ 20 ଟଙ୍କା, ଅଟା 33 ରୁ 48 ଟଙ୍କା, ମୁଗ ଡାଲି 95 ରୁ 108 ଟଙ୍କା, ହରଡ଼ ଡାଲି 103 ରୁ 125 ଟଙ୍କା, ବନସ୍ପତି ଘିଅ 150 ରୁ 155 ଟଙ୍କା, ପିଆଜ 28 ରୁ 40 ଟଙ୍କା ଏବଂ ଚିନି 48 ରୁ 54 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ କ୍ଷେପେ ଆଜି ନ୍ୟୁଜିଲାଣ୍ଡନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉପସାଗରୀୟ ଅଞ୍ଚଳର ଶାନ୍ତି ଆଉ ସ୍ଥିରତା ରଖବାର୍ ଲାଗି ଭାରତ ଆଉ ଓମାନ ପ୍ରତିଶ୍ରୁତିବଦ୍ଧ ହାନ୍, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର। ସଂସଦର ମୌସୁମୀ ଅଧିବେଶନର ପ୍ରସ୍ତୁତିର ସମୀକ୍ଷା କଲେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାଟି ହେଲା ଇବିଡିଏମ୍ର 3 ମିଶନ ଷ୍ଟିୟରିଂ ଗ୍ରୁପ୍ ବୈଠକ। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଆଉ ସଫଳତା ଭାବେ କଲେ ସମୀକ୍ଷା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତିକୁ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରାର ସୁପରିଚାଳନା ଲାଗି ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ। ଆଇବା ରାକ୍ଷୀ ପୂର୍ଣ୍ଣିମ ଦିନ ଦିଆଯିବା ସୁଭଦ୍ରା ଯୋଜନାର 5 କିସ୍ତି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜମି ଲିଜ୍ ବାବଦ ରେକର୍ଡର ଠିକ୍ ଭାବେ ଦେଖରେଖ ଲାଗି ରାଜସ୍ୱ ବିଭାଗ ତରଫରୁ ଜାରି ହେଲା କଡ଼ା ନିର୍ଦ୍ଦେଶ। ବାହାରିଲା ବିଏଡ୍, ଏମ୍ଏଡ୍ ଆଉ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଲ। ପୁରୀ ଶ୍ରୀମନ୍ଦିରନ ଆଇଜ ହେଉଛେ ମହାପ୍ରଭୁମାନଙ୍କର ଚକା ବିଜେ ନୀତି। ରାଜ୍ୟ ଶିକ୍ଷା ବିଭାଗ ତରଫରୁ କେଜିରୁ ପିଜି ତକ୍ ମାଗଣା ଶିକ୍ଷା ଯୋଜନା ହେଲା ଲାଗୁ। ବାକି ସେଲ୍ଫ ଫାଇନାନ୍ସିଂ ଆଉ ବୃତ୍ତିଗତ ଶିକ୍ଷା ଲାଗି ଦେବାକେ ପଡ଼୍ବା ଫି, କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ରାଇଜେ ଆଇବା ବଛର ଏପ୍ରିଲ ଆଉ ମେ ମାସ ହେବା ପଞ୍ଚାୟତ ଆଉ ପୌର ନିର୍ବାଚନ, କହିଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କର ସଚିବ ସନ୍ତୋଷ କୁମାର ଦାସ। ମାଛ ଚାଷୀମାନଙ୍କର ବିକାଶ ଆଉ ସେମାନଙ୍କର ଅବଦାନକେ ସ୍ୱୀକୃତି ଦେବାର ଲାଗି ଆଇଜ ପାଳନ କରାଯାଉଛେ ଜାତୀୟ ମତ୍ସ୍ୟ ଚାଷୀ ଦିବସ। ଫିଫା ବିଶ୍ୱକପ୍ର 2 କ୍ୱାର୍ଟର ଫାଇନାଲ୍ଟି ଆଇଜ ସ୍ପେନ୍ ଆଉ ବେଲଜିୟମ୍ ଭିତରେ ହେବା ଖେଲ୍। ଆଉ ଆଇବା 4 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି। ଏଛିନିର ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ନବୀନ କିଶୋର ଆଚାର୍ଯ୍ୟ ଏବଂ ଦାଉଦ କୁଅଁର। ପ୍ରଥମେ ଶୁଣନ୍ତୁ କଣ୍ଠଦାନ କରିଛନ୍ତି ନବୀନ କିଶୋର ଆଚାର୍ଯ୍ୟ, ଗୀତ ରଚନା ଯୁଗଳ କିଶୋର ଷଡ଼ଙ୍ଗୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-17052577, IFSC କୋଡ଼।

0: SBIN 00000059 ରେ ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086170525 7। IFSC କୋଡ଼ SBIN 00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ନବୀନ କିଶୋର ଆଚାର୍ଯ୍ୟ, ଗୀତ ରଚନା ଦୋଳଗୋବିନ୍ଦ ବିଶି।

ফাটি যাওছে ছাতি দূর কথা সবু হেতেই করিল ফাটি যাওছে ছাতি জুপুর

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ନବୀନ କିଶୋର ଆଚାର୍ଯ୍ୟ ଏବଂ ଦାଉଦ କୁମାର। ଗୀତଗୁଡ଼ିକ ରଚନା କରିଥିଲେ ଯୁଗଳ କିଶୋର ଷଡ଼ଙ୍ଗୀ, ଦୋଳଗୋବିନ୍ଦ ବିଶି ଏବଂ କ୍ଷେତ୍ରମଣି ବିଭାର। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ଏବଂ ଗୀତ ରଚନା କରିଛନ୍ତି ପ୍ରମୋଦ ପନ୍ଥ।

ଶେଷ ହେଲା ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଠୁମ୍ରି, ବିଦୁଷୀ ଗିରିଜା ଦେବୀଙ୍କ କଣ୍ଠରେ ହିନ୍ଦୁସ୍ତାନୀ ସଙ୍ଗୀତର ଏକ ସୁନ୍ଦର ଅର୍ଥଶାସ୍ତ୍ରୀୟ ଏବଂ ଲୋକସଙ୍ଗୀତର ରୂପ ଝୁଲା, ବୋଲ ଝୁଲା ଧୀରେ ସେ ଝୁଲା ଓ ବନୱାରୀ।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଠୁମ୍ରି ଶୁଣିଲେ ବିଦୁଷୀ ଗିରିଜା ଦେବୀଙ୍କ କଣ୍ଠରେ ହିନ୍ଦୁସ୍ତାନୀ ସଙ୍ଗୀତର ଏକ ସୁନ୍ଦର ଅର୍ଥଶାସ୍ତ୍ରୀୟ ଏବଂ ଲୋକସଙ୍ଗୀତର ରୂପ ଝୁଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ଏବଂ ତାପରେ ପରେ ଇଂରାଜୀରେ ସମ୍ବାଦ ଶୁଣିପାରିବେ। ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी से समाचार संध्या के साथ मैं मुकेश कुमार।

0: Hello? Hello? Hello?
1: Sir, sir. Excuse me, sir. आपणको मोबाईल ऑन करनांती, sir.
0: Very smart girl.
1: Thank you, sir.
0: हाँ. हाँ, सौदामिनी. अरे, कौन हला? कौन कोईला? केत्ते बेले? ओ, नो. तुम्हें भी? अरे, तुम्हें ताको पाइखिना को लाटिन को एका छाड़ू कहीं ओके बाबा ओके कांदिले कौन हम सौदामिनी रिलैक्स रिलैक्स सौदामिनी ए सांगे सांगे दुआर की पठाऊ व्यस्त होनी जमा व्यस्त होनी ओके देख लो मायावती ऑफ कर ला
1: कौन है सर
0: मो माई की ना आई मीन माय वाइफ
1: कौन है सर मैडम को
0: ओहो तांकर किछ हैनी ତାଙ୍କର ଯଦି କିଛି ହେଇଥାନ୍ତା ମୁଁ ଏତେ ଟେନସନ୍ କାହିଁକି ନଉଥାନ୍ତି ଯେ
2: ତେବେ ସାର୍
0: ଆମ କୁକୁରଟା ଜେକି
1: କଣ ହେଲା ସାର୍ ଜେକିର
0: କଣ ହେଲା ଲାଟିନିରେ ପଡିଯାଇଛି ଯେ ତା ଡାହାଣ ଗୋଡର ଆଙ୍ଗୁଠିଟା ମୋଡି ହେଇଯାଇଛି ପରା
1: ଇମା ଏବେ କଣ ହେବ ସାର୍ ମୋତେ ତ କିଛି ଭଲ ଲାଗୁନି
2: କିଛି ଭଲ ହେଲାନି ସାର୍ ଆଜି ସକାଳୁ ମୁଁ ବାଁ ଆଖିଟା ଡେଉଁଥିଲା ପରା ମୁଁ ଭାବୁଥିଲି କିଛି ଗୋଟେ ଅଘଟଣ ଘଟିବ ଘଟିଲା ଆଉ
3: ଆହା ବିଚରା ଜେକି
0: ଦୁଆରୀ
3: ଆଜ୍ଞା
0: ତୁ ଗୋଟେ କାମ କର
3: ଆଜ୍ଞା
0: ଅଫିସର ଗାଡ଼ିଟା ନେଇଯା ମୋତେ ଟିକେ ପଶୁ ଡାକ୍ତରଖାନାରେ ଛାଡ଼ିଆସ
3: ହଉ ଆଜ୍ଞା ଏ କ'ଣ କହିଲେ ଆପଣଙ୍କୁ
0: ଓହୋ ମୋର କହିବାର ମାନେ ମ୍ୟାଡ଼ାମ୍କୁ ପଶୁ ଡାକ୍ତରଖାନାକୁ ଆଇ ମିନ୍ ଅଫିସର ଗାଡ଼ିଟା ନେଇକି ଜେକିକୁ ଟିକେ ପଶୁ ଡାକ୍ତରଖାନାକୁ ନେଇଯା
3: ହଉ ଆଜ୍ଞା ଗଲି
0: ହଁ ହଁ ଶୁଣ ତୋର ଆଜି ଆଉ ଅଫିସକୁ ଆସିବାର ଦରକାର ନାହିଁ ବୁଝିଲୁ ଘରେ ଜେକିର ଭଲ ମନ୍ଦ ସବୁ ବୁଝିବୁ
3: ହଉ ଆଜ୍ଞା ଯାଉଛି
0: ହଁ ଯାଉଛି ଆଜ୍ଞା ଯାଉଛି ଓଃ ଓଃ କ'ଣ ଯେ କରିବି ମୁଁ ତ କିଛି ଭାବିପାରୁନି ଜେକିର ଯଦି କିଛି ହେଇଯାଏ ନା ମୋର ବି ବହୁତ କିଛି ହେଇଯିବ ଜେକି କହିଲେ ମୋ ମାଇକିନା ଆଇ ମିନ୍ ମାଇ ୱାଇଫ୍ ପୁରା ପାଗଳ ତାକୁ ବିଶ୍ୱାସ କରିବେ ପରା ମୋତେ ନୁହଁ ତା କଥା ଶୁଣିବେ ମୋ କଥା ନୁହଁ ଯୌତୁକରେ ଆଣିଥିଲେ ନା ଆଉ ସେମିତି ବି ସେ କୁକୁରଟା ଏମିତି ଯେ ସେ କୁକୁରଟା ସହ ମୋର ବି ଗୋଟିଏ ଆତ୍ମିକ ସମ୍ପର୍କ ରହିଯାଇଛି
1: କେମିତି ହେଲେ ନହୁଅନ୍ତା କହିଲେ ସାର୍ ଜେକି କ'ଣ କମ୍ ହ୍ୟାଣ୍ଡସମ୍ କୁକୁରଟେ ସୋ ସୁଇଟ୍ ଆଇ ଲାଇକ୍ ଇଟ୍
0: ରିଏଲି
1: ହଁ ସାର୍
2: ଖାଲି ହ୍ୟାଣ୍ଡସମ୍ କଥା କ'ଣ କହୁଛନ୍ତି ଆଜ୍ଞା ଯେକି କ'ଣ କମ୍ ଇଣ୍ଟେଲିଜେଣ୍ଟ ବୁଝିଲେ ନା ସେ ସିନା କୁକୁର ହେଇଗଲା ଆଉ ମୁଁ ମଣିଷ ନହେଲେ ବଡ଼ ହେଇଥିଲେ ମୋ ପରି ଗୋଟେ ହେଡ୍ କ୍ଲର୍କ ହେଇଥାନ୍ତା ପରା
0: ହେଡ୍ କ୍ଲର୍କ କାହିଁକି ହଁ ଆରେ ହେଡ୍ କ୍ଲର୍କ କାହିଁକି ବଡ଼ ହବ ସେ କ'ଣ ମୋ ପରି ଗୋଟେ ଅଫିସର ହୋଇପାରିନଥାନ୍ତା ମୋ ମାଇକିନା ଆଇ ମିନ୍ ମାଇ ୱାଇଫ୍ କହନ୍ତି ପରା
1: ମ୍ୟାଡମ୍
0: କହନ୍ତି କୁକୁରଟାଏ ଅଫିସର ହୋଇପାରେ ହେଲେ ଅଫିସରଟାଏ କୁକୁର ହୋଇପାରେ ନାହିଁ
2: କୁକୁରଟାଏ ଅଫିସର ହେଇପାରେ
0: ହେଇପାରେ
2: ହେଲେ ଅଫିସରଟାଏ କୁକୁର ହେଇପାରେ ନାହିଁ
0: ହେଇପାରେ ନାହିଁ
2: ବୁଝିଗଲି ବୁଝିଗଲି ଆଜ୍ଞା ପୁରା ବୁଝିଗଲି ଯାହା ବି କୁହନ୍ତୁ ଆଜ୍ଞା ଆମ ମ୍ୟାଡ଼ାମ୍ଙ୍କଟା ବହୁତ ବୁଦ୍ଧି
0: ଅଛି ନା
2: ହଁ ସାର୍ ଦେଖିବେ ସେ ବଡ଼ ହେଲେ ନା ନିଶ୍ଚୟ ମାଇକି ନିଆଟି ହେବେ ନିଶ୍ଚୟ ହେବେ ସାର୍
0: ସି ଯେ ମାଇକି ନା ହୋ ସି ଅଲରେଡି ଯେ ମାଇକି ନା
2: ସରି ସାର୍
0: କ'ଣ ସରି ତୁମେ ପାଗଳ ଅଟେ କି ହୋ
1: ମୋ ଡେଡି ବି କହନ୍ତି ସାର୍
0: ଭେରି ସ୍ମାର୍ଟ ଗର୍ଲ କ'ଣ କହନ୍ତି ତୁମ ଡେଡି
1: କୁକୁର କାମୁଡ଼ିଲେ ହୁଏତ ମଣିଷ ବଞ୍ଚେ କିନ୍ତୁ ଅଫିସର କାମୁଡ଼ିଲେ ମଣିଷ ମରିଯାଏ
2: ମ୍ୟାଡ଼ାମ ଆପଣଙ୍କ ଡେଡି କ'ଣ ମ୍ୟୁନିସିପାଲିଟିରେ ଥିଲେ କୁକୁରମାନଙ୍କୁ ଧରୁଥିଲେ
1: ନା ବଡ଼ ବାବୁ ଡେଡି ଭିଜିଲେନ୍ସରେ ଥିଲେ ଅଫିସର ମାନଙ୍କୁ ଧରୁଥିଲେ
0: ଡିସିପ୍ଲିନ୍ ନାହିଁ ଡେଡିକେସନ୍ ନାହିଁ ଫାଇଲ୍ ସବୁ ଅପ୍ଟୁଡେଟ୍ ହେଲା
2: ହଁ ସାର୍

0: ମାୟାବତୀ
1: ୟେସ୍ ସାର୍।
0: ଶୁଣ, କାଲି ମନ୍ତ୍ରୀ ମହୋଦୟ ଖୋଦ୍ ନିଜେ ଆସୁଛନ୍ତି ଅଫିସ ଇନ୍ସପେକ୍ସନରେ। ଫାଇଲ୍ ସବୁ ସର୍ବେକ୍ଷଣ ହେବ, ଅଡିଟ୍ ହେବ, ଇନକ୍ୱାରି ହେବ। ଆଉ ତମେ ମାୟାବତୀ,
1: ୟୁ ଆର୍ ଗ୍ରେଟ୍ ସାର୍।
0: ଓ ନୋ ମାୟାବତୀ,
1: ୟୁ ଆର୍ ରିଏଲି ଗ୍ରେଟ୍ ସାର୍।
0: ଓ ନୋ, ହଉ ତୁମେ ଆସ ମାୟାବତୀ।
1: ବାଏ ସାର୍।
0: ବାଏ।
1: ବାଏ ବାଏ ସାର୍।
0: ବାଏ ବାଏ। ଭେରି ସ୍ମାର୍ଟ ଗର୍ଲ। ବଡ଼ବାବୁ
2: ସାର୍,
0: କାଲି ସେମାନେ ଆସୁଛନ୍ତି ଫ୍ଲାଇଟ୍ରେ, ଫାଇଲ୍ ଦେଖିବେ।
2: ଦେଖନ୍ତୁ ସାର୍, ସେମାନେ ଦେଖିବା ଲୋକ, ଆମେ ଦେଖାଇବା ଲୋକ।
0: ବଡ଼ବାବୁ, ବାସ୍ତବରେ ଗରିବୀ କ'ଣ ଦେଖି ହୁଏ? ଫାଇଲ୍ରେ ଦେଖି ହୁଏ, ନହେଲେ ଫ୍ଲାଇଟ୍ରେ ଦେଖି ହୁଏ। ବନ୍ୟା, ବାତ୍ୟା, ମରୁଡ଼ି, ବାସ୍ତବରେ ବଡ଼ବାବୁ କ'ଣ ଦେଖି ହୁଏ?
2: ଫାଇଲ୍ରେ ଦେଖି ହୁଏ, ନହେଲେ ଫ୍ଲାଇଟ୍ରେ ଦେଖି ହୁଏ।
0: କିଏ ମଲା, କିଏ ହଜିଲା, ଆରେ ବାସ୍ତବରେ କ'ଣ ଦେଖି ହୁଏ?
2: ଫାଇଲ୍ରେ ଦେଖି ହୁଏ, ନହେଲେ ଫ୍ଲାଇଟ୍ରେ ଦେଖି ହୁଏ।
3: ଆଜ୍ଞା ନମସ୍କାର।
2: ତମେ ତମେ କିଏ ହଁ ହଁ ତମେ କିଏ ବିନା ପରମିଶନରେ ଏ ଅଫିସ ଭିତରକୁ ପଶି ଆସିଲ? ହଁ, ଜଣା ନାହିଁ, ଶୁଣା ନାହିଁ, ଅଭଦ୍ରମାନଙ୍କ ପରି ଗୋଟେ ପଶି ଆସିଛ। ଦୁଆରି ଦୁଆରି।
3: ଆଜ୍ଞା ପାଟି କରନ୍ତୁନି ଆଜ୍ଞା, ସେ ଦରୱାନ ଶୁଣି ପକେଇବ, ମୋତେ ଏଠୁ ତଡ଼ିଦେବ ଆଜ୍ଞା।
2: ସେଇଥିପାଇଁ ତ ତାକୁ ଡାକୁଛି ମୁଁ। ଦୁଆରି,
3: ମୋ କଥା ଟିକେ ଶୁଣନ୍ତୁ ଆଜ୍ଞା।
0: ତୁମେ ଏଠାକୁ ଆସିଛ କାହିଁ କହିଲ?
3: ମୁଁ ପ୍ରତିଦିନ ଏ ଅଫିସକୁ ଆସୁଛି ଆଜ୍ଞାଙ୍କର ସହ ଟିକେ ସାକ୍ଷାତ କରିବା ପାଇଁ, ହେଲେ ଦରୱାନ କେବେ ଛାଡ଼େନି, କେବେ 60 ଟଙ୍କା, କେବେ 70 ଟଙ୍କା ଲାଞ୍ଚ ମାଗେ ଆଜ୍ଞା।
2: ଲାଞ୍ଚ?
3: ହଁ ଆଜ୍ଞା, ଲାଞ୍ଚ। ଆଉ ତ ଆଉ ଲାଞ୍ଚ ନଦେଲେ ଭିତରକୁ ଛାଡ଼ିବିନି କୁହେ।
2: ସତେ?
3: ମୁଁ ଗାନ୍ଧୀବାଦୀ, ନିରାଶ ହୋଇ ଫେରିଯାଏ। ଅଫିସ ବାହାରେ ଚୌତରାରେ ସାହେବଙ୍କୁ ନୀତି ଜଗିଥାଏ ଆଜ୍ଞା। ଆପଣ ଅଫିସରୁ ବାହାରିଲେ ଅନେକ ଥର ଆପଣଙ୍କ ଗାଡ଼ି ପଛେ ପଛେ ଧାଇଁଛି, ଡାକିଛି, ହେଲେ ଆପଣ ଶୁଣିପାରିନାହାନ୍ତି। ଘରକୁ ବି ଯାଇଛି, ଘର ବାହାରେ ବି ସେହି ଦରୱାନ, ସେହି ତାବି।
2: ହଇ, ତମେ କହିବା ପାଇଁ କ'ଣ ଚାହୁଁ? ନା ନା, କହିବା ପାଇଁ କ'ଣ ଚାହୁଁ?
3: ଆଜ୍ଞା, ମୁଁ ସତ୍ୟାନନ୍ଦ ଦାସ,
2: ସେଇଠୁ
3: ମ୍ୟୁନିସିପାଲିଟି ସ୍କୁଲରେ ଶିକ୍ଷକ ଥିଲି। କୃତି ଶିକ୍ଷକ ରୂପେ ମୁଁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛି ଆଜ୍ଞା। ଦେଖାଉଛି ଦେଖାଉଛି ଆଜ୍ଞା, ଏଇ ଦେଖନ୍ତୁ ଆଜ୍ଞା, ରାଷ୍ଟ୍ରପତି ଦେଇଥିବା ମାନପତ୍ର, ଆଉ ଇଏ ଫଟୋ, ଏଇଟା ମୁଁ ଆଜ୍ଞା, ଆଉ ଏଇଟା ରାଷ୍ଟ୍ରପତି।
2: ତ ତ ତୁମର ପ୍ରୋବ୍ଲେମଟା କ'ଣ?
3: 10 ବର୍ଷ ହେଇଗଲା ଶିକ୍ଷକତାର ମୁଁ ରିଟାୟାର କରିସାରିଛି, ହେଲେ ଆଜି ଯାଏ ମୁଁ ପେନ୍ସନ୍ ପାଇନି ଆଜ୍ଞା।
0: ଓହୋ, ତାହେଲେ ଇଏ ପେନ୍ସନ୍ ପାଇଁ ଟେନ୍ସନ୍?
3: ହଁ ଆଜ୍ଞା, ରିଟାୟାର ହେବାଠୁ ଆଜି ଯାଏ ଖାଲି ଏ ଅଫିସରୁ ସେ ଅଫିସ, ସେ ଅଫିସରୁ ସେ ଅଫିସ ଧାଇଁଛି, ହେଲେ ମୋ କଥା କେହି ଶୁଣୁନାହାନ୍ତି। ପିଅନ୍ଠୁ ନେଇ ଅଫିସର ପର୍ଯ୍ୟନ୍ତ ସମସ୍ତେ ମୋତେ ଆଜି ଆସ, କାଲି ଆସ, ପରଦିନ ଆସ କହି କେବଳ ଅଯଥାରେ ଦୌଡ଼େଇଛନ୍ତି ଆଜ୍ଞା। ବୁଲା କୁକୁର ପରି କରିଛନ୍ତି ଏ ବୁଢ଼ା ମାଷ୍ଟରଟାକୁ। ମରିବି ପାରୁନି, ମରିଗଲେ ଭଲ ହୁଅନ୍ତା, ହେଲେ ମରିବି ପାରୁନି। ଆପଣ ମୋର ପେନ୍ସନ୍ ଫାଇଲ୍ଟା ଟିକେ ଦେଖିବେ ଆଜ୍ଞା।
0: ଦେଖିବା ଦେଖିବା ଦେଖିବା, ନିଶ୍ଚୟ ଦେଖିବା। କିନ୍ତୁ ତୁମେ ଗୋଟେ କାମ କର, ମାସେ ଦୁଇ ମାସ ଛାଡ଼ିକି ଆସ
3: ଆଜ୍ଞା। ଦୟା କରନ୍ତୁ ବୁଢ଼ାଟାକୁ, ଆଜି ଟିକେ ଦେଖିଦେଲେ।
0: ଆରେ ଭାଇ, ଏଇଟା ମାର୍ଚ୍ଚ ମାସ, ହେଇପାରିବନି, ଜମା ହେଇପାରିବନି। ମୁଁ ବହୁତ ଟେନସନରେ ଅଛି ହୋ, ପୁଣି ମୋର ସେ କୁକୁରଟା। ବଡ଼ବାବୁ
2: ସାର, ହଇଓ ତମେ ଯାଇପାର
3: ଆଜ୍ଞା।
2: ସାର୍ ପରା କହିଲେ ମାସେ ଦୁଇ ମାସ ଛାଡ଼ିକି ଆସିବା ପାଇଁ, ଆସ
3: ଆଜ୍ଞା। ଟିକେ
2: ଅଦ୍ଭୁତ ଲୋକଟାଏ ହୋ, ଆହେ କହିଲେ ଶୁଣାଯାଉନି, ଯାହା ପରା କହିଲେ।
3: ହଉ ଆଜ୍ଞା, ନମସ୍କାର ଆଜ୍ଞା।
2: ନମସ୍କାର।

0: 70 ବର୍ଷ ହେଲା ଏ ବୁଢ଼ା ମାଷ୍ଟରଟା ବଞ୍ଚିଛି, ମଲା କେବେ? ମୁଁ ବୁଢ଼ା ଲୋକଟା ମିଛ କହିବି, ଆଉ ଏ ଫାଇଲ ପତ୍ର କ'ଣ ସତ କହିବ ଆଜ୍ଞା?
1: ତମେ ମିଛ କହିପାର, ହେଲେ ଫାଇଲ କେବେ ମିଛ କହେନି, ଜାଣିଛ? ଫାଇଲ ପତ୍ରରେ ପୁରା ଦେଶଟା ଚାଲୁଛି, ତମେ ଏକା ସତ ଆଉ ଦେଶଟା ପୁରା ମିଛ। ତମେ ତ ଗୋଟେ ବ୍ୟବସ୍ଥା, ଗୋଟେ ସିଷ୍ଟମ କୁ ଚ୍ୟାଲେଞ୍ଜ କରୁଛ ଦେଖୁଛି।
0: ନାଇଁ ନାଇଁ ଆଜ୍ଞା, ମୁଁ ସେୟା କହୁନି। ଏମିତି ବି ହେଇଥାଇପାରେ ଏ ଫାଇଲଟା ଅନ୍ୟ କେଉଁ ସତ୍ୟାନନ୍ଦ ଦାସର।
1: ପାଗଳ ହେଇଯିବ ହୋ, ମୋ କଥା ଯଦି ବିଶ୍ୱାସ ହଉନି, ଏଇ ଦେଖ ଦେଖ, ତୁମେ ନିଜେ ଦେଖ।
0: ହଁ ଆଜ୍ଞା, ମୋର ଫାଇଲ
1: କେମିତି ହେଲା? ମୋ କଥା ପରା ବିଶ୍ୱାସ କରୁନଥିଲ?
0: ମୁଁ ବଞ୍ଚିଛି ଆଜ୍ଞା, ଏଇ ଫାଇଲ ହିଁ ତାର ପ୍ରମାଣ। ଫାଇଲ ମିଛ କହେନି ଆଜ୍ଞା, ମୁଁ ବଞ୍ଚିଛି।
1: ହୋ, ତୁମେ ଯଦି ବଞ୍ଚିଛ ତାହେଲେ ଏ ଫାଇଲରେ ଏଇଟା ପୁଣି କ'ଣ?
0: ଆଜ୍ଞା
1: ହଁ, ପ୍ରମାଣ ପାଇଲ? ଏଇଟା ତୁମର ଡେଥ ସାର୍ଟିଫିକେଟ।
0: ଡେଥ ସାର୍ଟିଫିକେଟ?
1: ହଁ ହଁ, ତୁମର ଡେଥ ସାର୍ଟିଫିକେଟ।
0: ମୋର ଡେଥ ସାର୍ଟିଫିକେଟ ମୁଁ ଧରିଛି, ମୋର ଶବ ମୁଁ ଧରିଛି। ମୁଁ ଆପଣଙ୍କୁ କେମିତି ବୁଝେଇବି? ମୋତେ ବିଶ୍ୱାସ କରନ୍ତୁ ଆଜ୍ଞା, ମୁଁ ବଞ୍ଚିଛି, ମୁଁ ବଞ୍ଚିଛି ଆଜ୍ଞା, ମୁଁ ବଞ୍ଚିଛି, ମୁଁ ମରିନି, ମୁଁ ମରିନି।
2: ଡେଥ ସାର୍ଟିଫିକେଟ କୁଆଡ଼ୁ ଆସିଲା? ଏଇଟା କ'ଣ ଆମ ହାତର କଥା? ମେଡିକାଲ ଅଫିସର, ଏକ୍ଜିକ୍ୟୁଟିଭ ଅଫିସର ମାନେ ହିଁ ତୁମର ଇଏ ଡେଥ ସାର୍ଟିଫିକେଟ ଦେଇଛନ୍ତି। ତୁମେ ମରିଛ ନା ବଞ୍ଚିଛ ତାଙ୍କଠୁ କ'ଣ ତୁମେ ବେଶୀ ଜାଣିଛ?
0: ଏମିତି ବି ହେଇଥାଇପାରେ ଜାଲ ଡେଥ ସାର୍ଟିଫିକେଟ।
2: ଜାଲ ଡେଥ ସାର୍ଟିଫିକେଟ? ତୁମେ କହିବାର ମାନେ ଆମ ଅଫିସରେ ଦୁର୍ନୀତି ହୋଇଛି ଆଉ ତୁମର ଜାଲ ସାର୍ଟିଫିକେଟ ବାହାର କରି ଆମେ ତୁମର ପେନ୍ସନ ଲକ୍ଷ ଟଙ୍କା,
1: ଦେଢ଼ ଲକ୍ଷ ଟଙ୍କା,
2: ସରି ଦେଢ଼ ଲକ୍ଷ ଟଙ୍କା ଖାଇଦେଇଛୁ? ପେନ୍ସନ ଘୋଟାଲା?
0: ନାଇଁ ନାଇଁ ଆଜ୍ଞା, ଆପଣ ଭୁଲ ବୁଝନ୍ତୁନି, ମୁଁ ସେମିତି କହିନି।
2: କହିନି କ'ଣ କହୁଛ? ରୀତିମତ ଗୋଟେ ଆଲିଗେସନ ଲଗେଇଛ ମାୟାବତୀ?
3: ୟେସ୍ ସାର୍।
2: ପୋଲିସ ଷ୍ଟେସନକୁ ଇମିଡିଏଟଲି ଫୋନ କର।
3: ୟେସ୍ ସାର୍।
0: ଆଜ୍ଞା ଟିକେ ମୋ କଥା ଶୁଣନ୍ତୁ ଆଜ୍ଞା, ଅଯଥାରେ ପୋଲିସ ଷ୍ଟେସନକୁ ଫୋନ ଲଗାନ୍ତୁନି।
2: ଲଗେଇବିନି କାହିଁକି? ଆରେ ଭାଇ, ପ୍ରଥମେ ତୁମେ ସେଇ ମେଡିକାଲ ଅଫିସର ପାଖକୁ ଯାଉନ, ସେଇ ଏକ୍ଜିକ୍ୟୁଟିଭ ଅଫିସର ପାଖକୁ ଯାଉନ, ଯେଉଁମାନେ ତୁମର ଡେଥ ସାର୍ଟିଫିକେଟ ଦେଇଛନ୍ତି। ଆଉ ଯଦି ମୁଁ ଘୋଟାଲା କରିଛି ବୋଲି ଭାବୁଛ, ଭିଜିଲାନ୍ସ ପାଖକୁ ଯାଅ, CBI ପାଖକୁ ଯାଅ। ଆଉ ଯଦି ପିଟି ପାରୁଛ, ପିଟିସନଟା ପିଟି ଦିଅ, ତାପରେ ପ୍ରମାଣ ପାଇଯିବ ତୁମେ ମରିଛ ନା ବଞ୍ଚିଛ। ବଟ୍ ଫର୍ ଦି ମୋମେଣ୍ଟ ଗେଟ୍ ଆଉଟ୍ ଫ୍ରମ୍ ମାଇ ସାଇଟ୍। ପାଗଳ ଗୁଠିଆ!
0: ମୁଁ ପାଗଳ ନୁହେଁ ଆଜ୍ଞା, ମୁଁ ପାଗଳ ନୁହେଁ, ମୁଁ ସତ୍ୟାନନ୍ଦ ମାଷ୍ଟର।
2: ଦୁଆରୀ
4: ଆଜ୍ଞା,
2: ଏ ପାଗଳଟାକୁ ଘୋଷାରି ଘୋଷାରି କମ୍ପାଉଣ୍ଡ ବାହାରକୁ ନେଇଯାଅ।
0: ମୁଁ ପାଗଳ ନୁହେଁ, ମୁଁ ମୋ ବଞ୍ଚିବାର ପ୍ରମାଣ ଦେବି। ମନେ ରଖନ୍ତୁ, ସତ ମରି ନାହିଁ ଯେ ସତ୍ୟା ମରିଯିବ, ସତ ମରି ନାହିଁ ଯେ ସତ୍ୟା ମରିଯିବ।
1: ଓହୋ, ଟେନସନରୁ ପେନସନ!
5: ବଡ଼ବାବୁ।
1: ହଁ ସାରେ।
5: ଫାଇଲରେ ଯୋଉଟା ସତ,
1: ବାସ୍ତବରେ ସେଇଟା ମିଛ ସାରେ।
5: ଆଉ ବାସ୍ତବରେ ଯୋଉଟା ସତ,
3: ଫାଇଲରେ ସେଇଟା ମିଛ ସାରେ।
5: ସେଇଥିପାଇଁ ମୁଁ କହେ ସତ୍ୟ ମେ ବି ଜୟତେ
1: ଆଉ ମେ ନଟ୍ ବି ଜୟତେ ସାରେ।

ପାଗଳଟାଏ, ସତରେ କ'ଣ ମୁଁ ପାଗଳଟାଏ? ଏଠି ଯେ ସତ୍ୟର କଥା କୁହେ, ଏଠି ଯେ ଆଦର୍ଶର କଥା କୁହେ, ସିଏ କ'ଣ ପାଗଳଟାଏ? ମୋତେ ଥରେ ବିଶ୍ୱାସ କର, ମୁଁ ପାଗଳ ନୁହେଁ, ମୁଁ ସତ୍ୟାନନ୍ଦ ମାଷ୍ଟର, ମୁଁ ସତ୍ୟାନନ୍ଦ ମାଷ୍ଟର। ମୋତେ ଚିହ୍ନି ପାରିଲନି ରାମୁ, ତୁ ନା ସେହି ମେଡିକାଲ ଅଫିସର, ରାଜୁ ତୁ ନା ସେହି ଏକ୍ଜିକ୍ୟୁଟିଭ ଅଫିସର।

ମୋର ପ୍ରିୟ ଛାତ୍ର ହେଇ ମୋତେ ଥରେ ଚିହ୍ନି ପାରିଲନି। ତମର ପ୍ରିୟ ସତିଆ ମାଷ୍ଟରଙ୍କର ଡେଥ୍ ସାର୍ଟିଫିକେଟ ବାହାର କରିଦେଲ। ଏଇ ତ କାଲି ପରି ଲାଗୁଛି ତମେମାନେ ପାଳିଆ ଧରି ମୋ ସହ ଗାଉଥିଲ ନା।

0: ତଲବ୍ୟ ଗୁରୁ ଦକ୍ଷିଣା ଦେବା ପାଇଁ ଆଙ୍ଗୁଠି ନାଁରେ ତା ଜୀବନଟା ଦେଇଦେଲା। ଆଉ ତୁମେମାନେ ଗୁରୁ ଠାରୁ ତା ଜୀବନଟା ଦକ୍ଷିଣା ନେଇଗଲ। କେହି ଚିହ୍ନି ପାରିଲନି, କେହି ଚିହ୍ନି ପାରିଲନି।
1: ତୋତେ ଚିହ୍ନିବ କିଏ? ଧୃତରାଷ୍ଟ୍ର ମାନେ ତ ରାଜା ଏଠାରେ। ସମସ୍ତଙ୍କ ଆଖିରେ ଗାନ୍ଧାରୀ ପରି ଅନ୍ଧ ପୁଟୁଳି। ଆଖି ଥାଉ ଥାଉ ଅନ୍ଧ ହେବାଟା ବିବେକୀର କାମ ନୁହେଁ ସେ ସତିଆ। ସମସ୍ତେ ଏଇଠି ଧୃତରାଷ୍ଟ୍ରଙ୍କୁ ସମର୍ଥନ କରୁଛନ୍ତି। କିଏ ତାର ଲୁଣ ଖାଉଛି ବୋଲି ଗୁଣ ଗାଉଛି ତ, କିଏ ତାର ଚିନି ଖାଉଛି ବୋଲି ଗିନି ବଜାଉଛି। ଆଉ ଦ୍ରୌପଦୀ ପରି ବିବସନା କରାଯାଉଛି ଏଠି ସତିଆମାନଙ୍କୁ। ତଥାପି ତୋତେ ଲଢ଼ିବାକୁ ପଡ଼ିବ ସତିଆ, ତୋତେ ଲଢ଼ିବାକୁ ପଡ଼ିବ। ଏ ଲଢ଼େଇ ତୋ ନୁହେଁ, ସତ୍ୟାଗ୍ରହୀର ଲଢ଼େଇ। ସତ ଜିତିଲେ ତୁ ଜିତି।
0: ମୁଁ ଲଢ଼ିବି।
1: ସତ୍ୟମେବ ଜୟତେ,
0: ସତ୍ୟମେବ ଜୟତେ,
1: ସତ୍ୟମେବ ଜୟତେ,
0: ସତ୍ୟମେବ ଜୟତେ,
1: ସତ୍ୟମେବ ଜୟତେ,
0: ସତ୍ୟମେବ ଜୟତେ।

0: ଭାଇମାନେ, ସତ୍ୟାନନ୍ଦ ବାବୁ ଯେ ଜଣେ କେବଳ ସ୍ୱାଧୀନତା ସଂଗ୍ରାମୀ ଥିଲେ ତାହା ନୁହେଁ, ସେ ଜଣେ ଆଦର୍ଶ ଶିକ୍ଷକ ରୂପରେ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ, ଯେଉଁଥିପାଇଁ ଆଜି ଆମ ମୁଣ୍ଡ ଗର୍ବରେ ଉଚ୍ଚ ହୋଇଯାଏ। ଆଜି ଯଦି ସତ୍ୟାନନ୍ଦ ବାବୁ ବଞ୍ଚିଥାନ୍ତେ, ଆମ ଗହଣରେ ସେ ଥାନ୍ତେ, ଆଉ ତାଙ୍କ ହାତ ଗଢ଼ା ଏହି ସ୍କୁଲରେ ତାଙ୍କର ହିଁ ପ୍ରତିମୂର୍ତ୍ତି ଉନ୍ମୋଚନ ହେଉଛି ବୋଲି ସେ ଜାଣିଥାନ୍ତେ, କେତେ ଖୁସି ହୋଇନଥାନ୍ତେ। ସତରେ ମୁଁ ତ ଭାବୁଛି ସେ ଖୁସିରେ
1: ପୁଣି ଥରେ ମରିଯାଇଥାନ୍ତେ। ହଁ ହଁ, ସତ୍ୟା ବାବୁ ପୁଣି ଥରେ ମରିଯାଇଥାନ୍ତେ। ଏମାନେ ଏମାନେ ବଞ୍ଚି ଥାଉ ଥାଉ ସତ୍ୟାନନ୍ଦ ମାଷ୍ଟରକୁ ମାରିଦେଲେ, ଆଉ ଆଜି ପ୍ରତିମୂର୍ତ୍ତି ଉନ୍ମୋଚନ କରୁଛନ୍ତି।
0: ପୋଲିସ ବାବୁ, ହ୍ୱାଟ ଇଜ୍ ଦିସ୍? ଓପୋଜିସନ୍ ପାର୍ଟି ସଭାକୁ ଭଣ୍ଡୁର କରିବା ପାଇଁ ସଭାରେ ଷଣ୍ଢ ପଶାଇ ସାରିଲେଣି, ଆଉ ଆଉ ଆପଣ ସେଠାରେ ଛିଡ଼ା ହେଇଛନ୍ତି।
2: ସରି ସାର୍।
0: ହ୍ୱାଟ ସରି? ହ୍ୱାଟ ସରି? ତମକୁ ମୁଁ ଟ୍ରାନ୍ସଫର କରିଦେବି। ଆରେଷ୍ଟ ହିମ୍।
2: ୟେସ୍ ସାର୍।
1: କେତେ ଦିନ ପର୍ଯ୍ୟନ୍ତ? ଆରେ କେତେ ଦିନ ପର୍ଯ୍ୟନ୍ତ ତମେମାନେ ସତକୁ ଲୁଚାଇ ରଖିଥିବ ଅସତ୍ୟର ମୁଖା ତଳେ? ଦିନେ ନା ଦିନେ ସତ୍ୟର ଜୟ ହେବ। ସତ୍ୟମେବ ଜୟତେ, ସତ୍ୟମେବ ଜୟତେ, ସତ୍ୟମେବ ଜୟତେ।

ଶୁଣିଲେ ନାଟକ ସତ୍ୟ ମେ ବି ଜୟତେ, ରଚନା ପ୍ରଶାନ୍ତ କୁମାର ମାଝୀ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହାୟତା ସନ୍ତୋଷ ପିଙ୍ଗ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ସତ୍ୟାନନ୍ଦ ନରହରି ପଟେଲ, ଅଫିସର ଡକ୍ଟର ଅନନ୍ତ କୁମାର ଆଚାର୍ଯ୍ୟ, ବଡ଼ବାବୁ ବିବେକାନନ୍ଦ ବେହେରା, ଦୁଆରୀ ଦିଲୀପ କୁମାର ମହାନ୍ତି, ନେତା କରୁଣାକର ଶତପଥୀ ଏବଂ ମାୟାବତୀ ଅମିତା ସାମନ୍ତରାୟ। ଆପଣମାନେ ଶୁଣୁଥିଲେ ନାଟକ ସତ୍ୟ ମେ ବି ଜୟତୀ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ କ୍ଷେପେ ନ୍ୟୁଜିଲାଣ୍ଡ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶ ଭିତରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିକ୍ଷା, ଜ୍ଞାନକୌଶଲ ଆଉ ଜନସମ୍ପର୍କ ବାଗିର ଭିନ୍ ଭିନ୍ ବିଷୟ ଉପରେ କରିବେ ଆଲୋଚନା। ଦେଶର ବିଜୁଳି ଚାହିଦାର 50% ଦୁଇ ନମ୍ବର ଥର ଲାଗି ସ୍ୱଚ୍ଛ ଶକ୍ତି ଜରିଆ ପୂରା ହୋଇପାରିଛି ବୋଲି କହିଲେ ନୂତନ ଆଉ ନବୀକରଣୀୟ ମନ୍ତ୍ରୀ। ବିହାର ଗସ୍ତ ଥିବା ଆଇବାକାଲି ଯିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ବିହାର ବିଧାନସଭା ସଦସ୍ୟମାନଙ୍କର ତାଲିମ କାର୍ଯ୍ୟକ୍ରମଥି ଦେବେ ଯୋଗ। ଦେଶର ଦୁର୍ଗମ ଅଞ୍ଚଳନ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆ ସ୍ୱାସ୍ଥ୍ୟସେବା ପହଞ୍ଚାବା ଲାଗି କେନ୍ଦ୍ର ସରକାର ନେଉଛନ୍ ପଦକ୍ଷେପ କହିଲେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ। ଭୁବନେଶ୍ୱର ଲୋକସେବା ଭବନ

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ଶିବକୁମାର ଶର୍ମାଙ୍କ ଦ୍ୱାରା ପରିବେଷିତ ସନ୍ତୁର ବାଦନରେ ଶୁଣିଲେ ଆଳାପ ଏବଂ ଜଟ୍ ତିନତାଲ ନିବଦ୍ଧ ଶାନ୍ତ ଗଭୀର ଭାବପ୍ରବଣ ଏବଂ ଆଧୁନିକ ଯୁଗର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ରାଗ କୌଶିକ ଧ୍ୱନି। ତବଲା ସଙ୍ଗତ କରିଥିଲେ ଉସ୍ତାଦ ଜାକିର ହୁସେନ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN 00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN 00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ

ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ଅଞ୍ଜନା ସାହୁ, ତୀର୍ଥରାଜ ମହାକୁଡ଼, ଖଗେଶ୍ୱର ମେହେର, ପୀତବାସ କର୍ଣ୍ଣା, ରାଜକିଶୋର ପ୍ରଧାନ, ରବୀନ୍ଦ୍ରନାଥ, ହେମନ୍ତ, ଜଗଦୀଶ, ସୁଶାନ୍ତ, ଶ୍ରୀକାନ୍ତ ଏବଂ ଓଙ୍କାର ନାଥ। ଲରମ୍ଭା ଅତାବିରା ବରଗଡ଼ ଜିଲ୍ଲାରୁ କଥାଚିତ୍ର ମଞ୍ଜିଲର ଏ ଗୀତଟି କଣ୍ଠଦାନ କରିଛନ୍ତି କିଶୋର କୁମାର, ସଙ୍ଗୀତ ଆର୍ ଡି ବର୍ମନ, ଗୀତ ରଚନା ୟୋଗେଶ।

ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଅନୁରୋଧକାରୀ ଶ୍ରୋତା ହେଲେ ସୁବଳ କୁମାର ସାହୁ, ରାଧାକାନ୍ତ ଭୋଇ, ଚୈତନ୍ୟ ପଟେଲ, କରମସାନି ସାହୁ, ନାକୁ ପାତ୍ର ଏବଂ ସୌରଭ କୁମାର, ମହଲାକଟା, ବରଗଡ଼ ଜିଲ୍ଲାରୁ। କଥାଚିତ୍ର ଜିନା ତିରିକଲିମେ। ଦ୍ୱୈତକଣ୍ଠରେ ଗାଇଛନ୍ତି ନୀତିନ ମୁକେଶ।

ଶ୍ରୋତାମାନେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ନରଗୌଡ଼ା ଛତିଶଗଡ଼ରୁ ଲେଖିଛନ୍ତି ମହାରାଜ, କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀ ଦେବୀ, ଯୋଗେଶପୁରୀ, ଟ୍ୱିଙ୍କଲ, ମୀନାକ୍ଷୀ, ନିଶା, ତୁଳସୀ ଏବଂ ଦିଶା ଗୋସ୍ୱାମୀ। କଥାଚିତ୍ର ଲାଲ ଦୁବଟ୍ଟା ମଲମଲ୍କ, ସଙ୍ଗୀତ ଆନନ୍ଦ ମିଲିନ୍ଦ, ଗୀତ ରଚନା ମଜରୁ ସୁଲତାନପୁରୀ, କଣ୍ଠଦାନ କରିଛନ୍ତି ଅନୁରାଧା।

ଏଥର ଅନୁରୋଧକାରୀ ଶ୍ରୋତା ହେଲେ ମୋନିକା, ଜ୍ୟୋତି, ସୁଷମା, ପୁତୁଲି ଏବଂ ବର୍ଷା। ବରଗଡ଼ ଜିଲ୍ଲାରୁ ଲେଖିଛନ୍ତି କଥାଚିତ୍ର ଜିନେ କି ରାହାର। ଏହି ଗୀତଟି ଶୁଣିବା ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ପକ୍ଷୀ।

କାର୍ଯ୍ୟକ୍ରମର ଏ ଶେଷ ଗୀତଟି ପାଇଁ ଅନୁରୋଧକାରୀ ଶ୍ରୋତା ହେଲେ ଲୋକନାଥ, ରୀତା, ଗଣେଶ, ଲିପୁନ, ଲିପି, ସ୍ନେହା, ଡଲି ଏବଂ କରମସାନୀ, ଭାଲୁବାହାଲ, ବିଜେପୁର, ବରଗଡ଼ ଜିଲ୍ଲାରୁ। କଥାଚିତ୍ର ସୂର୍ଯ୍ୟବଂଶମର ଏହି ଗୀତଟି କୁମାର ସାନୁଙ୍କର କଣ୍ଠରେ, ସଙ୍ଗୀତ ଅନୁ ମଲ୍ଲିକ, ଗୀତ ରଚନା ସମୀର।

ଆପଣମାନେ ମଧ୍ୟ ନିଜ ମନପସନ୍ଦର ଗୀତ ଏହି କାର୍ଯ୍ୟକ୍ରମରେ ଶୁଣିପାରିବେ। ଏହି କାର୍ଯ୍ୟକ୍ରମରେ ଶୁଣିବା ପାଇଁ ନିଜର ସମ୍ପୂର୍ଣ୍ଣ ନାମ ଏବଂ ଠିକଣା ସହିତ କଥାଚିତ୍ରର ନାମ, କଣ୍ଠଶିଳ୍ପୀ, ସଙ୍ଗୀତ ପରିଚାଳନା ଏବଂ ଗୀତ ରଚନା କରିଥିବାଙ୍କ ନାମ ଲେଖି ଆମ ହ୍ୱାଟ୍ସଆପ୍ ନମ୍ବର 9437171571। ପୁଣି ଥରେ ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ, 9437171571 ନମ୍ବରରେ ପ୍ରତ୍ୟେକ ସପ୍ତାହର ଗୁରୁବାର ମଧ୍ୟରେ ହିଁ ପଠାନ୍ତୁ।

0: ଅସ୍ଥାୟୀ କ୍ୟାମ୍ପସ୍ର ଆଭାସୀ ଜରିଆରେ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥଯାତ୍ରା ସମେତ ସୁରକ୍ଷାକେ ନଜରଥି ରଖିକରି ସହରର 5 କିଲୋମିଟର ପରିସର ଭିତରେ ଥିବା ଇଲାକାକେ ଆଇବା ସୁଲନୁ 27 ତାରିଖ ତକ୍ ନିଷେଧ ଉଡ଼ାଣ କ୍ଷେତ୍ର ଘୋଷଣା କଲେ ଜିଲ୍ଲାପାଲ। ଫିଫା ବିଶ୍ୱକପ୍ର 2 ନମ୍ବର କ୍ୱାର୍ଟର ଫାଇନାଲ୍ ଥି ଆଉ କିଛି ସମୟ ଆଗରୁ ସ୍ପେନ୍ ଆଉ ବେଲଜିୟମ୍ ଭିତରେ ହେବା ଖେଲ୍। ଆଉ ହୀରାକୁଦ ଜଳଭଣ୍ଡାରର 2ଟା ସ୍ଲୁଇସ୍ ଗେଟ୍ ହେଲା ବନ୍ଦ, 8ଟା ଗେଟ୍ ଦେଇକରି ଛଡ଼ାଯାଉଛେ ବନ୍ୟା ଜଲ। ଆଜିର ମୁଖ୍ୟ ଖବର ନେ ଶେଷ ହେଲା, ଜୁହାର।
1: ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଗୌରୀ ମୁନା, ସ୍ୱାସ୍ଥ୍ୟ ସୂଚନା 7:10ରେ ଜଣ୍ଡିସ୍ କାହିଁକି ହୁଏ ଏବଂ ତା'ର ଚିକିତ୍ସା ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତାବାଳ ଜେନା। ସକାଳ 7:35ରେ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା, ଏଥିରେ ଶ୍ରୁତିଶ୍ରୀ ନାୟକଙ୍କର କେତୋଟି ଗଳ୍ପ ରହିଛି। ସକାଳ 7:55ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ତୃପ୍ତିମୟୀ ପଣ୍ଡା। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା, ବିଶେଷଜ୍ଞ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର। ସକାଳ 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ପ୍ରମୋଦ କୁମାର ବେହେରା ଏବଂ ବିରାଜ ଲକ୍ଷ୍ମୀ ପଣ୍ଡା। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ସକାଳ 9:00। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ହେଲେ ନମିତାରାଣୀ ପଟ୍ଟନାୟକ, ବିରଞ୍ଚି ନାରାୟଣ ନାୟକ, ଖଦାଳ ସାହୁ, ମୋହନ ସେଠ ଏବଂ ବିଥିକା ଚାଟର୍ଜୀ। ଦିନ 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00ରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଦିନ 12:15ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30ରେ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଦିନ 1:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ସଂଯୁକ୍ତା ପାତ୍ର ଏବଂ ବାଥିନ ମୁଖାର୍ଜୀ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମର ବିବିଧାରେ ରହିଛି ବିଷୟବସ୍ତୁ ସାଥୀ। ଦିନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୋ ଛକା ଛକା। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:08:59 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53ରେ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।